ଆକାଶବାଣୀ ଜୟପୁର, ଆଜି ସୋମବାର 1948 ଶକାବ୍ଦ ଭାଦ୍ରବ ଚାରି ଦିନ 2026 ମସିହା ଅଗଷ୍ଟ ମାସର 17 ତାରିଖ ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଟ ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ 5:57 ମାଙ୍ଗଳିକ।

0: ଅହଙ୍କାର ଯେତିକି ପ୍ରବଳ ହୁଏ, ଆଘାତ ସେହି ଅନୁପାତରେ ଅନୁଭବ ହୁଏ। ଅହଙ୍କାରରେ ବଶୀଭୂତ ହୋଇ ବିପରୀତ ରାସ୍ତାରେ ଯଦି ଚାଲିବା, ତେବେ କେହି ଆତ୍ମାର ସାକ୍ଷାତ କରିପାରିବା ନାହିଁ। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ସକାଳ 6 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: आकाशवाणी दिल्ली का एफएम गोल्ड चैनल है। 6 बजने वाले हैं, अब समाचार होंगे।
2: नमस्कार, आकाशवाणी समाचार के साथ मैं मुकेश कुमार बल। गृह और सहकारिता मंत्री अमित शाह ने कहा है कि वर्ष 2047 तक भारत को पूर्ण

0: ଶୁଣିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 110ତମ ଭାଗ।
1: ଏପିସୋଡ୍ ନମ୍ବର 110, 110।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 110ତମ ଭାଗ। ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ନରେନ୍ଦ୍ରନାଥ ପଟ୍ଟନାୟକ।

ଆମେ ବିପଦରେ ପଡ଼ି ଭଗବାନଙ୍କୁ ଡାକୁ, ପ୍ରଭୁ ମୋତେ ଶକ୍ତି ଦିଅନ୍ତୁ, ଏବଂ ଭଗବାନ ସେହି ଆତୁର ନିବେଦନ ଶୁଣନ୍ତି। ତୁରନ୍ତ ଆମ ଭିତରେ ଶକ୍ତିର ସଞ୍ଚାର ହୁଏ। ଆମେ ଥରେ ଭାବି ଦେଖିବା କି ଅଳ୍ପ ସମୟ ଆଗରୁ ଆମ ନିଜକୁ ଏତେ ଦୁର୍ବଳ ଲାଗୁଥିଲା, ଅଥଚ ଭଗବାନଙ୍କ ନାମ ସ୍ମରଣ ମାତ୍ରକେ ଆମ ଶରୀର ଭିତରକୁ ଏ ଶକ୍ତି କେମିତି ଆସିଗଲା। ଆମ ଅନ୍ତର ଭିତରେ ସେ ଅଛନ୍ତି, ଆମେ ନିଜର ଅଜ୍ଞାନତା ହେତୁ ତାଙ୍କୁ ବାହାରେ ଖୋଜୁଛୁ। ମନ୍ଦିରରେ, ମସଜିଦରେ, ପଥରରେ, କାଠରେ, ଏଇଠି ସେଇଠି ଖୋଜି ନିଜ ଉପରୁ ଭରସା ହରାଇ ହତାଶ ହେଉଛୁ। ଆମ ପାରମ୍ପରିକ ସନାତନ ବାଣୀ କୁହନ୍ତି, ସୋହମ୍ ସେ ହିଁ ମୁଁ, ଅହଂ ବ୍ରହ୍ମାସ୍ମି ମୁଁ ହିଁ ବ୍ରହ୍ମା। ହେଲେ ଆମେ ଏହି ଗୁଢ଼ ତତ୍ତ୍ୱକୁ ବୁଝିପାରୁନଥାଉ। ନିଜକୁ ତଦ୍ଭିନ୍ନ ଭାବରେ ବିଚାର କରି ନିଜଠାରୁ ନିଜେ ଦୂରେଇ ଯାଉଥାଉ। ଆମେ ନିଜର ଜ୍ଞାନ ଏବଂ ଯୁକ୍ତି ପ୍ରୟୋଗ କରି ସବୁବେଳେ ଗୋଟିଏ କଥା ପ୍ରମାଣ କରିବାକୁ ଚାହୁଁଥାଉ ଯେ ଏ ସମସ୍ତ ତତ୍ତ୍ୱ ଶାସ୍ତ୍ରରେ

ଏବଂ ଚର୍ଚ୍ଚାରେ କେବଳ ରହିବା ଆବଶ୍ୟକ, କିନ୍ତୁ ଏସବୁ ତତ୍ତ୍ୱର ଲେଶମାତ୍ର ଅନୁପାଳନ ଯେ ଜୀବନକୁ ଏତେ ବଳିଷ୍ଠ କରିପାରେ, ଏହି ସତ୍ୟ ଉପରେ ଆମର ଆସ୍ଥା ହୁଏ ନାହିଁ। ଆମକୁ ଲାଗୁଥାଏ ଆମେ କହିବା ଏବଂ କରିବା ଭିତରେ ଯେଉଁ ଦୂରତା ଦେଖୁ ତାହା ସତ, କିନ୍ତୁ ଆମେ ଯେତେବେଳେ ଖୁବ୍ ଆନ୍ତରିକତାର ସହ ସେହି କଥା ସବୁ କହୁ ତାହା ମନ୍ତ୍ର ଭଳି କାମ କରେ। ଏ ପାଖେ ବ୍ୟାଧ, ସେ ପାଖେ ଜାଲ, ଏବଂ ଆଉ ଏକ ପାଖରେ ନିଆଁ ଝୁଲ ଦେଖି ମୃଗୁଣୀ ଠାକୁରଙ୍କୁ ସ୍ମରଣ କରିପାରିଛି। ସେ ହତାଶ ହେଇନି, ନିରୁପାୟ ବି ହେଇନି, ନିଶ୍ଚିତ ମୃତ୍ୟୁ ମୁଖରୁ ନିଜକୁ ବଞ୍ଚାଇବାର ଅଭିପ୍ରାୟ ଭିତରେ ସେ ଆନ୍ତରିକ ଭାବରେ ଚାହିଁଛି ତାକୁ ବଞ୍ଚିବାକୁ ହେବ ଶାବକଙ୍କ ପାଇଁ, ଏବଂ ତାକୁ କେବଳ ସେହି ଭଗବାନ ବଞ୍ଚାଇ ପାରିବେ। ସେହି ସର୍ବଶକ୍ତିମାନ ଈଶ୍ୱରଙ୍କ ସ୍ମରଣ ମାତ୍ରକେ ସେ ବଞ୍ଚିବାର ବାଟ ପାଇଯାଇଛି। କହିବ ବାହୁଲ୍ୟ, ନିଜକୁ ବଞ୍ଚାଇ ରଖିବାର ଶକ୍ତି ସମସ୍ତ ପ୍ରାଣୀ ମଧ୍ୟରେ ଖୁବ୍ ଶକ୍ତ ଏବଂ ସୁପ୍ତ ଭାବରେ ଲୁଚାଇ ରଖିଛନ୍ତି ସେହି ସ୍ରଷ୍ଟା। ବିଭିନ୍ନ ସାଂସାରିକ ଜଞ୍ଜାଳ ଆମକୁ ଆମ ଭିତରେ ଲୁଚି ରହିଥିବା ସେହି ଶକ୍ତି ଉପାଦାନକୁ ଖୋଜିବା ଅବା ଖୋଜି ପାଇବାର ଆତୁରତା ଠାରୁ ଦୂରେଇ ନେଉଥାଏ। ଆମ ଜୀବନ ପଥରେ ଆସୁଥିବା ବିଭିନ୍ନ ବିପଦ ବାସ୍ତବରେ ଆମକୁ ନିଜ ଅସ୍ତିତ୍ୱ ଖୋଜିବା ପାଇଁ ପ୍ରେରଣା ଦେଉଥାଏ। ପ୍ରତି ମୁହୂର୍ତ୍ତରେ ଜୀବନ ଯୁଦ୍ଧରେ ହାରିଯାଉ ଯାଉ ଜିତେଇ ଦେଇ ଆମକୁ ନିଜ ଉପରେ ବିଶ୍ୱାସକୁ ଆହୁରି ବଳିଷ୍ଠ କରିବାରେ ସାହାଯ୍ୟ କରୁଥାଏ। ଆମ ନିଜର ସ୍ରଷ୍ଟା ଯେ ଆମ ଭିତରେ ଆମ ଜୀବନୀ ଶକ୍ତି ହୋଇ ରହିଛନ୍ତି, ଏହି ସତ୍ୟକୁ ପ୍ରତି ବିପଦରେ ଆମେ ଭେଟୁ। ଗଡ଼ାଳିକା ପ୍ରବାହରେ ଜୀବନ ନିରସ ହୋଇ ଆସୁଥିବା ବେଳେ ଅଚାନକ କିଛି ଜଟିଳ ପରିସ୍ଥିତି ଆସିଲେ ହିଁ ଆମ ଭିତରେ ଥିବା ସେହି ଅଦୃଶ୍ୟ ଶକ୍ତି ସହ ଆମର ମୁହାଁମୁହିଁ ହୁଏ। ବାସ୍ତବିକ ସାଧନା ପଥରେ ବିଘ୍ନର ଅଭାବ ନଥାଏ। ପ୍ରକାରାନ୍ତରେ ବିଘ୍ନ, ବିପଦ, ଜଟିଳ ପରିସ୍ଥିତି ଦେଇ ଆଗକୁ ବଢ଼ି ନ ପାରିଲେ ଜୀବନ ସାର୍ଥକ ହୁଏ ନାହିଁ। ଏହି ମର୍ମରେ ହିଁ କୁହାଯାଇଛି, ଶ୍ରେୟାଂସି ବହୁବିଘ୍ନାନୀ। କିଛି ପ୍ରଶଂସନୀୟ କୃତି ହାସଲ କରିବାକୁ ହେଲେ ଅନେକ ବିଘ୍ନ ଲଙ୍ଘିବାକୁ ହିଁ ହୁଏ। ଅନେକ ବନ୍ଧୁର ଗିରିପଥ ପାର ହେଲେ ହିଁ ଝରଣାଟିଏ ନଦୀ ହୋଇ ସମତଳ ପଥରେ ସାଗରକୁ ପ୍ରାପ୍ତ ହୋଇପାରେ। ଆମ ନିଜକୁ ଆବଦ୍ଧ କରି ପକାଉଥିବା ବିଭିନ୍ନ ଆବରଣ ଛିଣ୍ଡାଇ ପାରିଲେ ହିଁ ଆମେ ନିଜ କବଳରୁ ନିଜକୁ ଉନ୍ମୁକ୍ତ କରି ନିଜ ଭିତରର ପ୍ରଭୁଙ୍କ ସହ ଓତପ୍ରୋତ ହୋଇପାରିବା।

0: ଶୁଣିଲେ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଥିଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଆସନ୍ତୁ ଆମେ ଆଲୋଚନା କରିବା ଜୈବିକ ଉପାୟରେ ହଳଦୀ ଫସଲରେ ଦେଖାଯାଉଥିବା ବିଭିନ୍ନ ରୋଗର ପରିଚାଳନା ସମ୍ପର୍କରେ। ହଳଦୀରେ ଦେଖାଯାଉଥିବା ରୋଗମାନଙ୍କ ମଧ୍ୟରେ କନ୍ଦାପଚା, ପତ୍ରଦାଗ ଏବଂ ପତ୍ର ପୋଡ଼ା ପ୍ରଧାନ ଅଟେ। କନ୍ଦା ସଢ଼ା ରୋଗ ବିଷୟରେ ପ୍ରଥମେ ଆସନ୍ତୁ ଜାଣି ରଖିବା। ଏହି ରୋଗର ଲକ୍ଷଣ ହେଉଛି ରୂପାନ୍ତରିତ କାଣ୍ଡରେ ପାଣିପଚା ଦାଗ ଦେଖାଯାଏ, ଆଉ ପରେ କନ୍ଦାକୁ ବ୍ୟାପିଥାଏ। କନ୍ଦା ପଚି କଳା ପଡ଼ିଯାଏ, ଆଉ ଦୁର୍ଗନ୍ଧ ହୋଇଥାଏ। ଚେର ମଧ୍ୟ ପଚିଯାଏ। ପତ୍ରଗୁଡ଼ିକ ଗଛର ତଳ ଅଂଶରୁ ଉପର ଆଡ଼କୁ ହଳଦିଆ ପଡ଼ିଆସେ। ଏହି ରୋଗ ପିଥିୟମ୍ ଗ୍ରାମିନୀ କଲମ ନାମକ ଫିମ୍ପି ଦ୍ୱାରା ହୋଇଥାଏ। ଏହି ରୋଗରେ ପ୍ରଥମେ ପତ୍ର ଧାରରୁ ଶୁଖିଯାଇ ପରେ ସମ୍ପୂର୍ଣ୍ଣ ପତ୍ର ପୋଡ଼ିଯାଏ। କାଣ୍ଡର ତଳ ଅଂଶରେ ପାଣିଚିଆ ଦାଗ ସୃଷ୍ଟି ହୁଏ, ଚେର ନଷ୍ଟ ହୁଏ, ଆଉ କନ୍ଦା ଆକ୍ରମିତ ହୋଇ ସଢ଼ିଯାଏ। ବିଲରେ ହଳଦୀ ରୋଗାକ୍ରାନ୍ତ ହୋଇ ଚକଡ଼ା ଚକଡ଼ା ପରି ଦେଖାଯାଏ। ଏହି ରୋଗକୁ ଦମନ କରିବା ପାଇଁ ଟ୍ରାଇକୋଡର୍ମା ଆଉ ସ୍ପିଡୋମୋନାସ୍ ଦ୍ୱାରା ସୁସ୍ଥ କନ୍ଦାକୁ ବିଶୋଧନ କରି ଲଗାଇବା ଦରକାର। ରୋଗାକ୍ରାନ୍ତ ଗଛ ଆଉ କନ୍ଦାକୁ ନଷ୍ଟ କରିଦେବା ଉଚିତ। ଜମିକୁ ନିଗିଡ଼ା ରଖିବା ଉଚିତ, ଆଉ ରୋଗ ସହଣୀ ଶକ୍ତି ଥିବା କିସମ ବ୍ୟବହାର କରିବା ଦରକାର।

0: ସେହିଭଳି ପତ୍ରଦାଗ ରୋଗ ବିଷୟରେ ଆସନ୍ତୁ ଜାଣିବା। ଏହି ରୋଗ ଆକ୍ରମଣରେ ପତ୍ରରେ ଅଣ୍ଡାକୃତି କିମ୍ବା ଟିକେ ଲମ୍ବାଳିଆ, ପାଉଁଶିଆ ବା ନାଲି ତମ୍ବାଳିଆ ଚିହ୍ନ, ଚାରିପଟେ ହଳଦିଆ ଦାଗ ସବୁ ଦେଖାଯାଏ। ଏହାଦ୍ୱାରା ଆଲୋକ ସଂଶ୍ଳେଷଣରେ ବାଧା ଘଟି ଅମଳ କମିଯାଏ। ଏହି ରୋଗ କଲେଟୋ ଟ୍ରାଇକମ୍ କ୍ୟାପ୍ସିସ୍ ନାମକ ଫିମ୍ପି ଦ୍ୱାରା ହୋଇଥାଏ। ପତ୍ର ହଠାତ୍ ହଳଦିଆ ପଡ଼ିଯାଏ। ଏହି ରୋଗ ଅଗଷ୍ଟ, ସେପ୍ଟେମ୍ବର ଆଉ ଅକ୍ଟୋବର ମାସରେ ଦେଖାଯାଏ। ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିଲେ ଏହି ରୋଗ ଦେଖାଯାଇଥାଏ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସୁସ୍ଥ କନ୍ଦାକୁ ଟ୍ରାଇକୋଡର୍ମା ଆଉ ସ୍ପିଡୋମୋନାସ୍ ଦ୍ୱାରା ବିଶୋଧନ କରି ଲଗାନ୍ତୁ। ରୋଗାକ୍ରାନ୍ତ ଗଛ ଆଉ କନ୍ଦାକୁ ନଷ୍ଟ କରିଦେବା ଦରକାର। ଜମିରୁ ଭଲ ଭାବରେ ଜଳ ନିଷ୍କାସନ କରିବା ଦରକାର ଆଉ ରୋଗ ସହଣୀ ଶକ୍ତି ଥିବା କିସମ ବ୍ୟବହାର କରିବା ଉଚିତ। ସେହିଭଳି ହଳଦୀ ଫସଲରେ ପତ୍ରପୋଡ଼ା ରୋଗ ଯଦି ହୁଏ ତାହେଲେ ଆପଣ କେମିତି ଜାଣିବେ, ତା'ର ଲକ୍ଷଣ କ'ଣ, ଆସନ୍ତୁ ଆଲୋଚନା କରିବା। ଏହି ରୋଗ ଆକ୍ରମଣରେ ତଳପତ୍ରମାନଙ୍କର ଉଭୟ ପାର୍ଶ୍ୱରେ ତେଲିଆ ଇସତ୍ ସ୍ୱଚ୍ଛ ଦାଗ ଦେଖାଯାଏ, ଯାହାକି ପରବର୍ତ୍ତୀ ଅବସ୍ଥାରେ ହଳଦିଆ ବର୍ଣ୍ଣ ଧାରଣ କରେ ଆଉ ପତ୍ର ପୋଡ଼ିଗଲା ଭଳି ଦେଖାଯାଏ। ପ୍ରାଥମିକ ଅବସ୍ଥାରେ ଏହି ରୋଗ ଗଛର ବୃଦ୍ଧି ହ୍ରାସ କରେ ଆଉ ପରବର୍ତ୍ତୀ କାଳରେ ଅମଳ କମିଯାଏ। ଏହା ଟାଫ୍ରିନା ମାକୁଲାନ୍ସ ନାମକ କବକ ବା ଫିମ୍ପି ଦ୍ୱାରା ହୋଇଥାଏ। ଏହି ରୋଗ ସାଧାରଣତଃ ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଆଉ ନଭେମ୍ବର ମାସରେ ଦେଖାଯାଇଥାଏ। ବାୟୁମଣ୍ଡଳର ଆର୍ଦ୍ରତା ଶତକଡ଼ା 80% ଓ ତାପମାତ୍ରା 21-23 ଡିଗ୍ରୀ ସେଲସିୟସ୍ ଏହି ରୋଗ ସୃଷ୍ଟିର ମୁଖ୍ୟ କାରଣ ଅଟେ। ତେବେ ରୋଗକୁ ଦମନ କରିବା ପାଇଁ କନ୍ଦାକୁ ଟ୍ରାଇକୋଡର୍ମା ଆଉ ସ୍ପିଡୋମୋନାସ୍ ଦ୍ୱାରା ବିଶୋଧନ କରି ଲଗାଇବେ। ରୋଗ ସହଣୀ ଶକ୍ତି ଥିବା କିସମ ବ୍ୟବହାର କରିବେ। ରୋଗାକ୍ରାନ୍ତ ଗଛକୁ ନଷ୍ଟ କରିଦେବେ। ଏହାଛଡ଼ା 0.1% ବଡ଼ାକ୍ସ ଦ୍ରବଣ ବା ଟ୍ରାଇକୋଡର୍ମା ଗୋଟିଏ ଲିଟର ପାଣିରେ 4 ଗ୍ରାମ ହିସାବରେ ଆଉ ସ୍ପିଡୋମୋନାସ୍ ଲିଟରେ ପାଣିରେ 4 ଗ୍ରାମ ହିସାବରେ ପତ୍ରରେ ସିଞ୍ଚନ ବା ମୂଳକୁ ଭିଜେଇଦେଲେ ଏହି ରୋଗ ଦମନ ହୋଇଥାଏ। ଏହିଭଳି ଭାବରେ ଆମର ଚାଷୀ ଭାଇଭଉଣୀମାନେ ହଳଦୀ ଫସଲରେ ଦେଖାଯାଉଥିବା ବିଭିନ୍ନ ରୋଗକୁ ପରିଚାଳନା କରିପାରିବେ।
1: ଶୁଣିଲେ ଆଜି ସକାଳର ଚାଷବାସ କଥା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25 ବର୍ଣ୍ଣାଳୀରେ ପ୍ରଚାର କରିବୁ ସୁରଭି କାର୍ଯ୍ୟକ୍ରମ। ସୁରଲହରୀ ଶୁଣିବେ ସକାଳ 8:30। ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ମହାପାତ୍ର। ସକାଳ 8:45 ପ୍ରଚାର କରିବୁ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ଶୈଳଭାମା, ସୌରଭ ନାୟକ, କୁମାର ସାନୁ ଏବଂ ନିବେଦିତା। ସକାଳ 9:00 ଗୀତିଧାରା କ୍ରମରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ରମାବତୀ ଏବଂ ସାଥୀ।
2: ଜିଲ୍ଲାରେ କନ୍ଧ ଭାଇ ଭଉଣୀମାନେ ବସବାସ କରନ୍ତି। କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, ଫୁଲବାଣୀ ଇତ୍ୟାଦି ଜିଲ୍ଲାମାନଙ୍କରେ ମୁଖ୍ୟ କନ୍ଧ ସମ୍ପ୍ରଦାୟର ଅନେକ ଉପସମ୍ପ୍ରଦାୟ ବସବାସ କରନ୍ତି। କୋରାପୁଟ, ରାୟଗଡ଼ା, ମାଲକାନଗିରି ଇତ୍ୟାଦି ସବ୍ ଡିଭିଜନମାନଙ୍କରେ ଏହି କନ୍ଧ ଭାଇ ଭଉଣୀମାନେ ବିଭିନ୍ନ ଗ୍ରାମରେ ବସବାସ କରନ୍ତି। ଏମାନଙ୍କର ଜୀବନଯାପନ ଶୈଳୀ ନିତାନ୍ତ ଭାବରେ ନିରାଡ଼ମ୍ବର। ବଣ ପାହାଡ଼ର ମଣିଷ ଏମାନେ, ତେଣୁ ପାହାଡ଼ର ପଥରଟିଏ ପରି ଏବଂ ଜଙ୍ଗଲର ଗଛଟିଏ ପରି ଏମାନେ ନିଷ୍କପଟ। ମଣିଷ ଯେତେବେଳେ ଗ୍ରହ ଗ୍ରହାନ୍ତରରେ ନିଜର ସଭ୍ୟତାକୁ ପ୍ରତିଷ୍ଠିତ କରିବା ଚିନ୍ତାରେ ମସ୍କୁଲ, ଠିକ୍ ସେତିକିବେଳେ ଯଦି ଆପଣ କୌଣସି ଏକ ସନ୍ଧ୍ୟାରେ ତଥାକଥିତ ଆମର ଏହି କନ୍ଧ ଭାଇ ଭଉଣୀମାନଙ୍କର କୌଣସି ଏକ ଛୋଟ ଗାଁରେ ପହଞ୍ଚିଯିବେ, ତେବେ ନିଶ୍ଚିତ ଭାବରେ ସେମାନଙ୍କର ଗୀତ ନାଚରେ ହଜିଯାଉ ଯ ଆପଣ ଭାବିବେ ବୋଧେ ଆପଣ କେତେ ହଜାର ବର୍ଷ ତଳର ଜଣେ ଆଦିମ ମଣିଷ। ସେତେବେଳେ ଆପଣ ସମ୍ପୂର୍ଣ୍ଣ ରୂପେ ଭୁଲିଯିବେ ପରମାଣୁ ଯୁଦ୍ଧର ଭୟାବହତା ସମ୍ପର୍କରେ। ଏଇଠି ମଣିଷର ଜୀବନ କହିଲେ ମେସିନ୍ଟିଏ, କିନ୍ତୁ ସେଇଠି ମଣିଷର ଜୀବନ କହିଲେ ଜୀବନଟିଏ। ଆସନ୍ତୁ ଶୁଣିବା କନ୍ଧ ଭାଇ ଭଉଣୀମାନଙ୍କର ବାହାଘର ସମୟର ଗୀତ। ପରିବେଷଣ କରିଛନ୍ତି ନୂଆଗାଁ ସର୍ଗିଗୁଡ଼ାର ରାମାବତୀ ଏବଂ ସାଥୀ।

କନ୍ଧ ଧାଙ୍ଗଡ଼ିମାନେ ବିବାହ ନିମନ୍ତେ ଭିନ୍ନ ଗାଁରୁ ଗୀତ ମାରିବା ପାଇଁ ଆସିଥିବା କନ୍ଧ ଧାଙ୍ଗଡ଼ାମାନଙ୍କୁ ଆକୃଷ୍ଟ କରିବା ପାଇଁ ଗାଉଥିବା ଗୀତ ଶୁଣନ୍ତୁ। ପରିବେଷଣ କରୁଛନ୍ତି ରାମାବତୀ ଏବଂ ସାଥୀ।

ବିବାହ ପରେ ନାରୀର ଜୀବନ ସୀମିତ ହୁଏ କି? ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ସମ୍ପାଦକୀୟରେ ଶୁଣିବେ ଓଡ଼ିଆ ସାହିତ୍ୟର ଭବିଷ୍ୟତ। ରାତି 8:15ରେ ପ୍ରଚାର କରିବୁ ଓଡ଼ିଆରେ ଆଲୋଚନା, ପ୍ରସ୍ତୁତି ଦମୟନ୍ତୀ ବୈକାର। ରାତି 9:30ରେ ଶୁଣିବେ ନାଟକ ହସ, ରଚନା ଦୀନବନ୍ଧୁ ନାୟକ, ପ୍ରଯୋଜନା ଶଶିଭୂଷଣ ଦାସ ଏବଂ ସହଯୋଗିତା ଲକ୍ଷ୍ମୀଧର ସାହୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। 7:05ରେ ଶୁଣିବେ ଆଞ୍ଚଳିକ ସମ୍ବାଦ, 7:10ରେ ଶୁଣିବେ ଆମର ସ୍ୱାସ୍ଥ୍ୟ ଏବଂ 7:15ରେ ଶୁଣିବେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସ୍ୱଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 12ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷାର ପ୍ରଭାବରୁ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ 49 ବ୍ଲକର 947 ଗ୍ରାମର 5 ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। 2,37,000 ଊର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବର୍ଷା ଯୋଗୁଁ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଶିକ୍ଷା ଅନୁଷ୍ଠାନ ସମେତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରଖିବାକୁ ନିଷ୍ପଭି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି କହିଛନ୍ତି, ବନ୍ୟା ସ୍ଥିତିର ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଜାରି ରହିଛି। ଏହାର

0: ସୁଚାରୁ ପରିଚାଳନା ପାଇଁ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ପ୍ରଭାବିତ ଲୋକଙ୍କ ନିକଟରେ ଶୀଘ୍ର ସରକାରୀ ସହାୟତା ପହଞ୍ଚାଇବା ଏବଂ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଭଦ୍ରକ ଜିଲ୍ଲାରେ ପ୍ରଭାବିତ ଅଞ୍ଚଳରୁ 773 ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। 90 ରିଲିଫ୍ ଶିବିର ମାଧ୍ୟମରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। 26 ମେଡିକାଲ ଏବଂ 4 ପଶୁ ଚିକିତ୍ସକ ଦଳ ନିୟୋଜିତ ଅଛନ୍ତି। ଭଣ୍ଡାରୀପୋଖରୀ, ଧାମନଗର ଏବଂ ତିହିଡ଼ିରେ 3 ଓଡ୍ରାଫ୍ ଟିମ୍ ମୁତୟନ ହୋଇଛନ୍ତି। ଯାଜପୁର ଜିଲ୍ଲାରେ 46,500 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତେବେ ଜଳବନ୍ଦୀ ଅଞ୍ଚଳରେ ଏପର୍ଯ୍ୟନ୍ତ କୌଣସି ଜୀବନହାନୀ କିମ୍ବା ଘର ଭାଙ୍ଗିଥିବାର ସୂଚନା ମିଳିନାହିଁ ବୋଲି ଆମ ସମ୍ଭାଦଦାତା କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ନେଇ ଜିଲ୍ଲାପାଳ ରଘୁରାମ ଆୟର ସମୀକ୍ଷା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୟୁଜିସି ନେଟ୍ ପରୀକ୍ଷାର 3 ବିଷୟରେ ପୁନଃ ପରୀକ୍ଷା ନେଇ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଘୋଷଣା କରିଛି। ଏହି ବିଷୟଗୁଡ଼ିକ ହେଉଛି ଇଂରାଜୀ, ବାଣିଜ୍ୟ ଏବଂ ସମାଜ ବିଜ୍ଞାନ। ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଅଭିଯୋଗ ଆଧାରରେ ଏହି ନିଷ୍ପଭି ଗ୍ରହଣ କରାଯାଇଥିବା ଏନ୍ଟିଏ କହିଛି। ଆସନ୍ତା ମାସ 9 ଓ 10 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। 9 ପ୍ରଥମ ସିଫ୍ଟରେ ସକାଳ 9-12 ପର୍ଯ୍ୟନ୍ତ ଇଂରାଜୀ ଏବଂ ସେହିଦିନ ଦ୍ୱିତୀୟ ସିଫ୍ଟରେ 3-6 ପର୍ଯ୍ୟନ୍ତ ବାଣିଜ୍ୟ ବିଷୟରେ ପରୀକ୍ଷା ହେବ। 10 9-12 ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ସମାଜ ବିଜ୍ଞାନ ପରୀକ୍ଷା ହେବା ନେଇ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଗତ ଜୁନ୍ ମାସରେ ୟୁଜିସି ନେଟ୍ ପରୀକ୍ଷା 87 ବିଷୟରେ 22-30 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆମ କଳାକାର ୱେବ୍ସାଇଟ୍ ଉନ୍କୋଚିତ ହୋଇଛି। ବାଚସ୍ପତି ସୁରମା ପାଢ଼ୀ ଏହାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସାଂସ୍କୃତିକ ଦଳଗୁଡ଼ିକର ସମନ୍ୱୟ ମାଧ୍ୟମରେ ରାଜ୍ୟର କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟ ନେଇ ଏହି ୱେବ୍ସାଇଟ୍ କାର୍ଯ୍ୟକ୍ଷମ କରାଯାଇଥିବା ବିଭାଗ କହିଛି। କଳା ପ୍ରଦର୍ଶନ ନିମନ୍ତେ ସାଂସ୍କୃତିକ ଦଳଗୁଡ଼ିକୁ କାର୍ଯ୍ୟାଦେଶ ପ୍ରଦାନ କରିବା ତଥା ସେମାନଙ୍କ ନିୟୋଜନ ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରିବାରେ ଏହି ୱେବ୍ସାଇଟ୍ ଅଧିକ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ବିଭାଗ କହିଛି। କୋରାପୁଟ ଜିଲ୍ଲାରେ ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର କେତେକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ଜୟପୁର ଆମ୍ବାଗୁଡ଼ାସ୍ଥିତ ସରକାରୀ ପଲିଟେକ୍ନିକ୍ ଶିକ୍ଷା ପ୍ରତିଷ୍ଠାନ ପରିସରରେ 2 ଛାତ୍ରାବାସ ନିର୍ମାଣ ପାଇଁ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେଥିରେ 200 ବିଶିଷ୍ଟ ବାଳକ ଏବଂ 100 ବିଶିଷ୍ଟ ବାଳିକା ନିବାସ ଅନ୍ତର୍ଭୁକ୍ତ। ଏଥିସହ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟ ନେଇ 2 ପ୍ରମୁଖ ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ସୋମବାର ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହଙ୍କର ଖସାପଡ଼ା ନୀତି ଲାଗୁ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ 6:00 ରାତି 10 ପର୍ଯ୍ୟନ୍ତ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ 4 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରାବଣ ମାସର ତୃତୀୟ ସୋମବାରରେ ଆଜି ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କ ସମେତ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି, ନୟାଗଡ଼ ଲଡ଼ୁବାବା ପୀଠ, ଢେଙ୍କାନାଳର କପିଳାସ ପୀଠ, କଟକର ବାବା ଧବଳେଶ୍ୱରଙ୍କ ପୀଠ, ପୁରୀ ଲୋକନାଥ ମନ୍ଦିର, ବାଲେଶ୍ୱରର ବାବା ପଞ୍ଚମହାଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର ଆଦି ପୀଠଗୁଡ଼ିକରେ ଶ୍ରଦ୍ଧାଳୁ ଜଳାଭିଷେକ କରୁଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆମେ କୃତ୍ରିମ ଦାନ୍ତ ଲଗାଇବା କାହିଁକି ଓ କିପରି ଆଲୋଚନା କରିଛନ୍ତି ଡାକ୍ତର ତପନ କୁମାର ପାତ୍ର।
2: ଦାନ୍ତ ଆମ ପାଟିର ଏକ ପ୍ରଧାନ ଅଙ୍ଗ। ଏହା ମଣିଷ ଜନ୍ମ ବେଳେ ପାଟିରେ ନଥାଏ, କିନ୍ତୁ ମାଢ଼ିରେ ଓ ହାଡ଼ ଭିତରେ କିଛି ପରିମାଣରେ ତିଆରି ହୋଇଯାଇଥାଏ। 6 ବୟସରୁ 2.5 ବୟସ ମଧ୍ୟରେ ଏହି କ୍ଷୁଦ୍ର ଦାନ୍ତ ସବୁ ପାଟିକି ଆସିଥାଏ। 20 ଦାନ୍ତ ଶୃଙ୍ଖଳାରେ ସୁନ୍ଦର ଭାବେ ସ୍ମାଇଲ୍ ଅକ୍ଲୁଜନ୍ ତିଆରି ପୂର୍ଣ୍ଣାଙ୍ଗ ହୋଇଥାଏ, ଫଳରେ ଶିଶୁ ଚୋବାଇବା, ଖାଇବାର ଆନନ୍ଦ ନିଏ, କଥା କହିବାରେ ଉନ୍ନତି ହୋଇଥାଏ। ଏଥିରେ କୌଣସି ସମୟ ବା ଶ୍ରେଣୀର ବିଳମ୍ବ ହେଲେ ଖାଇବା ଓ କଥା କହିବାରେ ବିକୃତ ହୁଏ। ପୁଣି ସ୍ଥାୟୀ ଦାନ୍ତର ଶ୍ରେଣୀ ବା ଅକ୍ଲୁଜନରେ ମଧ୍ୟ ବିକୃତ ଆସିଥାଏ। ସ୍ଥାୟୀ ଦାନ୍ତ 6-13 ବୟସ ମଧ୍ୟରେ ଆସିଥାଏ। ସମୁଦାୟ 28 ଦାନ୍ତ ଆସିଥାଏ। ଅନେକ ସମୟରେ ଜ୍ଞାନ ଦାନ୍ତ ବିଳମ୍ବରେ ବା 27-28 ବର୍ଷ ଭିତରେ ଆସିଯାଏ। ସମୁଦାୟ 32 ଦାନ୍ତ ପାଟିରେ ହୋଇଥାଏ। ଏ ସମସ୍ତ ଦାନ୍ତ ଉପଯୁକ୍ତ ଶ୍ରେଣୀରେ ରହିଲେ ଦାନ୍ତ ଓ ପାଟିର କାର୍ଯ୍ୟ ସୁରୁଖୁରୁରେ ହୁଏ। ଖାଦ୍ୟ ଖାଇବା, ଚୋବାଇ ଖାଇବା, ଖାଦ୍ୟକୁ ଗିଳିବା, ସ୍ପଷ୍ଟ କଥା କହିବା, ଗୀତ ଗାଇବା, ମୁହଁର ବିଭିନ୍ନ ଭଙ୍ଗୀ ଓ ହସକୁ ସ୍ପଷ୍ଟ କରିବା ପାଇଁ

0: ଦାନ୍ତ ଅହରହ କାମ କରେ। ଏସବୁ ମୌଳିକ କାର୍ଯ୍ୟ ବ୍ୟତୀତ ମନକୁ ସରସ ରଖିବାରେ ମଧ୍ୟ ଦାନ୍ତ ଆବଶ୍ୟକ ହୋଇଥାଏ। ରୋଗଯୁକ୍ତ ଦାନ୍ତ କେବଳ ଯେ ପାଟିର କାର୍ଯ୍ୟରେ ବାଧା ଦିଏ ତା ନୁହେଁ, ବରଂ ପାଟି ମୁହଁ ଓ ପାଟି ହାଡ଼ର ଜଏଣ୍ଟରେ ମଧ୍ୟ ସ୍ୱାସ୍ଥ୍ୟରେ ବାଧା ଦିଏ। ଅନେକ ଆଘାତ, ଏକ୍ସିଡେଣ୍ଟ ବା ଦାନ୍ତକଣା ରୋଗରୁ ଦାନ୍ତ ବିହୀନ ହୁଅନ୍ତି। ଶିଶୁ ଅବସ୍ଥାରେ ଦାନ୍ତକ୍ଷୟ ହେଲେ ସ୍ଥାୟୀ ଦାନ୍ତର ମଧ୍ୟ ସମସ୍ୟା ସୃଷ୍ଟି ହୁଏ, ତେଣୁ ଆବଶ୍ୟକ ସ୍ଥଳେ ଦାନ୍ତ ସ୍ପେଶର ଡେଞ୍ଚର ଲଗାଯାଏ। ପରବର୍ତ୍ତୀ ସମୟରେ ଦାନ୍ତକଣା ରୋଗ ଆଘାତ ଓ ମାଢି ରୋଗରୁ ହୋଇଥାଏ, ପାଟି ଦାନ୍ତ ବିହୀନ ହୁଏ। ଏଣୁ ଉପଯୁକ୍ତ ପରିଷ୍କାର ମାଢି ଓ ଦାନ୍ତ ଜିଭ ପାଟିକୁ ମାଢି ରୋଗରୁ ରକ୍ଷା କରିହୁଏ। ବୟସ୍କ ବ୍ୟକ୍ତିଠାରେ ଦାନ୍ତହୀନତା ବା ଏଡେଞ୍ଚୁଲିଜମର କାରଣ ମାଢି ରୋଗ। ଭୁଲ ଡାକ୍ତରୀ ଚିକିତ୍ସା ବା ପୁଷ୍ଟିହୀନତା ବା ଶରୀରର ରୋଗ ଯଥା ଡାଇବେଟିସ୍ ମେଲାଇଟସ୍, ଆସ୍ମା, ଅଷ୍ଟିଓପ୍ରୋସିସ୍, ନ୍ୟୁରୋଲୋଜିକାଲ ଡିଜର୍ଡର, ଏସବୁ ବ୍ୟକ୍ତିମାନଙ୍କ ଏଡେଞ୍ଚୁଲିଜମ ଅଧିକ ଦେଖାଯାଏ। ଦନ୍ତହୀନତା ନିରାକରଣ ପାଇଁ ଦନ୍ତ ଓ ମାଢିରୁ ରୋଗରୁ ନିଜକୁ ରକ୍ଷା କରିବା ଆବଶ୍ୟକ। ଏଥିପାଇଁ କିଛି ଔଷଧ ବା ଟୀକାର ଆବଶ୍ୟକ ନାହିଁ। ଉତ୍ତମ ଭାବେ ଦାନ୍ତ ପରିଷ୍କାର ରଖିବା, ଯତ୍ନ ନେବା, ଜିଭ ଓ ପାଟିକୁ ସଫା ରଖିବାରେ ରୋଗ ଦୂର ହୁଏ। କିନ୍ତୁ ଆଡଭାନ୍ସଡ୍ ଇନଫେକ୍ସନରେ ଆଣ୍ଟିବାୟୋଟିକ୍ ବା ପେନ୍ କିଲର ଆବଶ୍ୟକତା ହୁଏ। ଆଜିକାଲି ଫ୍ଲୋରାଇଡ୍, କ୍ଲୋରୋଏକ୍ସିଡିନ୍, ଜାଇଲିଟଲ ଇତ୍ୟାଦି ଔଷଧୀୟ କୁଳି ବା ଟୁଥପେଷ୍ଟ ବ୍ୟବହାରରୁ ମଧ୍ୟ ଦାନ୍ତ ପ୍ଲାକ୍ ସମ୍ବନ୍ଧୀୟ ରୋଗ, ମାଢି ଓ ଦାନ୍ତ ରୋଗରୁ ପାଟିକୁ ରକ୍ଷା କରି ହୁଏ। ଦାନ୍ତର ଯତ୍ନ ନେବା ପାଇଁ ଅନେକ ବ୍ୟବସ୍ଥା ରହିଛି। ଦିନରେ ସକାଳୁ ସକାଳୁ ଥରେ, ରାତି ପରେ ଥରେ ଟୁଥପେଷ୍ଟ ଲଗାଇ ଦାନ୍ତକୁ ବ୍ରଶ କରିବା ଆବଶ୍ୟକ। ଜିଭକୁ ଦିନରେ ଥରେ ସଫା କରିବା, ପ୍ରତିଟି ଖାଇବା ପରେ ପାଟି କୁଳି କରିବା, ଏସବୁ ଆମ ଦାନ୍ତ ସ୍ୱାସ୍ଥ୍ୟର ସାଧାରଣ ସୂଚନା। 6 ମାସ ଅନ୍ତରାଳରେ ବ୍ୟକ୍ତିକୁ ଦାନ୍ତ ପରୀକ୍ଷା କରାଇ ନେବା ଉଚିତ। ଗାଲ, ଓଠ, ଜିଭ, ମାଢି ଓ ଜିଭର ଅଲସର ବା ରାସ୍ରୁ ରକ୍ତ ବାହାରିଲେ ଭୟାବହ ରୋଗର ଚିନ୍ତା ଆସିଥାଏ। ତମାଖୁ, ପାନ ଆଦି କୁ ଅଭ୍ୟାସ ଯୁକ୍ତ ବ୍ୟକ୍ତି ସାଧାରଣତଃ କର୍କଟ ରୋଗ ବୋଲି ଡରି ଯାଇଥାନ୍ତି, କିନ୍ତୁ ଡାକ୍ତର ପରାମର୍ଶରେ ଅଧିକାଂଶ ସମୟରେ ବ୍ରସ୍ ଆଘାତ, ଧାରୁଆ ଦାନ୍ତ, ଫିଲିଂ, ଡେଞ୍ଚର ଯୋଗୁଁ ମଧ୍ୟ ଏହି ଅଲସର ବା ରାସ୍ ହୋଇଥାଏ। ଏହାସବୁ ଅତି ଶୀଘ୍ର ଚିକିତ୍ସା କରାଇ ସହଳ ଓ ସରଳ ଚିକିତ୍ସା ପାଇଁ ସୂଚନା ଦେଇହୁଏ। ତେଣୁ ସହଳ ପରାମର୍ଶ ହିଁ ନିରାକରଣର ମାଧ୍ୟମ। ଦାନ୍ତଟି ଚାଲିଗଲେ ଅନେକ ମନ ଖରାପ କରନ୍ତି, ନିଜର ଶରୀର ମୁହଁର ସମସ୍ତ ସୌନ୍ଦର୍ଯ୍ୟ ଚାଲିଯିବାର ଭୟ କରନ୍ତି, ଖାଦ୍ୟ ଖାଇବାରୁ ବାରି ପଡ଼ିବାର ଭୟ କରନ୍ତି। କିନ୍ତୁ ଉପଯୁକ୍ତ ନୂଆ ଦାନ୍ତ ବା କୃତ୍ରିମ ଦାନ୍ତ ଲଗାଇଲେ ଦାନ୍ତର କାର୍ଯ୍ୟ କରିହୁଏ, ପାଖରେ ଥିବା ଅନ୍ୟ ଦାନ୍ତର ଓ ପାଟି ଓ ମୁହଁର ସ୍ୱାସ୍ଥ୍ୟକୁ ଉନ୍ନତ କରିହୁଏ। ଦାନ୍ତ ଲଗାଇବାର ସମୟ, ପ୍ରକାର, ଯତ୍ନ ଓ ପରାମର୍ଶ ପାଇଁ ଉଦ୍ଦିଷ୍ଟ ଡାକ୍ତର ବିଷୟରେ ଜାଣିବା ପାଇଁ ଦାନ୍ତ ଡାକ୍ତର ଯଥେଷ୍ଟ ଅଛନ୍ତି, କିନ୍ତୁ ପ୍ରୋକ୍ଟୋଡୋନ୍ଟିଷ୍ଟ ବା ନୂଆ ଦାନ୍ତ ଲଗାଇବା ବିଶେଷଜ୍ଞ ଏଥିପାଇଁ ଅଧିକ କୌଶଳୀ ଅଟନ୍ତି। ଦାନ୍ତ ଲଗାଇବା, ଦାନ୍ତରେ କ୍ରାଉନ୍ ଲଗାଇବା, ଦାନ୍ତକୁ ଭିନରିଂ କରିବା, ଇମ୍ପ୍ଲାଣ୍ଟ ମାଧ୍ୟମରେ ଶକ୍ତ ଦାନ୍ତ ଲଗାଇବା, କୃତ୍ରିମ ହନୁଆଡ ତିଆରି କରି ହେଡ୍ ଆଣ୍ଡ ନେକ୍ କର୍କଟ ରୋଗର ବିକୃତିକୁ ଠିକ୍ କରିବା ପାଇଁ ଏହି ଚିକିତ୍ସକମାନେ ସ୍ୱତନ୍ତ୍ର MDS କରିଥାନ୍ତି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆମେ କୃତ୍ରିମ ଦାନ୍ତ ଲଗାଇବା କାହିଁକି ଓ କିପରି, ଆଲୋଚନା କରିଥିଲେ ଡାକ୍ତର ତପନ କୁମାର ପାତ୍ର। ଆକାଶବାଣୀ କଟକ, ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତିନୋଟି ବିଷୟରେ ପୁନର୍ବାର UGC ନେଟ୍ ପରୀକ୍ଷା କରିବା ଲାଗି ଜାତୀୟ ପରୀକ୍ଷଣ ସଂସ୍ଥାର ଘୋଷଣା। ରେଳଯାତ୍ରୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ 20,000 ସ୍ଥାନରେ ସ୍ଥାପନ କରାଯିବ ଟ୍ୟାଙ୍କ ଟୁ ଟ୍ୟାପ୍ ବ୍ୟବସ୍ଥା। 9 ରାଜ୍ୟରେ ଆସନ୍ତା 2 ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା। ଓଡ଼ିଶାରେ 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ। ମୁଖ୍ୟମନ୍ତ୍ରୀ ଆଜି ନିରୀକ୍ଷଣ କରିବେ ବନ୍ୟାଞ୍ଚଳ। ମଧ୍ୟପ୍ରଦେଶର ଇନ୍ଦୋରରେ ଆରମ୍ଭ ହେଲା ଦେଶର ପ୍ରଥମ ଆଭାସୀ ଚିଡ଼ିଆଖାନା। ଏବଂ FIH ପୁରୁଷ ହକି ବିଶ୍ୱକପ୍ରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ଜାତୀୟ ପରୀକ୍ଷଣ ସଂସ୍ଥା NTA 3 ବିଷୟରେ ପୁନର୍ବାର UGC ନେଟ୍ ପରୀକ୍ଷା କରିବା ଲାଗି ଘୋଷଣା କରିଛି। ସେହି ବିଷୟଗୁଡ଼ିକ ହେଉଛି ଇଂରାଜୀ, ବାଣିଜ୍ୟ ଏବଂ ସମାଜ ବିଜ୍ଞାନ। ପୂର୍ବରୁ ହୋଇଥିବା ପରୀକ୍ଷାରେ ଏହି 3 ବିଷୟପତ୍ରଗୁଡ଼ିକରେ ଏକାଧିକ ତ୍ରୁଟି ଥିବା ଅଭିଯୋଗ ହେବା ପରେ NTA ପକ୍ଷରୁ ପୁନର୍ବାର ପରୀକ୍ଷା କରିବା ଲାଗି ନିଷ୍ପତ୍ତି ହୋଇଛି। ସୂଚନା ଅନୁଯାୟୀ ଆସନ୍ତା 9 ତାରିଖରେ 9:30 to 12:00 ପର୍ଯ୍ୟନ୍ତ ଗୋଟିଏ ସେଟିଂରେ ଇଂରାଜୀ ବିଷୟରେ ପରୀକ୍ଷା ଏବଂ ଅପରାହ୍ନ 3:00 to 6:00 ପର୍ଯ୍ୟନ୍ତ ଦ୍ୱିତୀୟ ସେଟିଂରେ ବାଣିଜ୍ୟ ବିଷୟରେ ପରୀକ୍ଷା ହେବ। 10 ସେପ୍ଟେମ୍ବର ପ୍ରଥମ

ସୁଟିଂରେ ସକାଳ 9ଟାରୁ 12ଟା ପର୍ଯ୍ୟନ୍ତ ସମାଜ ବିଜ୍ଞାନ ବିଷୟ ପରୀକ୍ଷା କରାଯିବ। ସୂଚନାଯୋଗ୍ୟ, ଗତ ଜୁନ୍ ମାସରେ 22ରୁ 30 ତାରିଖ ପର୍ଯ୍ୟନ୍ତ ଏନ୍ଟିଏ ପକ୍ଷରୁ 87ଟି ବିଷୟରେ ୟୁଜିସି ନେଟ୍ ପରୀକ୍ଷା କରାଯାଇଥିଲା। ତେବେ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ନେଇ ଏନ୍ଟିଏ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା। କମିଟିର ପରାମର୍ଶ କ୍ରମେ ଏହି 3ଟି ବିଷୟରେ ପୁନର୍ବାର ପରୀକ୍ଷା କରାଯିବ। ପାନୀୟ ଜଳ ଗୁଣବତ୍ତା ନେଇ ଭାରତୀୟ ମହାଲେଖା ନିୟନ୍ତ୍ରକଙ୍କ ରିପୋର୍ଟ ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଭିନ୍ନ ରେଳ ନେଟ୍ୱାର୍କରେ ପାନୀୟ ଜଳ ବିଷୟରେ ସମୀକ୍ଷା କରିଛନ୍ତି। ଯାତ୍ରୀମାନଙ୍କୁ ଶୁଦ୍ଧ ଏବଂ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ଲାଗି ତୁରନ୍ତ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ନିର୍ଦ୍ଦେଶ ଦେଇଛନ୍ତି। ପଦକ୍ଷେପ ସ୍ୱରୂପ ଦେଶର ରେଳ ବ୍ୟବସ୍ଥାରେ 20,000 ସ୍ଥାନରେ ନୂଆ ଟ୍ୟାଙ୍କ ଟୁ ଟ୍ୟାପ୍ ଜଳ ବିଶୋଧନ ଓ ନିରୀକ୍ଷଣ ବ୍ୟବସ୍ଥା ସ୍ଥାପନ କରାଯିବ। ପୁରୁଣା ପାଣିଟାଙ୍କିଗୁଡ଼ିକ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି। ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବିଭାଗ ଗୁରୁତ୍ୱ ଦେଉଛି ଏବଂ ଆଗାମୀ ଦିନରେ ଉଚ୍ଚସ୍ତରରେ ଏହାର ନିରୀକ୍ଷଣ କରାଯିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 12ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷା ପ୍ରଭାବରୁ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ 49 ବ୍ଲକର 947 ଗ୍ରାମର 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। 2,37,000 ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବର୍ଷା ଯୋଗୁଁ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ସମେତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ସମେତ ଗାଙ୍ଗେୟ ପଶ୍ଚିମବଙ୍ଗରେ ଆଜି ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି। ସେହିଭଳି 9ଟି ରାଜ୍ୟରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା 2ରୁ 3 ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଭାରତ ଅଧ୍ୟକ୍ଷତାରେ 12 ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ବ୍ରିକ୍ସ ପରିବେଶ କାର୍ଯ୍ୟକାରୀ ଗୋଷ୍ଠୀ ବରିଷ୍ଠ ଅଧିକାରୀଙ୍କ ବୈଠକ ଓ ଜଳବାୟୁ ପରିବର୍ତ୍ତନ ଏବଂ ସମାବେଶୀ ବିକାଶ ଯୋଗାଯୋଗ କାର୍ଯ୍ୟକ୍ରମ ଆୟୋଜନ ହେବ। ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଏହାର ବିଷୟବସ୍ତୁ ରହିଛି ନମନୀୟତା, ନବସୃଜନ, ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ। ଆସନ୍ତାକାଲି ହେବାକୁ ଥିବା ବୈଠକରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଅଧ୍ୟକ୍ଷତା କରିବେ। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ବୈଠକ ପରିବେଶ କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ସହ ଏହାର ସୁରକ୍ଷା ଦିଗରେ ଆଲୋଚନା ଲାଗି ମଞ୍ଚ ପ୍ରଦାନ କରିବ। ଭାରତ ପକ୍ଷରୁ ଏଥିପାଇଁ 4ଟି ବିଷୟକୁ ପ୍ରାଧାନ୍ୟ ଦିଆଯାଉଛି। ସେଗୁଡ଼ିକ ହେଉଛି ସ୍ଥାୟୀ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା, ଜଙ୍ଗଲ ନିଆଁ ପରିଚାଳନା ଏବଂ ବିପର୍ଯ୍ୟୟ ପ୍ରତିରୋଧ, ପୁନଃ ବ୍ୟବହାର ଏବଂ ଉତ୍ପାଦନକ୍ଷମ ଅର୍ଥନୀତି ଓ ଗ୍ରହଣୀୟତା। ମଧ୍ୟପ୍ରଦେଶର ଇନ୍ଦୋରରେ ଦେଶର ପ୍ରଥମ ଆଭାସୀ ଚିଡ଼ିଆଖାନା ଆରମ୍ଭ ହୋଇଛି। ଇନ୍ଦୋର ଚିଡ଼ିଆଖାନାରେ 14D ସିନେମା ଥିଏଟର ସହ ଆଭାସୀ ଜଙ୍ଗଲ ସଫାରୀ ମଧ୍ୟ କାର୍ଯ୍ୟ ଆରମ୍ଭ କରିଛି। 4,50,00,000 ବ୍ୟୟରେ ସରକାରୀ ଘରୋଇ ଭାଗିଦାରିତାରେ ଏହି ବ୍ୟବସ୍ଥା କରାଯାଇଛି। ଆଭାସୀ ଜଙ୍ଗଲ ସଫାରୀ ଜରିଆରେ ଜନସାଧାରଣ ପ୍ରଯୁକ୍ତି ବିଦ୍ୟା ସହାୟତାରେ ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କ ଉପସ୍ଥିତି ଅନୁଭବ କରିପାରିବେ। ଗତକାଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏହି ଆଭାସୀ ଚିଡ଼ିଆଖାନାର ଉଦ୍ଘାଟନ କରିଛନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ଝାଡ଼ଖଣ୍ଡରେ ଛାତ୍ର ପ୍ରତିବାଦ ଜାରି ରହିଛି। ଆସନ୍ତା 20 ତାରିଖରେ ପ୍ରତିବାଦକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ନେଇ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ ଗତକାଲି ବିକ୍ଷୋଭରତ ଛାତ୍ରଛାତ୍ରୀମାନେ ଜେପିଏସ୍ସି ଏବଂ ଜେଏସ୍ଏସ୍ସି ପରୀକ୍ଷା ବାତିଲ କରିବା ନେଇ ଦାବି କରିବା ସହ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଆର୍ଜେଡି ନେତା ତେଜସ୍ୱୀ ଯାଦବଙ୍କ କୁଶପୁତଳିକା ଦାହ କରିଛନ୍ତି। ତେବେ ରାଜ୍ୟ ସରକାର ପ୍ରଦର୍ଶନକାରୀ ଛାତ୍ରଛାତ୍ରୀଙ୍କୁ ଆଜି ଅପରାହ୍ନ 2ଟାରେ ପୁଣି ଥରେ ଆଲୋଚନା ଲାଗି ଆମନ୍ତ୍ରଣ କରିଛନ୍ତି। କେନ୍ଦ୍ର କାର୍ମିକ ଜନ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ନୂଆଦିଲ୍ଲୀରେ ଜାତୀୟ ଅନୁଭବ ପୁରସ୍କାର 2026 ପ୍ରଦାନ କରିବେ।

0: ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସମାରୋହରେ ପେନ୍ସନ୍ ମିତ୍ର ଏବଂ ପଞ୍ଚମ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନ ପୁସ୍ତିକା ଉନ୍କୋଚନ କରାଯିବ। କାର୍ଯ୍ୟକ୍ରମର ଅଂଶ ଭାବେ 17 ପେନ୍ସନ୍ ପ୍ରଦାନକାରୀ ବ୍ୟାଙ୍କ ଅବସର ନେଇଥିବା କର୍ମଚାରୀଙ୍କ ଲାଗି ବିଭିନ୍ନ ସେବା ଓ ସାମଗ୍ରୀର ପ୍ରଦର୍ଶନ କରିବେ। ଆଜିର ଉତ୍ସବରେ 15 ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ବିଶାଖାପାଟଣାରୁ ଉଡ଼ାଣ ଏବଂ ଅବତରଣ କରିବାକୁ ଥିବା ଏୟାର ଇଣ୍ଡିଆର ସମସ୍ତ ବିମାନ ଆଜିଠାରୁ ଭୋଗପୁରମ୍ସ୍ଥିତ ନୂଆ ଆଲୁରି ସୀତାରାମ ରାଜୁ ଆନ୍ତର୍ଜାତିକ ବିମାନ ବନ୍ଦରରୁ କାର୍ଯ୍ୟ କରିବ। ପୁରୁଣା ବିମାନ ବନ୍ଦରର କୋଡ୍ ସଂଖ୍ୟା VTZ ମଧ୍ୟ ବ୍ୟବହାର କରାଯିବ। ଏୟାର ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭୋଗପୁରମ୍ରୁ ଦିଲ୍ଲୀ ମଧ୍ୟରେ ସପ୍ତାହକୁ 14 ଉଡ଼ାଣ କରାଯିବ। ଜିମ୍ବାୱେରେ ଗତ ସପ୍ତାହରେ ଘଟିଥିବା ନୌକା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 84କୁ ବୃଦ୍ଧି ପାଇଛି। 153 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ନୌକାଟି ଗତ ସପ୍ତାହରେ କାରିବା ହ୍ରଦରେ ବୁଡ଼ିଯାଇଥିଲା। ଜିମ୍ବାୱେର ବିପର୍ଯ୍ୟୟ ପରିଚାଳନା ସଂସ୍ଥା ସୂଚନା ଅନୁଯାୟୀ 77 ଜଣଙ୍କୁ ଉଦ୍ଧାର କରାଯାଇଛି। ପଶ୍ଚିମବଙ୍ଗର ଭାରତ ନେପାଳ ସୀମାବର୍ତ୍ତୀ ଅଞ୍ଚଳରୁ ସଶସ୍ତ୍ର ସୀମା ବଳ 2 ନେପାଳୀ ନାଗରିକଙ୍କୁ ଗିରଫ କରିଛନ୍ତି। ସେହି 2 ନେପାଳୀ ନାଗରିକଙ୍କଠାରୁ ବହୁ ପରିମାଣର ସୁନା ଓ ରୂପା ଜବତ କରାଯାଇଛି। ଗତକାଲି ସିଲିଗୁଡ଼ିସ୍ଥିତ ପାଣିଟ୍ୟାଙ୍କି ନିକଟରେ ସୀମା ଗୁଇନ୍ଦା ଦଳର 41ତମ ବାଟାଲିୟନ୍ ଯାଞ୍ଚ କାର୍ଯ୍ୟ କରୁଥିବାବେଳେ 2 ନେପାଳୀ ନାଗରିକ ଏକ କାର୍ ଯୋଗେ ଦ୍ରୁତଗତିରେ ଯାଉଥିବା ଜାଣିପାରି ସେମାନଙ୍କୁ ଠାବ କରିଥିଲେ। ତେବେ ସେମାନଙ୍କ ପାଖରେ ଥିବା ବହୁ ପରିମାଣର ସୁନା ଏବଂ ରୂପା ସମ୍ପର୍କରେ ସେମାନେ କୌଣସି ପ୍ରମାଣ ଦେଇପାରିନଥିଲେ। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମରେ ଚାଲିଥିବା ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ଭାରତ 460 ରନ୍ ଏବଂ 9 ପ୍ରଥମ ଇନିଂସ ଜାରି ରଖିବ। ପ୍ରସିଦ୍ଧ କ୍ରିଷ୍ଣା ଏବଂ କୁଲଦୀପ ଯାଦବ ଗତକାଲି ଅପରାଜିତ ଥିଲେ। ଦେବଦତ୍ତ ପାଡିକଲ 167 ରନ୍ ସ୍କୋର କରିଥିବାବେଳେ କେଏଲ୍ ରାହୁଲ 82 ଏବଂ ଧ୍ରୁବ ଜୁରେଲ 51 ରନ୍ ସ୍କୋର କରିଛନ୍ତି। ଏହି ସିରିଜ୍ର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଆସନ୍ତା 23 ତାରିଖରୁ କଲମ୍ବୋଠାରେ ଖେଳାଯିବ। ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ରେ ଆଜି ପୁଲ୍ ଡିରେ ଦ୍ୱିତୀୟ ମ୍ୟାଚ୍ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ନେଦରଲ୍ୟାଣ୍ଡର ୱାଗନର୍ ହକି ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ହେବ। ଭାରତ ୱେଲ୍ସକୁ 3-1 ପରାସ୍ତ କରି ତା'ର ଅଭିଯାନ ଆରମ୍ଭ କରିଥିବାବେଳେ ଇଂଲଣ୍ଡ ମଧ୍ୟ ପାକିସ୍ତାନକୁ 4-1 ପରାସ୍ତ କରିସାରିଛି। ଆଜିର ମ୍ୟାଚ୍ର ବିଜେତା ପୁଲ୍ ଡିର ଶ୍ରେଷ୍ଠ ଦଳ ସାବ୍ୟସ୍ତ ହେବ। ବିଡବ୍ଲ୍ୟଏଫ୍ ବ୍ୟାଡ୍ମିଣ୍ଟନ ବିଶ୍ୱ ଚମ୍ପିୟନ୍ସିପ୍ ଆଜିଠାରୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍ରେ ଆରମ୍ଭ ହେବ। ଭାରତୀୟ ଖେଳାଳିମାନେ ଆଜିଠାରୁ ପ୍ରଦର୍ଶନ ଆରମ୍ଭ କରିବେ। ମହିଳା ଏକକରେ ପୂର୍ବତନ ବିଶ୍ୱ ଚମ୍ପିୟନ୍ ତଥା ବିଶ୍ୱର 9 ମାନ୍ୟତାପ୍ରାପ୍ତ ଖେଳାଳି ପିଭି ସିନ୍ଧୁ ଆୟାରଲାଣ୍ଡର ସୋଫିଆ ନୋବେଲ୍ଙ୍କ ବିପକ୍ଷରେ ଖେଳିବେ। 135ତମ ଇଣ୍ଡିଆନ୍ ଅଏଲ୍ ଡୁରାଣ୍ଡ କପ୍ ଅଧୀନରେ ଗତକାଲି ରାଞ୍ଚିର ବିର୍ସାମୁଣ୍ଡା ଫୁଟବଲ ଷ୍ଟାଡିୟମ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍ରେ ସ୍ୱୋର୍ଟସ୍ କ୍ଲବ୍ ଦିଲ୍ଲୀ 5-1 ଗୋଲ୍ରେ ରାୟଙ୍ଗଡାଇ ଫୁଟବଲ କ୍ଲବ୍କୁ ପରାସ୍ତ କରିଛି। ଏହି ବିଜୟ ସହିତ ଦିଲ୍ଲୀ ସେମିଫାଇନାଲ୍ରେ ପ୍ରବେଶ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ ତିନୋଟି ବିଷୟରେ ପୁନର୍ବାର ୟୁଜିସି ନେଟ୍ ପରୀକ୍ଷା କରିବା ଲାଗି ଜାତୀୟ ପରୀକ୍ଷଣ ସଂସ୍ଥାର ଘୋଷଣା, ରେଳଯାତ୍ରୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ 20,000 ସ୍ଥାନରେ ସ୍ଥାପନ କରାଯିବ ଟ୍ୟାଙ୍କ ଟୁ ଟ୍ୟାପ୍ ବ୍ୟବସ୍ଥା, 9 ରାଜ୍ୟରେ ଆସନ୍ତା 2 ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା, ଓଡ଼ିଶାରେ 5 ଉର୍ଦ୍ଧ୍ୱ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ, ମୁଖ୍ୟମନ୍ତ୍ରୀ ଆଜି ନିରୀକ୍ଷଣ କରିବେ ବନ୍ୟାଞ୍ଚଳ, ମଧ୍ୟପ୍ରଦେଶର ଇନ୍ଦୋରରେ ଆରମ୍ଭ ହେଲା ଦେଶର ପ୍ରଥମ ଆଭାସୀ ଚିଡ଼ିଆଖାନା ଏବଂ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ ସୁରଭି କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ କରୁଣାକର ସେଠୀଙ୍କ ସହ ଅନ୍ତରଙ୍ଗ ଆଳାପର ତୃତୀୟ ଭାଗ। ପ୍ରସ୍ତୁତି ଏବଂ ଉପସ୍ଥାପନା ଦମୟନ୍ତୀ ବୈକାର, ପ୍ରଯୋଜନା ମନୋଜ କୁମାର ପୂଜାରୀ।

ନମସ୍କାର, ମୁଁ ଦମୟନ୍ତୀ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସୁରଭିର ଅନ୍ୟ ଏକ ସୁନ୍ଦର ଅଧ୍ୟାୟକୁ। ଏହି ଫ୍ରେଶ ଫ୍ରେଶ ସଙ୍ଗୀତମୟ ଅଧ୍ୟାୟର ଅତିଥି ଅଛନ୍ତି କଣ୍ଠଶିଳ୍ପୀ କରୁଣାକର।

ଏଠି ସଙ୍ଗୀତକୁ ଆପଣେଇ ନେଇଥିବା ସାଧକଟିଏ ହେଉଛନ୍ତି କଣ୍ଠଶିଳ୍ପୀ କରୁଣାକର ସେଠୀ। ତୁଳସୀ ଦୁଇ ପତ୍ରରୁ ବାସିଲା ପରେ ସେ ଜନ୍ମରୁ ହିଁ ନିଜ କଳାର ପରିଚୟ ଦେଇଥିଲେ। ଛୋଟବେଳୁ ହିଁ ଗୀତ ଗାଇ ଗାଇ ଆଜି ସେ ଏଇ ଜାଗାରେ ପହଞ୍ଚି ପାରିଛନ୍ତି। ତେବେ ଏଇ ଜାଗାରେ ପହଞ୍ଚିବା ଏତେ ସହଜ ନଥିଲା, ତାରି ଭିତରେ ଅନେକ ସଂଘର୍ଷ। କୁହାଯାଏ ନା, କଷ୍ଟ କଲେ ହିଁ କୃଷ୍ଣ ମିଳନ୍ତି। ସଙ୍ଗୀତ ପ୍ରତି ତାଙ୍କ ସାଧନା, ନିଷ୍ଠା, ଭଲ ପାଇବା ତାଙ୍କୁ ଆଜି ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଭାବେ ଗଢ଼ି ତୋଳିଛି, ଯାହାର ଫଳସ୍ୱରୂପ ଅନେକ ସୁନ୍ଦର ସୁନ୍ଦର ଜଗନ୍ନାଥ ଜଣାଣ, ମା ତାରିଣୀଙ୍କର ଭଜନ, ଅନେକ ମନୋଲୋଭା ଭକ୍ତି ଗୀତ, ଆଲବମ୍ ଗୀତ ତଥା ଚଳଚ୍ଚିତ୍ର ଗୀତ ଗାଇ ସେ ଆଜି ବି ସୁନାମ ଅର୍ଜନ କରିଛନ୍ତି। କେବଳ କଣ୍ଠଶିଳ୍ପୀ କାହିଁକି, ସେ ଜଣେ ଉତ୍ତମ ସଙ୍ଗୀତଜ୍ଞ ଆଉ ଗୀତିକାର ବି। ତେବେ ନିଶ୍ଚିତ ରୂପେ ସୁରଭିର ସୌଭାଗ୍ୟ ଯେ ତାଙ୍କୁ ଅତିଥି ରୂପେ ପାଇଛି। ତେବେ ତାଙ୍କର ଅନେକ କଥା ଆପଣ ଶୁଣିସାରିଛନ୍ତି, ଆଉ କିଛି କଥା ବଳକା ଥିଲା, ବର୍ତ୍ତମାନ ଆପଣଙ୍କୁ ଶୁଣାଉଛୁ। ତ ଯିବା ଶୁଣିବା ଜଣେ କଣ୍ଠଶିଳ୍ପୀ, ଜଣେ ସଙ୍ଗୀତଜ୍ଞ, ଜଣେ ଗୀତିକାର କରୁଣାକର ସେଠୀଙ୍କୁ।

0: ଆପଣ କହିଲେ ଛୋଟବେଳେ ଟିକେ ଟିକେ ଗାଉଥିଲେ ଏଠି ସେଠି, ନିହାତି ଭାବରେ ଆପଣ ଓଡ଼ିଆ ମ୍ୟୁଜିକ୍ ଇଣ୍ଡଷ୍ଟ୍ରି ହେଉ କିମ୍ବା ବଲିଉଡ଼ର ମ୍ୟୁଜିକ୍ ଇଣ୍ଡଷ୍ଟ୍ରି ହେଉ, କାହା ଗୀତ ଶୁଣିଥିବେ ଆଉ ପ୍ରେରଣା କାହାଠୁ ପାଇଥିବେ, ସେମିତି ଅଛନ୍ତି ଆପଣଙ୍କର କିଏ ଛୋଟବେଳେ?
1: ଛୋଟବେଳେ ବହୁତ
0: ଅକ୍ଷୟ ମହାନ୍ତିଙ୍କର ଶୁଣିଥିବେ,
1: ମହମ୍ମଦ ଅଜିଜ ହୁଅନ୍ତୁ, କିଶୋର କୁମାର, କିନ୍ତୁ ପିଲାବେଳେ ଆମ ସମୟରେ ମତେ ଭଲ ଲାଗୁଥିଲା ମହମ୍ମଦ ଅଜିଜଙ୍କ ଗୀତ,
0: ଆଚ୍ଛା,
1: ଆଉ ଓଡ଼ିଆରେ ଭଲ ଲାଗୁଥିଲା, ଓଡ଼ିଆ ତ ସମସ୍ତଙ୍କୁ ତ ଭଲ ଲାଗୁଥିଲା, ବିଶେଷ କରି ସୁଭାଷ ଦାସଙ୍କ ଗୀତ ମତେ ବେଶୀ ଇନସ୍ପାୟାର୍ କଲା, ସୁଭାଷ ଦାସଙ୍କ ଭଏସ୍ ଯୋଉ କ୍ଲାରିଟି ତାଙ୍କର, ଇଏ ତାଙ୍କ ଭଏସ୍ଟାକୁ ମୁଁ ଧୀରେ ଧୀରେ ଆଡପ୍ଟ କରିବାକୁ ଲାଗିଲି, ମତେ ଏତେ ଭଲ ଲାଗିଲା ତାଙ୍କର ଗୀତ ଗୁଡା, କେମିତି ସହିବ ସାଥୀ ତୁମେ ଯଦି ଆଉ କାର ପରବର୍ତ୍ତୀ ସମୟରେ ମୋର ଗାୟକୀ ମଧ୍ୟ ସେଇଭଳିଆ ହେଲା, ସବୁ କିଛି କହିଲେ ସୁଭାଷ ଦାସଙ୍କ ଭଳି ଲାଗୁଛି, ତାପରେ ମୁଁ ପରବର୍ତ୍ତୀ ସମୟରେ ମୁଁ କହିଲି ନାଇଁ କାହା ଭଳି ହେଲେ ନିଜର କିଛି ପରିଚୟ ସୃଷ୍ଟି ହେଇପାରିବନି, ତେଣୁ ଧୀରେ ଧୀରେ ମୋର ନିଜର ଢଙ୍ଗ ଚେଞ୍ଜ କଲି, ନିଜର ପରିଚୟ ସୃଷ୍ଟି କରିବା ପାଇଁ ଚେଷ୍ଟା କଲି।

0: କରୁଣାକର, ଆପଣଙ୍କର ଡ୍ରିମ୍ ପ୍ରୋଜେକ୍ଟ ସବୁ କଣ? ଆପଣ ଏମିତି ଭାବନ୍ତି କି ଯେ ଓଡିଆ ଚଳଚ୍ଚିତ୍ରରେ ହିରୋର ଗୀତ ମତେ ମିଳିଥିଲେ ଭଲ ହେଇଥାନ୍ତା?
1: ହିରୋର ବର୍ତ୍ତମାନ ଯୋଉ ଟ୍ରେଣ୍ଡ ଯୋଉ ଚାଲିଛି, ପ୍ରକୃତରେ ଦେଖିବାକୁ ଗଲେ ଟ୍ରେଣ୍ଡ କିଛି ନାହିଁ। ଦେଖନ୍ତୁ ଆପଣ ହିନ୍ଦୀର, ଯଦି ହିନ୍ଦୀର ବିଭିନ୍ନ ପ୍ରକାର ଗୀତ ହଉଛି, ସେଇ ଆପଣଙ୍କର ଇଂଲିଶ ଇଏ ସେ ବିଭିନ୍ନ ଲାଙ୍ଗୁଏଜରେ ସେମାନେ କରୁଛନ୍ତି, କିନ୍ତୁ ତା ସହିତ ଗୋଟେ ଗୋଟେ ଗୀତ ଏମିତି କରୁଛନ୍ତି ହିରୋ ପାଇଁ କି ମାନେ ଯୋଉ ଟିକେ ସେଇଭଳି ଆମ ଟ୍ରାଡିସନାଲ ବା 90s ଟାଇପ୍ ର ଗୀତ ବି ସେମାନେ କରୁଛନ୍ତି, ଯୋଉଟା

ଆପଣ ଯୋଉ କହୁଛନ୍ତି ହିରୋ ପାଇଁ ଯୋଉ ରୋମାଣ୍ଟିକ ଗୀତ ବା ଡୁଏଟ୍ ଗୀତ ସେମିତି ଗୀତ ମିଳିନାହିଁ। ବାସୁଦେବ ରଥଙ୍କର ସେଭଳି ଗୀତ ଗୋଟେ ମିଳିଥିଲା କିନ୍ତୁ ସେଟା ସ୍ୟାଡ୍ ସଙ୍ଗ ଥିଲା ହିରୋ ହିରୋଇନ୍ ପାଇଁ। ଶୈଳଭାମାଙ୍କର ମୋର ଡୁଏଟ୍ ଗାଇଥିଲୁ। ଗାଇନି କାଇଁ ହିରୋ ପାଇଁ ଗାଇଛି କିନ୍ତୁ ଆପଣ ଯୋଉଟା ଯୋଉ ଇଏ କହୁଛନ୍ତି ସେ ବର୍ତ୍ତମାନର ହୁଏତ କିଏ ଦେଇପାରେ ନ ଦେଇପାରେ ମୁଁ କହିପାରିବିନି। ଦେଲେ କିଛି ତାକୁ ଅସୁବିଧା କିଛି ନାହିଁ ତାକୁ ମୁଁ ନିହାତି ଭାବରେ।

0: ଆପଣ ବହୁତ ନାଁ କରିଛନ୍ତି କଣ୍ଠଶିଳ୍ପୀ ହିସାବରେ, ବହୁତ ପବ୍ଲିସିଟି ପାଇଛନ୍ତି ଏଜ୍ ଏ ସିଙ୍ଗର, କିନ୍ତୁ ଆପଣ କହିଲେ ଆପଣ ଆକାଶବାଣୀ କଟକରେ ମ୍ୟୁଜିକ୍ କମ୍ପୋଜରରେ ଅଡିସନ୍ ପାସ୍ କରିଛନ୍ତି, ତ ସେଇଥିରେ କେତେ ଫୋକସ୍ କରୁଛନ୍ତି ବର୍ତ୍ତମାନ, ନା କେବଳ ଗାଇବାରେ ଫୋକସ୍ କରୁଛନ୍ତି?
1: କମ୍ପୋଜିସନଟା ପ୍ରକୃତରେ ମୋର ଗୋଟେ ସ୍ୱତନ୍ତ୍ର ରୁଚି, କମ୍ପୋଜିସନଟା କମ୍ପୋଜିସନ କରିବାଟା ମୋତେ କମ୍ପୋଜିସନ ନିଜେ, ସେଥିପାଇଁକି ମୋର ଯେତିକି ଗୀତ ଭଜନ ହଉ କିଛି ଯେତିକି ମୁଁ କରିଛି ନିଜେ କମ୍ପୋଜ କରିଛି, ପ୍ରାୟ ସେ ଗୀତ ଲୋକପ୍ରିୟ ହେଇଛି, ଲୋକମାନେ ପସନ୍ଦ କରିଛନ୍ତି। ଆଉ ମୁଁ ଆକାଶବାଣୀରେ ଏମିତିରେ ବି ଯେତେବେଳେ ପ୍ରଥମ ଜୀବନରେ ଗାଇଲି ସେତେବେଳେ ନିଜେ କହୁଛି 95 କଥା, 1995 ସେତେବେଳେ ବି ମୁଁ ନିଜେ କମ୍ପୋଜ କରିକି ରେଡିଓରେ କେହି ସାହସ କରିବେନି, ମାନେ ସବୁ ଯୋଉମାନେ ନୂଆ ୟୁଥ ସିଙ୍ଗର ଗୋଟେ ଗାଇବା ପାଇଁ ଯିବ ସେ ନିହାତି କାହାଠୁ ଗୋଟେ କମ୍ପୋଜିସନ କରିକି ନେଇକି ଯାଏ ଆଉ ଗାଏ, କିନ୍ତୁ ମୁଁ ସେ ଯୋଉ ଗାଇଥିଲି ନିଜେ ଲେଖି ଦେଇଥିଲି ଆଉ ନିଜେ ତାକୁ କମ୍ପୋଜ କରିକି, କମ୍ପୋଜ କଣ ସେତେବେଳେ କମ୍ପୋଜ କଣ ଆମେ ଜାଣିଥିଲୁ, ହାରମୋନିୟମ ଧରି ଜାଣିନଥିଲୁ, ଗୋଟେ ସ୍ୱର କରିକି ନିଜେ ସ୍ୱର ସେ ମନ ଭିତରୁ ଆସିଥିଲା, କଣ ସେ ଲେଖାକୁ ନେଇ ଗୋଟେ ଭାବରେ ଗୋଟେ ସ୍ୱର ଆସିଥିଲା, ଦିଟା ଗୀତ ମୁଁ ସ୍ୱର କରିକି ନିଜେ ଗାଇଥିଲି ଏବଂ ଗାଇଥିଲି।

0: ଯେହେତୁ ଆପଣ ନିଜେ ଲେଖିଥିଲେ ସେ ଭାବଟାକୁ ବୁଝିଥିଲେ ଆଉ
1: ଗୋଟେ ସ୍ୱତନ୍ତ୍ର ଦୃଷ୍ଟି ମୋର ଥିଲା ଗୋଟେ
0: ତେଣୁ
1: ମୁଁ ଆଗକୁ ଆସିକି ମଝିରେ ମଝିରେ କିଛି କିଛି ଆଲବମ୍ ମଧ୍ୟ କରିଛି କମ୍ପୋଜିସନ୍ ଭଜନ ଆଲବମ୍ ମଡର୍ନ ଆଲବମ୍ ମଧ୍ୟ କରିଛି ବହୁତ କମ୍ପୋଜିସନ୍ କରିଛି ତା ସହିତ ଗୋଟେ ଆଡଭର୍ଟାଇଜମେଣ୍ଟ ଜିଙ୍ଗଲ ବହୁତ ଗୀତ କରିଛି ଜିଙ୍ଗଲ କରିଛି ଆକାଶବାଣୀର ପ୍ରମୋ ଆକାଶବାଣୀ କଟକର ଏବେ ପ୍ରମୋ ଯୋଉ ବାଜୁଛି ଆକାଶବାଣୀ ଆକାଶବାଣୀ ଆକାଶବାଣୀ ଆକାଶବାଣୀ ଏଇ କେତେଟା ପ୍ରମୋ ବାଜୁଛି ସେ ବି ମୁଁ ନିଜେ ସେତେବେଳେ କମ୍ପୋଜିସନ୍ କରିଥିଲି ବହୁତ ଜଣ ସେତେବେଳେ ବାଜିଥିଲା
0: ବହୁତ ବଢିଆ ସବୁବେଳେ ଆମ ଶ୍ରୋତା ଶୁଣୁଛନ୍ତି ସେ ପ୍ରମୋ
1: ଯେତେ ସବୁ ପ୍ରମୋ ଅଛି ଆପଣ ଜାଣିପାରୁଥିବେ ମୋ ଭଏସ୍ରୁ
0: ଆଜ୍ଞା
1: ସବୁ ଯାକ ଗୀତ ଗାଇଛି
0: ଏବେ ଆମ ଶ୍ରୋତା ଜାଣିବେ ଯେ ଏଇଟା କରୁଣାକର ଗାଇଛନ୍ତି କିମ୍ବା କମ୍ପୋଜ୍ କରିଛନ୍ତି
1: ଆପଣ ପ୍ରମୋ ଶୁଣୁଛନ୍ତି
0: ସେଥିମଧ୍ୟରୁ
1: କିଛି ଅଛି ଅରବିନ୍ଦ ଦତ୍ତ ଶରତ ନାୟକ ଏମିତି ଅଛି କିନ୍ତୁ ଆଉ ଯୋଉ ଏଇସବୁ ଗୀତ ଗୁଡା ନାହିଁ ଦିନ ନାହିଁ ରାତି ନାହିଁ ଶୀତ ନାହିଁ ତାତି ଛୁଟାଇ ଚାଲିଛି ଯିଏ ଜୀବନ ରାଗିଣୀ ଆକାଶବାଣୀ ଆକାଶବାଣୀ
0: ସେତେବେଳେ
1: ନିଜେ ମୁଁ ଏହାକୁ ସବୁ କମ୍ପୋଜ୍ କରିଥିଲି ତେଣୁ ଏଇଟା ଗୋଟେ ରୁଚି ମୋର ସ୍ୱତନ୍ତ୍ର ରୁଚି କିନ୍ତୁ ମୋର ଫୋକସ୍ ଆଜ୍ ସିଙ୍ଗର କମ୍ପୋଜିସନ୍ ମିଳିଲେ ଏମିତି କାମ ମିଳିଲେ ମତେ ଭାରି ଖୁସି ଲାଗେ କାମ କରିବା ପାଇଁ କମ୍ପୋଜିସନ୍ କିଛି କରିବା ପାଇଁ ନିଜର ଯୋଉ ଅଛି ଭିତରେ କିଛି ମାନେ ଏମିତି ଗୋଟେ କିଛି ଗୀତ କରିବାର ଇଚ୍ଛା ଅଛି ତାକୁ ସେଥିରେ ମୁଁ ଫଳବତ୍ କରିବାକୁ ଚେଷ୍ଟା କରେ
0: ଆଜ୍ଞା

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆପଣ ବର୍ତ୍ତମାନ ଶୁଣୁଛନ୍ତି ସୁରଭି କାର୍ଯ୍ୟକ୍ରମ। ସୁରଭିର ଆଜିର ଅତିଥି ଅଛନ୍ତି କଣ୍ଠଶିଳ୍ପୀ କରୁଣାକର ସେଠି। ସଙ୍ଗୀତକୁ ନେଇକି କରୁଣାକରଙ୍କର କଣ ସ୍ୱପ୍ନ ଅଛି ଆଗକୁ? କିଛି ତ ଥିବ ଯେମିତି ଅନ୍ୟମାନଙ୍କର ଥାଏ।
2: ସ୍ୱପ୍ନ ସବୁବେଳେ ଚାଲିଛି। ମୁଁ ଚାହେଁ, ମୋର ଇଚ୍ଛା ଅଛି, ଆଉ କିଛି ବଡ଼ ଇଚ୍ଛା ଥାଉ ନଥାଉ କିନ୍ତୁ ମୋର ଇଚ୍ଛା ଅଛି, ଭଗବାନ କରନ୍ତୁ, ମୁଁ ନିଶ୍ୱାସ ଚାଲିଥିବା ଯାଏ ମୁଁ ଗାଉଥାଏ। ଏଇ ଇଚ୍ଛାଟା ମୋର ଅଛି ବହୁତ, ମାନେ ଭଗବାନ କରନ୍ତୁ ମୁଁ ମଝିରେ ଯଦି ଯଦି କୌଣସି ଇଏରେ ଗାଇ ପାରିବିନି କି କଣ, ସେଟା ମତେ ବହୁତ ଆଘାତ ଦେବ, ବହୁତ ଦୁଃଖ ଦେବ। ତେଣୁ ମାନେ ବାର୍ଦ୍ଧକ୍ୟ ଆସିଗଲା ପରେ ଯେତେବେଳେ ଭଏସ୍ଟା ଖରାପ ହେଇଯାଏ, ଲୋକମାନେ ବନ୍ଦ କରିଦିଅନ୍ତି ଶୁଣିବା ଇଏ, କିନ୍ତୁ ସେଟା କିନ୍ତୁ ପ୍ରଣବ ପଟ୍ଟନାୟକ ଭଳିଆ ଯେମିତି ଏବେ ବି ଗାଉଛନ୍ତି ସୁରରେ ଶଯ୍ୟାଶାୟୀ ହେଲେ ମଧ୍ୟ, ସେଇଭଳି ଭଏସ୍ଟା ସେଇଭଳି ଗାଇ ପାରୁଥାଏ। ଇଚ୍ଛା ଆଉ ସ୍ୱପ୍ନ କଣ,
1: ଗାଇବା ସ୍ୱପ୍ନ
2: ସେଇ ଚିରାଚିତ୍ରଧାରାରେ ଚାଲିଛୁ।
1: ଆଜ୍ଞା, ଜୀବନ ଥିବା ଯାଏ ଗାଇବି, ଏଇ ସ୍ୱପ୍ନ ଆପଣଙ୍କର।

0: ଆପଣଙ୍କର ପର୍ସନାଲ ଲାଇଫ ଶ୍ରୋତା ନିହାତି ଭାବରେ ଚାହିଁକି ବସିଥିବେ ଯେ ଶୁଣିବା ପାଇଁ।
1: ଆମ ଗାଁ ହଉଛି ଜଗତସିଂହପୁର ଜିଲ୍ଲାର ଉଜଙ୍ଗ ଅନ୍ତର୍ଗତ ଆମର ମଙ୍ଗରାଜପୁର।
0: ଆଜ୍ଞା।
1: ଆଉ ସେଠି ଗାଁରେ ଅଛନ୍ତି ବାପା ବୋଉ ସାନ ଭାଇ ମୋର ମୋ ତଳ ଯିଏ ମଝିଆ ଭାଇ ଆମେ ଚାରି ଭାଇ ଭଉଣୀ ଗୋଟିଏ ଥିଲା ସେ ଚାଲିଗଲାଣି।
0: ଆଜ୍ଞା।
1: ଆଉ ବର୍ତ୍ତମାନ କଟକରେ ମୁଁ
0: ସେଟେଲ ହେଇଛନ୍ତି
1: ସେଟେଲ ହେଇଛି ନିଜ ସହଧର୍ମିଣୀଙ୍କ ସହିତ ଏବଂ ମୋର ଗୋଟେ ପୁଅ ଏବେ ଫୋର୍ଥ କ୍ଲାସ ରେ ପଢୁଛି।
0: ହଁ ହଁ
1: ଲେଟ୍ ମ୍ୟାରେଜ କଲି।
0: ଆଜ୍ଞା।

0: ସପୋର୍ଟ କେତେ ପାଆନ୍ତି ମ୍ୟାଡାମଙ୍କ ଠାରୁ ନା ଡିଷ୍ଟର୍ବାନ୍ସ ହୁଏ ଆପଣଙ୍କର ଗାଇବା ପାଇଁ?
1: ନା ନା, ବହୁତ ସପୋର୍ଟ କିଛି
0: ଆଜ୍ଞା ଆଜ୍ଞା
1: ବହୁତ ସପୋର୍ଟ। ମୁଁ କଣ ଗୀତରେ କୌଣସି ରିଆଜରେ ବସିଲେ କି କୌଣସି କିଛି ଗୀତ କାମରେ ବସିଲେ ସେ କେବେ ମତେ ଡିଷ୍ଟର୍ବ କରେନି, କିଛି ଦରକାର ଥିଲେ ବି ସେ ରହିଯାଏ, ଆଉ କିଛି ସରିଲା ପରେ ଯାଇକି ଯାହା କରେ। ଆଉ ମୁଁ ଲେଟ୍ରେ ଫେରିଲେ ବି କିଛି ଅସୁବିଧା ନଥାଏ,
0: ପୁରା ଫୁଲ୍ ସହଯୋଗ ପାଆନ୍ତି ଆପଣ। ଆଉ
1: ଯେତିକି ସାଧାରଣର ଦାୟିତ୍ୱ ବା କର୍ତ୍ତବ୍ୟ ଅଛି ସେତିକି ହେଉଛି, ସେଥିରେ କିଛି ମାନେ ଇଏ ନାହିଁ, ଦ୍ୱନ୍ଦ୍ୱ ନାହିଁ କି ଦ୍ୱିଧା ନାହିଁ।
0: କେବେ ତାଙ୍କ ପାଇଁ ଗୀତ ଗାଇଛନ୍ତି ଆପଣ ମ୍ୟାଡାମଙ୍କ ପାଇଁ?
1: ସମସ୍ତେ ତ ନିଜର ମାନସିକ ପାଇଁ ଯାଆନ୍ତି, ସେମିତିରେ ମୁଁ ଗାଏ।

0: ବହୁତ ସମୟ ଗପିଲେ କରୁଣା କର ଆମ ସହିତ ପୁରା 50 ମିନିଟ ଉପରେ ହେବ ଆମେ ଗପିଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦଉଛୁ
1: ଆଉ ସମୟ ଦେବାଟା କଥା ନୁହେଁ ଏଇଟା ମୋର ଗୋଟେ ଶ୍ରୋତାଙ୍କ ସମ୍ମୁଖକୁ ଆସିବାର ଗୋଟେ ବହୁତ ଯୋଉ ଇଚ୍ଛା ଥାଏ ନା ଶ୍ରୋତାଙ୍କ ଆଗରେ କିଛି କହିବାର ବଖାଣିବାର ନିଜ କଥା ନିଜର ବ୍ୟକ୍ତିଗତ କଥା ନିଜର ପ୍ରଫେସନ କଥା ଏସବୁ କଥା ବଖାଣିବାର ଯୋଉ ସୁଯୋଗ ଆପଣ ଦେଇଛନ୍ତି ଏବଂ ଆକାଶବାଣୀ ଜୟପୁର କେନ୍ଦ୍ର ଦେଇଛନ୍ତି ମୁଁ ସେଥିପାଇଁ ଆପଣଙ୍କୁ ଏବଂ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କର୍ମକର୍ତ୍ତାଙ୍କୁ ଏବଂ ଆମର ମତେ ଶୁଣୁଥିବା ବହୁତ ଶ୍ରୋତା ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ଶୁଭେଚ୍ଛା ଜଣାଉଛି କୃତଜ୍ଞତା ଜଣାଉଛି।

0: ଠିକ ଅଛି କରୁଣାକର, ପୁଣି ଥରେ ଆପଣଙ୍କୁ ଧନ୍ୟବାଦ ଦଉଛୁ ଆପଣଙ୍କର ବିଜି ସିଡ୍ୟୁଲ୍। ଆକ୍ଚୁଆଲି ଆପଣମାନଙ୍କ ପାଖରେ ସମୟ ନଥାଏ, ଗୋଟେ କଳାକାର ପାଖରେ ସମୟ ବୋଲି କିଛି ନଥାଏ, ଦିନ ରାତି ଆପଣଙ୍କର ରେକର୍ଡିଂ ଥାଏ, ଆପଣମାନଙ୍କର କମ୍ପୋଜିସନ୍ ଥାଏ, ଆପଣମାନଙ୍କର ଗୀତ ଲେଖିବାର ଥାଏ, ପୁଣି ଆପଣ ଡ୍ୟୁଟି କରୁଛନ୍ତି ରେଡିଓରେ। ଆଉ ଗୋଟେ ଛୋଟ ଅନୁରୋଧ ରହିଲା ଯେ ଯିବା ସାଥେ ସାଥେ ଗୋଟେ ସୁନ୍ଦର ଗୀତ ଆପଣଙ୍କର କଣ୍ଠରୁ ଶୁଣିକି ଉଠିବା।
1: କେବେ କେବେ କନ୍ଦାଏ, କେବେ କେବେ ହସାଏ।

ଇଏ ଥିଲେ ଓଡ଼ିଶାର ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ, ମ୍ୟୁଜିକ୍ କମ୍ପୋଜର ଆଉ ଗୀତିକାର କରୁଣାକର ସେଠୀ। ତାଙ୍କ କଥାରେ ଆଉ ତାଙ୍କ ଗୀତରେ ସୁରଭିର ତିନୋଟି ଅଧ୍ୟାୟ ଲହରୁଥିଲା। ତେବେ ଆଜିର ଏହି ସଙ୍ଗୀତମୟ ଅଧ୍ୟାୟ ଆପଣଙ୍କୁ ଲହରେଇଛି କି ନାହିଁ ଆମକୁ ଜଣେଇବେ ନିଶ୍ଚୟ। ବର୍ତ୍ତମାନ ସମୟ ହୋଇଗଲାଣି, ସୁରଭିକୁ ଏଇଠି ରଖୁଛୁ। ତେବେ ଅନ୍ୟ ଜଣେ ନୂଆ ପ୍ରତିଭାଙ୍କ ସହ ସୁରଭି ପୁଣି ଫେରିବ ଆପଣଙ୍କ ପାଖକୁ ଆସନ୍ତା ସୋମବାର 7:25। ସେ ପର୍ଯ୍ୟନ୍ତ ଅବଶ୍ୟ ଅପେକ୍ଷା କରନ୍ତୁ ଆଉ ମୋତେ ଏଠି ବିଦାୟ ଦିଅନ୍ତୁ। ନମସ୍କାର।

ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିଲେ ସୁରଭି କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ କରୁଣାକର ସେଠୀଙ୍କ ସହ ଅନ୍ତରଙ୍ଗ ଆଳାପର ତୃତୀୟ ଭାଗ। ପ୍ରସ୍ତୁତି ଏବଂ ଉପସ୍ଥାପନାରେ ଥିଲେ ଦମୟନ୍ତୀ ବୈକାର। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ।

ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଦିନ 1:20 ରହିଛି ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଏଥିରେ ଶୁଣିବେ ବର୍ଷାଦିନେ ପିଲାଙ୍କ ଯତ୍ନ, ପରେ ସାକ୍ଷାତକାରରେ ରହିଛି କ୍ରୋଧକୁ କେମିତି ନିୟନ୍ତ୍ରଣ କରିବେ, ପରେ ଅନ୍ୟ ଏକ ସାକ୍ଷାତକାରରେ ଶୁଣିବେ ବିବାହ ପରେ ନାରୀର ଜୀବନ ସୀମିତ ହୁଏ କି। ଅପରାହ୍ନ 5:00 ପ୍ରଚାର କରିବୁ ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ସମ୍ପାଦକୀୟରେ ଶୁଣିବେ ଓଡ଼ିଆ ସାହିତ୍ୟର ଭବିଷ୍ୟତ। ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତିଜହ୍ନ ପ୍ରଚାର କରିବୁ ଅପରାହ୍ନ 5:30। ଏଥିରେ ହାଲଚାଲରେ ରହିଛି ମମତା ଯୋଜନା, ଭେଟଘାଟରେ ଶୁଣିବେ ଆଶା ଦିଦି ମନର କାମ ଏବଂ ସାକ୍ଷାତକାରରେ ରହିଛି ଆୟୁଷ୍ମାନ କାର୍ଡ କାଇଟା। ରାତି 7:30 ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ରହିଛି ଜଳ ସଂରକ୍ଷଣ ଓ ସ୍ୱଳ୍ପ ଜଳସେଚନ ପ୍ରଣାଳୀ। ସଂସଦ ସମୀକ୍ଷା ଶୁଣିବେ ରାତି 8:00। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 8:15 ପ୍ରଚାର କରିବୁ ଓଡ଼ିଆରେ ଆଲୋଚନା। ରାତି 9:30 ଶୁଣିବେ ନାଟକ ହସ, ରଚନା ଦୀନବନ୍ଧୁ ନାୟକ, ପ୍ରଯୋଜନା ଶଶିଭୂଷଣ ଦାସ ଏବଂ ସହଯୋଗିତା ଲକ୍ଷ୍ମୀଧର ସାହୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସକାଳ 8:30 ଶୁଣିବେ ଓଡ଼ିଶା ଲାଇଭଲି ଆୱାର୍ଡ ମିଶନ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 8:00 ଯାଉଛି। ପ୍ରଥମେ ସମାଚାର ପ୍ରଭାତ ଓ ପରେ ମର୍ଣ୍ଣିଂ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: runs. KL Rahul scored 82 runs and Dhruv Jurel contributed 51 runs. For Sri Lanka, Prabhat Jayasurya clinched 4 wickets while Keshara Nuwantha took 3 wickets. And now for a look at today's newspapers, it's over to VC Pramod.
1: Thank you, Abhishek. Amit Shah seeks Congress apology over Vande Mataram Rao, reports The Hindu. West Bengal launches Ayushman Bharat, CM health insurance schemes, says The Statesman. Hindustan Times in its editorial piece, A Roadmap for Progress, writes that the successes of the PM Subsidiary focus is critical to resolving the immediate crisis of jobs. The paper elaborates that like every such address from the ramparts of the Red Fort over the past 8 decades, Prime Minister Narendra Modi's speech to mark the 80th Independence Day combined a short-term actionable roadmap with the long-term path that the country should embark on. And finally, in a world record and Guinness feat, The Asian Age writes that 3 UAE-based Indians were among 65 skydivers who jumped from an aircraft at an altitude of 13,000 feet, each carrying their respective national flag, making it to the Guinness World Records. And with that, it's back to you, Abhishek.
0: Thank you, Pramod. And now, before we end the bulletin, the headlines once again. Self-enumeration for Census 2027 to begin today in Ladakh and identified snowbound areas of Jammu and Kashmir. NTA to reconduct DGC NET exams for 3 subjects, English, Sociology and Commerce, following complaints of errors in these papers. Protesting Jharkhand students to hold fresh round of talks with state government in Ranchi today. IMD issues red alert for very heavy rainfall in Odisha and Gangetic West Bengal. Annual pilgrimage to Himalayan Shrine of Burha Amarnath begins in Jammu and Kashmir. And BWF Badminton World Championships to begin today in New Delhi. And for details of these stories and more, log on to our website www.newsonair.gov.in and News on AIR app. And with that, we end the morning news. Have a nice day.
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ଶୁଣନ୍ତୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ
3: ଆମ ହାତରେ କୌଶଳ ଅଛି ଭଲ ଉତ୍ପାଦ ବି ଅଛି କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ
4: ନମସ୍କାର ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ଆଶୁତୋଷ
3: ଆଉ ମୁଁ ଦିବାଲିନ ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ
4: ଅର୍ଥାତ୍ ଆଚାର ପ୍ରସ୍ତୁତି ସିଲେଇ ହସ୍ତଶିଳ୍ପ ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ
3: ନିଶ୍ଚୟ ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି ଉନ୍ନତ ପ୍ୟାକେଜିଂ ବ୍ରାଣ୍ଡିଂ ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ
4: ଆଚ୍ଛା ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ
3: ନା ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ
4: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ
3: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ
4: ଯଦି GST FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି
3: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ ଏହା ସହ ବ୍ୟବସାୟ ପରାମର୍ଶ ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ
4: ତେବେ ଉଦ୍ୟୋଗଗୁଡ଼ିକର ଚୟନ କେଉଁ ଆଧାରରେ କରାଯିବ
3: ଉଦ୍ୟୋଗଗୁଡ଼ିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ
4: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ
3: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ ଏହାସହ ବ୍ୟବସାୟ ବିସ୍ତାର ପାଇଁ 0%

0: ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣିଲେ ଓଡ଼ିଶା ଲାଇଭଲି ଆୱାର୍ଡ ମିଶନ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସୁରଲହରୀ କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ପ୍ରଦୀପ କୁମାର ମିଶ୍ର ଗାଇଛନ୍ତି ଗୌରହରି ଦଳେଇଙ୍କ ରଚନାରୁ।

0: ଶୁଣିଲେ ସୁର ଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ଥିଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ମହାପାତ୍ର। ଗୀତଗୁଡ଼ିକ ଥିଲା ଗୌରହରି ଦଳେଙ୍କ ରଚନାରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ରଚନା ସୁରେଶ ପରିଡ଼ା, ସଙ୍ଗୀତ ଦୀପକ କୁମାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ହମ୍ ଦୋନୋ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା ସାହିର, ସଙ୍ଗୀତ ନିର୍ଦ୍ଦେଶନା ଜୟଦେବ।

ପରବର୍ତ୍ତୀ ଗୀତ ନେଇଛୁ ସିବାଏ ଚଳଚ୍ଚିତ୍ରରୁ। ଶିଳ୍ପୀ ମୋହିତ ଚୌହାନ ଏବଂ ସାଥୀ। ଗୀତ ରଚନା ସନ୍ଦୀପ ଶ୍ରୀବାସ୍ତବ। ସଙ୍ଗୀତ ନିର୍ଦ୍ଦେଶନା ମିଥୁନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଥର ଶୁଣନ୍ତୁ ଧରମ କରମ ଚଳଚ୍ଚିତ୍ରରୁ ଏହି ଗୀତ। କଣ୍ଠଶିଳ୍ପୀ ମୁକେଶ, ଗୀତ ରଚନା ମଜରୁ, ସଙ୍ଗୀତ ନିର୍ଦ୍ଦେଶନା ରାହୁଲ ଦେବ ବର୍ମନ।

ବତୀ ଗୋଲ ମିଟର ଚାଲୁ ଏ ଚଳଚ୍ଚିତ୍ର ପାଇଁ ଶିଳ୍ପୀ ଅରିଜିତ ସିଂ, ଗୀତିକାର ସିଦ୍ଧାର୍ଥ, ସଙ୍ଗୀତରେ ସଜେଇଛନ୍ତି ସଚେତ ପରମ୍ପରା।

ପରବର୍ତ୍ତୀ ଗୀତ ନେଇଛୁ ଦୋ ଆଖେ ବାରାହାତ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା ପଣ୍ଡିତ ଭାରତ ବ୍ୟାସ, ସଙ୍ଗୀତ ରାଜକମଲ କଲାମନ୍ଦିର।

ଏଥର ଶୁଣନ୍ତୁ କେଦାରନାଥ ଚଳଚ୍ଚିତ୍ରରୁ ଏହି ଗୀତ। ଶିଳ୍ପୀ ଅମିତ ତ୍ରିବେଦୀ, ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ଅମିତ ତ୍ରିବେଦୀ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆପଣଙ୍କୁ ଭେଟି ଦେଉଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଆମ ଭିତରେ କିଛି ଅଛି ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ଉଦିତ ନାରାୟଣ ଏବଂ ନମିତା ଅଗ୍ରୱାଲ, ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ବିକାଶ ଦାସ।

ପରବର୍ତ୍ତୀ ଗୀତ ନେଇଛୁ ବସୁଧା ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଏବଂ ନନ୍ଦିତା ଭଞ୍ଜ। ନିଜାମଙ୍କ ଗୀତ, ସଙ୍ଗୀତ ଅମରେନ୍ଦ୍ର ମହାନ୍ତି।

ଆମେ ତ ଟୋକା ଷଣ୍ଢ ମାର୍କା ଏହି ଚଳଚ୍ଚିତ୍ରର ଗୀତ ପାଇଁ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ ନିଜାମଙ୍କ ଗୀତକୁ ସଙ୍ଗୀତ ଦେଇଛନ୍ତି ଅଭିଜିତ ମଜୁମଦାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଛାତିରେ ଲେଖିଛି ତୋରିନା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ଉଦିତ ନାରାୟଣ ଏବଂ ଇରା ମହାନ୍ତି, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ମଳୟ ମିଶ୍ର।

ତତେ ମୋରାଣ ଚଳଚ୍ଚିତ୍ରର ଶୁଣନ୍ତୁ ଏହି ଗୀତ। ଶିଳ୍ପୀ ବିଭୁ କିଶୋର, ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ମଳୟ ମିଶ୍ରା।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଆଇ ଲଭ୍ ମାଇ ଇଣ୍ଡିଆ ଚଳଚ୍ଚିତ୍ରରୁ ଏହି ଗୀତ। କଣ୍ଠଦାନ କରିଛନ୍ତି ପମି। ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ପ୍ରେମ ଆନନ୍ଦ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ପରବର୍ତ୍ତୀ ଗୀତ ନେଇଛୁ କ୍ରିସ୍3 ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠର ଶିଳ୍ପୀ ଅଲିସା ଚିନ୍ନାଇ ଏବଂ ଜୁବିନ ଗର୍ଗ, ଗୀତିକାର ସମୀର ଅଞ୍ଜାନ, ସଙ୍ଗୀତ ରାଜେଶ ରୋଶନ।

ପାର୍ଟନର ଚଳଚ୍ଚିତ୍ରରୁ ଶୁଣିବା ଏହି ଗୀତ। ଶିଳ୍ପୀ ସୋନୁ ନିଗମ, କୁନାଲ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ସବୀର ଅହମ୍ମଦ। ସଙ୍ଗୀତ ସାଜିଦ ୱାଜିଦ।

ଏଥର ଶୁଣନ୍ତୁ ମର୍ଡର୍ ଟୁ ଚଳଚ୍ଚିତ୍ରରୁ ଗୀତ। କଣ୍ଠଦାନ କରିଛନ୍ତି ହର୍ଷିତ ସକ୍ସେନା, ଗୀତିକାର ସାୟିଦ କ୍ୱାଦ୍ରୀ, ସଙ୍ଗୀତ ପରିଚାଳନା ହର୍ଷିତ ସକ୍ସେନା।

ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଏ କାଲି ପରି ଲାଗୁଛି ଶ୍ରୋତାବନ୍ଧୁ, କିନ୍ତୁ ମୁକ୍ତି ସଂଗ୍ରାମର କାହାଣୀକୁ ଏ ଭିତରେ 80 ବର୍ଷ ପୂରିଗଲାଣି। ଦୀର୍ଘ 200 ବର୍ଷରୁ ଅଧିକା କଠିନ ସଂଘର୍ଷ ପରେ, ନରମପନ୍ଥୀ ଚରମପନ୍ଥୀ କରବାମରର ଉପାୟ ଅବଲମ୍ବନ କରିବା ପରେ ଆମକୁ ମିଳିଛି ସ୍ୱାଧୀନତା। ଅନେକ ଲୁହ ଲହୁ ଯୁଦ୍ଧର ବିଭୀଷିକା ପରେ, ମୂଲ୍ୟବାନ ଜୀବନର ବଳିଦାନ ପରେ ଆମକୁ ମିଳିଛି ସ୍ୱାଧୀନତା। କେତେଜଣଙ୍କୁ ଆମେ ଇତିହାସ ପୃଷ୍ଠାରେ ସାଇତି ରଖିପାରିଛୁ, କେତେଜଣଙ୍କୁ ଶହୀଦ ସ୍ମୃତି ସ୍ତମ୍ଭରେ ସଜେଇ ପୁଷ୍ପ ଅର୍ପଣ କରୁଛୁ, ଆହୁରି ଅନେକ ଅନାମଙ୍କ ଭଳି ମାଟିରେ ପାଣିରେ ପବନରେ ମିଶିଗଲେଣି। ହେଲେ ବି ଆମେ ପାଇଲୁ ସ୍ୱାଧୀନତା। ସେମାନେ କେଉଁଠି ନା କେଉଁଠି ଥାଇ ଖୁସି ହେଉଥିବେ ନିଶ୍ଚୟ, ଯେଉଁଥିପାଇଁ ସେମାନଙ୍କର ସଂଗ୍ରାମ ଥିଲା ସେଥିରେ ସେମାନେ ସଫଳ ହୋଇଛନ୍ତି। ତେବେ ସତରେ କ'ଣ ସେମାନଙ୍କର ବଳିଦାନକୁ ଆମେ ସତରେ 100% ବିଶ୍ୱାସ ଆଉ ଭରସାର ସହ ସାଇତି ରଖିପାରିଛୁ, ସମ୍ମାନ ଦେଇପାରୁଛୁ? ସତରେ କ'ଣ ଆମ ମନ ତଳେ ଆଜି ବି ଇଂରେଜୀ ମନଟିଏ ବଞ୍ଚିନି? ଯଦି କେଉଁଠି ବି ସତରେ ମନଟିଏ ବଞ୍ଚିଛି ସେମିତିଆ, ତାହେଲେ ପ୍ରକୃତ ସ୍ୱାଧୀନତା ଆମେ ପାଇଛୁ ବୋଲି ଗର୍ବରେ କହିପାରିବାନି ଶ୍ରୋତାବନ୍ଧୁ। ଗୋଟିଏ ଦିନର ଜୟଧ୍ୱନି, ଗୋଟିଏ ଦିନ ସମସ୍ତଙ୍କ ହାତରେ ତ୍ରିରଙ୍ଗା, ଗୋଟିଏ ଦିନ କୋଟି କୋଟି କଣ୍ଠରେ ଜାତୀୟ ସଙ୍ଗୀତ ଗାଇଦେଲା ପରେ, ପରଦିନ କ'ଣ ସତରେ ସଂଗ୍ରାମୀମାନଙ୍କୁ ଭୁଲିଯାଇପାରିବା ଆମେ? ନାହିଁ ଶ୍ରୋତାବନ୍ଧୁ, ସଂଗ୍ରାମ ଚାଲିଥିଲା, ସଂଗ୍ରାମ ଚାଲିଛି, ଚାଲିବ, ଆଗକୁ ଚାଲୁଥାଉ ମଧ୍ୟ ଜୀବନର ଶେଷ ରକ୍ତ ବିନ୍ଦୁଥିବା ଯାଏ। ଭାରତ ମାତାର ସୁଯୋଗ୍ୟ ସନ୍ତାନ ଆମେ, ଯେଉଁ ଦାୟିତ୍ୱ ଘର ପରିବାର ଗାଁ ଜିଲ୍ଲା ରାଜ୍ୟ ଦେଶ ପାଇଁ ଆମକୁ ମିଳିଛି, ତାକୁ ନିଷ୍ଠାର ସହ କରିବା ଆସନ୍ତୁ। ଛାତ୍ରଛାତ୍ରୀଙ୍କୁ ମିଳିଛି ପାଠ ପଢ଼ିବାର ଦାୟିତ୍ୱ, ସେ ବିଦ୍ୟାଳୟ ବହି ପୁସ୍ତକ ଶିକ୍ଷାଦାନ ଶିକ୍ଷାକେନ୍ଦ୍ରରେ ମନୋନିବେଶ କରିବା ଉଚିତ, ମୋବାଇଲ ମନସ୍କ ହେବା ନୁହଁ। ଏମିତି ଅନେକ ଉଦାହରଣ ନିଆଯାଇପାରେ ଶ୍ରୋତାବନ୍ଧୁ। ଚାଲନ୍ତୁ ସବୁବେଳେ ସବୁ ସମୟରେ ଗୋଟିଏ ସ୍ୱାଧୀନ ଚେତା ମଣିଷ ହିସାବରେ ସେହି ଦିନକୁ ଆମେ ମନେ ରଖିବା ଆଉ ତାକୁ ସମ୍ମାନ ଦେବା।

ସୃଷ୍ଟିକର୍ତ୍ତା ଯେତେବେଳେ କଳ୍ପନା କଲେ ଯେ ଗୋଟିଏ ସୁନ୍ଦର ସୃଷ୍ଟି ସେ ନିର୍ମାଣ କରିବେ, ସେଇଠି ନରୀ କଳକଳ ନାଦ କରି ବୋହିଯାଉଥିବ, ସେଠି ପକ୍ଷୀମାନେ କିଚିରି ମିଚିରି ଶବ୍ଦ କରୁଥିବେ, ସେଠି ଗାଈ ଗୋରୁ ମଣିଷ ଚାଲୁଥିବେ ବୁଲୁଥିବେ, ପ୍ରତିଟି ଅନୁଭବରେ ଗୋଟିଏ ସ୍ପନ୍ଦନ ଥିବ। ସେଇ ଭାବ ଭାବନାରେ ସେ ନିର୍ମାଣ କଲେ ସୃଷ୍ଟିଟି। ଗଛ ପକ୍ଷୀ ନଈ ପଶୁ ପକ୍ଷୀ ପ୍ରାଣୀ ସବୁକିଛି ସେଠି ସେ ତିଆରି କଲେ। ହେଲେ ସବୁ ଯେମିତି ଚିତ୍ର ପ୍ରତିମା ପରି ଜଡ଼ ହୋଇ ରହିଗଲେ, କେହି ଚାଲିଲେନି ବୁଲିଲେନି କି ହଲିଲେନି କି କଥା କହିଲେନି, ଶବ୍ଦ କି ସ୍ୱର ଶୁଭିଲେନି, ଜଡ଼ବତ୍ ସୃଷ୍ଟି ସ୍ରଷ୍ଟାଙ୍କୁ ଭଲ ଲାଗିଲାନି। ତେଣୁ ସେ ସମସ୍ତଙ୍କ ଦେହରେ ଜୀବନ ଭରିଦେବାର ପ୍ରୟାସରେ ବାଗଦେବୀଙ୍କୁ ସୃଷ୍ଟି କଲେ। ବୀଣା ନାଦରେ ଧୀରେ ଧୀରେ ଫୁଲ ପାଖୁଡ଼ା ମିଳିଲା, ନଈ ଅଙ୍କେଇ ବଙ୍କେଇ କୁଳୁକୁଳୁ ଗୀତ ଗାଇ ଗତି କଲା ଆଗକୁ ଆଗକୁ, ଗଛ ବୃକ୍ଷରେ ସବୁଜିମା ଭରିଗଲା, ଗଛ ଡାଳରେ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ ଶୁଭିଲା, ମଣିଷମାନେ ମିଠା ମିଠା କଥା କହିଲେ ଗୀତ ଗାଇଲେ, ସୃଷ୍ଟି ହେଲା ସଙ୍ଗୀତ। ଜଡ଼ବତ୍ ପ୍ରକୃତିରେ ଜୀବନ ଭରିଗଲା, ସେଇଠୁ ଆରମ୍ଭ ହେଲା ଜୀବନ। ଏ ଜୀବନ ସତରେ ମୂଲ୍ୟବାନ ଶ୍ରୋତାବନ୍ଧୁ, ଜୀବନକୁ ବୁଝିପାରୁଥିବା ଯାଏ ଜୀବନ ଚଳଚଞ୍ଚଳ। ଯେଉଁ ଦିନଠାରୁ ଜୀବନକୁ ବୁଝିବା କଷ୍ଟକର ହୋଇଯାଏ, ଜୀବନ ପୁଣି ଥରେ ଜଡ଼ ପାଲଟିଯାଏ। ସ୍ରଷ୍ଟାଙ୍କ ସୃଷ୍ଟିକୁ ଆମେ ଆସିଛେ ଯେତେବେଳେ, ଏତେ ସୁନ୍ଦର ଜୀବନଟିଏ ପାଇଛେ ଯେତେବେଳେ, ତାକୁ ଜଡ଼ ହେବାକୁ ଦେବାନି ଶ୍ରୋତାବନ୍ଧୁ। ଜୀବନ ଦେହରେ ସବୁକାଳେ ସଙ୍ଗୀତ ସାଇତି ହୋଇକି ରହିଥାଉ, ପକ୍ଷୀ ମନସ୍କ ମନ ନେଇ ଆମେ ଉଡ଼ୁଥାଉ ଯେ ଉଡ଼ୁଥାଉ।

ବେଳେବେଳେ ଆମେ କହିଥାଉ, ଭାବିଥାଉ, ବୋଧେ ସତ୍ୟ ଯୁଗ ଥିଲା, ସେ ଯୁଗ ଭଲ ଥିଲା। ଦ୍ୱାପର ଯୁଗ ଥିଲା, ସେ ବୋଧେ ଭଲ ଯୁଗ ଥିଲା। ତୃତୀୟ ଯୁଗ ଥିଲା, ସେ ବୋଧେ ଭଲ ଥିବ ନିଶ୍ଚୟ। ଏହି କଳିଯୁଗଟା ବୋଧହୁଏ ଏତେ କଷ୍ଟଦାୟକ ଯୁଗ, ଏତେ ଯନ୍ତ୍ରଣା, ଏତେ ଦୁଃଖ, ଏତେ ରୋଗ, ଏତେ ଅଭାବ ବୋଧ, ଏତେ ଈର୍ଷା, ଏତେ ଦ୍ୱେଷ, ଏତେ ସବୁ ଅସୁବିଧା ବାଧାବିଘ୍ନ ବୋଧେ ଏହି କଳିଯୁଗରେ ହିଁ ଭରି ହୋଇକି ରହିଛି। ସତ ତାହେଲେ କୋଉଟା ହୋଇଥିବ କହିଲେ ଶ୍ରୋତା ବନ୍ଧୁ, କୋଉ ଯୁଗଟା ସତରେ ଭଲ ହୋଇଥିବ? ମୋ ପ୍ରଶ୍ନ ଶୁଣି ଆପଣ ହସୁଛନ୍ତି ନିଶ୍ଚୟ, କିନ୍ତୁ ଏହି ହସିବା ଭିତରେ ବି ଆପଣ ନିଶ୍ଚୟ ଉତ୍ତର ଖୋଜୁଛନ୍ତି, ସତରେ କୋଉ ଯୁଗ ଭଲ ହୋଇଥିବ, ସତ୍ୟ, ଦ୍ୱାପର, ତୃତୀୟ ନା କଳି? ସବୁ ଯୁଗ ଆମର ଭିତରେ ହିଁ ସମାହିତ ଶ୍ରୋତାବନ୍ଧୁ। ଶାସ୍ତ୍ର କହେ, ମନର ମୂଳେ ଜଗତ, ବିଶ୍ୱାସେ ମିଳନ୍ତି ହରିତର୍କେ ବହୁଦୂର। ମନକୁ ଯେଉଁ ରଙ୍ଗରେ ରଙ୍ଗେଇବେ ସେ ସେମିତି ରଙ୍ଗୀନ ଦିଶିବ, ମନକୁ ଯେଉଁ ଭାବରେ ସଜେଇବେ ସେ ସେମିତି ସଜେଇ ହେବ। ମନକୁ ଗୀତା ଭାଗବତ ପଢ଼ିବାକୁ କହିଲେ ସେ ପବିତ୍ର ଗ୍ରନ୍ଥ ହିଁ ପଢ଼ିବା ଶିଖିବ। ମନକୁ ହାତ ହତିଆର ଧରେଇଦେଲେ ସେ ହତ୍ୟା କରିବା ହିଁ ଶିଖିବ। ମନକୁ ନେଇ ଯୁଗ ତିଆରି ହେବ। ଏହି ବର୍ତ୍ତମାନ ସମୟରେ ବି ଆମେ ଚାରିଯୁଗକୁ ଅନୁଭବ କରିପାରିବା। ଆପଣ ଜାଣିଥିବେ, ଗୋଟିଏ ଗଛରୁ ହଜାର ହଜାର ଡିଆସିଲି କାଠି ତିଆରି ହୁଏ, କିନ୍ତୁ ଗୋଟିଏ ଡିଆସିଲି କାଠି ହଜାର ହଜାର ଗଛ ଥିବା ଜଙ୍ଗଲକୁ ବି ଜାଳି ପୋଡ଼ିବ ନଷ୍ଟ କରିଦେବାର କ୍ଷମତା ରଖେ। ତେଣୁ ଗୋଟିଏ ମନକୁ ସାମାନ୍ୟ କେବେ ବି ଭାବନ୍ତୁନି ଶ୍ରୋତାବନ୍ଧୁ। ଜୀବନକୁ ବୁଝିବା ପୂର୍ବରୁ ଜୀବନ ସରି ନଯାଉ।

ଚାରିଯୁଗ ଭିତରୁ କେଉଁ ଯୁଗଟି ଭଲ ହୋଇଥିବ ଏ କଥା ଭାବିଲାବେଳେ ଗୋଟିଏ କାହାଣୀ ମୋର ମନେ ପଡ଼ିଯାଉଥିଲା ଶ୍ରୋତାବନ୍ଧୁ। କାହାଣୀମାନେ କାଳ୍ପନିକ ହୋଇଥିବ ନିଶ୍ଚୟ, କେତେ ସତ୍ୟତା ରହିଛି, କେତେ ସତମିଛ ଉପମା ଲାଗିଛି ସେଥିରେ କହିପାରିବିନି ଶ୍ରୋତାବନ୍ଧୁ, କିନ୍ତୁ କାହାଣୀଟି ଭାବୁଛି ଆପଣଙ୍କ ମନକୁ ଛୁଇଁପାରିବ ନିଶ୍ଚୟ। ସତ୍ୟଯୁଗର ଯିବାଯିବା ସମୟ ଆଉ କଳିଯୁଗର ଆରମ୍ଭ ହେବାର ସମୟ। ସତ୍ୟଯୁଗ ଦାୟିତ୍ୱ ହସ୍ତାନ୍ତର କଲାବେଳେ କଳିଯୁଗକୁ କହିଲେ, ଖୁବ୍ ସରଳ ମୋ ଯୁଗର ଲୋକମାନେ, ତାଙ୍କୁ ତୁମେ ଖୁବ୍ ସୁନ୍ଦରପଣରେ ପାଳିବ କଳିଯୁଗ। କଳିଯୁଗ ଟିକେ ସ୍ମିତ ହସ ନେଇ କହିଲେ, ତମେ ଯେମିତି ପାଳୁଥିଲ ମୁଁ ବି ସେମିତି ପାଳିବି। ତମେ ବି କିଛି କରିନଥିଲ, ତମକୁ କିଛି କରିବାକୁ ପଡ଼ୁନଥିଲା, ମୁଁ ବି କିଛି କରିବିନି, ଯାହା କରିବେ ସେମାନେ, ସେମାନେ ହିଁ ତାଙ୍କ କର୍ମ ଫଳ ଭୋଗିବେ। କର୍ମ ଯେମିତି ହେବ ଫଳ ବି ସେମିତି ମିଳିବ। ଟିକେ ରହିଯାଅ ତମେ, ଏଇ ତମ ଆଖି ସାମ୍ନାରେ ଗୋଟେ ଘଟଣା ଘଟିବ, ତାକୁ ଦେଖିକି ତମେ ଚାଲିଯିବ, ନଚେତ ତାପରେ ତମେ ମୋତେ କହିବ ଯେ ତମେ ହିଁ ଦୋଷୀ, ମୋ ଯୁଗର ଲୋକମାନଙ୍କୁ ହଇରାଣ କଲ। କଳିଯୁଗର ଏ କଥା ଶୁଣି ସତ୍ୟଯୁଗ ଟିକେ ଅଟକି ଗଲେ, ଘଟଣାଟି ଦେଖିବାର ପ୍ରୟାସ କଲେ। ଘଟଣାଟି ଏମିତି ଥିଲା ଶ୍ରୋତାବନ୍ଧୁ, ଗୋଟିଏ ଚାଷ ଜମିରେ ଦୁଇ ଭାଇଙ୍କ ସହ କିଛି ଘଟଣା ଘଟିଥିବାର ଘଟଣା। ଚାଷ କରୁଥିବା ସମୟରେ ମାଟି ତଳୁ ଦୁଇ ଭାଇ ଗୋଟିଏ ସୁନା ରୂପା ମୁଦ୍ରା ବନ୍ଧା ଥିବା ପୁଟୁଳି ପାଇଲେ। ଦୁଇ ଭାଇ ଦେଖିଲେ, ବଡ଼ ଭାଇ ସାନ ଭାଇକୁ କହିଲା, ତୁ ଏ ଜମିରେ କାମ କରୁଥା, ମୁଁ ଘରୁ ଯାଇ କିଛି ଖାଇବା ନେଇ ଆସୁଛି, ଖାଇସାରିବା ପରେ ଦୁହେଁ ସମାନ ଭାଗ କରି ବାଣ୍ଟି ନେବା ମିଳିଥିବା ଟଙ୍କା ସୁନା ରୂପା। ଦୁହେଁ ହଁ କଲେ। ଏହି ସମୟରେ ବଡ଼ ଭାଇ ଭାବିଲା, ଯଦି ସାନ ଭାଇକୁ କୌଣସି ମତେ ବାଟରୁ ହଟେଇ ଦିଆଯାଏ ତେବେ ଟଙ୍କା ସୁନା ସବୁ ମୋର ଏକାକୀ ହୋଇଯିବ। ଏ କଥା ଭାବି ଭାବି ସେ ଖାଦ୍ୟରେ ବିଷ ମିଶାଇବା ଆରମ୍ଭ କଲା। ସେହି ବିଷ ମିଶା ଖାଦ୍ୟ ଧରି ସେ ଚାଲି ଚାଲି ଆସିଲା, ପହଞ୍ଚିଲା ଜମିରେ। ଏହି ସମୟରେ ବିଲରେ ଥିବା ସାନ ଭାଇ ମଧ୍ୟ ଭାବୁଥାଏ, ଯଦି ବଡ଼ ଭାଇକୁ କୌଣସି ମତେ ହଟେଇ ଦିଆଯାଏ ତେବେ ସବୁ ଟଙ୍କା ସୁନା ମୋର ହୋଇଯିବ। ଏହି ଭାବନାରେ ସେ ବି ନିଜକୁ ପ୍ରସ୍ତୁତ କଲା। ବଡ଼ ଭାଇ ପହଞ୍ଚୁ ପହଞ୍ଚୁ ଅତର୍କିତ ଭାବରେ ତା ମୁଣ୍ଡକୁ ସେ ଆକ୍ରମଣ କଲା, ତାକୁ ମାରିଦେଲା। ତାପରେ ଟଙ୍କା ସୁନା ସବୁ ପାଇଯିବାର ଖୁସିରେ ବଡ଼ ଭାଇ ଆଣିଥିବା ଖାଦ୍ୟ ଖାଇବା ଆରମ୍ଭ କଲା। ହେଲେ ଫଳ କିନ୍ତୁ ଓଲଟା ହେଲା ଶ୍ରୋତାବନ୍ଧୁ, ସେ ଖାଦ୍ୟରେ ବିଷ ମିଶିଥିଲା। ଟିକେ ଲୋଭ, ଟିକେ ଆସକ୍ତି, ଟିକେ ବିଶ୍ୱାସଘାତକତା ଦୁହିଁଙ୍କ ଜୀବନ ନେଇଗଲା। ସୁନା ଟଙ୍କା ରୂପା ବନ୍ଧା ଥିବା ସେ ପୁଟୁଳିଟି ଯେଉଁ ମାଟିରୁ ବାହାରିଥିଲା ସେ ମାଟି ଉପରେ ହିଁ ପଡ଼ି ରହିଗଲା। ଚାଲିଗଲା ଦୁଇଟି ମୂଲ୍ୟବାନ ଜୀବନ, ଯେଉଁ ଜୀବନ ବଞ୍ଚିଥିଲେ କେତେ ଟଙ୍କା, କେତେ ସୁନା, କେତେ ରୂପା ନିଜ ପାଇଁ ନିଜେ ଉପାର୍ଜନ କରିପାରିଥାନ୍ତେ। ସତ୍ୟଯୁଗ ସବୁ ଦେଖୁଥିଲା। କାଳ ବିଳମ୍ବ ନ କରି ସେ ସେ ସ୍ଥାନରେ ପ୍ରସ୍ଥାନ କଲା। ସତରେ ଶ୍ରୋତାବନ୍ଧ, ଯୁଗ ହିସାବରେ ଆସେ। ସେହି ଯୁଗରେ ରହୁଥିବା ମଣିଷମାନେ ସେମାନଙ୍କର ମନବୃତ୍ତି, ସେମାନଙ୍କର କର୍ମ, ସେମାନଙ୍କର କାର୍ଯ୍ୟରୁ ହିଁ ସେମାନେ ଫଳ ପାଆନ୍ତି, ଆଉ ସେହି ଅନୁସାରେ ହିଁ ଘଟଣା ଘଟୁଥାଏ। ଆମେ କେବଳ ବାହାନାରେ କଳିଯୁଗ, ସତ୍ୟଯୁଗ ଆଉ ଦ୍ୱାପର ଯୁଗର ବାହାନା ହିଁ ଦେଖାଉଥାଉ। ସବୁବେଳେ କର୍ମ ଅନୁସାରେ ଆମକୁ ଫଳ ମିଳୁଥାଏ। ଦେଖି ଚାହିଁ ବାଟ ଚାଲୁଥିବା ଶ୍ରୋତାବନ୍ଧୁ, ସେଠି କଣ୍ଟା ଆସୁ କି ଫୁଲ ଆସୁ, ତାକୁ ସବୁବେଳେ ସମଢଙ୍ଗରେ ସମାନ ପରିମାଣରେ

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଭାରି ଭାରି ହେଇଗଲେ ମନ, ଟିକେ ବୁଲିବାକୁ ଇଚ୍ଛା ହୁଏ ଖୋଲା ପବନରେ, ମିଠା ମିଠା କେଇପଦ କଥା ଶୁଣିବାକୁ ଇଚ୍ଛା ହୁଏ ଉପଦେଶ।

କିଛି ନ କହିବା ପୂର୍ବରୁ କେହି ଜଣେ ଆପଣାର ମଣିଷ ସବୁ ମନ କଥାକୁ ପଢ଼ିଦେଇପାରନ୍ତା କି ଏପରି ମନେ ହୁଏ। ଆଜ୍ଞା, ଏହିସବୁ ଭାବ କି ଭାବନା ଏବେ ସ୍ୱପ୍ନରେ ବି ଆସିବା ମୁସ୍କିଲ। ଆସୁନି କହିଲେ ଚଳେ, ସତରେ ଘଟିବା କଥା ତ ଆକାଶ କଇଁଆ ଚିଲିକା ମାଛ ପରି, ତଥାପି ବି ଦୃଢ଼ ମନକୁ ନେଇ ବଞ୍ଚିବାକୁ ହେବ। ସହଜ ହୋଇଛି ଜୀବନଶୈଳୀ, ଫୋନ୍ଟିଏ କରିଦେଲେ କି ଏସ୍ଏମ୍ଏସ୍ କରିଦେଲେ ଘରେ ପହଞ୍ଚିଯାଉଛି, ଖାଦ୍ୟଠାରୁ ଆରମ୍ଭ କରି ଟ୍ରେନ୍ ଟିକେଟ୍ ଫ୍ଲାଇଟ୍ ଟିକେଟ୍ ପର୍ଯ୍ୟନ୍ତ ଏଠି ସବୁ ସହଜ ଉପଲବ୍ଧ। ଭିଡ଼ିଓ କଲିଂରେ ଦିଶିଯାଉଛି ସମ୍ପର୍କୀୟମାନଙ୍କର ମୁହଁ, ହେଲେ ବାସ୍ତବତା ଟିକେ ଅଲଗା ଶ୍ରୋତାବନ୍ଧ। ବୁଢ଼ା ବୟସରେ ସାହାରା ପାଇବାର ଇଚ୍ଛାରେ ମଣିଷ କରି ଗଢ଼ିଥିବା ସେହି ମଣିଷମାନେ ଯେତେବେଳେ ବହୁ ଦୂରକୁ ଚାଲିଯାଆନ୍ତି, ହାତ ପାହାନ୍ତାରେ ସେମାନଙ୍କୁ ଦେଖି ହୁଏନି କି ଛୁଇଁ ହୁଏନି, ସେତେବେଳେ ଟଙ୍କା ସୁନା ଘର ଦ୍ୱାର ଆରାମ ଐଶ୍ୱର୍ଯ୍ୟ ସବୁ ପ୍ରହେଳିକା ପରି ମନେ ହୁଏ। ତଥାପି ବି ସେମାନେ ଆଶୀର୍ବାଦ କରୁଥାନ୍ତି ଆଉ ଆଶିଷ ବି ଦେଉଥାନ୍ତି, ଆମେ ଥାଉ କି ନ ଥାଉ ଭଲରେ ଥାଆନ୍ତୁ ସେମାନେ, ପିଲାମାନେ ଭଲରେ ଥାଆନ୍ତୁ। ସତରେ ଶ୍ରୋତାବନ୍ଧୁ, କେତେ ସୁନ୍ଦର ତ୍ୟାଗ ସତରେ। ଯେତେ ଉନ୍ନତ ହେଉ ଆମ ଜୀବନଶୈଳୀ, କିନ୍ତୁ ପ୍ରତ୍ୟେକଙ୍କ ମନ ତଳେ ଗୋଟିଏ ସ୍ପନ୍ଦନ ରହୁ, ଗୋଟିଏ ଭାବ ରହୁ, ଗୋଟିଏ ସ୍ନେହ ମମତାର ଆପଣାପଣ ରହୁ, ଯେଉଁ ଆପଣାପଣ କେତେବେଳେ ବି କେହି ଜଣେ ଏକୁଟିଆ ହେଲାବେଳେ ସମ୍ପର୍କୀୟର ହାତ ବଢ଼ାଇ ଦେଉଥାଉ, ସେ ସମ୍ପର୍କୀୟମାନେ କେବେ ବି ଯେମିତି ଦୁଃଖୀ ନ ହୁଅନ୍ତୁ।

କଥା କଥାରେ ରୋଷେଇ ଯିବାର ବାହାନା କାଢ଼ିବାର ଗୋଟିଏ ଅଭ୍ୟାସ ଥାଏ କୁନି କୁନି ସରଳ ଶିଶୁ ଚପଳାମିରେ। ସେମାନେ ଜାଣିନଥାନ୍ତି ସେତେବେଳେ ଯେ ପ୍ରକୃତ ରୋଷେଇ ବା କାହାକୁ କହନ୍ତି। ସେମାନେ କେବଳ ଜାଣିଥାନ୍ତି ରୋଷେଇ ଗଲେ ଅଭିମାନ କରିଦେଲେ ସେମାନେ ଚାହୁଁଥିବା ମନ ମୁତାବକ ଜିନିଷ ସେମାନଙ୍କ ପାଖରେ ପହଞ୍ଚିଯିବ, ତେଣୁ ସେମାନେ ରୋଷେଇ ଯାଆନ୍ତି ଅଭିମାନ କରନ୍ତି। ଏ ରୋଷେଇ ଯିବା କି ରାଗିବା କି ଅଭିମାନ କରିବା ଏକଥା ଭଲ କଥା, ମାନେ ଅଭିମାନ ରହିଲେ ସମ୍ପର୍କ ବଢ଼େ ଏକଥା ବି ଠିକ୍ କଥା ଶ୍ରୋତାବନ୍ଧ। କିନ୍ତୁ ଏ ରୋଷେଇବା ରାଗିବା ଯଦି ଦୃଢ଼ ହୋଇଯାଏ, ଏଟା ଗୋଟିଏ ଅଭ୍ୟାସଗତ ଭାବରେ ପରିଣତ ହୋଇଯାଏ, ଏହା ଶିଶୁମାନଙ୍କର ଖୁବ୍ କ୍ଷତି କରେ ଶ୍ରୋତାବନ୍ଧ। ଏହି ରାଗ ରୋଷା ଅଭିମାନ ଆସିଗଲେ ଅବସାଦ ଗୁଣ ବଢ଼ିଯାଏ, ତେଣୁ ପିଲାମାନଙ୍କର ସବୁ ଜିଦ୍କୁ ଆପଣ ପୂରଣ କରିବାକୁ ଚେଷ୍ଟା କରନ୍ତୁନି।

ରାଗ ରୋଷ ମାନ ଅଭିମାନ ରହିଲେ ତ ସମ୍ପର୍କ ଦୃଢ଼ ହୁଏ ଶ୍ରୋତା ବନ୍ଧୁ। ଏମିତି ଟିକେ ଟିକେ ରାଗୁଥିବା, ଟିକେ ଟିକେ ରୋଷୁଥିବା, ଆଗକୁ କଥା ହେବା ଶ୍ରୋତା ବନ୍ଧୁ। ଏବେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବିଶେଷ ସୂଚନା ଅଛି, ଶୁଣି ନିଅନ୍ତୁ। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ଅଗଷ୍ଟ ମାସ ଆପଣମାନେ ସବୁବେଳେ ଶୁଣୁଛନ୍ତି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାର। ଏହି ରବିବାର ବି ଆପଣ ଶୁଣିପାରିବେ କାର୍ଯ୍ୟକ୍ରମ ରେଡିଓ କେ ପଚାର। ଆଉ ଅଳ୍ପ ସମୟ ପରେ ଆପଣମାନେ ଯୋଡ଼ି ହେବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ସହ। ନିଜକୁ ପ୍ରସ୍ତୁତ ରଖନ୍ତୁ, କହିବେ ଆପଣଙ୍କ ମନ କଥା, ଆମେ ଶୁଣେଇବୁ ଆପଣଙ୍କୁ ସୁନ୍ଦର ସୁନ୍ଦର ଗୀତ। କଥାରେ ଅଛି ଶ୍ରୋତାବନ୍ଧୁ, କିଛି ଦେଇଛନ୍ତି ତ କିଛି ପାଇବେ ନିଶ୍ଚୟ। ଆଜି କିଛି ହରାଇଛନ୍ତି ତ କାଲି କିଛି ପାଇବେ, ଆଜି ହାରିଛନ୍ତି ତ କାଲିକି ଜିତିବେ ନିଶ୍ଚୟ। କିନ୍ତୁ ହାରିଗଲେ ବୋଲି ଯଦି ଜିତିବାର ପ୍ରୟାସ ଛାଡ଼ି ଦେଉଛନ୍ତି ତାହେଲେ ଜୀବନରେ ଆପଣ ହାରିଯିବେ। ବରଂ ଚେଷ୍ଟା କରନ୍ତୁ ମାଟି ତଳେ ପୋତା ହୋଇଥିବା ବାପାଙ୍କ ଗୁପ୍ତଧନ ପାଇବାର ଇଚ୍ଛାରେ ମାଟି ଖୋଳନ୍ତୁ, ବୀଜ ବୁଣନ୍ତୁ, ସୁନା ଫସଲ ପାଇବେ ନିଶ୍ଚୟ।

ଆମେ ଏକ ମାଳି ଭଳି ଆପଣଙ୍କ ଜୀବନ ରୂପକ ବୃକ୍ଷ ଚାରାକୁ ବିକାଶ ଦିଗରେ ଆଗେଇ ନେବା ଉଚିତ, ଏହା ଆମର କର୍ତ୍ତବ୍ୟ। ସାଥିରେ ଶ୍ରୋତାବନ୍ଧୁ, ଏହି ଶୁଭ ଭାବନା ସହ ଆଜିର ଆକାଶବାଣୀ ଲାଇଭ୍ ପରିସରରୁ ବିଦାୟ ଚାହୁଁଛି। ଆପଣଙ୍କ ରେଡିଓ ସାଥୀ ସସ୍ମିତା ରହୁଛି। ନମସ୍କାର।

ଶୁଣିଲେ ଆକାଶବାଣୀ ଲାଇଭ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ 12 ଆରମ୍ଭ କରୁଛୁ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମ ଶୁଣିବା ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

0: ବର୍ଷା ଜୀବନର ଏକ ମାର୍ମିକ ସିଂହରଣ। ବର୍ଷା ସମୟର ଅନୁରାଗରେ ଲୁଚିଥିବା ମୁଦ୍ରିତ ଯୌବନ। ବର୍ଷା ଜୀବନର ସନ୍ଧିକ୍ଷଣରେ ଉନ୍ମାଦନ ଭରିଦେବାର ଏକ ଆବେଗିକ ଅନୁବନ୍ଧନ। ଦେଖ, ବର୍ଷା ଏବେ ଟୋପା ଟୋପା ଅନୁରାଗରେ ଭିଜେଇ ଦେଇଛି ମନର ମାଟିକୁ, ଆଞ୍ଜୁଳା ଆଞ୍ଜୁଳା ଶ୍ରଦ୍ଧାରେ ଧୋଇଦେଇଛି ସବୁ ଆଶଙ୍କା ସବୁ ଉଦ୍ବେଳନକୁ, ମହଣ ମହଣ ସ୍ୱପ୍ନରେ ସଜେଇ ଦେଇଛି ସୃଷ୍ଟି ସବୁଜିମାକୁ। ଶ୍ରାବଣରେ ଏହି ବର୍ଷା ଭିଜା ମଧ୍ୟାହ୍ନରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମରର ସବୁ ଶ୍ରୋତାଙ୍କୁ ଓଦା ଓଦା ସବୁଜ ସ୍ୱାଗତ ଓ ସବୁଜ ଶୁଭେଚ୍ଛା। କେବେ ଆପଣଙ୍କ ଘରର ଖୋଲା ଝରକା ସେ ପକେ ବସି ବର୍ଷାକୁ ଦେଖିଥିବେ, କେବେ ବିଲରେ କାମ କରୁ କରୁ ବର୍ଷା ସହ ମିତ ବସିଥିବେ, କେବେ ବାଟରେ ଚାଲୁ ଚାଲୁ ଅଚାନକ ବର୍ଷାରେ ଓଦା ହୋଇ ବର୍ଷାକୁ ଖୁବ୍ ଗାଳି କରିଥିବେ, ଆଉ କେବେ ଶ୍ରାବଣର ଅମା ରାତିରେ ଝରକା ସେପଟେ ଟପ୍ ଟପ୍ ପଡ଼ୁଥିବା ଚିକ୍ମିକ୍ ବର୍ଷା ବୁନ୍ଦା ସହ ମନ ଖୋଲି ଖୁବ୍ ଗପିଥିବେ। ହଁ ନା, ଯଦି ହଁ, ଆଜି ଚାଲନ୍ତୁ ବର୍ଷାକୁ ନେଇ ସେ ଅନୁଭବ, ସେ ଅନୁଭୂତି, ସେଇ ସ୍ମୃତିକୁ ଆମ ସହ ବାଣ୍ଟନ୍ତୁ। ଆମକୁ ଫୋନ୍ କରିବା ପାଇଁ ଆମ ନମ୍ବର ହେଲା 0685423060। ନମ୍ବରଟି ବର୍ତ୍ତମାନ ଖୋଲା ରହିଛି, ଆମକୁ କଲ୍ କରନ୍ତୁ, ସେହି ସ୍ମୃତି ଅନୁଭୂତିକୁ ଆମ ସହ ବାଣ୍ଟନ୍ତୁ। ହ୍ୟାଲୋ,
1: ହ୍ୟାଲୋ, ଶୁଭ ମଧ୍ୟାହ୍ନ ଅପା, ନମସ୍କାର।
0: ନମସ୍କାର, ଶୁଭ ମଧ୍ୟାହ୍ନ,
1: କୁହନ୍ତୁ। ମୁଁ ରେଡିଓ ସମ୍ରାଟ ମୁନା ପଣ୍ଡା କୋଟିଲା ଖନପୁର ଜଗତସିଂହପୁର କହୁଥିଲି।
0: ଆଚ୍ଛା, ଆପଣ ବୋଧେ ବହୁତ ଦିନ ପରେ କଥାବାର୍ତ୍ତା କଲେ।
1: ଆପଣ ସାଙ୍ଗେ କଥାବାର୍ତ୍ତା ହେଇଥିଲେ ଜୁନ ଅନ୍ତିରୁ, ସେ ଆଜିକି 50 ଦିନ ହେଇଗଲା।
0: ଆଚ୍ଛା, କେବେ କଥା ହେଇଥିଲେ ତାର ବି ହିସାବ ରଖୁଛନ୍ତି ଆପଣ?
1: ମୁଁ ଜୁନ 29 ତାରିଖ ଆପଣ ସାଙ୍ଗେ କଥାବାର୍ତ୍ତା ହେଇଥିଲି, ତାପରେ ପ୍ରୋଗ୍ରାମ ଶୁଣୁଥିଲେ, କିନ୍ତୁ ଟିକେ ବ୍ୟସ୍ତତା, ତାପରେ ଟିକେ ମଝିରେ ଟିକେ ଗ୍ୟାପ୍ କରିଦେଲେ ଟିକେ ଭଲ ଲାଗେ, ସେଥିପାଇଁ ଟିକେ ମଧ୍ୟ ଗ୍ୟାପ୍ କରିଥିଲି ଆଉ।
0: ଗାଁ ବର୍ତ୍ତମାନ କେମିତି ଜଗତସିଂହପୁର ବର୍ତ୍ତମାନ ବର୍ଷାରେ ବେହାଲ ସବୁଆଡେ?
1: ଦେଖନ୍ତୁ ବାପା, ଇଏ ତ ଯୋଉ ଲଘୁଚାପ କରୁଛେ, ଏଭଳି ବର୍ଷା ବୋଧେ ମୁଁ ହେତୁ ପାଇଲା ଦିନ ଜାଣିନି, କିନ୍ତୁ ଏଭଳି ବର୍ଷା ହଉଛି, ଦିନରେ ଟିକେ କମ, ରାତିରେ ପ୍ରବଳ ବର୍ଷା, ଯାହାକି ଆମେ 3-4 ଥର ତଳି ପୁରା ଖାଇଗଲା, ଏଠି ସେଠି ଗୋଟେ ଆଣିକି ମାରିବା, ପୁଣି 2 ଦିନ ମାନେ ବର୍ଷା ହଉଛି, ପୁରା ପାଣି ବୁଡି ଆଣ୍ଠେ ଯାଇଛି, ବହୁତ ବର୍ଷ ହଇରାଣ ପଡୁଛି ଚାଷୀ ଭାଇ ମାନଙ୍କ ପାଇଁ।
0: କେବେ ବର୍ଷା ହୁଏନି ଚାଷ ପ୍ରୋବ୍ଲେମରେ ପଡେ, କେବେ ବହୁତ ବର୍ଷା ହୁଏ ଚାଷ ପ୍ରୋବ୍ଲେମରେ ପଡେ, ଜଳ ବିହୁନେ ସୃଷ୍ଟି ନାଶ,
1: ଜଳ ବହୁଳେ ସୃଷ୍ଟି ନାଶ। କିନ୍ତୁ ଏଇଟା ଆମେ ମନୁଷ୍ୟ କଥା, ଆଗରୁ ବର୍ଷା ଠିକ ଠାକ ହଉଥିଲା, ଆମେ ଜଙ୍ଗଲ କାଟି ସଫା କଲେ, କଂକ୍ରିଟ ଜଙ୍ଗଲ ବଢେଇଲେ, ପାଣିପାଗ ଜଳବାୟୁ ପରିବର୍ତ୍ତନ ହେଲା, ତାହା ଆମେ ହାତରେ କରୁଛେ, ଆମକୁ ଅନ୍ୟ ଦୋଷ ଦେବାଟା ମୁଁ ଜାଣିଛି, ଆମେ ଯାହା ବି କରୁଛେ ଆମେ ନିଜେ ନିଜେ କରୁଛେ। ଯେମିତି ଦେଖନ୍ତୁ ଗୋଟେ ଛୋଟ ଉଦାହରଣ ଦଉଛି, ସମସ୍ତେ କୁହନ୍ତି ଭଗବାନ ଆମକୁ ସବୁ ଦଣ୍ଡ ଦଉଛନ୍ତି, ସବୁ ପ୍ରକୃତ ଭଗବାନ କିଛି ଦଉନାହାନ୍ତି, ଯେମିତି ଆମେ ଦୋକାନକୁ ଯାଉଛେ, ଆମେ ଯେକୌଣସି ସଉଦା ମାଗୁଛେ ଦୋକାନୀ ଆମକୁ ସେ ନେଇ, ଯେମିତି ଭଗବାନ ଦୋକାନ ଖୋଲି ବସୁଛନ୍ତି, ଆମେ ଯୋଉଭଳି କର୍ମ କରିବା ଭଗବାନ ଆମକୁ ସେଇଭଳି ଆମକୁ।
0: ବହୁତ ବଢିଆ କଥାଟି ଆପଣ କହିଲେ, ଆମ ନିଜ ଭାଗ୍ୟ ଆମେ ନିଜେ ଲେଖିଛେ।
1: ଯୋଉଭଳି କଥାବାର୍ତ୍ତା କରେ, ଯୋଉଭଳି ବ୍ୟବହାର କରେ, ଆମକୁ ସେଇଭଳି ଫଳ ମିଳେ। ଯେମିତି ଦେଖନ୍ତୁ ଆଜି ଆପଣ ଇଣ୍ଟରଭ୍ୟୁଟା ବହୁତ ଭଲ ଲାଗିଲା, ତାପରେ ଗାତାର ବାର୍ତ୍ତା ଲାଇଭ ଆକାଶବାଣୀ ବିଶ୍ୱାସ ଅବିଶ୍ୱାସ ପ୍ରୋଗ୍ରାମଟା କୃଷ୍ଣ ରଙ୍ଗ ଏତେ ସୁନ୍ଦର ଲାଗିଥିଲା, କିନ୍ତୁ ଏଣ୍ଡରେ ଯଦି ଗୋଟେ ଗୀତ ଛାଡ଼ିଦେଲେ, ଜୟସି କାନି ଏସି ବାନି ଗୀତଟା ଲାଷ୍ଟ ଏଣ୍ଡ କରିଦେ ନା,
0: ଠିକ ଅଛି, ବହୁତ ଧନ୍ୟବାଦ ଆପଣଙ୍କୁ, ଭଲ ଲାଗିଛି। ମୁନା, ଏତେ ସବୁ ସତ୍ୟ ବି ଆମେ ସବୁଦିନ ଓଦା ହଉଛେ, ବର୍ତ୍ତମାନ ଶ୍ରାବଣ ମାସ ଚାଲିଛି, ତଥାପି ବି ବର୍ଷା ଆମ ସମସ୍ତଙ୍କ ହୃଦୟ ଭିତରେ ରହିଛି। ବର୍ଷାକୁ ନେଇକି ଆପଣଙ୍କର ପିଲାବେଳର କିମ୍ବା ଏବେର କିଛି ସ୍ମୃତି ଅନୁଭୂତି, ରାତିର ହଉ ବିଲର

0: ଏଇଟା ବହୁତ ସ୍ମୃତି ଅଛି ଆଜି ପର୍ଯ୍ୟନ୍ତ, ବିଶେଷ କରି ଗୋଟେ ବର୍ଷା ଦିନର ଗୋଟେ ଦୁଃଖଦ ଘଟଣା କହୁଛି। 2019 ମସିହା ସେପ୍ଟେମ୍ବର 24 ତାରିଖ ବାପାଙ୍କର ଗୋଟେ ହାଇଡ୍ରୋସ ହେଇଥିଲା, ଏତେ ବିପଦ ଉପଜିଲା ଯାହାକି ସେଦିନ ଏତେ ବର୍ଷା ଘଡ଼ଘଡ଼ି ବର୍ଷା ପବନ ଘଡ଼ଘଡ଼ି କେମିତି ଆମେ ତାକୁ ନେଇକି ଯିବୁ ବାପାଙ୍କୁ ଆମ୍ବୁଲାନ୍ସ ମଗେଇକି, ଏତେ ପର୍ଯ୍ୟନ୍ତ ଏତେ କଷ୍ଟ ସେ ଘଡ଼ଘଡ଼ିକି ବର୍ଷା ଖାତିର ନ କରି ଯାଉ, ବହୁତ କଷ୍ଟରେ ମୁଁ ନେଇକି ଯାଇଥିଲି ସେ ଦିନଟା। ଆଉ ସେ ବର୍ଷା ଦିନ ସ୍ମୃତିଟା ଏତେ ଭୁଲି ପାରିବିନି, କାରଣ ସେଇଟା ମୋ ପାଇଁ ଜୀବନର ଗୋଟେ ବଡ଼ ଆସିଲା ଚ୍ୟାଲେଞ୍ଜ ଆସିଲା ପରିସ୍ଥିତି, କାରଣ ସେତେବେଳେ ବଡ ଭାଇ ଉତ୍ସାହ କରିଯାଇଥିଲେ, ଆଉ ସାନ ସାନ ଭାଇଟିଟା ବୋଉ କେମିତି ତାକୁ ନେବି ସେଇଟା ମୋ ମୁଣ୍ଡରେ ଗୋଟେ ସ୍ଥିର ଥିଲା। ତାପରେ ନେଇକି ଯାଉ ପହଞ୍ଚେଇକି ତାକୁ ଭଲ କରିକି ଆଣିଲୁ, ଏଇ ଗୋଟିକା ମୋର ସବୁଠୁ ବଡ଼ ଜୀବନ ବଡ଼ ସ୍ମୃତି।
1: ସେ ଭଲ ସ୍ମୃତି ହଉ କି ଏମିତି ଗୋଟେ କଡବି ସ୍ମୃତି ହଉ ରହିଯାଏ ସ୍ମୃତି ସହିକି ଆମ ସହିତ।
0: ବର୍ଷା ଦିନ ସ୍ମୃତି ପିଲାଦିନ ବହୁତ ଅଛି, କାରଣ ବର୍ଷା ଦିନ ଆସିଲେ ମତେ ବେଶୀ ଭଲ ଲାଗେ, ଓଦା ହେବା ପାଇଁ ଭଲ ଲାଗେ, ବର୍ଷା ଦିନ ଫୁଟବଲ ଖେଳିବା ଭଲ ଲାଗେ। ତାପରେ ବିଶେଷ କରି ଏବେ ସିନା କଙ୍କଡ଼ି ଜଙ୍ଗଲ ହେଲା, ଆଗରୁ ଯୋଉ ମାଟି ରାସ୍ତା ଥିଲା ଏପଟ ସେପଟ ଯାଇକି ରାସ୍ତା କାଦୁଅ କରି ଚକଟି ଏମିତି ଆଗେ ଚକଟି ଦେଇ ଯାହାକି ଲୋକ କଳ ତକେଇବେ।
1: ଆଜ୍ଞା ଆଜ୍ଞା, ସେଇଟା ସମସ୍ତଙ୍କୁ ଭଲ ଲାଗେ କାଦୁଅରେ ଖେଳିବା,
0: ସେଇଟା ଭଲ ଲାଗେ। ଆଉ ଗୋଟେ ଦେଖନ୍ତୁ ବର୍ଷା ଦିନେ ବେଶୀ ଭଲ ଲାଗେ, ଯେତେ ବର୍ଷା ହଉଥିବ ଦେବି ଦେବି ବର୍ଷା ହଉଥିବ ପୋଖରୀ ଗାଧୁଆଟା ଏଇଟା ବହୁତ ଭଲ ଲାଗେ।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ପଡୁଥିବ ଭଲ ଲାଗିବ। ତାପରେ ଆଉ ଗୋଟେ ଆପଣ ଲକ୍ଷ ଯେତେ ପ୍ରାକୃତିକ ଦୃଶ୍ୟ ହଉ ନା କାହିଁକି ବର୍ଷା ଦିନ ପୋଖରୀ ପାଖରେ ନଡ଼ିଆ ଚାରିପଟେ ଥିବ ବର୍ଷା ଟୁପୁ ଟୁପୁ ହଉଥିବ ସେ ଦୃଶ୍ୟଟା ଦେଖିବା ଭଲ, ମାଛ ଟିକେ ମୁଣ୍ଡ ଟୁଙ୍ଗାର ଥିବେ ସେଟା ବହୁତ ଭଲ ଲାଗେ। ସେ ଦୃଶ୍ୟ
1: ସେ ସବୁ ଆଜିକାଲି କାହିଁ ସବୁ ହଜିଗଲା ଯେମିତି,
0: ନାଇଁ ବାପା ଆମେ ହଜିଗଲାନି କହିବାଟା ଭୁଲ କଥା, ଆମେ ହଜେଇ ଦଉଛେ।
1: ସେଇଟା ହଜିଗଲା ହଜେଇ ଦଉଛେ ଆଉ
0: ସବୁ କିଛି ଅଛି, କିନ୍ତୁ ଆମେ ସେ ପ୍ରାକୃତିକ ଉପଭୋଗ କରିପାରୁନା, ଆମେ ସେମିତି ମୋବାଇଲ ଗୋଟେ ସୁନ୍ଦର ରହୁଛେ ପାଠପଢା, ନହେଲେ ସେ ଜିନିଷ ଏବେ ବି ଅଛି, ଆମେ ଚାହିଁଲେ ସବୁ କିଛି କରିପାରିବା, କିନ୍ତୁ ଆମେ ଜାଣିକି ହଜେଇ ଦେଉଛେ ଚିହ୍ନା ମାଟି ଅଛି ନା ମଣିଷ, ସେଇ ମାଟି ଅଛି ସେ ମଣିଷ ଅଛନ୍ତି ସବୁ, କିନ୍ତୁ ମଣିଷ ଅଚିହ୍ନା ହେଇଗଲେ ସମ୍ପର୍କ ଗୋଟେ କଟିଗଲା, କାହା ସାଙ୍ଗରେ କାହା ସମ୍ପର୍କ ନାହିଁ, ଆମେ ବର୍ଷା ହଉଥିଲା ସାଙ୍ଗସାଥି ହେଇକି କେମିତି ଏପଟେ ସେପଟେ ବୁଲି ଓଦା ହଉଥିଲୁ, ଘରେ ଆସିକି ପିଠିରେ ବି ଟିକେ ବର୍ଷା ହଉଥିଲା, ଭାରି ମଜା ଲାଗୁଥିଲା, ମାଛ ଧରୁଥିଲୁ, କାଦୁଅ ପଡି ପିଜୁଳି ଜାମ କଳି ଏମିତି ସବୁ କରୁଥିଲୁ। ତାପରେ କାଗଜ ଡଙ୍ଗା ଅବଶ୍ୟ ଏବେ କାଗଜ ଡଙ୍ଗା ବୋଧେ ପିଲା ଭୁଲି ଗଲେଣି,
1: ଏବେ କାଗଜ ଡଙ୍ଗା ନୁହଁ କଚରା ସବୁ ଭାସୁଛି ଗାଁ ଦାଣ୍ଡରେ, ଯୋଉ ପାଣି ଯାଉଛି ସେଠି କଚରା ଭାସୁଛି, ଜରି ପ୍ୟାକେଟ ପଲିଥିନ ଭାସୁଛି, ସେଇଠି କାଗଜ ଡଙ୍ଗାର କୋଉଠି ସ୍ଥାନ ଅଛି କହିଲେ?
0: ସବୁ କରୁଛେ, କେବଳ ଆମେ ଯଦି ଟିକେ ନଜରିଆ ବଦଳ ତାହେଲେ ସବୁକିଛି ଚେଞ୍ଜ
1: ହେଇଯାଏ।
0: ଆମେ କଣ କରୁଛେ ଆଧୁନିକ ନାଁରେ ଦୟା ଦେଇକି ଆମେ ଆଗକୁ ମାଡି ଚାଲୁଛେ, କିନ୍ତୁ ପ୍ରକୃତିକୁ ନେଇକି ଆଗକୁ ଯିବା, ପ୍ରକୃତିକୁ ଛାଡି ମଣିଷ କେବେ ବଞ୍ଚେନି କି ବଞ୍ଚି ପାରିବନି।
1: ଆଜ୍ଞା ଆଜ୍ଞା, ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ ମୁନା, ଆପଣ କଥା ହେଲେ ବହୁତ ସୁନ୍ଦର ସ୍ମୃତି।
0: ଆପଣ ଅନୁରୋଧ ଜଣେ ଅଛନ୍ତି ରାଜଲକ୍ଷ୍ମୀ ତ୍ରିପାଠୀ, ତାଙ୍କୁ ଯଦି ସାକ୍ଷାତକାର ନିଅନ୍ତେ ତାଙ୍କ ବିଷୟରେ ବହୁତ କିଛି ଜାଣିବାକୁ ମିଳନ୍ତା, ସାହିତ୍ୟିକ ଉପନ୍ୟାସ ବହୁତ ଭଲ ନାଟକ ଲେଖନ୍ତି।
1: ଠିକ ଅଛି,
0: ଆଉ ଯଦି ଆପଣ ଟିକେ ନିଅନ୍ତେ ତାଙ୍କର ଭୁବନେଶ୍ୱର ତାହେଲେ ବହୁତ ଭଲ ଲାଗନ୍ତା।
1: ଠିକ ଅଛି, ବହୁତ ଧନ୍ୟବାଦ, ଆପଣ ଗୋଟେ ମତାମତ ଦେଇଛନ୍ତି, ଆମେ ଗୀତ ଶୁଣୁଛୁ ଆପଣଙ୍କୁ ମୁନା।
0: ରହୁଛି ମାଙ୍କ ଆଗେ ପ୍ରାର୍ଥନା, ଆମେ ଭଲ ଟାଇମ୍ ଖୁସି ହେଇଥାନ୍ତୁ, ମା ସହ ଆପଣ ଅଣ୍ଟ ଘୋଡ଼େଇ ରଖିଥାନ୍ତୁ, ଆଉ ବିଶେଷ ସସ୍ମିତା ରାୟଙ୍କ ଆଜି ଉପସ୍ଥାନ ବହୁତ ଭଲ ହେଲା, ତାଙ୍କ ମା ସହ ଅଣ୍ଟ ଘୋଡ଼େଇ ରଖିଥାନ୍ତୁ। ରହୁଛି ବାପା, ନମସ୍କାର,
1: ଧନ୍ୟବାଦ।

0: ହ୍ୟାଲୋ
1: ହ୍ୟାଲୋ ନମସ୍କାର
0: ଆଜ୍ଞା କୁହନ୍ତୁ।
1: ମୁଁ ପ୍ରକାଶ କହୁଛି ବାରଦେବ।
0: ଆଜ୍ଞା ଟିକେ ଧସ ହଉଛନ୍ତି କି ପ୍ରକାଶ?
1: ଥଣ୍ଡା ହେଇଯାଇଛି ମ୍ୟାଡମ, ବର୍ଷାରେ ଭିଜିଛି।
0: ବର୍ଷାରେ ଆପଣ ଭିଜିକି ଯାଉଥିଲେ, ଜାଣିଶୁଣିକି ଭିଜିଲେ ନା?
1: ଯାଇଥିଲି, ଝିଅ ପଢୁଛି ତ ଝିଅ ପାଖକୁ ଯାଇଥିଲି, ଆସିଲା ବେଳେ ଭିଜିଗଲି ଆଉ।
0: ଆଚ୍ଛା, ଏବେ ବର୍ଷାରେ ଭିଜିବା ପାଇଁ କେମିତି ଲାଗୁଛି ଆପଣଙ୍କୁ?
1: ବର୍ଷା ଉଦାଲା ବେଳକୁ ତ ଥଣ୍ଡା ହେଇଯାଉଛି, ଆଗରୁ ସେ ଅଲଗା ଠାରୁ ଥିଲା, ସେତେବେଳେ ଭିଜା ହଉଥିଲା।
0: ଆଜ୍ଞା ଆଜ୍ଞା ଆଜ୍ଞା, ସେତେବେଳେ ଥଣ୍ଡା ହଉନଥିଲା, ଆଜିକାଲି କିନ୍ତୁ ଥଣ୍ଡା ଧରି ଦଉଛି।
1: ହଁ, ଏବେ ଡଷ୍ଟ ହେଲା।

0: ରହୁଛି, ଡଷ୍ଟ ବି ରହୁଛି, ତା ପାଇଁ ବି
1: ହଁ,
0: ଥଣ୍ଡା ପାଇଁ ବି ସହି ଯାଉଛି,
1: ତାପରେ ପରିବେଶ ବି ସବୁ
0: ଚେଞ୍ଜ ହେଇଯାଉଛି।
1: ଆମର ହଁ କଦର୍ଯ୍ୟ ହେଇଗଲାଣି ବର୍ତ୍ତମାନ। ତ ସେଇ ଯୋଉ ପରିବେଶରେ ଆମେ ଆଗେ ଭିଜୁଥିଲେ, ଭିଜିବାର ଯୋଉ ଗୋଟେ ଉନ୍ମାଦନା ଥିଲା ଭିତରେ, ଗୋଟେ ପାଗଳାମି ଥିଲା ଛୋଟବେଳେ ବର୍ଷାରେ କେମିତି ଭିଜିକି ଯିବୁ, ବର୍ତ୍ତମାନ ଆଉ ନାହିଁ ସେସବୁ।
0: ନାଇଁ ଏଠି ତ ପାରାଦ୍ୱୀପର ବର୍ଷା ଅଲଗା, ଆଉ କୋରାପୁଟ ବର୍ଷା ଅଲଗା, ବର୍ଷାଟା ସେଠି ଭଲ ଲାଗେ ମତେ ବେଶୀ
1: ଆଜ୍ଞା ଆଜ୍ଞା
0: ହେଲା, କାରଣ ଛୋଟବେଳେ ସ୍କୁଲ ଯିବାଟା ସେ ତ, ଏଠି ତ ବର୍ଷା କଣ ମାନେ ଦିନେ ଦିନ ହେଲା ଛାଡି ଯାଉଛି,
1: ଆଜ୍ଞା
0: ସେଠି ପୁରା କଣ୍ଟିନ୍ୟୁସଲି ବର୍ଷା ହବ ମାନେ ମାସେ ମାନେ 20 ଦିନ 25 ଦିନ ପୁରା ଲାଗିଥିବ ବର୍ଷା, ଆଉ ସେ ଝିପିଝିପି ବର୍ଷା ସେଇଟା ମତେ ବହୁତ ଭଲ ଲାଗେ। ସବୁବେଳେ ବର୍ଷା ହବ ତ କଣ୍ଟିନ୍ୟୁସ ବର୍ଷା, ତ କୁଆଡେ ବାହାରି ଯାଉ ତ ଛୋଟ ଧରି ଯାଉ ତ ସବୁ ଯୁଆଡେ ଯିବ ହେଲା।
1: ଏବେ ଗାଁ ମୁଣ୍ଡର ଯୋଉ ଚା ଦୋକାନ, ଚାଳ ଛପର ଘରର ଯୋଉ ଚା ଦୋକାନ, ଆଉ ଆପଣଙ୍କ ସହରର ଯୋଉ କେଫେ, କଫି କେଫେ, ଏହା ଭିତରେ ବହୁତ ଡିଫରେନ୍ସ ନୁହଁ କି? ଗରମ ଗରମ ଚା ଝୁପଡ଼ିରେ ଅଧା
0: ଅଛି, ନାହିଁ ସିଏ ଯୋଉଠି ପୁରା ପୁରି ଗାଉଁ ସେଠି ଆମ ତ ଆଉ ନାହିଁ ସେ ଜିନିଷ, ଗୋଟେ ଇଣ୍ଡଷ୍ଟ୍ରି ହେଇଗଲା, ତାପରେ ସବୁ ଯାହା ଦେଖିବ ସବୁ କୋଠା ଘର ହେଇଗଲା, ଚାଳ ଘର କୋଉଠି କାଣା ଗୋଟେ ଦିଟା ଅଛି, ତାପରେ ଚାଳ ପର ଲୋକ କରୁନାହାନ୍ତି କାହିଁକି ନା ସପର ପାଇଁକି ମିଳୁନାହିଁ
1: ଛଡ଼
0: କୋଉଠି ଆସିବ।
1: ଆଜ୍ଞା ଆପଣ ଟିକେ ଆଗରୁ କହିଲେ କୋରାପୁଟର ବର୍ଷା ଆଉ ପାରାଦ୍ୱୀପର ବର୍ଷା ବହୁତ ଡିଫରେନ୍ସ
0: ଅଛି, ସେତେବେଳେ ମୁଁ କହୁଛି କେବେ କଥା କହୁଛି 90-91 ଛଅ ତାହେଲେ ତ ରହୁଥିଲି ମୁଁ ପାରାଦ୍ୱୀପରେ ଛୋଟବେଳେ, ସେତେବେଳେ ବର୍ଷା ହଉଥିଲା କିନ୍ତୁ ସେତେବେଳେ କଣ ବର୍ଷା ହେଲେ ଶୀତ ଲାଗେ ଥଣ୍ଡା ଲାଗେ,
1: ଆଜ୍ଞା
0: ଚାଳ ଘର ଥିଲା ବି ଆମର, ତ ରାତିରେ ବର୍ଷା ହେଲେ ଖରାଦିନ ଯିବ ଯିବ, ତାପରେ ଧୀରେ ଧୀରେ ବର୍ଷା ଆରମ୍ଭ ହେଇଯିବ, ଶୀତ ଲାଗିବ ଘୋଡ଼େଇ ଶୋଉଥିଲେ, କିନ୍ତୁ ବର୍ତ୍ତମାନ ବିନା ଫ୍ୟାନ୍ରେ ଶୋଇ ହଉନି, ବର୍ଷା ହେଲେ ବି
1: ବର୍ଷା ବାହାରେ ହଉଥିବ ଭିତରେ ଫ୍ୟାନ୍ ଲଗେଇକି ଆସିଲାଣି।
0: ଆଉ କୋରାପୁଟ ବର୍ଷା ଶୀତ ଅଲଗା, ତା ସହିତ ଆଉ କେହି କିଛି କରିହବନି,
1: ଯିଏ ଭିଜିଛି ସେ ଜାଣିଛି ଏଠି
0: ନାଇଁ, ଯିଏ ରହିଛି ଏଠି ରହିବ ସେ ଭିଜିବ।
1: ଆଜ୍ଞା ଆଜ୍ଞା ବହୁତ ବଢିଆ, ବହୁତ ଧନ୍ୟବାଦ, ଆପଣ ଦେହ ଖରାପ ମନେ ପକେଇଲେ କଥା ଆପଣଙ୍କର ଗୀତ ଆମକୁ ଆମ ସହିତ କଥା ହେଲେ। ଆଚ୍ଛା ପ୍ରକାଶ, କିଛି ସ୍ମୃତି ଅଛି ବର୍ଷାକୁ ନେଇକି ଆପଣଙ୍କ, ରାତିର ହେଲା ଦିନର ହେଲା କିଛି ବି ସ୍ମୃତି ଅଛି କୁହନ୍ତୁ।
0: ସବୁଠୁ ସେଇ କଥା କହିଲେ ମେମୋରେବଲ ହଉଛି, ମୁଁ ଆମେ କୋରାପୁଟ ଯାଉଥିଲୁ ଟାଉନ ପାଖାପାଖି 6 କିଲୋମିଟର ଦୂର ରହୁଥିଲୁ, ତ ଆମେ ସବୁବେଳେ ଘର ପାଖରୁ ଚାଲି ଚାଲିକି ଆସୁ ଷ୍ଟାଣ୍ଡ, ବସ୍ ଷ୍ଟାଣ୍ଡକୁ ଆସେ, ପୁଣି ବସ୍ ଷ୍ଟାଣ୍ଡରୁ ବସ୍ରେ ବସିକି ଟାଉନକୁ ଆସୁ, ଟାଉନରୁ ପୁଣି ସ୍କୁଲ ଯାଉଛୁ, ବଏଜ୍ ହାଇସ୍କୁଲ ଥିଲା ଗଭର୍ଣ୍ଣମେଣ୍ଟ ହାଇସ୍କୁଲ, ତ ସେଠିକି ଆମେ ଚାଲି ଚାଲି ଯାଉ, ତ ସେଇଟା ଆଉ ସବୁଠୁ ମତେ ଭଲ ଲାଗେ ବେଶୀ, ଯେ କହିଲି କୋରାପୁଟ ବର୍ଷା କେବେ ହେଲେ କୋଉଠି ହବନି ଠିକ ହବ ମାନେ ଭଲ ଲାଗିବନି, ମତେ ଭଲ ଲାଗେ ବେଶୀ ଏ ବର୍ଷାରେ ଭିଜି ଭିଜିକି ଚାଲି ଚାଲିକି ଯିବା, ପୁଣି ଚାଲି ଚାଲିକି ଫେରିବା, ସବୁବେଳେ କଣ୍ଟିନ୍ୟୁ ବର୍ଷା ହଉଥିବ, ଆଉ ଯୋଉଠି ଦେଖିଲେ ବି ଦୂର ମାନେ ପାହାଡରେ ବର୍ଷା ହଉଥିବ ସେ ଯୋଉ ସିନେରୀଟା ଆଉ କୋଉଠି ମିଳିବନି। ଆଉ ବର୍ଷା ପରେ ପରେ ଶୀତ ଆରମ୍ଭ ହବ, ଶୀତ ଶୀତ ବେଳେ ଯେତେବେଳେ ପାହାଡରେ ଅଳସୀ ଫୁଲ ହଉଥିବ, ସେ ଯୋଉ ଦୃଶ୍ୟଟା ପାହାଡ ପରେ ହଳଦିଆ ହଳଦିଆ ଖାଉଥିବ, ସେ ଦୃଶ୍ୟ ସେଠି ଛାଡିଲା ପରେ ଆଉ କୋଉଠି କେବେ ବି ଦେଖିନି।
1: ଆଜ୍ଞା ଆଉ ଗୋଟେ କଥା ଆପଣ ବୋଧେ ଭୁଲି ଯାଇଛନ୍ତି, ଯେତେବେଳେ ବର୍ଷା ହୁଏ ବର୍ଷା ଛାଡି ଯାଏ, ମେଘ ମାନେ ଓହ୍ଲେଇ ଆସନ୍ତି ପାହାଡ଼ ଶିଖର,
0: ଆମେ ଯୋଉ ରହୁଥିଲୁ ପାହାଡ଼ ସାରା ପୁରା ବାଦଲ ପୁରା ମାନେ ପାହାଡ଼ ଅଧା ଶିଖି ଦେଇଥିବ,
1: ସେତେବେଳେ ହାତରେ ଗରମା ଗରମ ଚା ନେଇକି ଆପଣ ଛାତ ଉପରେ ଥିବେ, କେମିତି
0: ଲାଗୁଛି?
1: ଯଦି ଚା ପିଅନ୍ତେ ସେଇଟା ଗୋଟେ ଅନୋଖି ଗୋଟେ ଫିଲିଙ୍ଗସ ଆସେ, ମାନେ ବାଦଲକୁ ଏତେ ପାଖରୁ, ଆଜ୍ଞା ଏତେ ପାଖରୁ ଯୋଉ ମେଘ ମାନଙ୍କୁ ଆମେ ଦେଖୁ, ଆମ ଗାଁର ପାହାଡ ଉପରେ ଦେଖୁ, କେତେ ଖୁସି ଲାଗେ ସେଇଟା ନୁହଁ?
0: ମୁଁ କେବେ ଚାନ୍ସ ମିଳୁ ଯାଇପାରୁନି, ବହୁତ ସାଙ୍ଗ ପିଲା ସବୁ ଡାକିଲେଣି ମତେ, 3-4 ଜଣ ଫୋନ କରିଥିଲେ
1: ଆସିବା
0: ପାଇଁ, ମୁଁ ଆଉ କାମ ବ୍ୟସ୍ତରେ ଛାଡି ଯାଇପାରୁନି, ଘର ଆଉ କାମ ଭିତରେ କୁଆଡେ ଯାଇପାରୁନି,
1: ମଝିରେ
0: ଥରେ ଟ୍ରାଏ କରୁଛି ଯାଇ କିନ୍ତୁ ବାହାରି ପାରିଲିନି, ଯାଇପାରିଲିନି।
1: ଠିକ ଅଛି, ଧନ୍ୟବାଦ ଆପଣଙ୍କୁ ପ୍ରକାଶ, ଆପଣ କଥା ହେଲେ ଏତେ ସମୟ, ବର୍ଷାକୁ ନେଇକି ଯୋଉ ସ୍ମୃତି ଅଛି ଆପଣଙ୍କ ଭିତରେ ଆମ ସହିତ ସେୟାର କଲେ, ବହୁତ ଧନ୍ୟବାଦ ଆପଣଙ୍କୁ,
0: ନମସ୍କାର।

0: ସୋମବାର ସକାଳେ ମହାପ୍ରଭୁଙ୍କ ଉପରେ ମସ୍ତକରେ ମୁଁ ଜଳ ଲାଗି କରିପାରିବି ଏବଂ ତାଙ୍କଠୁ ବିଚ୍ଛିନ୍ନ ହେଇଗଲି। ବିଚ୍ଛିନ୍ନ ହେଇଗଲା ପରେ ଯେତେବେଳେ ପିପିଲି ପାର ହେଇଗଲା ପରେ ମୁଁ ଆଉ ତାଙ୍କୁ ପାଉନି, ଏଣେ ଯେ ସମୟ ଅଣ୍ଟିବନି ପହଞ୍ଚି ପାରିବିନି ପ୍ରଭୁଙ୍କ ପାଖରେ, ତା ଭିତରେ ଆପଣ ବିଶ୍ୱାସ କରିବେନି ଲଗାତାର ମାନେ ଯୋଉଟା କୁହନ୍ତି ଲଗାଣ ବର୍ଷା, ଯୋଉଟା ମୁଷଳ ଧାରାରେ ବର୍ଷା, ବରକୋଳିଆ ଠୋପା, ମାନେ କେହି ନାହାନ୍ତି ରାସ୍ତାରେ, ଯିଏ ଯୋଉଠି ରହିଯାଇଛନ୍ତି କାମ ଗୋଟେ ଗୋଟେ ଗାଡି ପାସ୍ କରୁଛି, ମୁଁ ନୂଆ ଯାଇଛି ସେ ପ୍ରବଳ ବର୍ଷାରେ ମୁଁ ଚାଲୁଥାଏ, ମୋ ଆଖିରୁ ବର୍ଷା ଯେଡ଼ିକି ଜୋର ହଉଥାଏ, ମୁଁ କାନ୍ଦୁଥାଏ ସେଡ଼ିକି ଜୋର ପ୍ରଭୁ କାହିଁ ଭୁଲ କଲି, ମୋର ତ ନିଜର ବିଶ୍ୱାସ ନାହିଁ, ମୁଁ ପହଞ୍ଚି ପାରେନି ଆପଣଙ୍କ ପାଖରେ, ମୁଁ ଚାଲିପାରେନି କାହିଁକି ଆସିଲି, ଚାଲିଥାଏ ଚାଲିଥାଏ ଚାଲିଥାଏ, ତା ଭିତରେ ଗୋଟେ ଘଣ୍ଟା ଅବିରତ ବର୍ଷା ମାଡ଼ ଖାଇଛି। ଜଣେ ଅଚାନକ ଦେଖା ହେଲେ ରାସ୍ତାରେ, ସିଏ ମଧ୍ୟ କାଉଡ଼ିଟେ ଧରିଛନ୍ତି, ମତେ ପଚାରିଲେ କଣ ହେଲା ବାବୁ କାହିଁ ବ୍ୟତିବ୍ୟସ୍ତ, ମୁଁ ତାଙ୍କୁ କହିଲି ଯେ ଏମିତି ଏମିତି କଥା ଆଜ୍ଞା, ନା କିଛି ବ୍ୟସ୍ତ ନାହିଁ ବହୁତ ସମୟ ଅଛି ପହଞ୍ଚି ପାରିବ, କହିଲା ବେଳକୁ ମୁଁ ଲୋମ ଗୁଳ କାମ କରି ଉଠୁଛି। ସେ ମତେ କହିଲେ ତୁମ କାଉଡ଼ିଟି କିଛି ସମୟ ପାଇଁ ମତେ ଦିଅ, ତୁମେ ମୋ ପଛେ ପଛେ ଆସ, ଯିବା ସାଥୀ ହେଇକି, କେହି ସାଥୀ ନାହାନ୍ତି କଣ, ମୁଁ ବି ତୁମର ଜଣେ ସାଥୀ, ପାଖାପାଖି 5-7 କିଲୋମିଟର ସେ ମୋଠୁ କାଉଡ଼ି ନେଲେ ଏବଂ କାଉଡ଼ି ତାପରେ ମତେ ଯେତେବେଳେ ଫେରେଇ ଦେଲେ ତାପରେ ମୁଁ ତାଙ୍କୁ ଆଉ ପାଇନି କୌଣସି ଜାଗାରେ, ଏବଂ ଠିକ ସମୟରେ ମୋ ସାଙ୍ଗସାଥୀ ମାନଙ୍କୁ ପାଇଗଲି ବାଟ ମଙ୍ଗଳାରେ, ଏବଂ ନିର୍ଦ୍ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଭୁଙ୍କ ମସ୍ତକରେ ଜଳ ଲାଗି କଲି, ମନେ ପଡିଲା ସେ ଯୋଉ ବର୍ଷା ମାଡ ଏବଂ ତା ଭିତରେ ସେ ଯୋଉ ଆଖିରୁ ଲୁହ ବୋହି ଆସୁଥାଏ, ବୋଧ ହୁଏ ପ୍ରଭୁ ଶିବଶଙ୍କର ଆସି ମତେ ବାଟ କଳେଇ ନେଲେ କି, ଏଇ କଥା ମନେ ପଡିଲେ ଏଇ ବର୍ଷା ଦିନରେ ଓଦା ହବାକୁ ତ ବହୁତ ମନ ହୁଏ ଏବଂ ଓଦା ମଧ୍ୟ ଆମେ ବେଳେବେଳେ ଜାଣିଶୁଣିକି ଓଦା ହେଇଯାଉ, ମୁଁ ଫେରୁଥିବି ରେନକୋଟ ଡିକିରେ ଥିବ, ବେଳେବେଳେ କିଏ କାଢୁଛି କିଏ ପିନ୍ଧୁଛି, ମୁଁ ଚାଲ ଯିବା ଦେଖିବା କଣ ହଉଛି, ଏବଂ ବର୍ଷାରେ ଓଦା ହେଇକି ଘରେ ପହଞ୍ଚୁ, ଏବେ ମଧ୍ୟ ଘରେ ପାଟି କରନ୍ତି, କିନ୍ତୁ ବର୍ଷା ସହିତ ସମସ୍ତଙ୍କର ସମ୍ବନ୍ଧ ନିଆରା,
1: ସମସ୍ତଙ୍କର କିଛି ନା କିଛି ତିକ୍ତ ଅନୁଭୂତି କିମ୍ବା ଏଇଭଳିଆ ମଧୁର ଅନୁଭୂତି ରହିଛି ବର୍ଷାକୁ ନେଇକି, ସେ କଥା ଆମେ ଆଜି ପଚାରୁଛୁ ସମସ୍ତଙ୍କ ସମସ୍ତଙ୍କୁ ସମସ୍ତେ
0: ଦେଖନ୍ତୁ ବର୍ଷା ହେଲେ ଏବେ ତ ସବୁବେଳେ କଂକ୍ରିଟ ରାସ୍ତା ପିଚୁ ରାସ୍ତା,
1: ଆଜ୍ଞା
0: ଆମେ ହୀରାକୁଦ ନକଲେ ହୀରାକୁଦ ଡ୍ୟାମ ବନଉ, ପାଣି ଯୁଆଡୁ ବହି ଆସୁଥିବ, ସାଙ୍ଗମାନେ ଏକାଠି ହେଇ ତାକୁ ବନ୍ଧ କରି ଅମୃତ ଭଣ୍ଡା ଗଛର ତାର ଡାହି କାଟି ଆଣିକି ତାକୁ ଯୋଉ ତା ଯୋଉ ନଳୀ ଅଛି ତାକୁ ସାଇଜରେ କାଟିକି ସେ ବନ୍ଧ ଭିତରେ ବସେଇକି ପାଣିକି ସେ ବାଟେ ପାସ୍ କରାଯାଏ, ଇଏ ତ ଗୋଟେ ସ୍ୱତନ୍ତ୍ର ଅନୁଭୂତି।

0: କି ଚିହ୍ନା ଅଛି କି କିଏ ପ୍ରେସର ଦେଇଛି ନା ନାହିଁ, ସେଇଭଳି ଭାବରେ ପ୍ରକୃତି ମଧ୍ୟ ଆଜ୍ଞା ପ୍ରେସର ଖୋଜିଲାଣି, ଲୋ ପ୍ରେସର ନହେଲେ ଲଘୁଚାପ ନହେଲେ ବର୍ଷା
1: ବର୍ଷା ହଉନି। ବହୁତ ବହୁତ ଧନ୍ୟବାଦ ସମୀର, ଏତେ ସମୟ ଆପଣଙ୍କର ଏଇ ସୁନ୍ଦର ଅନୁଭୂତି କେମିତି ପାଣି ନେଇକି ଯାଉଥିଲେ ଠାକୁରଙ୍କ ପାଖକୁ ଆମ ଶ୍ରୋତାଙ୍କୁ ଆପଣ କହିଲେ, ବହୁତ ବହୁତ ଧନ୍ୟବାଦ। ସମସ୍ତେ ନିଜ ସ୍ମୃତି ନେଇକି ଫୋନ କରନ୍ତୁ ଆମକୁ, ଆମକୁ ଗପନ୍ତୁ ବର୍ଷା ବିଷୟରେ। ଧନ୍ୟବାଦ ସମୀର,
0: ଧନ୍ୟବାଦ ଆଜ୍ଞା,
1: ନମସ୍କାର।

0: ତାକୁ ବର୍ତ୍ତମାନ
1: ଆଉ ଗୋଟେ ଜିନିଷ ମୁଁ ଡଙ୍ଗା ତିଆରି କରେ, ମୁଁ ଡଙ୍ଗା ତିଆରି କରି ପିଲାମାନେ ନେଇ ଡଙ୍ଗା ବସାନ୍ତି, ଗାଁ ଦାଣ୍ଡରେ ପାଣି ଚାଲୁଥିବ, କାଗଜ ଡଙ୍ଗା ତିଆରି କରିବାରେ ମୁଁ ପୁରା ମାହିର, ସମସ୍ତେ ନେଇ ବସାନ୍ତି, ତେଣୁ ମୋତେ ସେଥିପାଇଁ କି ପିଲାମାନେ ବହୁତ ଟିକେ ପ୍ରଶଂସା କରନ୍ତି ଆଉ। କାଠି ଲଗା ଚକୋଲେଟ ସେତେବେଳେ ଦଉଥିଲେ ଲଲିପପ, ଆଜି ଆଉ ସେ ଲଲିପପ ମୁଁ ଦେଖିବାକୁ ପାଉନି। କି ପାଞ୍ଚ ଟଙ୍କିଆ ହେଇଛି, ସରି ପାଞ୍ଚ ପଇସିକିଆ ଯୋଉ କମଳା ଚକୋଲେଟ, ସିଏ ବି ଆଉ ମୁଁ ଦେଖିବାକୁ ପାଉନି, ଖଟା ମିଠା ଦେଖିବାକୁ ପାଉନି।
0: କାଁ ଭା ମିଳୁଛି କୋଉଠି?
1: ଆଜ୍ଞା
0: ଆଜ୍ଞା ଆଜ୍ଞା, ବହୁତ ବଢିଆ। ତ ବହୁତ ସୁନ୍ଦର ସୁନ୍ଦର ସ୍ମୃତି ଆଜି କାର୍ଯ୍ୟକ୍ରମରେ ଆପଣ ସେୟାର କଲେ ଆମ ଶ୍ରୋତା ମାନଙ୍କ ପାଇଁ। ରାଜେଶ ବହୁତ ଧନ୍ୟବାଦ, ଜଲ୍ଦି ଆପଣ ରିକଭର କରିଯାଆନ୍ତୁ।
1: ଆଜ୍ଞା, ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ, ନମସ୍କାର।

0: जय जगन्नाथ नमस्कार
1: आज्ञा नमस्कार जय जगन्नाथ
0: नारायण प्रधान ब्रह्मपुर बुगुड़ा रंजन
1: आज्ञा एबे कोठी अछंती कटक रे ना बुगुड़ा रे
0: नै जाइथिन गांग को ताले पे आ दर्शन थिन गारे
1: हां
0: तबरे गांग रे बथमा होतला ताला पत्र लेगी तबरे गार हमर थना बोरे आ मित्र सत्ता हमर बंधु गरीब भाई कहिला आ जितना हमर रेडियो से गांग कहिले
1: हां
0: का पे आ दे भले थना बोरे हमर गारे रुठा आइला
1: अच्छा
0: के 35 रुपया
1: छेनापोड़ बहुत भल मिले
0: कटक
1: तो कटक बर्तमान बर्षा हो
0: कटक तो बर्तमान रात सारा बर्षा
1: होता
0: पूरा अंधार कर रखी
1: मेघर घोड़ी भितर आपण माने हाँ किसी कथा कहतु बर्षा को नहीं कि आपण
0: स्कूल ଛତା କୁ ନେଇକି ଆସି ତାପରେ ପବନ ହେଇଯାଏ ପବନ ହେଇ ଛତା ଉଠିଯାଏ ତାପରେ ଭୋଜି ଭୋଜି ହେଲେ ଘରକୁ ଆସିଥାଏ ସେତେବେଳେ ଆମକୁ ଜଣାଇଥାଏ ଛତା କଣ କେମିତି କଣ ଛତା ହବ ଆଉ ଓଲଟି ଗଲେ କାଳେ ଆମକୁ ଭୟ ଥାଏ ମାନେ ତିରିଜ କପଡ଼ା ହବ
1: ତେଣୁ
0: ଆମେ ତାକୁ ଆଉ ସେମିତି ଓଲଟା ଛତା କୁ ନେଇକି ଘରକୁ ଆସୁ
1: କେତେ ଥର ମାଡ଼ ଖାଇଛନ୍ତି ଏମିତି ଛତା ଉଡେଇକି ନେଇଯାଇଛି ଆପଣ ଘରେ ଆସିକି ମାଡ଼ ଖାଇଛନ୍ତି
0: ଜୋର ପବନ ହେଲେ
1: ସେମିତି କହିଥିଲେ ଆପଣଙ୍କର ମନେ ଅଛି ଆଜି ନାଇଁ ଆଜି ମନେ ପଡୁଛି ତ ବେଳେବେଳେ ଏମିତି ଖାଲିଟାରେ ଶୁନଶାନରେ ବର୍ଷା ହୁଏ ବେଳେବେଳେ ପବନ ସହିତ ବର୍ଷା ହୁଏ ଘଡ଼ଘଡ଼ି ବିଜୁଳି ମାରିବ ପବନ ହବ ବର୍ଷା ହବ ବେଶୀ ନାଇଁ ସେଇ ବର୍ଷାକୁ ବହୁତ ଡର ଲାଗେ ସମସ୍ତଙ୍କୁ ହଁ ଘଡ଼ଘଡ଼ି କେବେ ମାରିଛି ବିଜୁଳି କେବେ ମାରିଛି ଆପଣ ଡରିଛନ୍ତି ସେମିତି କିଛି ସିଚୁଏସନ୍ ଆସିଛି
0: ବିଜୁଳିଟା ଆଗରୁ ଘଡ଼ଘଡ଼ି ମାରେ ମୁଁ ଦେଖୁଛି ମାନେ ଏମିତି ଆମକୁ ଆସିଥିଲେ ଗୋଟେ ଗଛକୁ ମାରିଦେଲା ବିଜୁଳି
1: ଆଚ୍ଛା
0: କିନ୍ତୁ ନଡ଼ିଆ ଗଛ ଗଳିଗଲା ମୁଁ ଦେଖୁଛି
1: ଆଚ୍ଛା ଆପଣଙ୍କ ଆଖି ସାମ୍ନାରେ ଏସବୁ ହେଇଛି
0: ଆଜ୍ଞା
1: ତାହେଲେ ତ ନିହାତି ଭାବରେ ଡର ମାଡୁଥିବ ଆପଣଙ୍କୁ ନାଇଁ
0: ହଁ
1: ବହୁତ ବଢିଆ ଏବେ ଆପଣଙ୍କୁ ବର୍ଷା ହେଲେ ଆପଣଙ୍କ ଏବେ ଆପଣଙ୍କୁ ବିରକ୍ତ ଲାଗୁଥିବ ରାଗ ଲାଗୁଥିବ କାହିଁକି ନା ଆପଣଙ୍କର ଆଇସକ୍ରିମ ବିଜନେସ୍ ବିଲକୁଲ ବି ଚାଲିବନି ନା
0: କଣ କରିବା ବେପାର ବନ୍ଦ ଅଛି ଆରମ୍ଭ ହବ ଆମର ପୂଜା ସିଂହ ଆସିବ ଗଣେଶ ପୂଜା ତାପରେ ଦଶହରା କୁମାର ପୂର୍ଣ୍ଣମୀ ଆଉ ବାଲିଯାତ୍ରା
1: ବିଲକୁଲ ବି ଚିନ୍ତା କରନ୍ତୁନି ଆଜିକାଲି ଲୋକେ ବର୍ଷା ହଉ ଶୀତ ବେଶୀ ହଉ କିମ୍ବା ଖରା ହଉ ସବୁ ସିଜନରେ ଆଇସକ୍ରିମ ଖାଉଛନ୍ତି ତ ଆପଣଙ୍କର ଆଇସକ୍ରିମ ବିଜନେସ୍ ଭଲରେ ଚାଲିଥିବ ଏମିତି ଧନ୍ୟବାଦ ନାରାୟଣ କଲ୍ କରିଛନ୍ତି ଆମ ସହିତ କଥା ହେଇଛନ୍ତି ନମସ୍କାର
2: जब आसमान से बूंदे नहीं मोहब्बत बरसी थी बरसात ने ऐसी धुन छेड़ी जिसके लिए जिंदगी सदियों बरसी थी
3: अरे सुन सुन
4: यस मां
3: एक बहुत अच्छा रिश्ता आया है ये फोटो देख ले मुझे तो लड़की बहुत पसंद है
4: मां मैं बाद में देख लूंगा बहुत लेट हो रहा हूँ आई विल सी यू इन द इवनिंग
3: अरे सुन सुन
4: बाय बाय
1: हेलो

0: ଆଜ୍ଞା ନମସ୍କାର।
1: ନମସ୍କାର
0: ଲକ୍ଷ୍ମୀ ନାରାୟଣ ବାଘ କହୁଥିଲି ଜେଙ୍ଗଲ ସୁବର୍ଣ୍ଣପୁରରୁ।
1: ଆଜି ବେଶୀ ବ୍ୟସ୍ତ କି?
0: ବ୍ୟସ୍ତ ନାହିଁ ଆଜ୍ଞା, ଜଙ୍ଗଲ ଟିକେ ଜ୍ୱର ହେଇଯାଇଥିଲା ଆଜ୍ଞା, ଦୁଇ ଚାରି ଦିନ ହେଲା।
1: ବୋଲବମ୍ ଯାଉଛନ୍ତି ଆପଣ?
0: ବୋଲବମ୍ ଯାଇନି ଆଜ୍ଞା,
1: ଆଜି ଯାଇନାହାନ୍ତି।
0: କେବେ ତ ଜାଣି ମନ୍ଦିର ଯାଇ ଭଲ ଯାଇ ତ ଜ୍ୱର ହଉଛି ଆଜ୍ଞା।
1: ହଁ ବର୍ଷାରେ କାହିଁକି ଭିଜିଲେ, ଜମିରେ କାମ କଲେ କି?
0: ବର୍ଷାରେ ବେଶୀ ଭିଜିନି ଆଜ୍ଞା, କେବଳ ଟିକେ କାମ କଲା ଟିକେ ଅତି ଯଦି ଭିଡ଼ ହେଇଯାଏ କିମ୍ବା ବୋଲେ ଜାଣ ନା କାଦରେ ଚଲାମଲା କଲେ ଟିକେ
1: ଜ୍ୱର ହେଇଯାଉଛି, ଜ୍ୱର ଥଣ୍ଡା ଧରିଦେଉଛି। ନାଇଁ ଆପଣଙ୍କର ଜମି ବାଡ଼ି ଅଛି, ଜମି କାମ ବି ଆପଣ ମଝିରେ ମଝିରେ କରନ୍ତି, କେବେ ବର୍ଷାରେ ଏମିତି ଭିଜି ଭିଜି ପହ୍ଲା ରହିଛନ୍ତି ଜମିରେ? ଲକ୍ଷ୍ମୀ ନାରାୟଣ ଛୋଟବେଳେ ଏବେ ବିଲକୁଲ ବି ନୁହଁ, ନାଇଁ ଏବେ ଡରି ଯାଉଛନ୍ତି କାଳେ ଥଣ୍ଡା ହବ। ଏବେ ନିଜେ କରୁଛନ୍ତି ବହୁତ ଭଲ ଲାଗୁଥିଲା ସେତେବେଳେ,
0: ନାଇଁ
1: ଜମିରେ ବର୍ଷା ଦିନେ ଥୋପ ପକାଯାଏ ମାନେ ଜାଲ ଟାଇପର, ସେଠି ମାଛ ପଡ଼େ, ଏସବୁ ବି କରିଥିବେ ଆପଣ ମାଛ ଧରିଥିବେ? ସେଇଟା ଗୋଟେ ବହୁତ ଭଲ ଲାଗେ, ମାନେ ଯୋଉମାନେ ଚାଷ କାମ କରିଛନ୍ତି ପିଲାବେଳେ ହଉ କିମ୍ବା ଏବେ କରୁଛନ୍ତି, ଏଇ ମାଛ ଧରିବାଟା ଗୋଟେ ମାନେ ସ୍ୱାଭାବିକ, ସମସ୍ତେ ପ୍ରାୟ ଯେତେବେଳେ ଜମିରେ ଭର୍ତ୍ତି ପାଣି ହେଇଯାଏ, ପାଣିକୁ ନିଷ୍କାସନ କରିକି ସେଇଠି ଜାଲ ଗୋଟେ ଆପଣ ଯୋଉ କହିଲେ ଜାଲ ଲଗେଇ ଦିଅନ୍ତି, ସେଠି ମାଛ ପଡ଼େ, ରାତି ଯାକ ଲଗେଇଥିବେ ସକାଳେ ବହୁତ ମାଛ ପଡ଼ୁଥିବ, ନାଇଁ? ହଁ ଏବେ ବି ଆପଣଙ୍କ ଗାଁର ଜମିରେ ଏସବୁ ହଉଛି, ଏବେ ବି ହଉଛି କି ଆପଣଙ୍କ ଗାଁର ଜମିରେ? ହ୍ୟାଲୋ,
0: ଏବେ ହଉଛି ଟିକେ କମ ଧରି ମାତ୍ରାରେ ହଉଛି ଆଜ୍ଞା, କାରଣ କଣ ହଉଛି କି ଆମର ଯୋଉ ରାସାୟନିକ ସାର ପ୍ରୟୋଗ ଦ୍ୱାରା ମାଛ ମାନେ କାଉ ରହୁନାହାନ୍ତି।
1: ହଁ ହଁ ହଁ
0: ହଁ ମୋର କ୍ଷତି ନଷ୍ଟ ହେଇଯାଉଛନ୍ତି ମୋର କି ଗୁଲି କଙ୍କଡା ଠାରୁ କୌଣସି ବେଶୀ ଏଟା ଆଗ ଯଦି ଥିଲେ ସେଟା କିନ୍ତୁ ବହୁତ ନାଇଁ, ମାଛ ମାନଙ୍କୁ ତ ମାଗି ଖାଇଛି ଟିକେ ସାଙ୍ଗେ ଆଉ।
1: ହଁ କଙ୍କଡା ବି ଛୋଟ ଛୋଟ ଆସୁଥିଲା, ନାଇଁ? ହଁ ତ ଏବେ ତ ସମସ୍ତେ କିଣିକି ମାର୍କେଟରେ ମିଳିଯାଉଛି, ସମସ୍ତେ କିଣିକି ଖାଇ ଦଉଛନ୍ତି, ଏତେ ପରିଶ୍ରମ କିଏ କରୁଛି, ନାଇଁ? ଆଜ୍ଞା ଆଜ୍ଞା ଆଜ୍ଞା ଠିକ ଅଛି।
0: ହଁ ହଁ
1: ପାଣି ବେଶୀ ଥିଲେ ସେଇ କୌଶଳ ଆପଣ ଜାଣିଛନ୍ତି, କେମିତିରେ ବେଶୀ ମାଛ ମିଳିବ କେମିତିରେ ବିଲକୁଲ ବି ମିଳିବନି, ଏଇ କୌଶଳ ଆପଣଙ୍କୁ ଠିକ ଜଣା, ନାଇଁ? ହଁ ଠିକ ଅଛି, ବହୁତ ଧନ୍ୟବାଦ ଆପଣ କଲ୍ କଲେ, ଆମେ ଗୀତ ଶୁଣୁଛୁ ଆପଣଙ୍କୁ। ଲକ୍ଷ୍ମୀ ନାରାୟଣ
0: ନମସ୍କାର।

0: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ, କୁହନ୍ତୁ। ନାଟା କୁହନ୍ତୁ, ଆପଣ କୋଉଠୁ କହୁଥିଲେ, କିଏ କହୁଥିଲେ? ଆଚ୍ଛା, ବଡମ୍ବାରୁ ଆପଣ କହୁଛନ୍ତି। ବର୍ଷାକୁ ନେଇକି କିଛି ସ୍ମୃତି, ଅନୁଭୂତି, କିଛି ଅନୁଭବ ଅଛି ଯଦି କୁହନ୍ତୁ, କିମ୍ବା କିଛି କବିତା ଯଦି ଲେଖିଛନ୍ତି ପଢ଼ନ୍ତୁ ଏଠି।
1: ମହାପୁର ତଳେ

0: ପିଲାବେଳେ କେବେ ଭିଜିକି ଆସିଛନ୍ତି ସ୍କୁଲରୁ?
1: ନା ମ, ଆମର ତ ଘର ପାଖରେ ସ୍କୁଲ, ଆଉ ଆଗ ସାମ୍ନା ସ୍କୁଲ, କଣ ଆମେ ଭିଜିକି ସ୍କୁଲରେ? ଆଉ କଇ ସେନା ପଦନ ବେହେରା ମୁଁ ଏମିତି ଆମେ କଣ କଲୁ ବୋଲି ରାତି ଘରୁ ବାହାରିଲୁ। ଆମ ଘରୁ କପାଟ ଖୋଲିକି ନେଇଗଲୁ, ଆମ ଦିଟା ଘର ଥିଲା, ଗୋଟେ ଘରୁ କପାଟ ଖୋଲିକି ନେଇଗଲୁ, ପଦନ ଘରୁ ସାବନ ଆଣିଲା, ଦାସଟା ଘରୁ ଛଇଁଚି ଆଣିଲା, ତିନି ଚାରିଟା ଅଣ୍ଟୁଟି ଆଣିଲି, ସବୁ ଆଗ ଖୋଲିଦେଲି ସାଇଡ୍ ସାଇଡ୍ କରି ପାଣି ତ ଜୋରରେ ନାଳେ ତିନିଟା କବାଟ ଖୋଲେଇଦେଲୁ, ଚିରା ମାଟି ସଜେଇକି ରଖିଦେଲୁ, ପାଞ୍ଚଟା ନା ଚାରିଟା ଅଣ୍ଟୁଣି ବସେଇଲୁ, ଯୋଡ଼େ ଜାଲ ବସେଇଲୁ, ଯୋଡ଼ିଏ ତାପ
0: ଡର ଲାଗିଲାନି ଆପଣଙ୍କୁ? ଆପଣଙ୍କୁ ଡର ମାରିଲାନି କି?
1: ନାଇଁ
0: ହଁ, ମାଛ ଧରିବା ଗୋଟେ ନିଶା ଥିଲା
1: ନାଇଁ, ମାଛ ଏମିତି ବିଶ୍ୱାସ କରିନି ଆମେ ମାଛ ଧରିବାକୁ ଯାଉଛୁ, ବର୍ଷା ହେଲା, ମୁଁ ଯାଉଛି ଆମ ଭାଇ, ମୋ ଉତ୍ତର ଭାଇ ଯାଉଛୁ ମାଛ, ତୋଡି ମାଛ ଯାଇଥିଲି, ତୋଡି ମାଛ ଆଉ ବାଲି, ଆମ ପାଖରେ ବେଶୀ ଯେତେବେଳେ ବାଲି ଯାଉ, ଆମେ ଦୁଇ ଭାଗରେ ଯାଇଥିଲୁ ମାଛ ଭାରି, ସେଟାକୁ ବୋଲେ ଆମେ ଗଜିଲେ, ଆମ ପିଲା ପାଇଛନ୍ତି ତ ବିଲଟା, ଆମେ ଗଜିଲେ ବି ରଖିଛୁ ବିଲଟା, ତ ବୋଲେ ମତେ ଆଠ ଘଣ୍ଟା ଆମ ପାଣି ହେଇଥିଲା ଆଉ, ଆମେ ଦିଟା ବାଲି କି ଗୋଟେ ଛଅଞ୍ଚି ଗଲୁ,
0: ଏବେ ଯେତେବେଳେ ରାତିରେ ବର୍ଷା ହୁଏ ସେ କଥା ମନେ ପଡୁଥିବ ଆପଣଙ୍କର?
1: ସବୁ ଘଟଣା ମନେ ଆମର ଇତିହାସ ଆମେ ସବୁ ଭୁଲିଯିବା, ଆମେ ହେଲୁ ଚାକିରି ଖୋଲିବାର ଲୋକ, ତେଣୁକରି କାମ ଆମର ବିଲବାଡି କାମ କରିବା ଲୋକ, ଆଉ ଆମେ ଟଙ୍କା ଫଟ ବୁଣୁଛୁ, ଲୁଗା ଫୁଗା ଯୋଉ ଚାକିରି ବୁଝୁ, ତେଣୁକରି କାମ ଆମ ନିଜ କାମ ସକାଳେ କାମ କରୁ ଆଉ।
0: ଆଚ୍ଛା, ଆପଣ ଏବେ ବି ମାଛ ମାରୁଥିବେ ଜମିରେ ଯେତେବେଳେ ପାଣି ବେଶୀ ହଉଥିବ?
1: ନା ମ, ବର୍ତ୍ତମାନ ଆଉ ମାଛ ମରା ହଉନି, ବର୍ତ୍ତମାନ ଆମ ଗାଁରେ ମାଛ ମାରିବୁ କରିବୁ, ରାତି ଠିକ ନଅଟା ହବ, ପ୍ରଧାନ ଭାଜି ପ୍ରଧାନ ଶରତ ନାୟକ ଶ୍ୟାମ
0: ମାନେ
1: ସବୁ ଯାଇଛି, ଆମର ହିଞ୍ଜଳ ଗଛ, ହିଞ୍ଜଳ ଗଛରୁ ଚିଲି ହାଣି ଦେଇଥିବୁ, ଚାରିଟା ବେଳକୁ ଯାଇଛି, ଛୁଆ ଗୁଡାକ ପାଣି ସରିଯିବ, ପକେଇ ଦେଇକି ଆସିବୁ, ରାତି ଠିକ ଏଗାରଟା ବାରଟା ହବ, ଜଲ୍ଦି ପକେଇ ଦେଇକି ଯିବୁ,
0: ବହୁତ ବଢିଆ। ଏଇଟା ବୋଧେ ପ୍ରଥମେ ଫୋନ ଲଗେଇଲେ ଆପଣ ଏଇ କାର୍ଯ୍ୟକ୍ରମକୁ, ଆଗରୁ ଆମେ କଥା ହିଁ ନଥିଲେ ତ?
1: ନାଇଁ ନାଇଁ, ଆଉ ଲଗେଇନି।
0: କଣ ସବୁ ଶୁଣନ୍ତି ଆକାଶବାଣୀ ଜୟପୁର ର ଆମର ଏଇ ଷ୍ଟେସନର କାର୍ଯ୍ୟକ୍ରମ ସବୁ କଣ ଶୁଣନ୍ତି?
1: ଦେଖନ୍ତୁ, ରାତି ଦଶଟାରେ ଶୁଣେ ଗୀତ ଶୁଣେ, ଆଉ ଦୁଇପରେ ଶୁଣେ, ଆଉ ତା ଭିତରେ ଯୋଉଟା ଭଲ ପ୍ରୋଗ୍ରାମ ହେଲା ରଖେ, ନହେଲେ
0: ବହୁତ ବଢିଆ, ବହୁତ ଭଲ ଲାଗିଲା। ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ ଗପିକି। ଆପଣ କହିଲେ ଯୋଉ ସ୍ମୃତି ଅନୁଭୂତିରେ ରହିଥିଲା ଆପଣଙ୍କର ମାଛ ଧରା କାହାଣୀ, ବହୁତ ଭଲ ଲାଗିଲା। ଯୋଉ ଶ୍ରୋତାମାନେ ଶୁଣୁଥିବେ ସେମାନଙ୍କର ବି ପସନ୍ଦରେ ଆସିଥିବ। ବହୁତ ବହୁତ ବହୁତ ଧନ୍ୟବାଦ।

0: हेलो क्या कौन तू आज्ञा ना कौन तू स्पष्ट भावरे अच्छा नन्ना आपण कहउछंती ठीके घुमई पडथिले की नन्ना
1: ସବୁର କାରଣ ହଉଛନ୍ତି ଭଗବାନ ଶିବ ସେ ଗୋଟେ ଜିନିଷ ଦେବେ ଶାନ୍ତିର କାରଣ ତେଣୁ ଶାନ୍ତି କାହାକୁ କଣ ଖାଲି ଶାନ୍ତି ଖାଲି ଏସି ଘରେ ରହିବନି ଶାନ୍ତି ଗୋଟେ ଏଭଳିଆ ଜିନିଷ ଦେବେ ଗଛ ମିଳିଲେ ଭଲ ଲାଗିବ
0: ମନର ଶାନ୍ତି ଆପଣ କହୁଛନ୍ତି
1: ମାନେ କମ ପଇସା ହେଲେ ଟେନସନ ନଉଛି ବିକିବ ସେ ତାର ବିକି ବଢିବ ଏ କାରଣ ମାଲିକ ହଉଛନ୍ତି ଭଗବାନ ଶିବ ବିପି ବଢିବନି ଉପାୟ କରିଲେ ବିପି ବଢିବନି ଖାଇଲେ ବି ବିପି
0: ବଢିବ ବହୁତ ବଢିଆ ବହୁତ ବଢିଆ ଆପଣ କହୁଛନ୍ତି କେବଳ ମେଡିସିନ ଖାଇବା ପିଇବା ନୁହଁ ମନର ମନସ୍ତାତ୍ୱିକ ଆପଣ କୋଉ
1: ଶାନ୍ତି ଶାନ୍ତିର କାରଣ ଖାଲି କଣ ପଇସା ପାଇଲେ ଖୁସି
0: ହେଇଯାଏ
1: ପଇସା ନ ପାଇଲେ ବି ଲୋକଟା ଖୁସି ହବ ସେଇଟା କେମିତି ହବ ତାର ଖାଇବା ପିଇବା କେମିତି ଖୁସିରେ ରହିବ ଖୁସି ହବ ଅନ୍ୟ କାହାକୁ ଫଲୋ କରିବନି ହେଲା କାହା ଘରେ ମଟନ ଦେଇଛି ସେ କିଛି ତାକୁ ଫିଲ୍ କରିବନି ଆମର କିଛି ନାହିଁ ସେ ଭିତରେ ସେ ଖୁସି ରହିବ ସେଭଳି ଶାନ୍ତିର କାରଣ ଆଉ ବିପି ବଢିବ ପଇସା ନଥିଲେ ବିପି ବଢିବ ସେଲେ ବଢିବ
0: ଦେଖନ୍ତୁ ନନା ବର୍ତ୍ତମାନ ଆମ ପାଖରେ ଯଦି ପଇସା ନାହିଁ ଆମେ ମାନେ ଅନ୍ୟମାନଙ୍କୁ ବି ଆମେ ହଇରାଣ କରିଦେଉ ପଇସା ଯଦି ପଇସା ପାଇଁ ସବୁ ନାଟ ଏବେ
1: ଖାଇବା ଦରକାର ମେନ୍ ହେଲା ଖାଇବା ପିଇବା ଭୋକ ଭୋକଟା ପିଇ

0: ଅର୍ଥ ଦରକାର ତେଣୁ ସେ ନିବାରଣ ପାଞ୍ଚ ଲକ୍ଷ ଟଙ୍କାରେ ବିଲ୍ ଖାଇବ ଭୋକଟା ନିବାରଣ କରିବ ସାଧୁ ଖାଇକିରି ଭୋକ ନିବାରଣ ହେଇଯିବ ତଣ୍ଟି ପାଟିରେ ଜିଭରେ ସବୁ ଖଟା ମିଠା କିନ୍ତୁ ଜିଭ ତଳୁ ଗଲେ ସବୁ ସମାନ।
1: ଆପଣ ଯେହେତୁ ଶାନ୍ତି କଥା ବର୍ତ୍ତମାନ କହୁଛନ୍ତି, ଆମେ କେମିତି ଶାନ୍ତି କେମିତି ଅନୁଭବ କରିବା, କଣ ତାର ଉପାୟ କୁହନ୍ତୁ ଆମକୁ।
0: ଶାନ୍ତି ଅନୁଭବ କରିବା ଉପାୟ କରାଯାଉଛି, ଅନ୍ୟକୁ କେବେ ଫଲୋ କରିବୁନି, ଫଲୋ କରିବୁନି, ମୋର ଯାହା ଅଛି ମୋର ସେଇଟା ମୋତେ ବଡ
1: ଆଜ୍ଞା,
0: ସେ ନିଜକୁ ଅନୁଭବ ହବ, ଅନ୍ୟକୁ ଚେଷ୍ଟା କରିବନି, ଏ ହେଉଛି ଶାନ୍ତି।
1: ଆଜ୍ଞା ଆଜ୍ଞା, ବହୁତ ବଢିଆ, କୌଣସି ଆଶା ରଖିବାନି, କାମନାର ବିନାଶ ହେଲେ ଦୁଃଖର ବିନାଶ। ବହୁତ ବଢିଆ, ବହୁତ ସୁନ୍ଦର ଭାବରେ ବୁଝେଇଲେ ଆମ ଶ୍ରୋତା ମାନଙ୍କୁ ଶାନ୍ତି କଣ, ଆଉ ସମସ୍ତେ ଶାନ୍ତିରେ ରହିବା ନିହାତି ଦରକାର ଆଜିକାଲି, ଯେତେବେଳେ ଆମେ ଅଶାନ୍ତି ହେଇଯାଉଛୁ ରୋଗ ସବୁ ମାଡି ବସୁଛି।
0: ମୁଁ ଜାଣିବା ସିନା ପରିବାର ଲୋକ କଥା କହିବା ଚାହୁଁଛୁ, ଆପଣ ମୋତେ ଇନଭାଇଟ୍ କରିଛନ୍ତି ନନା ଆମର ମିଟିଂ ଆପଣ ଆସିବ, ସେଠି ମୁଁ ଗଲି, ମୁଁ ସେଠୁ ମତେ ଅଧିକ ଯେତେ ଅଧିକ ଜିନିଷ ଡ୍ରେସ୍ ମିଳିଛି ମତେ ସେତେ ଅଧିକ ଚାକିରି ମିଳିବ, ଲୋକ ଦେଖିଲେ କହିବେ ବଢିଆ ଡ୍ରେସ୍ ନନା କିଣିଛନ୍ତି, ତେଣୁ ମୋ ପାଖରେ ଡ୍ରେସ୍ କିଣିବାକୁ ଅଧିକ ଡ୍ରେସ୍ କିଣିବାକୁ ପଇସା ନାହିଁ, କିନ୍ତୁ ମୁଁ ଦୋକାନ ଠୁ ପ୍ରିଣ୍ଟ କରିକି ନେବି ଖାତିରି କିଣିବି, ମୋର ଚପଲ ନେବି ପାଞ୍ଚ ଟଙ୍କା ଚପଲ, କିନ୍ତୁ ମୋର କାପାସିଟି
1: ମୋ
0: ପାଖରେ ଯୋଉ ୱାର୍ଡଟା ବାହାରିବ ଯୋଉ ଜ୍ଞାନଟା ବାହାରିବ ସେଇଟା ତ ଯଦି କିଣା ହଉନି ନା ସେଟା ମୋର ଆଜି ଅଛି, ମୁଁ ଖାତିରିଟା ମୋ ଜ୍ଞାନକୁ ନେଇକି ଚପଲକୁ ନେଇକି ନୁହଁ, ସେଇ ଭାବନା ଯାହା ଆସିଲେ
1: ଆଜ୍ଞା ଆଜ୍ଞା, ବହୁତ ବଢିଆ, ବହୁତ ସୁନ୍ଦର କଥାଟି ଆଜି କହିଲେ ଏ କାର୍ଯ୍ୟକ୍ରମରେ ନନା ଆପଣ, ବାସ ଆପଣ ଶାନ୍ତିରେ ରହନ୍ତି ତ ସବୁବେଳେ, ବାସ ସେଇ କଥା ବହୁତ ମାଇନେ ରଖେ, ମାନେ ଆଜ୍ଞା ଆଜ୍ଞା, ବହୁତ ବଢିଆ, ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଏତେ ସମୟ ଗପିଲେ ଆପଣ ଶାନ୍ତି କେମିତି ପାଇବେ ଲୋକମାନେ କିଛି ସୂଚନା ଦେଲେ, ହଁ ଧନ୍ୟବାଦ, ଧନ୍ୟବାଦ ଆପଣଙ୍କୁ।

0: ବର୍ଷା ତ ହବ ନାହିଁ, କିନ୍ତୁ ଏ ବର୍ଷ ଟିକେ ବର୍ଷା ଟିକେ ଅଧିକ ଲାଗି ରହିଛି, କିନ୍ତୁ ଆଜିକାଲି ଯୋଉ ବର୍ଷାଟା ଲାଗି ରହିଛି କିନ୍ତୁ ବହୁତ ଲୋକ ଟିକେ ହଇରାଣ ହେଉଛନ୍ତି, ମାନେ ଗାଁ ଗହଳି ସବୁଆଡେ ପାଣି ପଶିଗଲାଣି। ଆଉ କାଲି ବି ଜଣେ ମୋର ବଡମ୍ବାରୀ ଜଣେ ସାଙ୍ଗ ଫୋନ କରିଥିଲେ, କହିଲେ ମୋ ପାଇଁ ଗୋଟେ ଘର ଭଡ଼ା ଦେଇଛି ବୁଝିବୁ, ଆଉ ମୋ ଘର ବାହାରି ପାରୁନି ଟୋଟାଲି ପାଣି ପଶିଯାଇଛି। ଘର ଭଡ଼ା ମୁଁ ନେଇଯିବି ମୁଁ ରହିବୁ, କିନ୍ତୁ ପିଲାମାନଙ୍କର ପାଠ ପଢା ଭବିଷ୍ୟତ ତ ଅନ୍ଧାର ହେଇଯିବ ନା,
1: ପାଣି ବି ବାହାରିକି ପଳଉଥିଲା। ସେମିତି ହିସାବରେ ଗାଁ ମାନେ କରା ହେଇଥିଲା, ପାଣି ଭର୍ତ୍ତି ହେଲେ ପର ମୁହୂର୍ତ୍ତରେ ବର୍ଷା ଛାଡିଗଲେ ପାଣି ନିଷ୍କାସନ ହେଇଯାଉଥିଲା, ଲୋକେ ଯାହା ଘରେ ସେ ପଳଉଥିଲେ।
0: ଅଳିଆ ମଳିଆ ସବୁଆଡେ ଯୋଉ ଗଦେଇଲେ
1: ହଁ,
0: କିନ୍ତୁ ସେ ପାଣିଟା ଯାଇପାରୁନି, ଯଦି ଆମେ ଯଦି ସଫା ସଫା ମିଶିକି ମିଶି କଲେ ହୁଅନ୍ତା, ଯଦି ଗାଁ ଗହଳି ମାନେ ଯୋଉ ଆମ ଗାଁ ପାଖରେ ଗୋଟେ ତଣ୍ଡି ଅଛି, ଯୋଉ ନାଳ ଅଛି, ପଶି ଯାଇଥିଲା ପାଣି ସାପୁଆର ବନ୍ଧ ଭାଙ୍ଗିଗଲା, ତଣ୍ଡି ଗଛ ଟୋଟାଲି ଫୁଲ ହେଇଯାଇଛି। ଏବର୍ଷ ସମସ୍ତେ ଯାଇଲେ ଆର ବର୍ଷକୁ ସୂତ୍ର କହିଯିବେ, ତଣ୍ଡି ଗଛ ହାଣିଲେନି ବୋଲି ବନ୍ଧ ଭାଙ୍ଗିଗଲା, ଗାଁ ସାରା ପାଣି ପଶିଗଲା।
1: ଆଜ୍ଞା, ଆପଣ ଯୋଉ କହିଲେ ସ୍କୁଲ ଯିବା କଥା, ପିଲାମାନଙ୍କର ସ୍କୁଲ ବନ୍ଦ, କଲେଜ ବନ୍ଦ, ତାପରେ ରୋଜଗାର
0: ପ୍ରାୟତଃ ବନ୍ଦ ହେଇକି ରହିଛନ୍ତି ପିଲାମାନେ ଦଳବନ୍ଦୀରେ।
1: ଆଜ୍ଞା,
0: କିନ୍ତୁ ଯଦି ସମସ୍ତେ ମିଳିମିଶିକି ଆମେ ବର୍ଷା ଆସିବା ପୂର୍ବରୁ ସତର୍କ ହେଇଥାନ୍ତେ, ତାହେଲେ କିଛି ହେଇଥାନ୍ତା। ଆମେ ତ ଆଗରୁ ସତର୍କ ହେଇନି ନା, ଅଳିଆ ବେଳେ ଯୋଉଠି ରହିଲା ସେ ସଫା ସଫି ଆମେ କଲେନି, ପାଣି ନିଷ୍କାସନ ହବ କେମିତି?
1: ନିହାତି ନିହାତି, ଯିଏ ଯୋଉଠି ପାରିଲା ଘର ବନଉଛନ୍ତି, ଯିଏ ଯୋଉଠି ପାରିଲା ଇଏ କରୁଛନ୍ତି, ମାନେ ପାର୍ଟିସନ କରିଦେଉଛନ୍ତି, ଯାହାଫଳରେ ଗାଁ ଗୋଟେ ଯେମିତି ରହିବା କଥା, ଯୋଉ ଭୌଗୋଳିକ ପରିସ୍ଥିତିରେ ରହିବା କଥା, ଆଜ୍ଞା, ତ ବର୍ତ୍ତମାନ ବନ୍ୟା ହେଲେ ସେ ପାଣିକୁ ପଶିବା ପାଇଁ ସମସ୍ତେ ଡରୁଛନ୍ତି, ସେଠି ସରୀସୃପ ରହୁଛନ୍ତି, ସାପ କୁମ୍ଭୀର ଠୁ ଆରମ୍ଭ କରି ଆପଣ ଜାଣୁଥିବେ ସବୁ ବୁଲୁଛନ୍ତି ଗାଁ ଭିତରେ, ତ ସେ ପାଣି ନିଷ୍କାସନ କରିବା ପାଇଁ ବି ଲୋକ
0: ସରକାର ଆମକୁ ସତର୍କ କରୁଛନ୍ତି ଯେ ପାଣି ଭିତରକୁ ନ ଯିବା ପାଇଁ।
1: ଆଜ୍ଞା,
0: ତଥାପି ଲୋକମାନେ ମାନୁ ନାହାନ୍ତି, ଭାସି ଯାଉଛନ୍ତି, ମାନେ ମୃତ୍ୟୁବରଣ ଲଢେଇ କରିବା ପଛରେ ପରଭୁଣି, ଆଉ ଆମେ କେତେ ସତର୍କ ରହିବ ସେଇଟା ଭଲ, ଆମେ ପାଣି ଆସିବା ପୂର୍ବ ସତର୍କ ରହିଥାନ୍ତେ କଣ ହୁଅନ୍ତା କି?
1: ଆଜ୍ଞା, ଏଇ ବି ବହୁତ ଇଏ କଥା, ବର୍ତ୍ତମାନ ଯୋଉ ବନ୍ୟା ପରିସ୍ଥିତି ଠାଇ ଠାଇ ଉପୁଜିଛି, ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତ ଆଗରୁ ଆଗୁଆ ସତର୍କ ଆମେ ହେବା। ଆପଣଙ୍କ ସହିତ କଥା ହଉ ହଉ ସମୟ ହେଇଗଲାଣି ବାସନ୍ତି, ଆମେ ଫୋନ୍ ରଖୁଛୁ, ଧନ୍ୟବାଦ ଆପଣଙ୍କୁ କଲ୍ କରିଥିବାରୁ, ନମସ୍କାର। ଶ୍ରୋତା ବନ୍ଧୁ, ଏ ଥିଲା ଆଜିର ବର୍ଷାକୁ ନେଇ ଏଇ କଥା, ଆପଣଙ୍କର ଗୀତ ଅମରର ଏଇ ଅଧ୍ୟାୟ। ଆପଣ ସମସ୍ତେ ନିଜ ସ୍ମୃତି ଅନୁଭୂତିକୁ ଆମ ସହିତ ବାଣ୍ଟିଲେ, ଆମ ଶ୍ରୋତାଙ୍କ ସହିତ ବାଣ୍ଟିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛୁ। ଯେଉଁମାନଙ୍କର ଫୋନ୍ କଲ୍ ଲାଗିପାରିନି, ଆସନ୍ତା ସୋମବାର ଅବଶ୍ୟ ଆପଣ ଚେଷ୍ଟା କରନ୍ତୁ, ଆମ ସହିତ କଥା ହୁଅନ୍ତୁ, ଧନ୍ୟବାଦ, ନମସ୍କାର।

0: ବେହେଲା ଏବଂ ସୀତାରରେ ଧୁନ୍ ଶୁଣିଲେ ଶିଳ୍ପୀ ଥିଲେ ବିଜୟ କୁମାର ସାମନ୍ତରାୟ ଏବଂ ଭୀମସେନ ମହାରଣା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଆସନ୍ତୁ ଆଲୋଚନା କରିବା ଉନ୍ନତ ସପୁରୀ ଚାଷ ସମ୍ପର୍କରେ। ସପୁରୀ ଏକ ଗ୍ରୀଷ୍ମମଣ୍ଡଳୀୟ ଫଳ ଗଛ। ସପୁରୀ ଚାଷ 20-36 ଡିଗ୍ରୀ ସେଲସିୟସ୍ ଉତ୍ତାପ ଏବଂ ସାମାନ୍ୟ ଛାୟାଯୁକ୍ତ ସୂର୍ଯ୍ୟକିରଣରେ ଭଲ ହୋଇଥାଏ। ସମୁଦ୍ରପତନଠାରୁ 1100 ମିଟର ଉଚ୍ଚତା ପର୍ଯ୍ୟନ୍ତ ଅଞ୍ଚଳରେ ଏହି ଚାଷ ଲାଭଜନକ ଭାବରେ କରାଯାଇପାରିବ। ସପୁରୀ ଗଛ ସାଧାରଣତଃ ଉର୍ବର, ନିଗିଡ଼ା, ଦରସା ଆଉ 45-60 ସେଣ୍ଟିମିଟର ଗଭୀରତା ଥିବା ମାଟିରେ ଭଲ ଭାବରେ ବଢ଼ିପାରେ। ମାଟିର ଅମ୍ଳତା ବା ପିଏଚ୍ 5.0-6.0 ମଧ୍ୟରେ ରହିବା ଦରକାର। ବାଲି ଦରସା ଓ ବାଲିଆ ମାଟିରେ ସପୁରୀ ଅଧିକ ବାସ୍ନାଯୁକ୍ତ ହୋଇଥାଏ। ତେବେ ଆମ ରାଜ୍ୟରେ ମୁଖ୍ୟତଃ ଦୁଇ ପ୍ରକାର ସପୁରୀ ଚାଷ ବ୍ୟବସାୟ ଭିତରେ କରାଯାଇଥାଏ। ସେଗୁଡ଼ିକ ହେଲା କ୍ୟୁ ଆଉ କ୍ୱିନ୍। ଏହି କିସମଗୁଡ଼ିକ ଆମ ରାଜ୍ୟରେ ସମସ୍ତ ଅଞ୍ଚଳରେ ଚାଷ କରାଯାଇପାରିବ। ସାଧାରଣତଃ ସପୁରୀର ବଂଶ ବିସ୍ତାର ମୂଳପୁଆ, କନ୍ଦାପୁଆ ବା ମୁକୁଟପୁଆ ଦ୍ୱାରା କରାଯାଇଥାଏ। ଏହା ବ୍ୟତୀତ ଗଛର ମୁକୁଟ, କାଣ୍ଡଖଣ୍ଡ, ମୁକୁଟଖଣ୍ଡ ଇତ୍ୟାଦି ମଧ୍ୟ ବଂଶ ବିସ୍ତାର ପାଇଁ ବ୍ୟବହାର କରାଯାଇଥାଏ। କନ୍ଦାପୁଆ ସବୁଠୁ ଭଲ କାରଣ ଏହା ଶୀଘ୍ର ଅମଳ ଦେଇଥାଏ। ପୁଆଗୁଡ଼ିକର ଓଜନ ହାରାହାରି 300 ଗ୍ରାମ ହେବା ଦରକାର। ମୁକୁଟପୁଆ କାଣ୍ଡରୁ ଓ ଫଳ ତଳୁ ବାହାରିଥିବା ଛୋଟ ଛୋଟ ପୁଆଗୁଡ଼ିକୁ ନର୍ସରୀରେ ରଖି 8-10 ମାସ ପରେ ଲଗାଇବା ଭଲ ହୋଇଥାଏ। ସପୁରୀ ଚାଷରେ ସାଧାରଣତଃ ଫଳ ଅମଳର 15-18 ମାସ ପୂର୍ବରୁ ଚାରାକୁ ଲଗାଯାଇଥାଏ। ସେପ୍ଟେମ୍ବର, ଅକ୍ଟୋବର, ଫେବୃଆରୀ, ମାର୍ଚ୍ଚ ଆଉ ଜୁନ୍ ଜୁଲାଇ ହେଉଛି ସପୁରୀ ଲଗାଇବାର ଉପଯୁକ୍ତ ସମୟ।

0: ଆଉ ଜଳସେଚନର ସୁବିଧା ଥିଲେ ବର୍ଷର ଅନ୍ୟ ସମୟରେ ମଧ୍ୟ ଆପଣ ଲଗାଇ ପାରିବେ। ତେବେ କେମିତି ଲଗାଇବାକୁ ହୋଇଥାଏ ତା ବିଷୟରେ ଆସନ୍ତୁ ଜାଣି ରଖିବା। ଜମିକୁ ତିନିରୁ ଚାରି ଓଡ଼ ଚାଷ କରି ସମସ୍ତ ଅନାବନା ଗଛ ନଷ୍ଟ କରିଦେବେ। ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି 8-10 ଟନ୍ ସଢ଼ା କମ୍ପୋଷ୍ଟ ସହିତ 10 କିଲୋଗ୍ରାମ 1.5% କ୍ଲୋରୋପାଇରିଫସ୍ ଗୁଣ୍ଡକୁ ପ୍ରୟୋଗ କରିବେ। ଚାରାଗୁଡ଼ିକୁ 30 ସେଣ୍ଟିମିଟର ଚଉଡ଼ା ଓ 15 ସେଣ୍ଟିମିଟର ଗଭୀରର ନାଳି କରି ଲଗାଇବେ। ଧାଡ଼ିକୁ ଧାଡ଼ି 60 ସେଣ୍ଟିମିଟର ଆଉ ଗଛକୁ ଗଛ 30 ସେଣ୍ଟିମିଟର ବ୍ୟବଧାନ ରଖିକି ଲଗାଇବେ। ଦୁଇ ଧାଡ଼ିକୁ ଦୁଇ ଧାଡ଼ିର ବ୍ୟବଧାନ 90 ସେଣ୍ଟିମିଟର ରହିବା ଦରକାର। ଚାରା ଲଗାଇବା ସମୟରେ ଧ୍ୟାନ ଦେବେ ସଜପୁଆ ନ ଲଗାଇ 5-7 ଦିନ ଛାଇରେ ଶୁଖାଇ ଲଗାଇବା ଭଲ ହୋଇଥାଏ। ପୁଆର ମୂଳରୁ ଶୁଖିଲା ପତ୍ରଗୁଡ଼ିକ ସଫା କରି ମିଥାଇଲ୍ ପାରାଥିଅନ୍ ଲିଟର ପ୍ରତି 2 ମିଲିଲିଟର କିମ୍ବା ଡାଇଫଲ୍ଟାନ୍ ଲିଟର ପ୍ରତି 5 ଗ୍ରାମ ଦ୍ରବଣରେ ବୁଡ଼ାଇ ଲଗାଇଲେ କବକଜନିତ ରୋଗ ଆଉ କୀଟ ଆକ୍ରମଣରୁ ପୁଆକୁ ରକ୍ଷା କରାଯାଇପାରିବ। ତେବେ ଖତସାର ବାବଦକୁ ଗଛ ପ୍ରତି କେତେ କ'ଣ ଦେବାକୁ ହୋଇଥାଏ ଜାଣି ରଖନ୍ତୁ। ଲଗାଇବା ସମୟରେ ଗୋବର ଖତ 5 ଝୁଡ଼ି ଦେବେ, ତା ସହିତ ସିଙ୍ଗଲ ସୁପର ଫସ୍ଫେଟ୍ 25 ଗ୍ରାମ ଆଉ ମ୍ୟୁରେଟ୍ ଅଫ୍ ପଟାସ୍ 10 ଗ୍ରାମ ଦେବେ ଗୋଟିଏ ଗଛ ପିଛା। ସେହିଭଳି ଯେତେବେଳେ ଗଛଟି 2 ମାସ ରହିଯିବ ସେହି ସମୟରେ ଆମୋନିୟମ୍ ସଲ୍ଫେଟ୍ 10 ଗ୍ରାମ, ପୁଣି 4 ମାସ ବେଳକୁ ଆଉଥରେ 10 ଗ୍ରାମ, ପୁଣି 6 ମାସ ବେଳକୁ 10 ଗ୍ରାମ ଆମୋନିୟମ୍ ସଲ୍ଫେଟ୍ ସହିତ ମ୍ୟୁରେଟ୍ ଅଫ୍ ପଟାସ୍ ମଧ୍ୟ 10 ଗ୍ରାମ ଦେବାକୁ ହୋଇଥାଏ। ଆଉ ତାପରେ 8 ମାସ ବେଳକୁ 10 ଗ୍ରାମ ପୁଣି ଥରେ ଆମୋନିୟମ୍ ସଲ୍ଫେଟ୍ ଦେବେ, ପୁଣି 10 ମାସ ବେଳକୁ ଆଉଥରେ 10 ଗ୍ରାମ ଦେବେ, ଆଉ 12 ମାସ ବେଳକୁ ପୁଣି ଥରେ 10 ଗ୍ରାମ ଆମୋନିୟମ୍ ସଲ୍ଫେଟ୍ ଦେବେ। ଅଣଜଳସେଚିତ ଅଞ୍ଚଳରେ ସମସ୍ତ ସାରକୁ 2 ଭାଗ କରି ଜୁନ୍ ଜୁଲାଇ ଆଉ ସେପ୍ଟେମ୍ବର ଅକ୍ଟୋବର ମାସରେ ପ୍ରୟୋଗ କରି ହୁଡ଼ା ଟେକିଦେବେ।
1: ଉନ୍ନତ ସପୁରୀ ଚାଷ ସମ୍ପର୍କରେ ଜାଣିଲେ ଆଜିର ଚାଷବାସ କଥାରେ ଉପସ୍ଥାପନା କଲେ ଅରୁଣ ସିଂ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ଏଭ୍ରି 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶ୍ରୋତାଙ୍କଠି କହି ରଖୁଛୁ, ଆଜି ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବ ଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ସମ୍ପାଦକୀୟରେ ଶୁଣିବେ ଓଡ଼ିଆ ସାହିତ୍ୟର ଭବିଷ୍ୟତ, ପରେ କିଛି କଥା କିଛି ଗୀତ କ୍ରମରେ ଶୁଣିବେ ଭକ୍ତ ସାଲବେଗଙ୍କ ସମ୍ପର୍କରେ। ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତିଜାହ୍ନ ପ୍ରଚାର କରିବୁ ଅପରାହ୍ନ 5:30। ଏଥିରେ ହାଲଚାଲରେ ରହିଛି ମମତା ଯୋଜନା ସମ୍ପର୍କରେ। ଭେଟଘାଟରେ ଶୁଣିବେ ଆଶା ଦିଦି ମନର କାମ କାଇଟା। ସାକ୍ଷାତକାର ରହିଛି ଆୟୁ କାମନା କାର୍ଡ କାଇଟା। ସନ୍ଧ୍ୟା 6:20 ଶ୍ରୀମଦ୍ ଭାଗବତ, ସନ୍ଧ୍ୟା 6:30 ଯୁବଶକ୍ତି, ସନ୍ଧ୍ୟା 6:45 ଆଞ୍ଚଳିକ ସମ୍ବାଦ, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:30 ଓଡ଼ିଶା ଲାଇଫ୍ ହୋଲ୍ଡ ମିଶନ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନେ 1:20 ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓ ଘରଣୀ। ଆଜି ପାଇଁ ଉପସ୍ଥାପନା ପ୍ରିୟଦର୍ଶିନୀ ହୋତା ଏବଂ ଆରତୀ ସାହୁ।

0: ସ୍ୱାଗତ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମକୁ। ଆଜି ପାଇଁ କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ମୁଁ ଆରତୀ
1: ଆଉ ମୁଁ ପ୍ରିୟଦର୍ଶିନୀ।
0: ନମସ୍କାର।

0: ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରହିଛି ବର୍ଷା ଦିନେ ପିଲାଙ୍କର ଯତ୍ନ ନେବା କିପରି। ଶ୍ରୋତା ଭଉଣୀ, ବର୍ଷା ଦିନେ ତ ଛୋଟ ପିଲାଙ୍କ ଯତ୍ନ ନିହାତି ନେବା ଆବଶ୍ୟକ, କାହିଁକି ଛୋଟ ପିଲାମାନେ ବର୍ଷାରେ ଓଦା ହେଇଯାନ୍ତି। ସ୍କୁଲରୁ ଆସିଲା ବେଳେ ହଉ କିମ୍ବା ଟ୍ୟୁସନରୁ ଆସିଲା ବେଳେ ପିଲାମାନେ ବର୍ଷାରେ ଓଦା ହେବା ପାଇଁ ବହୁତ ପସନ୍ଦ ବି କରନ୍ତି, କିନ୍ତୁ ସେ ଜାଣିନଥାନ୍ତି ଯେ ବର୍ଷାରେ ଓଦା ହେଲେ କଣ ହୁଏ, ଥଣ୍ଡା ଜ୍ୱର କାଶ ସବୁ ଲାଗି ରହିଥାଏ, ସେମାନେ ଜାଣିପାରନ୍ତି ନାହିଁ। ତେଣୁକରି ବର୍ଷା ଦିନେ ପିଲାଙ୍କର ଯତ୍ନ ନେବା ନିହାତି ଜରୁରୀ। ସେମାନଙ୍କର ଖାଇବା ପିଇବା, ସେମାନଙ୍କର ରହିବା ପରିଷ୍କାର କରିକି ରଖିବା ସେମାନଙ୍କୁ, ଏଇଟା ହଉଛି ସମସ୍ତ ମା ବାପା ମାନଙ୍କର କର୍ତ୍ତବ୍ୟ।
1: ଠିକ କଥା କହିଲେ ଆରତୀ। ବର୍ଷା ଋତୁରେ ଆପଣଙ୍କ ପିଲାଙ୍କୁ ସୁରକ୍ଷା ଦେବା ପାଇଁ ଜମାରୁ ଅବହେଳା କରନ୍ତୁନି। ତାଙ୍କୁ ଫୁଟା ଯାଇଥିବା କିମ୍ବା ଫିଲ୍ଟର ଯୁକ୍ତ ପାନୀୟ ଜଳ ଦିଅନ୍ତୁ। ଘରେ ରନ୍ଧା ହୋଇଥିବା ସଜ ବା ତାଜା ଖାଦ୍ୟ ପରଷନ୍ତୁ ଏବଂ ଶୋଇବା ସମୟରେ ମଶାରୀ ଟାଣନ୍ତୁ।
0: ପିଲାମାନଙ୍କୁ ଶୁଖିଲା ରଖନ୍ତୁ, ହାତର ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖନ୍ତୁ ଏବଂ ସଂକ୍ରମଣ ରୋକିବା ପାଇଁ ରାସ୍ତାକଡ଼ର ଖାଦ୍ୟ ଜମାରୁ ବି ଦିଅନ୍ତୁ ନାହିଁ। ଓଦା ପୋଷାକ ପରିବର୍ତ୍ତନ କରିବା ଆବଶ୍ୟକ, କାରଣ ଥଣ୍ଡା କିମ୍ବା ଚର୍ମଜନିତ ସମସ୍ୟାକୁ ରୋକାଯିବା ନିହାତି ଦରକାର।
1: ଖାଇବା ପୂର୍ବରୁ ଏବଂ ଖାଇବା ପରେ ଡେଟଲ, ଲାଇଫବଏ କିମ୍ବା ହ୍ୟାଣ୍ଡୱାସରେ ସଫା କରିବା ନିହାତି ଦରକାର। ରାନ୍ଧିବା କିମ୍ବା ବାଢ଼ିବା ସମୟରେ ସୁରକ୍ଷିତ ପାଣିରେ ଫଳ ଏବଂ ପନିପରିବା ଭଲ ଭାବରେ ସଫା କରିବା ଦରକାର। ପିଲାମାନଙ୍କୁ ବାହାରର ଖୋଲା ଖାଦ୍ୟ ଜଙ୍କ ଫୁଡ୍ ଖାଇବାକୁ ଦେବା ନାହିଁ, କାରଣ ବର୍ଷା ଦିନରେ ଖୋଲା ଖାଦ୍ୟରେ ଅଧିକ ମଶା ମାଛି ବସିଥାନ୍ତି ଏବଂ ସେମାନେ ଖାଦ୍ୟକୁ ଦୂଷିତ କରିଥାନ୍ତି। ତା ଛଡ଼ା ଦୋକାନମାନଙ୍କରେ ଦୂଷିତ ଜଳ ମଧ୍ୟ ବ୍ୟବହାର କରାଯାଏ। ଏଭଳି କିଛି ନିୟମ ମାନିବା ଏବଂ ପିଲାଙ୍କୁ ଟାଇଫଏଡ୍, ଡାଇରିଆ ଆଦି ରୋଗରୁ ବଞ୍ଚାଇବା।
0: ପିଲାଙ୍କ ମଧ୍ୟରେ ଏସବୁ ସଂକେତ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବା, ଯେପରିକି 48 ଘଣ୍ଟାରୁ ଅଧିକ ସମୟ ଧରି ଜ୍ୱର ଲାଗି ରହିଲେ, ଲଗାତାର ବାନ୍ତି କିମ୍ବା ଅତି ପତଳା ଝାଡ଼ା, ନିଶ୍ୱାସ ନେବାରେ ଅସୁବିଧା, ଏସବୁ ଲକ୍ଷଣ ଦେଖାଗଲେ ଆମେ ଯଥାଶୀଘ୍ର ମେଡିକାଲ ନେଇଯିବା।
1: ସକାଳୁ ଉଠିବି, ଦାନ୍ତ ଘଷିବି, ହାତ ପାଦ ଧୋଇ ପରିଷ୍କାର ହେବି, ସତେଜ ଫଳ ଖାଦ୍ୟ କ୍ଷୀର ପିଇବି, ସବୁବେଳେ ହସି ହସି ସ୍କୁଲକୁ ଯିବି।
0: ହାତ ଧୋଇବ ନୀତି ଖାଇବା ଆଗରୁ ଭଲ ଅଭ୍ୟାସ ରଖ ଜୀବନ ସାରା। ସୁସ୍ଥ ଶରୀରରେ ଜଳେ ସୁସ୍ଥ ମନ, ସ୍ୱାସ୍ଥ୍ୟ ହିଁ ଜୀବନର ପ୍ରକୃତ ଧନ।
2: ହଁ ଶ୍ରୋତା ଭଉଣୀ, ଆମ ସ୍ୱାସ୍ଥ୍ୟ ହିଁ ଆମ ପାଇଁ ପ୍ରକୃତ ଧନ। ଆମ ସ୍ୱାସ୍ଥ୍ୟ ଯଦି ଭଲ ନ ରୁହେ ତାହେଲେ ଆମେ କଣ କରିବା? ତେଣୁକରି ନିଜ ସ୍ୱାସ୍ଥ୍ୟର ଯତ୍ନ ନିହାତି ନେବା ଆବଶ୍ୟକ।

0: ଆମେ ସମସ୍ତେ ଜାଣିଛେ କ୍ରୋଧ ହେଉଛି ଆମର ବିରାଟ ଶତ୍ରୁ। କ୍ରୋଧ କରିବା ଦ୍ୱାରା ଆମ ସାଙ୍ଗସାଥୀ ବନ୍ଧୁବାନ୍ଧବ ଅଫିସ କର୍ମଚାରୀ ଏପରିକି ନିଜ ପରିବାର ଲୋକଙ୍କ ସହିତ ସମ୍ପର୍କ ଖରାପ ହୋଇଯାଇଥାଏ। ଆଉ କ୍ରୋଧୀ ଲୋକଟିଏ ସମସ୍ତଙ୍କ ପାଇଁ ଘୃଣାର ପାତ୍ର ହୋଇଥାଏ, କେହି ବି ତାକୁ ଭଲ ପାଆନ୍ତିନି। ଯଦି କୌଣସି ବି ଲୋକ କୌଣସି ବି କାରଣରୁ ରାଗେ, ସେ ରାଗ ସବୁଠାରୁ ନିଜର ହିଁ ଅଧିକ କ୍ଷତି କରିଥାଏ।
1: ସେ ରାଗୁଥିବା ସମୟରେ ଭାବେ, ଭଲ ହେଲା ଲୋକଟିକୁ ପାନେ ଦେଇଛି, ଆଉ କେବେ ସେ ମୋ ସହ ଝଗଡ଼ା କରିବନି। କିନ୍ତୁ ସେ ଜାଣିପାରେ ନାହିଁ, ଏହି ରାଗ ସାମ୍ନା ଲୋକର ଯେତିକି କ୍ଷତି କରେ ନାହିଁ, ନିଜ ଶରୀରର ଅନେକ ଗୁଣ କ୍ଷତି କରିଥାଏ। କାରଣ ମନ ଉତ୍ତେଜିତ ହେଲେ ଶରୀର ମଧ୍ୟ ଉତ୍ତେଜିତ ହୁଏ।
0: ବାରମ୍ବାର ରାଗିବା ଦ୍ୱାରା ମସ୍ତିଷ୍କ ଏବଂ ଶରୀରରେ କେମିକାଲ ରିଆକ୍ସନ ଘଟି ଦେହକୁ ବିଷାକ୍ତ କରିଥାଏ, ଯାହାଫଳରେ ମନୁଷ୍ୟ ଧୀରେ ଧୀରେ ମାନସିକ ରୋଗ, ସ୍ନାୟବିକ ରୋଗ, ଉଚ୍ଚ ରକ୍ତଚାପ ଜନିତ ରୋଗ, ହୃଦରୋଗ ଭଳି ରୋଗର ସାମ୍ନା କରିବାକୁ ପଡ଼ିଥାଏ। ଯେତେବେଳେ ବି ମନରେ କ୍ରୋଧ ଆସୁଛି, ଆମେ ଚିନ୍ତା କରିବା ଉଚିତ, କିଏ ମୋ ମନରେ କ୍ରୋଧ ସୃଷ୍ଟି କରୁଛି, କାହା ଦ୍ୱାରା ମୁଁ ଆଘାତ ପାଉଛି, ଯେଉଁ କାରଣ ପାଇଁ ମୁଁ ରାଗୁଛି, ମୁଁ ତ ତାର କୌଣସି କ୍ଷତି କରିପାରିବିନି, ବରଂ ସେ ମୋ ମନକୁ ଅଦୃଶ୍ୟ ଭାବରେ ଆଘାତ କରି ଚାଲୁଛି। ମୁଁ ଉତ୍ତେଜିତ ହେବା ଫଳରେ ମୋ ମାନସିକ ସ୍ୱାସ୍ଥ୍ୟ ଖରାପ ହେଉଛି, କ୍ଷତି ତ ତାହାରି ହେଉନି, ମୋ ନିଜର ହିଁ ହେଉଛି। ଏହିଭଳି ଅଯଥା ଜିନିଷ ଆମ ମୁଣ୍ଡ ଭିତରକୁ ନେବା ନାହିଁ କି କ୍ରୋଧ କରାଉଥିବା ବ୍ୟକ୍ତି

0: ରାଗିବା ନାହିଁ, କାରଣ ଆମ ନିଜ ସ୍ୱାସ୍ଥ୍ୟ ପାଇଁ ଆମେ ନିଜେ ସୁସ୍ଥ ରହିବା ନିହାତି ଜରୁରୀ। ତେବେ ଶ୍ରୋତା ଭଉଣୀ, ଏହାରି ଉପରେ ଆମେ ଶୁଣିବା ଏକ ସାକ୍ଷାତକାର
1: ଯାହାର ବିଷୟ ରହିଛି କ୍ରୋଧକୁ କେମିତି ନିୟନ୍ତ୍ରଣ କରିବେ। ଚାଲନ୍ତୁ ଏହି ଉପରେ ଏକ ସୁନ୍ଦର ସାକ୍ଷାତକାରଟିଏ ଶୁଣିବା।
2: ଭଉଣୀ ନମସ୍କାର, ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଆପଣଙ୍କ ପରିଚୟ ପ୍ରଥମେ ଜାଣିବା।
3: ନମସ୍କାର, ମୁଁ ଦୀକ୍ଷାମୟ ଅତା କହୁଥିଲି ଭୁବନେଶ୍ୱରରୁ।
2: ଆପଣ କଣ କରନ୍ତି ଭଉଣୀ?
3: ମୁଁ ଲ୍ୟାବ୍ ଟେକ୍ନିସିଆନ ଅଛି ହାଇଟେକ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ।
2: ତେବେ ଭଉଣୀ, ଆମେ ତ ମଣିଷ, ଆମକୁ ରାଗ ଲାଗିବାଟା ବି ଗୋଟେ ସାଧାରଣ ଘଟଣା। ଆପଣ ଆପଣଙ୍କ ଦୈନନ୍ଦିନ ଜୀବନରେ ଅଫିସରେ ହଉ ଅବା ଘରେ ହଉ କେବେ କ୍ରୋଧର ଶିକାର ହୋଇଛନ୍ତି କି?
3: କ୍ରୋଧର ଶିକାର ମାନେ ହଁ, ମୁଁ ତ ବେଳେବେଳେ ବହୁତ ରାଗିଯାଏ ଅଫିସରେ କିଛି କାରଣ ଯୋଗୁଁ, ଯେମିତି ମୋ ଭୁଲ ନଥିବ ଏବଂ ବହୁତ ପରିଶ୍ରମ କରିଥିବି ମୋ କାମରେ, ପୁଣି ଲୋକ କହିବେ ଓଲଟା କଥା, ଷ୍ଟ୍ରିକ୍ଟ ବିହେଭିୟର ବେଳେବେଳେ କଷ୍ଟ ଦିଏ, ବେଳେବେଳେ ରାଗ ଲାଗେ। ଆମ ଜୀବନରେ ଗୋଟିଏ ଦିନରେ ଅନେକ ଘଟଣା ଦୁର୍ଘଟଣା ଘଟିଥାଏ, ସେଇ ଅନୁସାରେ ମନ ପରିବର୍ତ୍ତନ ହୋଇଥାଏ। କେତେବେଳେ ରାଗିବାକୁ ପଡିଥାଏ ତ ଆଉ କେତେବେଳେ ଧୈର୍ଯ୍ୟ ଧରିବାକୁ ପଡେ।
2: ତେବେ ଭଉଣୀ, ଆପଣଙ୍କୁ କଣ ଏମିତି ଦେଖିଲେ ରାଗ ଲାଗେ?
3: ମୁଁ ଛୋଟ ଛୋଟ କଥାରେ ସାଧାରଣତଃ ରାଗେ ନାହିଁ, ଘରେ ପିଲାଙ୍କ ଦୁଷ୍ଟାମିରେ ବେଳେବେଳେ ରାଗିଯାଏ ଏବଂ ସେହିପରି ଅଫିସରେ ମଧ୍ୟ ମୋତେ ଯେଉଁମାନେ କିଛି ରୁଡ୍ ବିହେଭ କରନ୍ତି ଅବା ନେଗେଟିଭ କଥା କହିଥାନ୍ତି ତ ରାଗିଯାଏ।
2: ଘରେ ଛୁଆଙ୍କ ଉପରେ ଏବଂ ହଜବେଣ୍ଡଙ୍କ ଉପରେ ରାଗନ୍ତି କି?
3: ହଁ, ଘରେ ଛୁଆଙ୍କ ଉପରେ ହଜବେଣ୍ଡଙ୍କ ଉପରେ ପ୍ରତିଦିନ ରାଗେ, କାରଣ ମୁଁ ନ ରାଗିଲେ ସେମାନେ ଗୋଟିଏ ବି କାମ ଠିକସେ କରିନଥାନ୍ତି। ପିଲାଙ୍କ ଉପରେ ରାଗିବା, ହଜବେଣ୍ଡଙ୍କ ଉପରେ ରାଗିବା ଅତି ସାଧାରଣ ଘଟଣା, କାରଣ ସେମାନଙ୍କ ଅଳସୁଆମୀଙ୍କୁ ଠିକ କରିବାକୁ ମୁଁ ରାଗିକି ହିଁ ଧମକେଇ ମୁଁ ଚେଷ୍ଟା ମୁଁ କରେ।
2: ରାଗିବା ବା କ୍ରୋଧ କେତେ ଖରାପ ହୋଇପାରେ ଆମ ଶରୀର ପ୍ରତି ବୋଲି ଆପଣ ଜାଣିଛନ୍ତି?
3: ହଁ, ରାଗିବା ଆମେ ସାଧାରଣତଃ ଭାବିଥାଉ ଯେତେବେଳେ ଛୋଟ ମୋତ ଭୁଲ ଆମ ସରାଉଣ୍ଡିଂରେ ଦେଖାଯାଏ ତ ଫଟକି ରାଗିଯାଉ, କିନ୍ତୁ ରାଗିବା ଦ୍ୱାରା ଆମ ଶରୀର ମଧ୍ୟ ଅନେକ କ୍ଷତି ହୋଇଥାଏ, କିନ୍ତୁ ଆମେ ଆମ ଶରୀରକୁ ଧ୍ୟାନ ନ ଦେଇ ରାଗିଯାଉ, ଅନ୍ୟକୁ ସବକ ଶିଖେଇବାକୁ ଚେଷ୍ଟା କରୁ, କିନ୍ତୁ ଆମେ ଜାଣିନଥାଉ କ୍ରୋଧ ଆମ ଶରୀରର ହିଁ କ୍ଷତି କରିଥାଏ, ଆମ ମାନସିକ ସ୍ୱାସ୍ଥ୍ୟର ଅହିତ କରିଥାଏ। ଅତ୍ୟଧିକ ରାଗିବା ଦ୍ୱାରା ଆମ ରକ୍ତ ଶୁଖିଯାଏ, ବ୍ଲଡ ପ୍ରେସର ବଢିଯାଏ, ସ୍ୱାସ୍ଥ୍ୟକୁ ଆମେ ଛୋଟ ଜିନିଷ ଭାବିବା ନାହିଁ, ସ୍ୱାସ୍ଥ୍ୟ ହିଁ ତ ସମ୍ପଦ, ସ୍ୱାସ୍ଥ୍ୟ ଥିଲେ ଆଉ କୌଣସି ସମ୍ପଦର କିଛି ଆବଶ୍ୟକତା ନାହିଁ, ତେଣୁ କରି ଆମେ ରାଗିବାକୁ କଣ୍ଟ୍ରୋଲ କରିବା, ନିୟନ୍ତ୍ରଣ କରିବାକୁ ମଧ୍ୟ ଶିଖିବା। ସେଥିପାଇଁ ବିଭିନ୍ନ ଏକ୍ସରସାଇଜ ଅଛି, ଫିଜିକାଲ ଆକ୍ଟିଭିଟି, ସୁନ୍ଦର ପୁସ୍ତକ ପଠନ, ସକାରାତ୍ମକ ଚିନ୍ତନ, ଖେଳ ଇତ୍ୟାଦିକୁ ଆପଣେଇବା।
2: ମ୍ୟାଡାମ, ଆପଣଙ୍କର କଥା କଥା କି ରାଗିବାର ଅଭ୍ୟାସ ଅଛି କି?
3: ନା ନା, କଥା କଥା କି ରାଗିବା ଅଭ୍ୟାସ ନାହିଁ ମୋର, ଏହା ସବୁଠାରୁ ବିପଦଜନକ, କାରଣ ଆମେ ଗୋଟେ ସୁସ୍ଥ ସମାଜରେ ବାସ କରୁଛେ, ଆମର କର୍ତ୍ତବ୍ୟ ସମସ୍ତଙ୍କ ସହ ଭଲ ବ୍ୟବହାର କରିବା, ଭଲରେ ଚଳିବା ଏବଂ ଝଗଡା କରିଠାରୁ ଦୂରେଇବା। ଖରାପ ବ୍ୟବହାର ଆମକୁ ସଂସାରରେ ଏକୁଟିଆ କରିଦିଏ, ନିଜ ଲୋକ ମଧ୍ୟ ଆମକୁ ଅସହାୟ କରି ଛାଡି ପଡାନ୍ତି।
2: ବହୁତ ସୁନ୍ଦର କଥା କହିଲେ ମ୍ୟାଡାମ, ଆପଣ ଏକଦମ ଠିକ କଥା କହିଲେ। ତେବେ ଆପଣ ଅନୁଭବ କରିଥିବେ କ୍ରୋଧ ଦ୍ୱାରା ଆପଣଙ୍କର କଣ କଣ କ୍ଷତି ହେଉଛି?
3: ହଁ, ଅନେକ ସମୟରେ ମୁଁ ଫିଲ୍ କରିଛି କ୍ରୋଧରେ ବସାବସି ହେବା ପରେ ମୋ ନିଜର ହିଁ ସବୁଠାରୁ କ୍ଷତି ହୁଏ, ମୋତେ ସାଙ୍ଗେ ସାଙ୍ଗେ ମୁଣ୍ଡ ବ୍ୟଥା ହୁଏ ଏବଂ ମାଇଗ୍ରେନ୍ ପେନ୍ ବାହାରି ଆସେ ଯେତେବେଳେ ମୁଁ ରାଗିଥାଏ, ନିଜ କଣ୍ଟ୍ରୋଲ ବାହାରକୁ ଚାଲିଯାଏ। ଏପରି କେତେଥର ଦେଖିବା ପରେ ମୋତେ ମୋ ନିଜ ପରିବାର ପାଇଁ ଚିନ୍ତା କରିବାକୁ ପଡିଲା, ଯାହା ହେଲେ ବି ମୁଁ ନିଜକୁ ରଖିବି ଏବଂ ମୋ ପରିବାରକୁ ସହାୟ ହେବି।
2: ବହୁତ ସୁନ୍ଦର କଥା କହିଲେ ମ୍ୟାଡାମ, ନିଜ କଥା ନିଜେ ଭାବିବାକୁ ପଡିବ, ନିଜ ପରିବାର କଥା ଭାବିବାକୁ ପଡିବ, ସେଥିପାଇଁ ହିଁ ଆମେ ସୁସ୍ଥ ରହିବା ଏକାନ୍ତ ଆବଶ୍ୟକ। ଭଉଣୀ, ଏମିତି କିଛି କେସ୍ ହୋଇଛି କି ଆପଣ ଯାହାକୁ ପସନ୍ଦ କରନ୍ତିନି?
0: ପ୍ରତିଦିନ ତା ସହ ଦେଖା ହୁଏ, ଝଗଡା ହୁଏ ଏବଂ ମତାନ୍ତର ଯୋଗୁଁ କ୍ରୋଧ ଆସେ, ଏ ପରିସ୍ଥିତିକୁ ଆପଣ କିପରି ସାମ୍ନା କରନ୍ତି?
3: ହଁ, ବେଳେ ବେଳେ ନୁହେଁ, ପ୍ରତିଦିନ ଆମେ ଆମ ସରାଉଣ୍ଡିଂରେ ଥିବା ଏମିତି କେତେ ଜଣ ବ୍ୟକ୍ତି ଅଛନ୍ତି ଯାହାଙ୍କ ପର୍ସନାଲିଟି ବହୁତ ଅଜିବ ଏବଂ ସେମାନେ ସର୍ବଦା ଆପଣଙ୍କୁ ଇର୍ଷା କରନ୍ତି, ଆପଣଙ୍କ ଉନ୍ନତି ଦେଖିପାରନ୍ତିନି। ଏଭଳି କ୍ଷେତ୍ରରେ ଆମେ ସେମାନଙ୍କ ଠାରୁ କିଏ ନୁହେଁ, ବରଂ ଯେତେ ପାରିବ ସେତେ ଡିଷ୍ଟାନ୍ସ ମେଣ୍ଟେନ୍ କରନ୍ତି, ନହେଲେ ସେମାନେ ଆପଣଙ୍କର କ୍ଷତି ପରେ କ୍ଷତି କରିକି ଚାଲିଥିବେ।
2: ଆମେ କହିଦେବାଟା ସହଜ ଭଉଣୀ, କିନ୍ତୁ ଆମ ଜୀବନରେ ପ୍ରକୃତରେ କ୍ରୋଧର ମୂଲ୍ୟକୁ ବୁଝିବାଟା ଏବଂ ଆମ ଶରୀରକୁ କ୍ରୋଧ ଠାରୁ ଦୂରେଇବାଟା ସେଇଟା କେତେ କଷ୍ଟକର। ତେବେ ଆପଣ କ୍ରୋଧଟା କ୍ଷତିକାରକ ବୋଲି କେତେ ସିରିୟସଲି ଭାବନ୍ତି?
3: ଦେଖନ୍ତୁ, ଘର ଲୋକଙ୍କ ଉପରେ, ପିଲା ଛୁଆଙ୍କ ଉପରେ ରାଗିବା ଏସବୁ ସାଧାରଣ, ଏସବୁ କ୍ରୋଧ ଶ୍ରେଣୀରେ ନୁହେଁ। ପ୍ରକୃତରେ ଯେଉଁମାନେ ଆମର କ୍ଷତି ଚାହାନ୍ତି ସେମାନେ ସଦାସର୍ବଦା ଆମର କାମରେ ବ୍ୟାଘାତ ସୃଷ୍ଟି କରନ୍ତି ଏବଂ ଆମକୁ ଆହୁରି ଅତ୍ୟଧିକ ଚିଡେଇଥାନ୍ତି,

0: ସେ ସମୟରେ ଜଣେ ବୁଦ୍ଧିବାନ ମାନସିକ ଚିନ୍ତାଧାରାର ବ୍ୟକ୍ତି କେବେ ବି ସେମାନଙ୍କ କଥାକୁ ସହ୍ୟ ନ କରି ଉତ୍ତେଜିତ ନ ହୋଇ ନିଜ ଜୀବନରେ ଆୟୁଷ କମେଇବା ସେମାନଙ୍କ ସହ ଗଣ୍ଡଗୋଳ କରି ଏହା କଦାପି ଉଚିତ ପଦକ୍ଷେପ ନୁହେଁ। ଯେତେ ପାରିବା ଆମେ ସକାରାତ୍ମକ ଦୃଷ୍ଟିକୋଣ ଥିବା ଲୋକଙ୍କ ଗହଣରେ ରହିବା ଏବଂ ସକାରାତ୍ମକ ଚିନ୍ତାଧାରା ନିଜ ମଧ୍ୟରେ ବୃଦ୍ଧି କରିବା।
1: ବହୁତ ବଢିଆ କଥା କହିଲେ ମ୍ୟାଡମ। ତେବେ କ୍ରୋଧ ଠାରୁ କଣ ଶିକ୍ଷା ଆମ ଜୀବନରେ ମନେ ରଖିବା ଆମ ଶ୍ରୋତା ଭଉଣୀ ମାନଙ୍କୁ କିଛି କହିବେ?
0: ଶେଷରେ ଶ୍ରୋତା ଭଉଣୀ ମାନଙ୍କୁ ଏତିକି କହିବି, କ୍ରୋଧ ଆମ ମନରେ ଏକ ରାକ୍ଷସ, ଏହାଠାରୁ ଆମେ ଯେତେ ଦୂର

0: ଠାରୁ ଆମେ ଯେତେ ଉପରକୁ ଉଠିବା ଆମେ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆମ ଚିନ୍ତାଧାରା କେତେ ଉନ୍ନତ ହୋଇପାରିବ।
1: ବହୁତ ବହୁତ ଧନ୍ୟବାଦ ଭଉଣୀ, ଏତେ ସୁନ୍ଦର ସବୁ କଥା କହିଲେ। ଆମ ଶ୍ରୋତା ଭଉଣୀ ମାନଙ୍କୁ ବି ଆପଣଙ୍କ କଥା ବହୁତ ଭଲ ଲାଗିଥିବ ଏବଂ ସେମାନେ କ୍ରୋଧ ଠାରୁ ଦୂରେଇବାକୁ ସବୁବେଳେ ଚେଷ୍ଟା କରିବେ। ତେବେ ଆପଣଙ୍କ ମୂଲ୍ୟବାନ ସମୟରୁ କିଛି ସମୟ ଆମକୁ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଭଉଣୀ। ରହିଲୁ, ନମସ୍କାର ଭଉଣୀ।
0: ଧନ୍ୟବାଦ, ନମସ୍କାର।

0: ଶ୍ରୋତା ଭଉଣୀ, ଗୋଟେ ନାରୀର ଜୀବନ ସୀମିତ ହୁଏ କି? ମୁଁ ଯଦି ପ୍ରଶ୍ନ ମୋ ନିଜକୁ ପଚାରେ, ନା, କେବେ ବି ସୀମିତ ହୁଏନି। କାରଣ ଗୋଟେ ନାରୀ ଯେତେବେଳେ ଝିଅ ଥାଏ, ସେ ତା ବାପା ମା ଭାଇ ଭଉଣୀ ସମସ୍ତଙ୍କର ଭିତରେ ହିଁ ଥାଏ, ସମସ୍ତଙ୍କ କଥା ମାନି ଚଳିବାକୁ ପଡ଼ିଥାଏ। ଗୋଟେ ଝିଅଟିକୁ ବହୁତ କଥା ଜଗି ରଖି ଚଳିବାକୁ ପଡ଼େ, ଏଠିକି ଯିବୁନି, ସେଠିକି ଯିବୁନି, ଏଠି ଏତେ ସମୟ ରହିବୁନି, ଏମିତି ଅନେକ କିଛି ଯାହାକି ବିବାହ ପୂର୍ବରୁ ଗୋଟେ ଝିଅ ତା ବାପା ଘରୁ ଶିଖିଥାଏ, ଏବଂ ତାକୁ ଆମେ ଗୋଟେ ଅର୍ଥରେ ସଂସ୍କାର ବି କହିଲେ ଚଳିବ। ଆଉ ବାହା ହେଲା ପରେ ଗୋଟେ ନାରୀର ଜୀବନ ସୀମିତ ହୁଏ କି ନାହିଁ, ସେ ନିଜେ ବି ଜାଣିପାରେ ନାହିଁ। କାହିଁକି ବାପା ଘରେ ତାର ଦାୟିତ୍ୱ ନଥାଏ ସତ, ନିଜେ ଖୋଲା ଆକାଶରେ ଉଡି ବୁଲେ, ଯେମିତି ପକ୍ଷୀଟି ଉଡି ବୁଲେ, କୌଣସି ରେଷ୍ଟ୍ରିକ୍ସନ ନଥାଏ, କୌଣସି ନିୟମ ନଥାଏ। ଯେତିକି ନିୟମଟା ଥିବା ଦରକାର ସେତିକି ନିୟମ ଭିତରେ ସେ ରହେ, ଯେତିକି ନିୟମ ମାନିବାକୁ ପଡ଼ିଥାଏ ସେ ସେତିକି ନିୟମ ମାନେ। କିନ୍ତୁ ବିବାହ ପରେ ଗୋଟେ ନାରୀର ଜୀବନ ସୀମିତ ହୁଏ କି? ମୁଁ ଯଦି ଏହି ପ୍ରଶ୍ନ ଯେକୌଣସି ବିବାହିତ ନାରୀଙ୍କୁ ପଚାରେ, ସେ ନାହିଁ ହିଁ କୁହନ୍ତି, ନା ଆମ ଜୀବନ ସୀମିତ ନାହିଁ। ସବୁବେଳେ ସମସ୍ତଙ୍କର ଚିନ୍ତା କରିବା, ଗୋଟେ ଫ୍ୟାମିଲି କହିଲେ ତ ସମସ୍ତଙ୍କୁ ବୁଝାଏ, ଯେମିତିକି ଗୋଟେ ଘରେ ଶାଶୁ ଶ୍ୱଶୁର ଦେଢ଼ଶୁର ଯା ନଣନ୍ଦ ଦିଅର ସ୍ୱାମୀ ନିଜର ପୁଅ ଝିଅ ସମସ୍ତେ ଥାନ୍ତି, ଆଉ ସେମାନଙ୍କର କଥା ବି ବୁଝିବାକୁ ପଡ଼ିଥାଏ, ଯାହାକି ତା ପାଇଁ ସେଇଟା ଗୋଟେ କର୍ତ୍ତବ୍ୟ ଆସିଯାଇଥାଏ। ମୁଁ ସେମାନଙ୍କର ଖାଇବା ପିଇବାଠୁ ଆରମ୍ଭ କରି ସବୁ କଥା ବୁଝିବାକୁ ମୋତେ ପଡ଼େ ବୋଲି ସେ ଗୋଟେ ଦାୟିତ୍ୱ ନେଇଥାଏ। ନିଜେ ସକାଳୁ ଉଠେ, ନିଜ ନିତ୍ୟକର୍ମ ସାରେ ସମସ୍ତଙ୍କ ପାଇଁ ଜଳଖିଆ କରେ, ତାପରେ ନିଜ ପାଇଁ ବି କିଛି କରେ, କିନ୍ତୁ ତା ଜୀବନଟା ଆଉ ସୀମିତ ହୋଇକି ରହିପାରେନି। ଚାଲନ୍ତୁ ଶ୍ରୋତା ଭଉଣୀ, ଏହା ଉପରେ ଏକ ସୁନ୍ଦର ସାକ୍ଷାତକାରଟି ଶୁଣିବା, ଯାହାର ବିଷୟ ରହିଛି ବିବାହ ପରେ ନାରୀର ଜୀବନ ସୀମିତ ହୁଏ କି।
1: ସ୍ୱାଗତ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମକୁ। ମ୍ୟାଡାମ ଆପଣଙ୍କ ପରିଚୟ?
2: ନମସ୍କାର, ମୁଁ ଶ୍ରୀମତୀ ମଧୁସ୍ମିତା ପାଣିଗ୍ରାହୀ, ସହକାରୀ ଶିକ୍ଷୟତ୍ରୀ ଗଡ଼ିଆ ଧବାସାହି ପ୍ରାଥମିକ ବିଦ୍ୟାଳୟ।
1: ମ୍ୟାଡାମ ଆଜିର ବିଷୟ ରହିଛି ବିବାହ ପରେ ନାରୀର ଜୀବନ ସୀମିତ ହୁଏ କି, ଏହା ଉପରେ ଆପଣ କଣ କହିବେ?
2: ଏଇଟା ଯଦିଓ ପୂର୍ଣ୍ଣ ସତ୍ୟ ନୁହେଁ, କିନ୍ତୁ କିଛି ଦୂର ପର୍ଯ୍ୟନ୍ତ ତ ସତ୍ୟ। କେତୋଟି କ୍ଷେତ୍ରରେ ନାରୀର ସ୍ୱାଧୀନତା ସୀମିତ ହେଇଯାଏ କହିଲେ ଚଳେ, କିନ୍ତୁ ଏଇଟା ନିର୍ଭର କରେ ତାର ପରିବାର ଲୋକଙ୍କ ଉପରେ, ତା ଶାଶୁଘର ଲୋକଙ୍କ ଉପରେ। ଶାଶୁଘର ଲୋକ ଯଦି ସେଇ ସେତିକି ପ୍ରକାର ସ୍ୱାଧୀନତା ଦବା ପାଇଁ ଚେଷ୍ଟା କରନ୍ତି, ଗୋଟେ ବୋହୁଟାକୁ ଝିଅ ବୋଲି ଗ୍ରହଣ କରିପାରନ୍ତି, ତା ସ୍ୱାମୀ ଯଦି ସେତିକି ସ୍ୱାଧୀନତା ଦବା ପାଇଁ ସକ୍ଷମ ହୁଏ, ତାହେଲେ ନାରୀର ସ୍ୱାଧୀନତା କେବେ ମଧ୍ୟ ସୀମିତ ହେବ ନାହିଁ। ବିବାହ ପୂର୍ବରୁ ଯେପରି ସ୍ୱାଧୀନତା ପାଇପାରିଥିବ ତା ବାପା ଘରେ, ତା ପରିବାର ପାଖରେ, ବିବାହ ପରେ ମଧ୍ୟ ଠିକ ସେତିକି ସ୍ୱାଧୀନତା ସେ ପାଇପାରିବ, ନଚେତ ତାର ସ୍ୱାଧୀନତା ତ କିଛି ମାତ୍ରାରେ ସୀମିତ ହେଇ ହିଁ ଯିବ।
1: ଯେତେବେଳେ ଗୋଟେ ନାରୀଟି ମାନେ ଝିଅଟେ ବାହା ହୋଇନଥାଏ, ବାପ ଘରେ ଖୁବ୍ ଅଲିଅଳିରେ ବଡ଼ ହୋଇଥାଏ, କୌଣସି ଦାୟିତ୍ୱ ନଥାଏ, ମାନେ ରୋଷେଇ କରିବା ହଉ କିମ୍ବା କାହାକୁ ଖାଇବା ବାଢିବା, ଏସବୁ କିଛି ଦାୟିତ୍ୱ ତାର ନଥାଏ, ମାନେ କମ୍ପଲସରୀ ଯେମିତି ବାହା ହେଲା ପରେ ମୁଁ ବାଢିକି ଦବାର ଅଛି, ସେ ଜିନିଷଟା ତାଙ୍କ ଉପରେ ନଥାଏ, ଆରାମସେ ବୁଲୁଥାନ୍ତି, ଖୋଲା ଆକାଶରେ ପକ୍ଷୀମାନେ ଯେମିତି ଉଡନ୍ତି ସେମାନେ ବୁଲିବାକୁ ଇଚ୍ଛା କରିଥାନ୍ତି ଆଉ ବୁଲନ୍ତି ମଧ୍ୟ। କିଛିଟା ରେଷ୍ଟ୍ରିକ୍ସନ ଥାଏ, ମାନେ କୋଉଠି ବେଶୀ ସମୟ ରହିବା ଠିକ ନାହିଁ, ବେଶୀ

0: ପର୍ଯ୍ୟନ୍ତ ବୁଲିବା ବି ଠିକ ନାହିଁ, କିଛିଟା ଥାଏ।
1: ଦେଖନ୍ତୁ ମ୍ୟାଡମ, ସେମିତି ତ ଆମେ ଏଇ କ୍ଷେତ୍ରରେ କହିପାରିବା, ବାପା ମା ଆମ ଉପରେ ସୀମିତ ସେତେବେଳେ ଲଗାନ୍ତି ଯେତେବେଳେ ସେମାନଙ୍କୁ ଚିନ୍ତା ଥାଏ କି ଆମ ଘରର ଝିଅଟା ସେ ଦୁହିତା ଦୁଇ କୋଳ ଗୁହିତା, ତ କୌଣସି କ୍ଷେତ୍ରରେ ତାର ମର୍ଯ୍ୟାଦା ଯେମିତି ତଳେ ପଡି ନଯାଉ, ଘରର ଇଜ୍ଜତ ଯେମିତି ତଳେ ନ ପଡିଯାଉ, ତ ବାପା ମା ବି ଆକଟା କରନ୍ତି ନା କି ଝିଅଟାକୁ ବାହାରକୁ ଗଲାବେଳେ ଏତିକି ସମୟ ଆଗରୁ ଆସିଯିବୁ, ଏତିକି ସମୟ ପୂର୍ବରୁ ଘରେ ରହିଯିବୁ। ହଁ, ବାକି ଯୋଉ ଆପଣ କହିଲେ ଘରେ ବାଢିବା କଥା, ଖୁସିରେ ଖେଳି ବୁଲିକି ଝିଅଟା ଯାହା ବି କରୁଥାଏ କାମ, ତାପରେ କୌଣସି ପାବନ୍ଦୀ ନଥାଏ କି ଏତିକି ସମୟରେ ମତେ ଘରେ ରହିବାର ଅଛି, ଏଇଟା ମତେ କରିବାର ଅଛି, ତା ହିସାବରେ ସେ କରେ। ମାଙ୍କୁ ସାହାଯ୍ୟ କରିବା ପାଇଁ ହଉ କିମ୍ବା ମାଙ୍କୁ ବୋଝ କିଛି ମାତ୍ରାରେ କମ କରିବା ପାଇଁ ହଉ, ସେ କିଛିଟା କାମ କରିଥାଏ। କିନ୍ତୁ ଜଣେ ଝିଅ ଯେତେବେଳେ ବୋହୂ ହୋଇଯାଏ, ସେ ପୁରା ଦୁଇଟା ଦୁଇ ଆଡକୁ ଦେଖିକି ତାକୁ କାମ କରିବାକୁ ପଡେ, ଦୁଇ କୂଳକୁ ଦେଖିକି ଦୁଇ କୂଳର ମର୍ଯ୍ୟାଦାକୁ ଆଖିରେ ରଖିକି ତାକୁ କାମ କରିବାକୁ ପଡେ। ତେଣୁ କିଛିଟା ବୋଝ ତ ତା ଉପରେ ଲଦି ହିଁ ହେଇଯାଏ, ସେ ଚାହୁଁ କିମ୍ବା ନ ଚାହୁଁ, ତେଣୁ ତାର ଦାୟିତ୍ୱଟା କିଛି ମାତ୍ରାରେ ବଢିଯାଏ, ସେଥିପାଇଁ ତାର ସ୍ଵାଧୀନତା ବି କିଛି ମାତ୍ରାରେ ସୀମିତ ହେଇଯାଏ।
0: ହଁ, ଯେମିତିକି ନିଜ ଇଚ୍ଛାରେ ସେ ବୁଲି ପଳେଇ ଯାଉଥିଲା, ଆଉ ଶାଶୁଘରେ ତ ସେ ଜିନିଷ ହେଇପାରିବନି, ସମସ୍ତଙ୍କୁ ପଚାରିକି ଯିବାକୁ ପଡିଥାଏ।
1: ସେଇଟା ଡିପେଣ୍ଡ କରେ ଶାଶୁଘର ଲୋକଙ୍କ ଉପରେ, ଆଉ ମୂଳତଃ ତାର ସ୍ୱାମୀ ଉପରେ, ତାଙ୍କ ସ୍ୱାମୀ ତାଙ୍କ ପରିବାର ଲୋକ ତାଙ୍କୁ କେତେ ମାତ୍ରାରେ ଗ୍ରହଣ କରିଛନ୍ତି, କେଉଁ ପ୍ରକାର ଗ୍ରହଣ କରିଛନ୍ତି, ଗୋଟେ ବୋହୂକୁ ଝିଅ ହିସାବରେ ଗ୍ରହଣ କରିଛନ୍ତି କିମ୍ବା ବୋହୂକୁ ବୋହୂ ବୋଲି ଭାବିଛନ୍ତି। ବହୁତ ଗୁଡ଼ାଏ ଶାଶୁଘର ଏମିତି ଥାନ୍ତି ଯୋଉମାନେ କି ବୋହୂକୁ ଝିଅ ବୋଲି ଗ୍ରହଣ କରିପାରନ୍ତି ନାହିଁ, ଝିଅ ମାନଙ୍କ ପାଇଁ କିଛି ଅଲଗା ନିୟମ ଥାଏ ଏବଂ ବୋହୂ ଯେତେବେଳେ ଆସିଯାଏ ତା ପାଇଁ ନିୟମଟା ପରିବର୍ତ୍ତନ ହେଇଯାଏ। ତେଣୁ ସେମାନଙ୍କ କ୍ଷେତ୍ରରେ ମାନେ ସେମାନଙ୍କର ଯୋଉ ସ୍ୱାଧୀନତା ଦବାର ଶକ୍ତିଟା ବି କମିଯାଏ, ସେମାନେ ବୋହୂକୁ ଯେତେବେଳେ ଗ୍ରହଣ କରିନିଅନ୍ତି ନାହିଁ, ବୋହୂଟା ଆସିଛି କେବଳ ଘରର କାମ କରିବା ପାଇଁ ଯଦି କୌଣସି ଶାଶୁଘର ଭାବି ନିଅନ୍ତି, ତାହେଲେ ସେମାନେ ବୋହୂକୁ ସେତିକି ସ୍ୱାଧୀନତା ଦେଇପାରନ୍ତି ନାହିଁ। କିନ୍ତୁ ସେମାନେ ଯଦି ଗ୍ରହଣ କରିନିଅନ୍ତି ନାହିଁ, ବୋହୂ ବି ଆମ ଘରର ଝିଅଟେ, ସେ କାହା ଘରୁ ଆସିଛି ଆଉ ଆମ ଘରେ କେବଳ କାମ କରିବା ପାଇଁ ସେ ଆସିନି, ତାହେଲେ ସେମାନେ ସେତିକି ସ୍ୱାଧୀନତା ସେମାନେ ଦେଇପାରିବେ।
0: ହେଲେ ଆପଣ କଣ କହିବେ, ବିବାହ ପରେ ନାରୀର ଜୀବନଟା ସୀମିତ ହେବା ଦରକାର କି ନାହିଁ?
1: ସ୍ୱାଧୀନତା ଆଉ ସୀମିତତା ସେତିକି ହବା ଦରକାର ଯେତିକି ପର୍ଯ୍ୟନ୍ତ କୌଣସି ନାରୀର ମର୍ଯ୍ୟାଦା ହାନି ହଉ ନାହିଁ। ମୋ ମତରେ ମର୍ଯ୍ୟାଦା ଇନ୍ ଦ ସେନ୍ସ, ମୁଁ ଯଦି କିଛି ଭଲ କାମ କରୁଛି ତାହେଲେ ମତେ ଯଦି ପ୍ରତିବନ୍ଧକ ଦିଆଯିବ ମୋ ଉପରେ, ନାଇଁ ତୁ କରିପାରିବୁନି, ତାହେଲେ ସେଇ କ୍ଷେତ୍ରରେ ନାରୀ ଅଗ୍ରସର ହେଇପାରିବ ନାହିଁ। ଆଉ ବହୁତ କ୍ଷେତ୍ରରେ ଦେଖାଯାଏ ଶାଶୁଘରେ ନାରୀମାନେ ହିଁ ନାରୀମାନଙ୍କର ଶତ୍ରୁ, କେବଳ ଶାଶୁଘରେ ନାହିଁ ଅନେକ କର୍ମକ୍ଷେତ୍ରରେ ମଧ୍ୟ ନାରୀମାନେ ହିଁ ନାରୀମାନଙ୍କର ଶତ୍ରୁ। ସେତେ ପର୍ଯ୍ୟନ୍ତ ପ୍ରତିବନ୍ଧକଟା ଠିକ ଯେତେ ପର୍ଯ୍ୟନ୍ତ ନାରୀର ମର୍ଯ୍ୟାଦା ହାନି ହଉନାହିଁ, ଯୋଉଠି ସେ ଠିକ ଜାଗାରେ ଅଛି, ଠିକ କାମ କରୁଛି, ସମାଜ ପାଇଁ କିଛି ଭଲ କରିବାକୁ ଯାଉଛି କିମ୍ବା ନିଜର କର୍ମକ୍ଷେତ୍ରରେ କିଛି ଅଧିକ ପାରଦର୍ଶିତା ଦେଖାଇବାକୁ ଯାଉଛି, ତା ଉପରେ ପ୍ରତିବନ୍ଧକ ଲଗାଇବାଟା ତାକୁ ସୀମିତ ରଖିବାଟା ଠିକ ନୁହେଁ। ଯଦି ନାରୀ କିଛି ଅନ୍ୟଥା କାମ କରୁଛି, ଆମ ପରିବାରର ବଡ଼ ଲୋକମାନେ ଭାବୁଛନ୍ତି ଯେ ନାହିଁ ଏଇ ଜିନିଷଟା ସମାଜ କ୍ଷେତ୍ରରେ ଅନ୍ୟମାନଙ୍କ ଆଗରେ ଗ୍ରହଣୀୟ ନୁହେଁ, ସେଠି ଆମେ ପ୍ରତିବନ୍ଧକ ଲଗାଇ ପାରିବା।
0: ଏଇ ସୀମିତ ହୋଇ ବଞ୍ଚିବା ନାରୀ ପାଇଁ କେତେ ଦୂର ଠିକ ଲାଗେ?
1: ଯେତେ ପର୍ଯ୍ୟନ୍ତ ନାରୀର ପଦମର୍ଯ୍ୟାଦା ହାନି ହେଇନାହିଁ ସେତେ ପର୍ଯ୍ୟନ୍ତ ଆମେ ପ୍ରତିବନ୍ଧକ ଲଗାଇ ପାରିବା, କିନ୍ତୁ ଯେତେବେଳେ ଗୋଟେ ଠିକ ଦିଗରେ ଗତି କରୁଥିବା ଅଗ୍ରସର ହେଉଥିବା ନାରୀକୁ ଆମେ ଯଦି ପ୍ରତିବନ୍ଧକ ଲଗାଇ ଦେବା, ତାହେଲେ ଆମେ ତାର ଗ୍ରୋଇଂ ଷ୍ଟେଜକୁ ତାର ଗ୍ରୋଥଟାକୁ ଆମେ ପ୍ରତିବନ୍ଧକ ଲଗାଇ ଦଉଛେ, ସେଇଠି ଜଣେ ସେ ଆଉ ଡେଭଲପ ହେଇପାରିବନି, ନା ନିଜ ପାଇଁ କିଛି କରିପାରିବ, ନା ନିଜ ପରିବାର ପାଇଁ, ନା ନିଜ ସମାଜ ପାଇଁ। ସେତେବେଳେ ଆରମ୍ଭ ହେଇଯିବ କଣ, ସେ ଧୀରେ ଧୀରେ ନିଜକୁ ସୀମିତ କରିଦେବ, ପରିବାର ମଧ୍ୟ ମତେ ମାନେ ଖୁସିରେ ଯେତେବେଳେ ଗୋଟେ ଜିନିଷଟା ଆମେ ମନରୁ କରୁ ନା, ସେଇ ଜିନିଷଟା ସମାଜ ଆଖିରେ ଗ୍ରହଣ ହୁଏ ଆଉ ଭଲ ବି ଲାଗେ, ଘର ପାଇଁ ବି ଭଲ ଲାଗେ। ଘରଟା ସେତେବେଳେ ସୁନ୍ଦର ହୁଏ ଯେତେବେଳେ ଗୋଟେ ନାରୀଟେ ହସି ଖେଳିକି ଘର ମଧ୍ୟରେ ରୁହେ, ନା କି କାନ୍ଦିକି, ହଁ କୌଣସି ଆକଟରେ ବାନ୍ଧି ହେଇକି ରୁହେ। ତ ସେଥିପାଇଁ ପ୍ରତିବନ୍ଧକ କେତେ ଦୂର ପର୍ଯ୍ୟନ୍ତ ଯଥାର୍ଥ ସବୁବେଳେ ନୁହେଁ।
0: ଝିଅ ଥିଲାବେଳେ ଯୋଉ ସ୍ୱାଧୀନତା ପାଇଥାଏ, ବିବାହ ପରେ ନାରୀର ସ୍ୱାଧୀନତା ଯୋଉ ଥାଏ ଧୀରେ ଧୀରେ କମି ଯାଇଥାଏ, ଆଉ ସେ ତା ମନରେ ବି ବହୁତ କଷ୍ଟ ହୋଇଥାଏ। ମୁଁ ମୋ ବାପ ଘରେ ଏମିତି ଚଳୁଥିଲି, କିନ୍ତୁ ଏଠି ଆସିକି ସବୁ ନିୟମ କାନୁନ ସବୁ ଭିତରେ ଚଳିବାକୁ ହୁଏ, ନାରୀ ହିସାବରେ ଆପଣ କଣ କହିବେ?
1: କେତେ ଦୂର ପର୍ଯ୍ୟନ୍ତ ସେତେଟା ନିହାତି ଠିକ, ଗୋଟେ ଝିଅ ବାଧ୍ୟ ନୁହେଁ ସକାଳେ 6ଟା ବେଳେ ଉଠିବ, ଗାଧେଇବ, ସମସ୍ତଙ୍କ ପାଇଁ ଜଳଖିଆ ତିଆରି କରିବ କିମ୍ବା ବାପା ମାଙ୍କ ପାଇଁ ରୋଷେଇ କରିବ, ଏଇଟା ବାଧ୍ୟ ବାଧ୍ୟକତାରେ ନଥାଏ, ନିୟମ କାନୁନରେ ବନ୍ଧା ନୁହେଁ ଝିଅ, କାହିଁକି ତା ଉପରେ ଘରର ଅନ୍ୟ ଲୋକମାନେ ଥାନ୍ତି, ତା ବାପା ମା ଥାନ୍ତି, ଯୋଉମାନେ କି ତାଙ୍କୁ ପିଲାବେଳେ ଅଲି ଅଳରେ ବଢେଇ ଆସିଥାନ୍ତି। ବହୁତ ଗେଲାରେ ବଢିଥିବା ଝିଅଟେ ବିବାହ ପର ଦିନଠୁ ହିଁ ଆରମ୍ଭ ହେଇଯାଏ ନୀତି ନିୟମରେ ବାନ୍ଧି ହେଇଯାଏ, ନିୟମ ଆଇନ କାନୁନରେ ବାନ୍ଧି ହେଇଯାଏ,

0: ଗୋଟେ ସମ୍ପୂର୍ଣ ନୂଆ ପରିବାରକୁ ଆସିଯାଏ ଆଉ ସେଠି ସମ୍ପୂର୍ଣ ନୂତନ ନିୟମରେ ସେ ବାନ୍ଧି ହେଇଯାଏ ତା ପରଠୁ ଆରମ୍ଭ ହେଇଯାଏ ତା ପାଇଁ ସମ୍ପୂର୍ଣ ନୂତନ ପରିବେଶ ନୂଆ ନୂଆ ନିୟମ ଆଉ ନୂଆ ନୂଆ ଆଇନ କାନୁନ କିନ୍ତୁ ଯଦି ଝିଅଟାକୁ ସେତିକି ଲିବର୍ଟି ଦିଆଯିବ କି କିଛି ଦିନ ଦିଆଯିବ ତାକୁ ଗ୍ରହଣ କରିବା ପାଇଁ ଗୋଟେ ସମ୍ପୂର୍ଣ୍ଣ ନୂତନ ପରିବେଶ ଯଦି ତାକୁ ବି ଗ୍ରହଣ କରିପାରିବ ସେତିକି ହସ ଖୁସିରେ ତାହେଲେ ବୋଧେ ସେତେ ପ୍ରତିବନ୍ଧକଟା ତାକୁ ବାଧିବ ନାହିଁ।
1: ଆମେ ବି ସେଇ ନୂଆ ବିବାହିତ ନାରୀଟିକୁ ବି ନିଜକୁ ଆପଣେଇ ନେବା, ବହୁ ନୁହେଁ ଝିଅ ଭଳି ଯଦି ବ୍ୟବହାର କରିବା, ଭୁଲ କଲେ କହିବା, କିନ୍ତୁ କହିବାର ଢଙ୍ଗ ବି କିଛି ଅଲଗା ଥାଏ, କହିବା ଶୈଳୀ ବି କିଛି ଅଲଗା ଥାଏ। ଝିଅ ଭଳି ତାକୁ ଯଦି ଭଲ ପାଇବା ସିଏ ବି ଆମକୁ ସେତିକି ଭଲ ପାଇବା ଦେବ।
0: ନିଶ୍ଚୟ ଆମେ ଯାହା ଅନ୍ୟକୁ ଦବା ତାର ଦୁଇ ଗୁଣ ଆମକୁ ମିଳିବ, ସେଟା ଭଲ ହଉ କିମ୍ବା ଖରାପ ହଉ। ଆମେ ଯଦି ଅନ୍ୟକୁ ଭଲ ପାଇବା, ଅନ୍ୟ ପାଇଁ ଭଲ ପାଇବା ଦବା, ସେଟା ତାର ଦୁଇ ଗୁଣ ଆମକୁ ହିଁ ମିଳିବ। କିନ୍ତୁ ଯଦି ଆମେ ଅନ୍ୟକୁ ଆରମ୍ଭରୁ ହିଁ ଖରାପ ଭାବି ନବା, ଗୋଟେ ଝିଅଟାକୁ ଯଦି ଆମେ ଆରମ୍ଭରୁ ଭାବି ଦବା ନାଇଁ ଏ ଗୋଟେ ଝିଅ ନାହିଁ ଏଟା ବୋହୁଟା, ଆଉ ତାଠୁ ଆଶା କରିବା କି ଗୋଟେ 50 ବର୍ଷର ସ୍ତ୍ରୀ ଲୋକ ଭଳିଆ ସେ ସବୁକିଛି ପାରଦର୍ଶିତା ସହିତ କରିଦେଉ ଆରମ୍ଭ ଦିନରୁ ହିଁ, ସେଟା କେବେ ମଧ୍ୟ ସମ୍ଭବ ନୁହେଁ। ଆମ ଘରର ଢାଞ୍ଚା, ଆମ ଘରର ଚାଲିଚଳନ ବୁଝିବାକୁ ତାକୁ ବି ତ କିଛି ସମୟ ଦରକାର, ତ ସେଇ ସମୟ ସେତିକି ପର୍ଯ୍ୟାପ୍ତ ସମୟ ଯେତେ ପର୍ଯ୍ୟନ୍ତ ଆମେ ତାକୁ ଦବା ନାହିଁ ସେ ଆମ ଢାଞ୍ଚାରେ ପଡିବ କେମିତି। ସେଥିପାଇଁ ଝିଅଟିକୁ ବହୁ ହିସାବରେ ଗ୍ରହଣ କରିବା ପରେ ତାକୁ ଆମେ କିଛି ସମୟ ଦବା, ତା ସହିତ ନିଜକୁ ଖାପ ଖୁଏଇବା ଏବଂ ତାକୁ ଆମ ପରିବେଶରେ ଆମ ପରିବାରରେ ଖାପ ଖୁଏଇବା ପାଇଁ ସମୟ ଦବା, ତାକୁ ଝିଅ ବୋଲି ଗ୍ରହଣ କରିନବା। ଝିଅର ଯେମିତି ଭୁଲ ଗୁଡାକ ଆମେ ନଜର ଅନ୍ଦାଜ କରିଦଉଛେ, ଛାଡ ଆମ ଝିଅ ତ ଭୁଲ କରିଦେଲା, ସେମିତି ବହୁଟାକୁ ବି ଯଦି ଗ୍ରହଣ କରିନବା ତାହେଲେ ଆମକୁ ତାକୁ ପ୍ରତିବନ୍ଧକ ଲଗେଇବାକୁ ହିଁ ପଡିବନି, ସିଏ ନିଜର ସୀମା ନିଜେ ଆଣିଦବ। କୌଣସି ଝିଅ ଆରମ୍ଭରୁ ଦୁଷ୍ଟ ହେଇକି ଆସିନଥାନ୍ତି, ପରିବେଶ ତାକୁ ଦୁଷ୍ଟ ବନେଇ ଦିଏ। ତେଣୁ ଆମେ ଯଦି ତାକୁ ଆରମ୍ଭରୁ ଭଲସେ ଗ୍ରହଣ କରିନବା, ସହୃଦୟରେ ଗ୍ରହଣ କରିନବା, ଆମକୁ ତାକୁ ପ୍ରତିବନ୍ଧକ ଲଗେଇବାକୁ ହିଁ ପଡିବନି, ସେ ଆପେ ଆପେ ଆମ ଢାଞ୍ଚାରେ ପଡିଯିବ।
1: ଗୋଟେ ଝିଅ ଯେତେବେଳେ ବାହା ହେଇକି ଆସିଥାଏ ସେ କିଛି ଲୋକଙ୍କଠୁ ନୁହଁ ସମସ୍ତଙ୍କଠୁ ଶାଶୁଘର ଲୋକଙ୍କର ବ୍ୟବହାରରୁ ହିଁ ଜାଣିଦେଇଥାଏ ସେମାନଙ୍କର ବ୍ୟବହାର କେମିତି। ଯଦି ଆମେ ତାଙ୍କୁ ସେତିକି ଭଲ ପାଇବା, ଭଲରେ କଥା କହିବା, ହସି ହସି କହିଦେବା, ସିଏ ବି ସେତିକି ହସି ହସି ଶୁଣିନବ। କିନ୍ତୁ ଆମେ ଯଦି ତାକୁ ଭଲ ବ୍ୟବହାର କରିବାନି ତାହେଲେ ତା ମନଟା ବି ବହୁତ ଦୁଃଖ ହବ।
0: ନିଶ୍ଚୟ ଗୋଟେ ଜିନିଷ ମୁଁ ଏବେ କହିଲି ନା ଆପଣଙ୍କୁ, ଆମେ ଯାହା ଦବା ଆମକୁ ତାର ରିଟର୍ଣ୍ଣରେ ସେଇ ଜିନିଷ ହିଁ ମିଳିବ ଆଉ ଦୁଇ ଗୁଣ ମିଳିବ। ଆମେ ଯଦି କୌଣସି ଆକଟ ଲଗେଇବା, ବିନା କାରଣରେ କୌଣସି ଆକଟ କରିବା, ତାହେଲେ ସେ ଧୀରେ ଧୀରେ ସମୟ ଆସିବ, ହୁଏତ ପ୍ରଥମେ ପ୍ରଥମେ ନିୟମରେ ବନ୍ଧା ହୋଇକି ହଉ କିମ୍ବା କୌଣସି କାରଣ ବଶତଃ, ଡର ବଶତଃ, ଚାପ ବଶତଃ ସେ ସେଟା ଗ୍ରହଣ କରିନବ, କିନ୍ତୁ ସମୟ ଆସିବ ଧୀରେ ଧୀରେ ତାର ହୃଦୟ ବି ଉଗ୍ରତାର ସହିତ ସେ ଜିନିଷଟାକୁ ବାହାର କରିବ। ସବୁ ଜିନିଷ ସବୁବେଳେ ସହ୍ୟ କରିକି ରହିବ ଏଟା ବାଧ୍ୟ ନୁହେଁ, ତ ଧୀରେ ଧୀରେ ସିଏ କଣ ହବ ତା ହୃଦୟ ଯେତେବେଳେ ଆରମ୍ଭ କରିବ ପ୍ରତିରୋଧ କରିବାଟା, ସେତେବେଳେ ଆମେ ହୁଏତ ସେଇ ଜିନିଷଟାକୁ ଗ୍ରହଣ କରିପାରିବାନି। ଆଉ ସେତେବେଳେ କଣ କୁହାଯାଏ, ରୂପ ଦିଆଯାଏ, ବୋହୁଟା ଚଣ୍ଡିଟା, ବୋହୁଟା ବେଶୀ ଉଗ୍ରଟା, ବୋହୁଟା ଦୁଷ୍ଟଟା, କିନ୍ତୁ ତାକୁ ଦୁଷ୍ଟ କରେଇବା ପଛରେ ବି ତ ସେଇ ପରିବାରର ହିଁ ହାତ ଥାଏ ନା। ତ ଆରମ୍ଭରୁ କାହିଁକି ଆମେ ସେ ଝିଅଟାକୁ ଭଲ ପରିବେଶଟେ ଦବାନି ଯେ ସେ ଗୋଟେ ଭଲ ବୋହୁଟେ ହେଇକି ରହିବ ଜୀବନ ସାରା। ପରିଶେଷରେ ଏତିକି କହିବେ, କୌଣସି ଝିଅ ଆରମ୍ଭରୁ ଦୁଷ୍ଟ ବୋହୁ ହେଇକି ନଥାଏ, ପରିବେଶ ଏବଂ ପରିବାରର ସଦସ୍ୟ ମାନେ ହିଁ ତାକୁ ଭଲ କିମ୍ବା ମନ୍ଦ ଏଇ ଦୁଇଟା ପଦର ମର୍ଯ୍ୟାଦା ଦେଇଥାନ୍ତି ହେଲା। ତେଣୁ ଏମିତି ପରିବେଶ ଆମେ ସୃଷ୍ଟି କରିବାନି, ଏମିତି ଭଲ ପାଇବା ଦବା, ଏମିତି ଆତ୍ମୀୟତା ତାକୁ ଦବା ସେ ଯେପରିକି ସେ ଜୀବନ ସାରା ଗୋଟେ ଭଲ ବୋହୁ ହିଁ ହେଇକି ରହୁ, ତାଠୁ ଅଧିକ ସେ ଆମ ପାଇଁ ବହୁତ ଅଧିକ ଭଲ ଝିଅର ଦାୟିତ୍ୱ ଯେମିତି ଗ୍ରହଣ କରୁ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ, ବହୁତ ସୁନ୍ଦର ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ରହୁଛୁ।
0: ଧନ୍ୟବାଦ ଆପଣଙ୍କୁ,
1: ନମସ୍କାର।
0: ନମସ୍କାର।

0: ତାହେଲେ ଶ୍ରୋତା ଭଉଣୀ, ଶେଷରେ ଆଗାମୀକାଲିର ଆକର୍ଷଣ। ଆଗାମୀକାଲି ହେଉଛି ବୁଧବାର।
1: ଆପଣମାନେ ଶୁଣିବେ ଏକ ସାକ୍ଷାତକାର। ବିଷୟ ହେଉଛି, ନାରୀମାନେ କାର୍ଯ୍ୟକ୍ଷେତ୍ରରେ ପୁରୁଷଙ୍କ ସମାନ କ୍ଷମତାଶୀଳ କି।
0: ଏବଂ ଆଉ ଏକ ସାକ୍ଷାତକାର ରହିଛି, ଆଖି ଥିଲେ ସବୁ ସୁନ୍ଦର। ତାହେଲେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ଆମକୁ ବିଦାୟ ଦିଅନ୍ତୁ। ମୁଁ ଆରତୀ
1: ଆଉ ମୁଁ ପ୍ରିୟଦର୍ଶିନୀ
0: ରହିଲୁ। ନମସ୍କାର।
2: ଶୁଣିଲେ ଘର ଓ ଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା କଲେ ପ୍ରିୟଦର୍ଶିନୀ ହୋତା ଏବଂ ଆରତୀ ସାହୁ। ଆକାଶବାଣୀ ଜୟପୁର, ସମୟ ଦିନ ଗୋଟାଏ ବାଜି 50 ମିନିଟ୍। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ಆಕಾಶವಾಣಿ. ಸಂವಾದ ಪಡುಚಂತಿ ಶುಭೇಂದು ಕುಮಾರ್ ಪಂಡಾ. ಮುಖ್ಯ ಸಂವಾದ. ವಿಕಸಿತ ಭಾರತ ಸ್ವಪ್ನಕ್ಕೆ ಸಾಕಾರ କରିବା ବ୍ୟାଙ୍କିଂ କ୍ଷେତ୍ରରେ ସଂସ୍କାର ଲାଗି ଖୁବ୍ ଶୀଘ୍ର ଉଚ୍ଚସ୍ତରୀୟ କମିଟି ଗଠନ କରିବେ ସରକାର. ବିହାରର ଅଶୋକଧାମ ମନ୍ଦିରରେ ଦଳା ଚକଟରେ 7 ଜଣ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ. ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ. ଓଡ଼ିଶା ସମେତ ଗାଙ୍ଗେୟ ପଶ୍ଚିମବଙ୍ଗର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା. ଓଡ଼ିଶାରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ. ଏବଂ ହକି ବିଶ୍ୱକପ୍ରେ ଆଜି ଭାରତ ଇଂଲଣ୍ଡ ପୁରୁଷ ଦଳ ମଧ୍ୟରେ ଖେଳାଯିବ ମ୍ୟାଚ୍. ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଲାଗି ସରକାର ଖୁବ୍ ଶୀଘ୍ର ବ୍ୟାଙ୍କିଂ କ୍ଷେତ୍ରରେ ସଂସ୍କାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡ଼ିକର ଦୁଇଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ କହିଛନ୍ତି, ଉଚ୍ଚସ୍ତରୀୟ କମିଟି ବ୍ୟାଙ୍କିଂ ସଂସ୍ଥା ସମ୍ବନ୍ଧରେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ରିପୋର୍ଟ ପ୍ରଦାନ କରିବ. ଆଜିଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ସମ୍ମିଳନୀରେ ହେବାକୁ ଥିବା ଆଲୋଚନାରୁ ବ୍ୟାଙ୍କିଂଗୁଡ଼ିକର ଭବିଷ୍ୟତର ଭୂମିକା ନେଇ ରୂପରେଖ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି. ଭାରତୀୟ ବ୍ୟାଙ୍କଗୁଡ଼ିକର ମୂଳଦୁଆ ସୁଦୃଢ଼ ରହିଥିବା ଏବଂ ଆଗାମୀ ଦିନରେ ଆହୁରି ସୁଦୃଢ଼ୀକରଣ ଦିଗରେ ସଂସ୍କାର ଆଣିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି. ସେ କହିଛନ୍ତି, ଉଚ୍ଚସ୍ତରୀୟ କମିଟି ରିପୋର୍ଟ ଦେବା ପରେ ସରକାର ଏବଂ ବ୍ୟାଙ୍କିଂ କ୍ଷେତ୍ର ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ଆହୁରି ଗତି ପ୍ରଦାନ କରିବ. ଅର୍ଥମନ୍ତ୍ରୀ କହିଛନ୍ତି, ଭାରତ ପାଇଁ ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ ପୂରଣ ନିମନ୍ତେ 20 ବର୍ଷରୁ କମ୍ ସମୟ ଥିବାବେଳେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ. ବିହାରର ଲକ୍ଷ୍ମୀସରାଇ ଜିଲ୍ଲାସ୍ଥିତ ଅଶୋକଧାମ ମନ୍ଦିରରେ ଦଳା ଚକଟା ଘଟି 7 ଜଣ ମହିଳା ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି. ଶ୍ରାବଣ ମାସ ଆଜି ସୋମବାରରେ ମନ୍ଦିରରେ ଭିଡ଼ ହୋଇଥିଲା। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଜଳାଭିଷେକ

ପାଇଁ ଉଦ୍ୟମ କରୁଥିବା ବେଳେ ଦଳାଚକଟା ଘଟିଥିଲା। ପ୍ରାୟ 10ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ପାଟନା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆମ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଆଜି ସକାଳେ ଅଶୋକଧାମ ଷ୍ଟେସନରୁ ମନ୍ଦିରକୁ ଯାଇଥିବା ରାସ୍ତାରେ ଦଳାଚକଟା ଘଟିଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିପଡ଼ିବା ଫଳରେ କରେଣ୍ଟ ପ୍ରବାହିତ ହେଉଥିବା ଗୁଜବ ଯୋଗୁଁ ଶ୍ରଦ୍ଧାଳୁମାନେ ଏଣେତେଣେ ଦୌଡ଼ିବା ଆରମ୍ଭ କରିବାରୁ ଏଭଳି ଘଟିଥିଲା। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କ ଉନ୍ନତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ମୁଖ୍ୟମନ୍ତ୍ରୀ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିହାର ଦଳଚକଟା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରେ ଅନ୍ତର୍ଗତ ତାରାପୀଠ ଥାନା ନିକଟବର୍ତ୍ତୀ ଏକ ହୋଟେଲରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି 5 ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ କେତେଜଣ ଅସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ସମ୍ପୃକ୍ତ ହୋଟେଲର ଅଭ୍ୟର୍ଥନା ଦ୍ୱାର ନିକଟରେ ଅଗ୍ନିକାଣ୍ଡ ଘଟିବା ପରେ 4 ମହଲାକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡ ସମୟରେ ହୋଟେଲରେ ଥିବା ଲୋକମାନେ ଶୋଇଥିଲେ। ଶ୍ରାବଣ ମାସର ସୋମବାର ଲାଗି ହୋଟେଲରେ ତୀର୍ଥଯାତ୍ରୀଙ୍କର ଭିଡ଼ ରହିଥିଲା। ହୋଟେଲ ମାଲିକଙ୍କ କହିବା ଅନୁଯାୟୀ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ପୁଲିସ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ କହିଛନ୍ତି କୃତ୍ରିମ ବୁଦ୍ଧିମତ୍ତା ଏବଂ ଦ୍ରୁତ ପରିବର୍ତ୍ତନଶୀଳ ପ୍ରଯୁକ୍ତିବିଦ୍ୟା ଯୁଗରେ ସ୍ନାତକ ଡିଗ୍ରୀ ଶିକ୍ଷାର ଶେଷ ପାହାଚ ନୁହେଁ, ବରଂ ଜୀବନରେ ପରିବର୍ତ୍ତନକୁ ଗ୍ରହଣ କରିବା ଲାଗି ମାର୍ଗ ଉନ୍ମୁକ୍ତ କରିଥାଏ। ତାମିଲନାଡୁର ଥିରୁଭରସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର 11th ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ୍ ଭାରତୀୟ ଶିକ୍ଷା ଭିତ୍ତିଭୂମିରେ ଗତ 2014 ଅଭୂତପୂର୍ବ ପରିବର୍ତ୍ତନ ଆସିଥିବା କହିଛନ୍ତି। ଦେଶରେ 16 ଟ୍ରିପଲ୍ ଆଇଟି, 8 କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, 8 ଆଇଆଇଏମ୍ ଏବଂ 12 ନୂଆ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପ୍ରତିଷ୍ଠା ବିଷୟ ନେଇ ଶ୍ରୀ ରାଧାକ୍ରିଷ୍ଣନ୍ କହିଛନ୍ତି ଦେଶରୁ ଦାରିଦ୍ର୍ୟ ଦୂର କରିବା କ୍ଷେତ୍ରରେ ଶିକ୍ଷା ଏକ ବଳିଷ୍ଠ ମାଧ୍ୟମ। ସେ କହିଛନ୍ତି ଜାତୀୟ ଶିକ୍ଷାନୀତି 2020 ଦେଶର ଶିକ୍ଷା ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଓଡ଼ିଶା ସମେତ ଗାଙ୍ଗେୟ ପଶ୍ଚିମବଙ୍ଗରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ପୂର୍ବ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ସିକିମ୍କୁ ସତର୍କ ସୂଚନା ଜାରି କରାଯାଇଛି। ଦେଶର ଅନ୍ୟ 8 ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ବିହାର, କର୍ଣ୍ଣାଟକ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପୁଡୁଚେରୀ, କରେଇକାଲ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଆସନ୍ତା 2 ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ଲଗାଣ ବର୍ଷାର ପ୍ରଭାବରୁ ଓଡ଼ିଶାର କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ 49 ବ୍ଲକର 947 ଗ୍ରାମର 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। 2,37,000ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ଏହା କୁହାଯାଇଛି। ବର୍ଷା ଯୋଗୁଁ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ସମେତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି କହିଛନ୍ତି ବନ୍ୟା ସ୍ଥିତିର ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ତତ୍ପରତାର ସହ କାର୍ଯ୍ୟ କରୁଛି। ଜମ୍ମୁ କାଶ୍ମୀରର ବରଫାବୃତ ଅଞ୍ଚଳରେ ଆଜି ମଧ୍ୟରାତ୍ରରୁ ଜନଗଣନା 2027 ଅନ୍ତର୍ଗତ ସ୍ୱଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ମାସ 31 ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ସୂଚନା ଅନୁଯାୟୀ ଜମ୍ମୁ କାଶ୍ମୀରର 16 ଜିଲ୍ଲାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜମ୍ମୁ, ଶ୍ରୀନଗର, ସାମ୍ବା ଏବଂ ରାଜୌରୀ ଜିଲ୍ଲାକୁ ବାଦ୍ ଦିଆଯାଇଛି। ଏହି ପ୍ରକ୍ରିୟାରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ 40 ପ୍ରଶ୍ନର ଉତ୍ତର ଦେବେ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି ବିହାରର ପାଟନାଠାରେ ଇଲେକ୍ଟୋରାଲ୍ ଲିଟେରାସି କ୍ଲବ୍ ଇଏଲ୍ସି 2.0 ଶୁଭାରମ୍ଭ କରିବେ। ଏହି କ୍ଲବ୍ ଜରିଆରେ ନାଗରିକମାନେ ଭୋଟ୍ ସମ୍ପର୍କିତ ତଥ୍ୟ ହାସଲ ସହ ଅର୍ଥପୂର୍ଣ୍ଣ ଯୋଗଦାନ କରିପାରିବେ ବୋଲି କୁହାଯାଇଛି। ସିକିମ୍ରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ନିର୍ବାଚନ କମିଶନ 2002

0: କୁ ମୂଳବର୍ଷ ଭାବେ ବିବେଚନା କରିବା ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏକ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଆଗତ ଏ ସମ୍ପର୍କିତ ଆବେଦନକୁ ଖାରଜ କରି ଏହା କହିଛନ୍ତି। ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ 2002 ପରିବର୍ତ୍ତେ 1993 ମସିହାକୁ ମୂଳବର୍ଷ ଭାବେ ବିବେଚନା କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ଲାଗି ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଭାରତ ଅଧ୍ୟକ୍ଷତାରେ ଦ୍ୱାଦଶ ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ବ୍ରିକ୍ସ ପରିବେଶ କାର୍ଯ୍ୟକାରୀ ଗୋଷ୍ଠୀ ବରିଷ୍ଠ ଅଧିକାରୀଙ୍କ ବୈଠକ ଜଳବାୟୁ ପରିବର୍ତ୍ତନ ଏବଂ ସମାବେଶୀ ବିକାଶ ଯୋଗାଯୋଗ କାର୍ଯ୍ୟକ୍ରମ ଆୟୋଜନ ହେବ। ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏହାର ବିଷୟବସ୍ତୁ ରହିଛି ନମନୀୟତା, ନବସୃଜନ, ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ। ପଞ୍ଚଦଶ ଭାରତ ଥାଇଲାଣ୍ଡ ଯୁଗ୍ମ ସାମରିକ ଅଭ୍ୟାସ ପାଇଁ ଆଜି ଭାରତୀୟ ସେନାର ଏକ ଦଳ ଥାଇଲାଣ୍ଡ ଯାତ୍ରା କରିଛି। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଏହି ଅଭ୍ୟାସ କାର୍ଯ୍ୟ ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଯୁଗ୍ମ ସାମରିକ ଅଭ୍ୟାସ ମୈତ୍ରୀ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଇବ। ଥାଇଲାଣ୍ଡ ଯାତ୍ରା କରିଥିବା ଭାରତୀୟ ସେନା ଦଳରେ 170 ଜଣ ଯବାନ ସାମିଲ ହୋଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସୁଧାକର ଦଲାଲା କହିଛନ୍ତି ଭାରତ ଅଧ୍ୟକ୍ଷତାରେ ହେଉଥିବା ବ୍ରିକ୍ସ କାର୍ଯ୍ୟକ୍ରମରେ ଲୋକକୈନ୍ଦ୍ରିକ ସହଯୋଗକୁ ଗୁରୁତ୍ୱ ଦିଆଯାଉଛି। ନୂଆଦିଲ୍ଲୀରେ ଆଜି ବ୍ରିକ୍ସ ସିଭିଲ୍ ଫୋରମ୍ 2026 ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ଦଲାଲା କହିଛନ୍ତି ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ସହରରେ ଭାରତ ଅଧ୍ୟକ୍ଷତାରେ 350ରୁ ଅଧିକ ବୈଠକ ଅନୁଷ୍ଠିତ ହୋଇଛି। ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ରେ ଆଜି ପୁଲ୍ ଡି ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ନେଦରଲ୍ୟାଣ୍ଡ୍ସର ୱାଗନର୍ ହକି ଷ୍ଟାଡିୟମ୍ରେ ଭାରତୀୟ ସମୟ ସନ୍ଧ୍ୟା 6:30 ସମୟରେ ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଭାରତ ୱେଲ୍ସକୁ 3-1 ପରାସ୍ତ କରି ତା'ର ଅଭିଯାନ ଆରମ୍ଭ କରିଥିବା ବେଳେ ଇଂଲଣ୍ଡ ମଧ୍ୟ ପାକିସ୍ତାନକୁ 4-1 ପରାସ୍ତ କରିସାରିଛି। ଆଜିର ମ୍ୟାଚ୍ରେ ବିଜେତା ପୁଲ୍ ଡି ର ଶ୍ରେଷ୍ଠ ଦଳ ସାବ୍ୟସ୍ତ ହେବ। ବିଡବ୍ଲ୍ୟଏଫ୍ ବ୍ୟାଡ୍ମିଣ୍ଟନ ବିଶ୍ୱ ଚମ୍ପିୟନ୍ସିପ୍ ଆଜିଠାରୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମ୍ରେ ଆରମ୍ଭ ହେବ। ଭାରତୀୟ ଖେଳାଳିମାନେ ଆଜିଠାରୁ ପ୍ରଦର୍ଶନ ଆରମ୍ଭ କରିବେ। ମହିଳା ଏକକରେ ପୂର୍ବତନ ବିଶ୍ୱ ଚମ୍ପିୟନ୍ ତଥା ବିଶ୍ୱର 9 ମାନ୍ୟତାପ୍ରାପ୍ତ ଖେଳାଳି ପିଭି ସିନ୍ଧୁ ଆୟାରଲ୍ୟାଣ୍ଡର ସୋଫିଆ ନୋବେଲ୍ଙ୍କ ବିପକ୍ଷରେ ଖେଳିବେ। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ବ୍ୟାଙ୍କିଂ କ୍ଷେତ୍ରରେ ସଂସ୍କାର ଲାଗି ଖୁବ୍ ଶୀଘ୍ର ଉଚ୍ଚସ୍ତରୀୟ କମିଟି ଗଠନ କରିବେ ସରକାର। ବିହାରର ଅଶୋକଧାମ ମନ୍ଦିରରେ ଦଳାଚକଟରେ 7 ମହିଳାଙ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ। ଓଡ଼ିଶା ସମେତ ଗାଙ୍ଗେୟ ପଶ୍ଚିମବଙ୍ଗର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ସତର୍କ ସୂଚନା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Government to constitute high-level committee to review banking reforms and future course of public sector banks towards Viksit Bharat. India reaffirms people-centric, humanity-first approach to BRICS collaboration during its chairship. 7 women died in stampede at Ashok Dham temple in Bihar. 5 people killed in fire incident in Birbhum, West Bengal. IMD issues red alert for extremely heavy rainfall in Gangetic, West Bengal and Odisha today. In men's cricket, Sri Lanka were 167 for 5 in their first innings against India on day 3 of opening test at Galle. And BWF Badminton World Championships begin in New Delhi. India's MR Arjun, Hariharan, Amsakarunan advance category. Turn off a wicket.

0: ଫୁଲର କାଣ୍ଟି। ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଅଲକା ୟାଗ୍ନିକ ଏବଂ କୁମାର ସାନୁ। ଗୀତ ରଚନା କରିଥିଲେ ସମୀର, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନଦୀମ ଶ୍ରବଣ। ଶ୍ରୋତାମାନେ ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା କୋଇ ମେରେ ଦିଲ ମେ ହେ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ, ଫାୟେଜ ଅନବରଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ନିଖିଲ ବିନାୟକ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ। ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ପୂର୍ବତଟ କ୍ଷେତ୍ରରେ ବର୍ଷା ଯୋଗୁଁ ପ୍ରଭାବିତ ଟ୍ରେନ୍ ଚଳାଚଳ ସ୍ଥିତିର ସମୀକ୍ଷା କଲେ ରେଳମନ୍ତ୍ରୀ। ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସଂସ୍କାର ଲାଗି ଉଚ୍ଚସ୍ତରୀୟ କମିଟି ଗଠନ କରିବେ କେନ୍ଦ୍ର ସରକାର। ଏବଂ ଆସନ୍ତା ରାକ୍ଷ

0: ସମ୍ଭାଦ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହୋଇଛି। ଏହା ବାଲେଶ୍ୱରଠାରୁ 180 କିଲୋମିଟର ଦୂରରେ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଅବପାତ ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ଓ ବିହାର ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ 12ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷାର ପ୍ରଭାବରୁ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ 49ଟି ବ୍ଲକର 947ଟି ଗ୍ରାମର 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। 2,37,000 ଉର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବର୍ଷା ଯୋଗୁଁ ଆଜି ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ସମେତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଦଶରଥପୁର ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ପ୍ରଭାବିତଙ୍କ ନିକଟରେ ତୁରନ୍ତ ରିଲିଫ୍, ସ୍ୱାସ୍ଥ୍ୟସେବା ଓ ଜରୁରୀ ସାମଗ୍ରୀ ପହଞ୍ଚାଇବା ସହ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ମାଝୀ ଅପରାହ୍ନରେ ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତିର ଅନୁଧ୍ୟାନ କରିବେ। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି କହିଛନ୍ତି ବନ୍ୟାସ୍ଥିତିର ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଜାରି ରହିଛି। ଏହାର ସୁଚାରୁ ପରିଚାଳନା ପାଇଁ 3 ଜଣ ବରିଷ୍ଠ ଅଧିକାରୀଙ୍କୁ ବାଲେଶ୍ୱର ଭଦ୍ରକ ଏବଂ ଯାଜପୁର ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ପ୍ରଭାବିତ ଲୋକଙ୍କ ନିକଟରେ ଶୀଘ୍ର ସରକାରୀ ସହାୟତା ପହଞ୍ଚାଇବା ଏବଂ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ସ୍ଥିତି ଜାରି ରହିଛି। ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ବନ୍ୟା ଦେଖାଦେଇଛି। ବର୍ଷାର ପରିମାଣ ହ୍ରାସ ପାଇଥିବା ଯୋଗୁଁ ଯାଜପୁର ଓ ଭଦ୍ରକରେ ନଦୀର ଜଳସ୍ତର କମିଥିବା ବେଳେ ସୁବର୍ଣ୍ଣରେଖା ଓ ଜଳକା ନଦୀରେ ବନ୍ୟା ସ୍ଥିତି ନାହିଁ ବୋଲି ଶ୍ରୀ ରାଉତ କହିଛନ୍ତି। ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ସରକାରଙ୍କ ପକ୍ଷରୁ ବନ୍ୟା ସ୍ଥିତିର ମୁକାବିଲା ପାଇଁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ସାଳନ୍ଦୀ ନଦୀ ଏବଂ ବୈତରଣୀ ନଦୀରେ ଜଳସ୍ତର ବିପଦ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ଆଖୁଆପଦାଠାରେ ଆଜି ଦିନ ଗୋଟାଏ ସୁଦ୍ଧା ଜଳସ୍ତର 18.73 ମିଟର ରହିଛି। ସେଠାରେ ବିପଦ ସଂକେତ ସ୍ତର ହେଉଛି 18.33 ମିଟର। ଏ ସମ୍ପର୍କରେ ଶୁଣନ୍ତୁ ଆମ ଭଦ୍ରକ ସମ୍ବାଦଦାତାଙ୍କ ରିପୋର୍ଟ।
1: ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି ଜିଲ୍ଲାର ଏବେ ସୁଦ୍ଧା 4ଟି ବ୍ଲକ ଭଣ୍ଡାରୀ ପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଡ଼ିରେ ବନ୍ୟା ପ୍ରଭାବିତ ହୋଇଛି। ମୋଟ 33ଟି ଗ୍ରାମ ପଞ୍ଚାୟତ, 4ଟି ୱାର୍ଡ ଓ 134ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ 1,96,240 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ଭଦ୍ରକ ଜିଲ୍ଲା ସମ୍ବାଦଦାତା ଅଶୋକ କୁମାର ନାୟକ।
0: ଆସନ୍ତୁ ଶୁଣିବା ବନ୍ୟା ପ୍ରଭାବିତ ଯାଜପୁର ଜିଲ୍ଲାରେ କ'ଣ ରହିଛି ପରିସ୍ଥିତି ଆମ ସମ୍ବାଦଦାତାଙ୍କଠାରୁ।
2: ଦଶରପୁର ଓ ବରୀ ବ୍ଲକର 15ରୁ ଉର୍ଦ୍ଧ୍ୱ ଗାଁ ସମ୍ପୂର୍ଣ୍ଣ ପାଣିଘେର ରହିଛି। 2 ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ବନ୍ୟା ବିପନ୍ନ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି। ବନ୍ୟା ସ୍ଥିତିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ପୂର୍ଣ୍ଣ ପାଣିଘେର ରହିଥିବା ଦଶରଥପୁର ବ୍ଲକ କସ୍ପା ପଞ୍ଚାୟତର ରାମଚନ୍ଦ୍ରପୁର ଓ ଆଖପାଖ ଗାଁ ପରିଦର୍ଶନ କରିଛନ୍ତି। ପାଣିଘେରରେ ଥିବା ବନ୍ୟା ବିପନ୍ନଙ୍କୁ ଭେଟିବା ସହ ସରକାରଙ୍କ ପକ୍ଷରୁ ଚାଲିଥିବା ଉଦ୍ଧାର ଓ ରିଲିଫ୍ ବଣ୍ଟନ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ 24 ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଜରିଆରେ ବନ୍ୟା ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଯାଜପୁରରୁ ମୁଁ ପ୍ରିୟରଞ୍ଜନଙ୍କର ଅଲ୍ ଇଣ୍ଡିଆ ରେଡିଓ କଟକ।
0: ଦେଶର ପୂର୍ବତଟ କ୍ଷେତ୍ରରେ ଜାରି ରହିଥିବା ଲଗାଣ ବର୍ଷା ଏବଂ ରେଳ ଚଳାଚଳ ସ୍ଥିତିର ଆଜି ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପାଣି ଜମି ରହୁଥିବା ରେଳପଥ ଉପରେ ନଜର ରଖିବା ଏବଂ ଟ୍ରେନ୍ ଚଳାଚଳ ଠିକ୍ ଭାବେ ଜାରି ରଖିବାକୁ ଦକ୍ଷିଣ ପୂର୍ବ ରେଳତଟର ମହାପ୍ରବନ୍ଧକକୁ ଶ୍ରୀ ବୈଷ୍ଣବ ନିର୍ଦ୍ଦେଶ ଦେଇଛନ୍ତି। ରୁପ୍ସା, ବାରିପଦା, ବାଙ୍ଗିରିପୋଷି ଓ ରାଉରକେଲା ବଣ୍ଡାମୁଣ୍ଡା ଭଳି କ୍ଷେତ୍ରର ରେଳପଥରେ ଅଧିକ ସାଧନ ଲଗାଇ ରେଳର ସୁରକ୍ଷିତ ଚଳାଚଳ ସୁନିଶ୍ଚିତ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବା ଲାଗି ସରକାର ଖୁବ୍ ଶୀଘ୍ର ବ୍ୟାଙ୍କିଂ କ୍ଷେତ୍ରରେ ସଂସ୍କାର ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ୟାଙ୍କଗୁଡ଼ିକର ଦୁଇଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ସେ କହିଛନ୍ତି ଏହି ଉଚ୍ଚସ୍ତରୀୟ କମିଟି ବ୍ୟାଙ୍କିଂ ସଂସ୍ଥା ସମ୍ବନ୍ଧରେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ରିପୋର୍ଟ ପ୍ରଦାନ କରିବ। ଆଜିଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ

ସମ୍ମିଳନୀରେ ହେବାକୁ ଥିବା ଆଲୋଚନାରୁ ବ୍ୟାଙ୍କଗୁଡ଼ିକର ଭବିଷ୍ୟତର ଭୂମିକା ନେଇ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ଭାରତୀୟ ବ୍ୟାଙ୍କଗୁଡ଼ିକର ମୂଳଦୁଆ ସୁଦୃଢ଼ ରହିଥିବା ଏବଂ ଆଗାମୀ ଦିନରେ ଅଧିକ ମଜବୁତ କରିବା ଦିଗରେ ସଂସ୍କାର ଆଣିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଉଚ୍ଚସ୍ତରୀୟ କମିଟି ରିପୋର୍ଟ ଦେବା ପରେ ସରକାର ଏବଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ଭାରତର ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ। ଭାରତ ପାଇଁ ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ ପୂରଣ ନିମନ୍ତେ 20 ବର୍ଷରୁ କମ୍ ସମୟ ଥିବାବେଳେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଅର୍ଥରାଶି ଆସନ୍ତା 28 ତାରିଖ ରକ୍ଷାବନ୍ଧନ ଅବସରରେ ପ୍ରଦାନ କରାଯିବ। ନୟାଗଡ଼ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ସମାରୋହରେ ସୁଭଦ୍ରା କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକସଙ୍ଗରେ 5ଟି କିସ୍ତି ଦିଆଯିବ। ଚଳିତ ମାସ 28 ତାରିଖ ସୁଦ୍ଧା ଆବେଦନ କରିଥିବା 1 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଅର୍ଥରାଶି ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯିବ। ଉଚ୍ଚ ନ୍ୟାୟାଳୟ ଜିଲ୍ଲା ଅଦାଲତ ଓ ତାଲୁକ ସ୍ତରର ଅଦାଲତଗୁଡ଼ିକରେ ଥିବା ସମସ୍ତ ବିଚାରାଧୀନ ମାମଲାଗୁଡ଼ିକର ମଧ୍ୟସ୍ଥତା ମାଧ୍ୟମରେ ସରଳ ଓ ସହଜ ସମାଧାନ ନିମନ୍ତେ ସମଗ୍ର ଦେଶରେ ଆସନ୍ତା ଅକ୍ଟୋବର 1ରୁ ତୃତୀୟ ଥର ପାଇଁ ନୂତନ ଅଭିଯାନ ଆରମ୍ଭ ହେବ। ଏହା ଜିଲ୍ଲା ଆଇନସେବା ପ୍ରାଧିକରଣ ବରଗଡ଼ ସମେତ ତାଲୁକ ଆଇନସେବା କାର୍ଯ୍ୟାଳୟ ପଦ୍ମପୁର ସୋହେଲା ବରପାଲି ଓ ଭେଡେନ୍ ପରିସରରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ବିଭୂତିଭୂଷଣ ନାୟକ କହିଛନ୍ତି। ମଧ୍ୟସ୍ଥତା କାର୍ଯ୍ୟକ୍ରମ ମାଧ୍ୟମରେ ଅଦାଲତରେ ବିଚାରାଧୀନ ଥିବା ସମସ୍ତ ପାରିବାରିକ ବିବାଦ ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା ଖାଉଟି ଅଦାଲତରେ ଥିବା ବିବାଦ ଆଦି ସମାଧାନ କରାଯାଇପାରିବ। ଏହାଦ୍ୱାରା ଜନସାଧାରଣ ସମୟ ଏବଂ ଖର୍ଚ୍ଚ ଅପଚୟରୁ ରକ୍ଷା ପାଇପାରିବେ ବୋଲି ଶ୍ରୀ ନାୟକ କହିଛନ୍ତି। କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗାପଙ୍ଗା ପଞ୍ଚାୟତ କାଣିବାରୁ ବିଦ୍ୟାଳୟରୁ ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ମାଓବାଦୀଙ୍କ ପ୍ରଭାବ ଯୋଗୁଁ ଦୁର୍ଗମ ଅଞ୍ଚଳର ଏହି ବିଦ୍ୟାଳୟରେ ପାଠପଢ଼ା ବାଧାପ୍ରାପ୍ତ ହେବା ସହ ଅନ୍ୟାନ୍ୟ କାର୍ଯ୍ୟ ସମ୍ଭବ ହୋଇପାରୁ ନଥିଲା। ମାଓ ଦମନ ପରେ ସେଠାରେ ପାଠପଢ଼ା ଜାରି ରହିଛି। ପୁରୀ ଶ୍ରୀମନ୍ଦିରରେ ଆଜି ସୋମବାର ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଖସପଡ଼ା ଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ରୁ ରାତି 10 ପର୍ଯ୍ୟନ୍ତ ଗୁପ୍ତ ନୀତି କରାଯିବ। ଏହି ନୀତି ପାଇଁ 4 ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଶ୍ରାବଣ ମାସର ଆଜି ତୃତୀୟ ସୋମବାରରେ ରାଜ୍ୟର ବିଭିନ୍ନ ଶୈବପୀଠଗୁଡ଼ିକରେ ଜଳ ଲାଗି ପାଇଁ କାଉଡ଼ିଆଙ୍କ ସମେତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ ପୀଠ, କଟକର ବାବା ଧବଳେଶ୍ୱରଙ୍କ ପୀଠ, ପୁରୀ ଲୋକନାଥ ମନ୍ଦିର, ବାଲେଶ୍ୱର ବାବା ପଞ୍ଚମହାଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର ଆଦି ପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଜଳାଭିଷେକ ହୋଇଛି। ନୟାଗଡ଼ ଜିଲ୍ଲା ପ୍ରସିଦ୍ଧ ଲଡ଼ୁବାବୁଙ୍କ ପୀଠ, ସୁବର୍ଣ୍ଣପୁର ଏବଂ ରାୟଗଡ଼ାର ବିଭିନ୍ନ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ପାର୍ବତୀ ଗିରିଙ୍କ ଆଜି ପୁଣ୍ୟତିଥି। 1995 ଆଜିର ଦିନରେ ତାଙ୍କର ପରଲୋକ ଘଟିଥିଲା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ପ୍ରମୁଖ ପାର୍ବତୀ ଗିରିଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ। ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ପୂର୍ବତଟ କ୍ଷେତ୍ରରେ ବର୍ଷା ଯୋଗୁଁ ପ୍ରଭାବିତ ଟ୍ରେନ୍ ଚଳାଚଳ ସ୍ଥିତିର ସମୀକ୍ଷା କଲେ ରେଳମନ୍ତ୍ରୀ। ଏବଂ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ସହାୟତା ରାଶି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବ ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ସମ୍ପାଦକୀୟରେ ଶୁଣିବେ ଓଡ଼ିଆ ସାହିତ୍ୟର ଭବିଷ୍ୟତ। ପରେ କିଛି କଥା କିଛି ଗୀତରେ ଶୁଣିବେ ଭକ୍ତ ସାଲବେଗଙ୍କ ସମ୍ପର୍କରେ। ଚୈତିଜହ୍ନ କାର୍ଯ୍ୟକ୍ରମ ପ୍ରଚାର କରିବ ଅପରାହ୍ନ 5:30। ଏଥିରେ ହାଲଚାଲରେ ରହିଛି ମମତା ଯୋଜନା ସମ୍ପର୍କରେ। ଭେଟଘାଟରେ ଶୁଣିବେ ଆଶା ଦିଦି ମନାର କାମ କାଇଟା। ସାକ୍ଷାତକାରରେ ଶୁଣିବେ ଆୟୁଷ୍ମାନ କାର୍ଡ କାଇଟା। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଯୁବଶକ୍ତି। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ। ରାତି 7ଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଲାଇଭଲିହୁଡ୍ସ ମିଶନ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାକ୍ରମରେ ରହିଛି ଜଳ ସଂରକ୍ଷଣ ଓ ସୂକ୍ଷ୍ମ ଜଳସେଚନ ପ୍ରଣାଳୀ। ରାତି 8ଟାରେ ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ରାତି 8:15 ପ୍ରଚାର କରିବ ଓଡ଼ିଆରେ ଆଲୋଚନା କାନ୍ଦଣା ଓ ପାରମ୍ପରିକ ପଲ୍ଲୀଗୀତ। ଆଲୋଚିକା ଜାହ୍ନବୀ ପଣ୍ଡା। ରାତି 9:30 ଶୁଣିବେ ନାଟକ ହସ। ରଚନା ଜଗବନ୍ଧୁ ନାୟକ, ପ୍ରଯୋଜନା ଶଶିଭୂଷଣ ଦାସ ଏବଂ ସହଯୋଗିତା ଲକ୍ଷ୍ମୀଧର ସାହୁ। ରାତି 10ଟାରେ ଶୁଣିବେ ସୁଗମ ସଙ୍ଗୀତ। ଏଥିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 2:47:15। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ପୁଣି ଥରେ ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5ଟାରେ। ବର୍ତ୍ତମାନଠାରୁ ଅପରାହ୍ନ 5ଟା ଯାଏଁ ଆପଣ ଶୁଣନ୍ତୁ ମୁମ୍ବାଇ ବିବିଧ ଭାରତୀ ପ୍ରସାରଣ ସେବାର କାର୍ଯ୍ୟକ୍ରମ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ 5ଟା। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ସୁସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏଫ୍ଏମ୍ର 103.6 ମେଗାହର୍ଜରେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ସାନ୍ଧ୍ୟ ଅଧିବେଶନର ପ୍ରାରମ୍ଭରେ ପ୍ରଚାର କରୁଛୁ ଯୁବ ଶ୍ରୋତାଙ୍କ ପାଇଁ ଯୁବବାଣୀ କାର୍ଯ୍ୟକ୍ରମ।

0: ସୁଶୀଲ, ଆଜିର ବର୍ଷା ଭିଜା ସନ୍ଧ୍ୟାଟା କେତେ ସୁନ୍ଦର ଲାଗୁଛି ନା?
1: ହଁ ଶ୍ରୀୟା, ଆକାଶଟା ମେଘରେ ଢାଙ୍କି ହୋଇଯାଇଛି, ଆଉ ଟିପ୍ ଟିପ୍ ବର୍ଷାର ଶବ୍ଦ ମନକୁ ଏକ ଅଲଗା ଶାନ୍ତି ଦେଉଛି।
0: ସତରେ ରାସ୍ତାଘାଟ ଭିଜି ଯାଇଛି, ଗଛର ପତ୍ର ଗୁଡିକ ମଧ୍ୟ ଧୋଇ ହୋଇ ଆହୁରି ସବୁଜ ଦେଖାଯାଉଛି।
1: ଆଉ ଦେଖ, ଥଣ୍ଡା ପବନ ସାଙ୍ଗକୁ ମାଟିର ସେଇ ସୁଗନ୍ଧ। ବର୍ଷା ଆସିଲେ ମାଟିର ଗନ୍ଧଟା ମୋତେ ବହୁତ ଭଲ ଲାଗେ।
0: ହଁ, ମୋତେ ମଧ୍ୟ। ଏମିତି ସନ୍ଧ୍ୟାରେ ଗରମ ଚା କପେ ଧରି ବର୍ଷାକୁ ଦେଖିବା।

0: କହିଲ। ତେବେ ଚାଲ ଆଜି ଆମର ଶ୍ରୋତାବନ୍ଧୁମାନଙ୍କର ମନୋରଞ୍ଜନ ପାଇଁ ଆରମ୍ଭ କରିବା ଆଜିର ସୃଜନୀ କାର୍ଯ୍ୟକ୍ରମ। ଆଜିର ଉପସ୍ଥାପନା ଦାୟିତ୍ୱରେ ଅଛୁ ମୁଁ ସୁଶୀଲ କୁମାର ସାହୁ
1: ଆଉ ମୁଁ ଶ୍ରୀୟା ପଟ୍ଟନାୟକ।
0: ନମସ୍କାର।

0: ତେବେ ସାଥୀ, କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶୁଣିବା ଆଜିର ବିଚାର। ଯିଏ ନିଜକୁ ଖୋଜିପାଏ ସେ ସାରା ପୃଥିବୀକୁ ଜିତିବାର ଆବଶ୍ୟକତା ଅନୁଭବ କରେ ନାହିଁ।
1: ତେବେ ହଁ ସାଥୀ, ଜୀବନରେ ସଦାସର୍ବଦା ନିଜକୁ ଖୋଜିବାକୁ ଚେଷ୍ଟା କରିବା ଉଚିତ, ଏବଂ ନିଜକୁ ଖୋଜି ପାଇବାର ଅନ୍ତରେ ହିଁ ଗୋଟିଏ ମଣିଷର ଉନ୍ନତି ଥାଏ।
0: ତେବେ ସାଥୀ, ବର୍ତ୍ତମାନ ଶୁଣିବା ସମ୍ପାଦକୀୟ, ଯାହାର ବିଷୟ ରହିଛି ଓଡ଼ିଆ ସାହିତ୍ୟର ଭବିଷ୍ୟତ।
1: ଓଡ଼ିଆ ସାହିତ୍ୟ ଆମ ଜାତିର ଗୌରବ, ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ଜୀବନବୋଧର ଏକ ସୁନ୍ଦର ପ୍ରତିଛବି। ଏହା କେବଳ କାହାଣୀ, କବିତା, ଉପନ୍ୟାସ ବା ପ୍ରବନ୍ଧର ସମାହାର ନୁହେଁ, ଏହା ଓଡ଼ିଆ ଜାତିର ଚିନ୍ତା, ଭାବନା, ସଂଘର୍ଷ ଓ ସ୍ୱପ୍ନର ଦର୍ପଣ। ସାରଳା ଦାସ, ଜଗନ୍ନାଥ ଦାସ, ଦୀନକୃଷ୍ଣ ଦାସ, ଉପେନ୍ଦ୍ର ଭଞ୍ଜ, ରାଧାନାଥ ରାୟ, ଫକୀରମୋହନ ସେନାପତି, ଗଙ୍ଗାଧର ମେହେର ଓ ଅନ୍ୟାନ୍ୟ ମହାନ ସାହିତ୍ୟିକଙ୍କ ଅବଦାନରେ ଓଡ଼ିଆ ସାହିତ୍ୟ ଏକ ସମୃଦ୍ଧ ଐତିହ୍ୟ ଗଢ଼ିଛି। ଏହି ଗୌରବମୟ ପରମ୍ପରାକୁ ଆଗକୁ ନେବା ଆଜିର ପିଢ଼ିର ଦାୟିତ୍ୱ।
0: ହଁ ସାଥୀ, ବର୍ତ୍ତମାନ ସମୟରେ ବିଜ୍ଞାନ ଓ ପ୍ରଯୁକ୍ତିର ଦ୍ରୁତ ବିକାଶ ମଣିଷର ଜୀବନଶୈଳୀକୁ ବହୁ ପରିମାଣରେ ବଦଳାଇ ଦେଇଛି। ଆଜିର ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ ପ୍ଲାଟଫର୍ମ ଆଜି ଆମ ଜୀବନର ଅବିଚ୍ଛିନ୍ନ ଅଙ୍ଗ। ଏହାର ପ୍ରଭାବ ସାହିତ୍ୟ ଉପରେ ମଧ୍ୟ ପଡ଼ିଛି। ପୂର୍ବରୁ ସାହିତ୍ୟ ପଢ଼ିବା ପାଇଁ ମୁଦ୍ରିତ ପୁସ୍ତକ ହିଁ ପ୍ରମୁଖ ମାଧ୍ୟମ ଥିଲା। ଆଜି ଇ ବୁକ୍, ଅଡିଓ ବୁକ୍, ଇ ପତ୍ରିକା, ବ୍ଲଗ୍ ଓ ବିଭିନ୍ନ ଡିଜିଟାଲ ମଞ୍ଚ ମାଧ୍ୟମରେ ଓଡ଼ିଆ ସାହିତ୍ୟ ପାଠକଙ୍କ ନିକଟରେ ପହଞ୍ଚୁଛି।
1: ଭବିଷ୍ୟତର ଓଡ଼ିଆ ସାହିତ୍ୟ କେବଳ ପାରମ୍ପରିକ ବିଷୟରେ ସୀମିତ ରହିଲେ ଚଳିବ ନାହିଁ। ନୂଆ ପିଢ଼ିର ଅନୁଭବ, ବିଜ୍ଞାନ, ପ୍ରଯୁକ୍ତି, ପରିବେଶ, ପ୍ରବାସୀ ଜୀବନ, ନାରୀ ସ୍ୱାଧୀନତା, ସାମାଜିକ ପରିବର୍ତ୍ତନ ଓ ଆଧୁନିକ ମାନବର ମାନସିକ ଦ୍ୱନ୍ଦ୍ୱ ଭଳି ବିଷୟ ମଧ୍ୟ ସାହିତ୍ୟରେ ଅଧିକ ସ୍ଥାନ ପାଇବା ଦରକାର। ସମୟ ସହିତ ବିଷୟବସ୍ତୁ ଓ ଶୈଳୀର ପରିବର୍ତ୍ତନ ହିଁ ସାହିତ୍ୟକୁ ଜୀବନ୍ତ ରଖେ।
0: ତେବେ ଏହି ଯାତ୍ରାରେ କିଛି ଆହ୍ୱାନ ମଧ୍ୟ ରହିଛି। ଓଡ଼ିଆ ପଢ଼ିବା ପ୍ରତି ଯୁବପିଢ଼ିଙ୍କ ଆଗ୍ରହ କମିବା, ଗୁଣାତ୍ମକ ପୁସ୍ତକର ଅଭାବ, ଓଡ଼ିଆ ଡିଜିଟାଲ ସାମଗ୍ରୀର ସୀମିତତା ଏବଂ ଭାଷାର ଶୁଦ୍ଧତା ପ୍ରତି ଅବହେଳା ଭବିଷ୍ୟତ ପାଇଁ ଚିନ୍ତାର ବିଷୟ। ଏହି ସମସ୍ୟାଗୁଡ଼ିକୁ ସରକାର, ଶିକ୍ଷାନୁଷ୍ଠାନ, ପ୍ରକାଶକ, ସାହିତ୍ୟିକ ଓ ସାଧାରଣ ପାଠକ ସମସ୍ତଙ୍କ ମିଳିତ ପ୍ରୟାସରେ ଦୂର କରିବାକୁ ହେବ।

0: ଓଡ଼ିଆ ସାହିତ୍ୟର ଭବିଷ୍ୟତ ମୂଳତଃ ଆମ ହାତରେ। ଆମେ ଯଦି ପରମ୍ପରାକୁ ସମ୍ମାନ କରି ଆଧୁନିକତାକୁ ଗ୍ରହଣ କରିପାରିବା, ତେବେ ଓଡ଼ିଆ ସାହିତ୍ୟ ନିଶ୍ଚୟ ନୂଆ ଦିଗନ୍ତ ଛୁଇଁବ। ମାତୃଭାଷାକୁ କେବଳ ଭାବନାର ବିଷୟ ନ କରି ଜ୍ଞାନ, ଚିନ୍ତା ଓ ସୃଜନଶୀଳତାର ଭାଷା କରିବା ହେଉଛି ଆମର ମୁଖ୍ୟ ଦାୟିତ୍ୱ। ତେଣୁ ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ନେଇ ନିରାଶ ହେବାର କାରଣ ନାହିଁ। ଆବଶ୍ୟକ କେବଳ ନୂଆ ଚିନ୍ତା, ନୂଆ ସୃଜନ ଓ ନୂଆ ପିଢ଼ିର ସକ୍ରିୟ ଅଂଶଗ୍ରହଣ।
1: ଆଚ୍ଛା ଶ୍ରୀୟା, ତମେ ଭକ୍ତ ସାଲୋ ବେଗଙ୍କ ବିଷୟରେ କିଛି ଜାଣିଛ?
0: ହଁ, ମୁଁ ତାଙ୍କର ବହୁତ ଗୀତ ଶୁଣିଛି। ସେ ହେଉଛନ୍ତି ଜଣେ ଓଡ଼ିଆ ଭକ୍ତି ସାହିତ୍ୟ ଜଗତର ବିଶିଷ୍ଟ ପରିଚିତ ଚେହେରା। ଚାଲ ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଆରମ୍ଭ କରିବା ଆଜିର କିଛି କଥା କିଛି ଗୀତ।

ଭକ୍ତ ସାଲବାଗ ଓଡ଼ିଆ ଭକ୍ତି ସାହିତ୍ୟର ଜଣେ ଅମର କବି ଓ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଭାବେ ପରିଚିତ। ତାଙ୍କ ଜୀବନ ଭକ୍ତି, ତ୍ୟାଗ ଓ ଈଶ୍ୱର ପ୍ରେମର ଏକ ଅଦ୍ଭୁତ ଉଦାହରଣ। ଜାତି ଓ ଧର୍ମର ସୀମାକୁ ଅତିକ୍ରମ କରି ତାଙ୍କର ଭକ୍ତି ଶ୍ରୀଜଗନ୍ନାଥଙ୍କ ପ୍ରତି ଅପାର ପ୍ରେମରେ ପରିଣତ ହୋଇଥିଲା। ଭକ୍ତ ସାଲବେଗଙ୍କ ଜନ୍ମକାଳ ସମ୍ପର୍କରେ ନିଶ୍ଚିତ ଐତିହାସିକ ତଥ୍ୟ ସୀମିତ, ତଥାପି ଲୋକକଥା ଓ ପ୍ରଚଳିତ ଐତିହାସିକ ବର୍ଣ୍ଣନା ଅନୁସାରେ ସେ ମୁଗଲ ଶାସନକାଳରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜଣେ ମୁସଲମାନ ସେନାନାୟକ ଥିଲେ। ସାଲବେଗ ଛୋଟବେଳୁ ଯୁଦ୍ଧବିଦ୍ୟା, ଅସ୍ତ୍ରଚାଳନା ଓ ସାମରିକ କୌଶଳ ଶିକ୍ଷା କରିଥିଲେ। ଯୁବାବସ୍ଥାରେ ସେ ଯୁଦ୍ଧକ୍ଷେତ୍ରରେ ମଧ୍ୟ ଅଂଶଗ୍ରହଣ କରିଥିବା କଥା ପ୍ରଚଳିତ। ଏକ ଯୁଦ୍ଧରେ ସେ ଗୁରୁତର ଆହତ ହେବା ପରେ ତାଙ୍କ ଜୀବନରେ ଆଧ୍ୟାତ୍ମିକ ପରିବର୍ତ୍ତନ ଆସିଥିଲା।

ସାଲବେଗଙ୍କ ଜୀବନରେ ତାଙ୍କ ମାଆଙ୍କ ପ୍ରଭାବ ଅତ୍ୟନ୍ତ ଗଭୀର ଥିଲା। ତାଙ୍କ ମା ହିନ୍ଦୁ ଧର୍ମୀୟ ପରମ୍ପରା ଓ ଶ୍ରୀକୃଷ୍ଣଙ୍କ ଲୀଳା କଥା ସମ୍ପର୍କରେ ତାଙ୍କୁ ଅନେକ କଥା କହୁଥିଲେ। ଏହି କଥାଗୁଡ଼ିକ ଧୀରେ ଧୀରେ ତାଙ୍କ ମନରେ ଶ୍ରୀକୃଷ୍ଣ ଏବଂ ଜଗନ୍ନାଥଙ୍କ ପ୍ରତି ଗଭୀର ଆକର୍ଷଣ ଏବଂ ଭକ୍ତି ସୃଷ୍ଟି କରିଥିଲା। ଏହାପରେ ସାଲବେଗଙ୍କ ମନରେ ଶ୍ରୀଜଗନ୍ନାଥଙ୍କ ପ୍ରତି ଏତେ ଗଭୀର ଭକ୍ତି ଜନ୍ମ ନେଇଥିଲା ଯେ ସେ ପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯିବାକୁ ଇଚ୍ଛା କରିଥିଲେ। କିନ୍ତୁ ଅସୁସ୍ଥତା ଓ ଅନ୍ୟାନ୍ୟ ପରିସ୍ଥିତି ଯୋଗୁଁ ସେ ରଥଯାତ୍ରା ସମୟରେ ପୁରୀରେ ପହଞ୍ଚି ପାରିନଥିଲେ। ଲୋକପ୍ରଚଳିତ କଥା ଅନୁସାରେ ତାଙ୍କର ଗଭୀର ଭକ୍ତିରେ ପ୍ରସନ୍ନ ହୋଇ ଶ୍ରୀଜଗନ୍ନାଥଙ୍କ ରଥ ତାଙ୍କ ପାଇଁ ବାଟରେ ଅଟକି ଯାଇଥିଲା। ଏହି କାରଣରୁ ସାଲବେଗଙ୍କ ନାମ ଆଜି ମଧ୍ୟ ରଥଯାତ୍ରା ସହିତ ଗଭୀର ଭାବେ ଜଡ଼ିତ। ସାଲବେଗ କେବଳ ଜଣେ ଭକ୍ତ ନୁହନ୍ତି, ସେ ଜଣେ ଅସାଧାରଣ ଭକ୍ତିକବି ମଧ୍ୟ ଥିଲେ। ତାଙ୍କ ରଚନାରେ ଭକ୍ତି ସହିତ ପ୍ରେମ

ବିରହ, କରୁଣା, ଆତ୍ମସମର୍ପଣ ଏବଂ ମାନବ ଭାବନାର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳେ। ତାଙ୍କ ଭାଷା ଥିଲା ସରଳ ଏବଂ ସ୍ୱାଭାବିକ। ସାଧାରଣ ଲୋକମାନେ ମଧ୍ୟ ତାଙ୍କ ଭଜନର ଅର୍ଥ ସହଜରେ ବୁଝିପାରୁଥିଲେ। ସେଥିପାଇଁ ତାଙ୍କ ରଚନା କେବଳ ପଣ୍ଡିତମାନଙ୍କର ମଧ୍ୟରେ ସୀମିତ ରହିନଥିଲା, ଏହା ସାଧାରଣ ଓଡ଼ିଆ ଲୋକଙ୍କ ହୃଦୟରେ ସ୍ଥାନ ପାଇଥିଲା।

ଭକ୍ତ ସାଲବେଗଙ୍କ ରଚନାମାନଙ୍କ ମଧ୍ୟରୁ ଆହେନୀଳ ଶୈଳ ସବୁଠାରୁ ପ୍ରସିଦ୍ଧ ଭଜନଗୁଡ଼ିକ ମଧ୍ୟରୁ ଗୋଟିଏ। ଏହି ଭଜନରେ ସେ ଶ୍ରୀଜଗନ୍ନାଥଙ୍କ ଶରଣାଗତ ଭକ୍ତ ଭାବେ ପ୍ରଭୁଙ୍କ କରୁଣା ପ୍ରାର୍ଥନା କରିଛନ୍ତି। ତାଙ୍କ ଭଜନରେ ଶ୍ରୀକୃଷ୍ଣ ବାଲ୍ୟଲୀଳା, ଗୋପୀମାନଙ୍କ ପ୍ରେମ, ରାଧାକୃଷ୍ଣ ଭାବ, ଭକ୍ତଙ୍କ ବିରହ ଏବଂ ଶ୍ରୀଜଗନ୍ନାଥଙ୍କ ମହିମାର ବିଭିନ୍ନ ଚିତ୍ର ଦେଖାଯାଏ। ତାଙ୍କର ରଚନାରେ କୃଷ୍ଣଙ୍କ ପ୍ରତି ଏକ ଅତ୍ୟନ୍ତ ନିକଟ ଓ ବ୍ୟକ୍ତିଗତ ପ୍ରେମର ଅନୁଭୂତି ହୁଏ। ଓଡ଼ିଆ ଭକ୍ତି ସାହିତ୍ୟରେ ସାଲବେଗଙ୍କ ସ୍ଥାନ ଅନନ୍ୟ। ଓଡ଼ିଆ ସାହିତ୍ୟରେ ଅନେକ ମହାନ କବି ଓ ଭକ୍ତ ଥିଲେ ମଧ୍ୟ ସାଲବେଗଙ୍କ ଜୀବନ ଓ ସାହିତ୍ୟର ବିଶେଷତା ହେଉଛି ସେ ଧର୍ମୀୟ ପରିଚୟର ସୀମାକୁ ଅତିକ୍ରମ କରି ଭକ୍ତିକୁ ମଣିଷର ସାଧାରଣ ଅନୁଭୂତିରେ ପରିଣତ କରିଥିଲେ।

ସାଲ ବେଗଙ୍କ ସାହିତ୍ୟିକ ଏବଂ ଆଧ୍ୟାତ୍ମିକ ଅବଦାନ ଆଜି ମଧ୍ୟ ଜୀବନ୍ତ। ତାଙ୍କ ଭଜନ ଓଡ଼ିଶାର ଭକ୍ତି ସଙ୍ଗୀତର ଏକ ଅମୂଲ୍ୟ ଅଂଶ। ବିଭିନ୍ନ କଣ୍ଠଶିଳ୍ପୀ ଓ ସଙ୍ଗୀତଜ୍ଞ ତାଙ୍କ ଭଜନକୁ ଗାଇ ଆସୁଛନ୍ତି। ତାଙ୍କ ରଚନା ମାଧ୍ୟମରେ ଆଜିର ପିଢ଼ି ମଧ୍ୟ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ଓଡ଼ିଆ ସଂସ୍କୃତିର ଗଭୀରତାକୁ ଅନୁଭବ କରିପାରୁଛନ୍ତି। ଭକ୍ତ ସାଲବେଗ ଓଡ଼ିଆ ସାହିତ୍ୟ ଏବଂ ଜଗନ୍ନାଥ ସଂସ୍କୃତିର ଏକ ଅମର ପ୍ରତୀକ। ତାଙ୍କ ଜୀବନ ଆମକୁ ଶିଖାଏ ଯେ ସତ୍ୟ ଭକ୍ତି ହୃଦୟରୁ ଆସେ ଏବଂ ଏହା ମଣିଷକୁ ମଣିଷ ସହିତ ଯୋଡ଼ିଥାଏ। ତାଙ୍କର ଭଜନ ଏବଂ ଭକ୍ତିର ବାର୍ତ୍ତା ଆଗାମୀ ପିଢ଼ିକୁ ମଧ୍ୟ ପ୍ରେରଣା ଦେଇ ଚାଲିବ।

ତେବେ ସାଥୀ ଶୁଣୁଥିଲେ ତ କିଛି କଥା କିଛି ଗୀତ ଧାରାରେ ଭକ୍ତ ସାଲଗଙ୍କ ସମ୍ପର୍କରେ। ବର୍ତ୍ତମାନ କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା ଏବଂ ଶୁଣିବା କିଛି ଜାଣିବା କଥା, ଯେଉଁଥିରେ ଆମେ ପ୍ରଥମେ ଜାଣିବା କମଳା ନେହେରୁଙ୍କ ସମ୍ପର୍କରେ।

କମଳା ନେହେରୁ 1899 ଅଗଷ୍ଟ ମାସ 1 ତାରିଖରେ ଦିଲ୍ଲୀର ଏକ କାଶ୍ମୀରୀ ପଣ୍ଡିତ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ପିତାଙ୍କ ନାମ ରାଜା କଲ ଏବଂ ମାତାଙ୍କ ନାମ ରାଜପତି କଲ ବୋଲି ଉଲ୍ଲେଖ ମିଳେ। ସେ ଭାରତୀୟ ସ୍ୱାଧୀନତା କର୍ମୀ ଏବଂ ଭାରତରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ଧର୍ମପତ୍ନୀ ଥିଲେ। କମଳା ଜାତୀୟ ଆନ୍ଦୋଳନରେ ନେହେରୁଙ୍କ ସହିତ ଏତେ ଜଡ଼ିତ ଥିଲେ ଯେ ସେ ସର୍ବୋଚ୍ଚ ସ୍ଥାନରେ ଉଭା ହୋଇଥିଲେ। 1921 ଅସହଯୋଗ ଆନ୍ଦୋଳନରେ ଆହ୍ଲାବାଦରେ ମହିଳାଙ୍କ ଏକ ଗୋଷ୍ଠୀ ଗଠନ କରିଥିଲେ ଏବଂ ବିଦେଶୀ କପଡ଼ା ବିକ୍ରି କରୁଥିବା ଦୋକାନଗୁଡ଼ିକ ବନ୍ଦ କରିଦେଇଥିଲେ। କମଳା ନେହେରୁ କେବଳ ରାଜନୈତିକ ଆନ୍ଦୋଳନରେ ନୁହେଁ, ସମାଜସେବାରେ ମଧ୍ୟ ଆଗ୍ରହୀ ଥିଲେ। ଗରିବ, ଅସହାୟ ଏବଂ ରୋଗୀମାନଙ୍କ ପ୍ରତି ତାଙ୍କର ଗଭୀର ସହାନୁଭୂତି ଥିଲା। ସେ ଲୋକମାନଙ୍କ ସେବାକୁ ନିଜର ଜୀବନର ଏକ ମୁଖ୍ୟ ଲକ୍ଷ୍ୟ କରିଥିଲେ। କମଳା ନେହେରୁ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ସେ ଯକ୍ଷ୍ମା ରୋଗରେ ପୀଡିତ ହୋଇଥିଲେ ଏବଂ ଚିକିତ୍ସା ପାଇଁ ୟୁରୋପ ଯାଇଥିଲେ ଏବଂ 1936 ଫେବୃଆରୀ ମାସ 28 ତାରିଖରେ ସ୍ୱିଜରଲ୍ୟାଣ୍ଡ ଠାରେ ତାଙ୍କ ଦେହାନ୍ତ ହୋଇଥିଲା।

0: ତେବେ ବର୍ତ୍ତମାନ ଶୁଣିବା ପାର୍ବତୀ ଗିରିଙ୍କ ସମ୍ପର୍କରେ। ପାର୍ବତୀ ଗିରି ଓଡ଼ିଶାର ଜଣେ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ମହିଳା ନେତ୍ରୀ ଥିଲେ। ସେ ପଶ୍ଚିମ ଓଡ଼ିଶାର ମଦର ଟେରେସା ଭାବେ ମଧ୍ୟ ପରିଚିତ। ସେ 1926 ବରଗଡ଼ ଜିଲ୍ଲାର ସମଲେଇପଦର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ସେ ଗାନ୍ଧିଜୀଙ୍କ ଆଦର୍ଶରେ ପ୍ରଭାବିତ ହୋଇ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ମାତ୍ର ଅଳ୍ପ ବୟସରେ ସେ ବ୍ରିଟିଶ ବିରୋଧୀ ଆନ୍ଦୋଳନରେ ସକ୍ରିୟ ହୋଇଥିଲେ ଏବଂ କାରାବରଣ ମଧ୍ୟ କରିଥିଲେ। ସ୍ୱାଧୀନତା ପରେ ପାର୍ବତୀ ଗିରି ନିଜ ଜୀବନକୁ ଗରିବ, ଅସହାୟ, ଅନାଥ ଏବଂ ନିରାଶ୍ରୟ ଲୋକଙ୍କ ସେବାରେ ଉତ୍ସର୍ଗ କରିଥିଲେ। ସେ ବିଶେଷ କରି ମହିଳା ଏବଂ ଶିଶୁମାନଙ୍କ ଶିକ୍ଷା, ଥଇଥାନ ଓ କଲ୍ୟାଣ ପାଇଁ କାମ କରିଥିଲେ। ପାର୍ବତୀ ଗିରିଙ୍କ ଜୀବନ ତ୍ୟାଗ, ଦେଶପ୍ରେମ ଓ ମାନବ ସେବାର ଏକ ଉଜ୍ଜଳ ଉଦାହରଣ। ତାଙ୍କ ସେବା ଓ ଅବଦାନ ପାଇଁ ସେ ଓଡ଼ିଶାବାସୀଙ୍କ ମନରେ ଚିରଦିନ ସ୍ମରଣୀୟ ହୋଇ ରହିଛନ୍ତି।
1: ତେବେ ସାଥୀ, ବର୍ତ୍ତମାନ ଶୁଣିବା ପିଙ୍ଗାଲି ବେଙ୍କିଆଙ୍କ ବିଷୟରେ। ପିଙ୍ଗାଲି ବେଙ୍କିଆ ଭାରତର ଜାତୀୟ ପତାକାର ମୂଳ ରୂପରେଖା ସହିତ ଜଡ଼ିତ। ସେ ଜଣେ ଦେଶପ୍ରେମୀ ଏବଂ ସ୍ୱାଧୀନତା ସଂଗ୍ରାମୀ ଥିଲେ। 1876 ଅଗଷ୍ଟ 2 ଆନ୍ଧ୍ରପ୍ରଦେଶର ବଟଲାପେନୁମାର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ମହାତ୍ମା ଗାନ୍ଧୀଙ୍କର ଅନୁଗାମୀ ମଧ୍ୟ ଥିଲେ। ଭାରତ ପାଇଁ ଏକ ସ୍ୱତନ୍ତ୍ର ଜାତୀୟ ପତାକା ତିଆରି କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା। 1921 ବିଜୟୱାଡ଼ାରେ ହୋଇଥିବା ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ ସେ ଏକ ପତାକାର ନକ୍ସା ମହାତ୍ମା ଗାନ୍ଧୀଙ୍କୁ ପ୍ରଦର୍ଶନ କରିଥିଲେ। ପରବର୍ତ୍ତୀ ସମୟରେ ପତାକାର ଡିଜାଇନ୍ରେ ପରିବର୍ତ୍ତନ ଆସି ଆଜିର ତ୍ରିରଙ୍ଗା ଜାତୀୟ ପତାକାର ରୂପ ନେଇଥିଲା। 22 July 1974 ଭାରତର ସମ୍ବିଧାନ ସଭା ବର୍ତ୍ତମାନର ଭାରତୀୟ ଜାତୀୟ ପତାକାକୁ ଗ୍ରହଣ କରିଥିଲେ। ପିଙ୍ଗାଲି ବେଙ୍କେୟାଙ୍କ ଦେଶପ୍ରେମ ଏବଂ ଜାତୀୟ ପତାକା ପାଇଁ ତାଙ୍କର ଅବଦାନ ଭାରତୀୟ ଇତିହାସରେ ସ୍ମରଣୀୟ। ତାଙ୍କ ଜୀବନ ଆମକୁ ଦେଶପ୍ରେମ, ତ୍ୟାଗ ଏବଂ ଜାତୀୟ ଗୌରବର ପ୍ରେରଣା ଦେଇଥାଏ।

ତେବେ ବର୍ତ୍ତମାନ ଶୁଣିବା ବେଗମ୍ ହଜରତ ମହଲଙ୍କ ସମ୍ପର୍କରେ। ହଜରତ ମହଲ ପ୍ରାୟ 1820 ମସିହାରେ ଜନ୍ମଗ୍ରହଣ କରିଥିଲେ ବୋଲି ଐତିହାସିକମାନେ ମତ ଦିଅନ୍ତି, ଯାହାଙ୍କୁ ଅବଧର ବେଗମ୍ ମଧ୍ୟ କୁହାଯାଏ। ସେ ଅବଧର ନବାବ ୱାଜିଦ୍ ଅଲ୍ଲୀ ଶାହାଙ୍କ ଦ୍ୱିତୀୟ ପତ୍ନୀ ଏବଂ 1857 ଏବଂ 1858 ଅବଧର ରାଜପ୍ରତିନିଧି ଥିଲେ। 1857 ଭାରତୀୟ ବିଦ୍ରୋହ ସମୟରେ ବ୍ରିଟିଶ ପୂର୍ବ ଭାରତ କମ୍ପାନୀ ବିରୁଦ୍ଧରେ ବିଦ୍ରୋହରେ ତାଙ୍କର ପ୍ରମୁଖ ଭୂମିକା ପାଇଁ ସେ ଜଣାଶୁଣା। ତାଙ୍କ ସ୍ୱାମୀଙ୍କୁ କଲିକତାକୁ ନିର୍ବାସିତ କରାଯିବା ପରେ ଏବଂ ଭାରତୀୟ ବିଦ୍ରୋହ ଆରମ୍ଭ ହେବା ପରେ ସେ ତାଙ୍କ ପୁଅ ରାଜକୁମାର ବ୍ରିଜିସ୍ କାଦରଙ୍କୁ ଅବଧର ଶାସକ ଭାବରେ ନିଯୁକ୍ତ କରିଥିଲେ। ତଥାପି ଏକ ସଂକ୍ଷିପ୍ତ ଶାସନ ପରେ ସେ ଏହି ଭୂମିକା ପରିତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ। ହଲ୍ଲାବ୍ର

0: ନାମରେ ସେ ଶେଷରେ ନେପାଳରେ ଶରଣ ପାଇଲେ, ଯେଉଁଠାରେ ତାଙ୍କର 1889 ମୃତ୍ୟୁ ହୋଇଥିଲା। ବିଦ୍ରୋହରେ ତାଙ୍କର ଭୂମିକା ଭାରତର ଉପନିବେଶ ପରବର୍ତ୍ତୀ ଇତିହାସରେ ଏକ ନାୟିକାର ମାନ୍ୟତା ଦେଇଛି।
1: ତେବେ ସାଥୀ, ଶେଷରେ ଶୁଣିବା ଚିତ୍ତରଞ୍ଜନ ଦାସଙ୍କ ବିଷୟରେ। 1870 ନଭେମ୍ବର ମାସ 5 ତାରିଖରେ ଜନ୍ମଗ୍ରହଣ କରିଥିଲେ ଚିତ୍ତରଞ୍ଜନ ଦାସ, ଯାହାକୁ ଦେଶବନ୍ଧୁ ମଧ୍ୟ କୁହାଯାଏ। ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ଜଣେ ବଙ୍ଗାଳୀ ସ୍ୱାଧୀନତା ସଂଗ୍ରାମୀ, ରାଜନୈତିକ କର୍ମୀ ଏବଂ ଓକିଲ ଥିଲେ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ପରାମର୍ଶଦାତା ଥିଲେ। ଭାରତରେ ବ୍ରିଟିଶ ଉପନିବେଶବାଦୀ ଶାସନ ସମୟରେ ସେ ଅବିଭକ୍ତ ବଙ୍ଗଳାରେ ସ୍ୱରାଜ ଦଳର ପ୍ରତିଷ୍ଠାତା ନେତା ଥିଲେ। ସେ ଅନେକ ସାହିତ୍ୟିକ ସମାଜ ସହିତ ଘନିଷ୍ଠ ଭାବରେ ଜଡ଼ିତ ଥିଲେ ଏବଂ ଅନେକ ପ୍ରବନ୍ଧ ଏବଂ କବିତା ଲେଖିଥିଲେ।

0: ତେବେ ସାଥୀ ଏଥିସହିତ ଆମେ ଆଜି କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଯାଇଛେ। ବର୍ତ୍ତମାନ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆପଣମାନଙ୍କ ପାଇଁ କହି ରଖୁଛୁ ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ସାଥୀ, ଆଗାମୀକାଲି ମଙ୍ଗଳବାର ଅର୍ଥାତ୍ ସନ୍ଧାନ କାର୍ଯ୍ୟକ୍ରମରେ ଶୁଣିବେ ସମ୍ପାଦକୀୟରେ ଜୀବନରେ ଲକ୍ଷ୍ୟ ସ୍ଥିର କରିବା ଏବଂ ଏକ ସାକ୍ଷାତକାର ଯାହାର ବିଷୟ ରହିଛି କ୍ୟାରିୟର ଗାଇଡେନ୍ସ ଏବଂ ଶୁଣିବା କିଛି ବିଜ୍ଞାନ ବିଚିତ୍ରା।

0: ତେବେ ସାଥୀ ଆଗାମୀକାଲିର କାର୍ଯ୍ୟକ୍ରମ ଶୁଣିବାକୁ ଯେପରି ନ ଭୁଲନ୍ତି ଏବଂ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି ସେ ସମ୍ପର୍କରେ ଆମ ନିକଟକୁ ମତାମତ ପଠାଇବାକୁ ମଧ୍ୟ ଯେପରି ନ ଭୁଲନ୍ତି। ଆମ ନିକଟକୁ ମତାମତ ପଠାଇବା ପାଇଁ ଆପଣମାନେ ଆମକୁ ଏସ୍ଏମ୍ଏସ୍, ଭଏସ୍ ଏସ୍ଏମ୍ଏସ୍ ଏବଂ ଇମେଲ୍ ମଧ୍ୟ କରିପାରିବେ। ଆମ ନିକଟକୁ ଏସ୍ଏମ୍ଏସ୍ ଏବଂ ଭଏସ୍ ଏସ୍ଏମ୍ଏସ୍ କରିବା ପାଇଁ ଆମର ଫୋନ୍ ନମ୍ବରଟି ହେଲା 9438268568 ଏବଂ ଆମ ନିକଟକୁ ଇମେଲ୍ କରିବା ପାଇଁ ଆମର ଇମେଲ୍ ଆଡ୍ରେସ୍ଟି ହେଲା
1: airjaipur@gmail.com। ଆପଣଙ୍କ ସୁଚିନ୍ତିତ ମତାମତ ଅପେକ୍ଷାରେ ରହିଲୁ ସାଥୀ। ଆମେ ଦୁହେଁ ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲୁ। ଆମେ ମୁଁ ଶ୍ରିୟା ପଟ୍ଟନାୟକ
0: ଆଉ ମୁଁ ସୁଶୀଲ କୁମାର ସାହୁ ରହିଲୁ ସାଥୀ।
2: ନମସ୍କାର।

ପ୍ରଚାର କଲେ ଯୁବବାଣୀ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଜୟତି ଜନ। ଉପସ୍ଥାପନା କରୁଛନ୍ତି ମନୋଜ କୁମାର ପାତ୍ର ଏବଂ ସନ୍ତୋଷୀ ଆଚାରୀ।

0: ସେଠାରେ ଭାଇ ମାତ୍ର 14-15 ବର୍ଷ ହେଇଯାଇଛି, ସେମାନେ ସ୍କୁଲ ନ ଯାଇଥିଲେ ଲାଜ ଲାଗିଛି ବୋଲିକି ସେମାନଙ୍କେ ଏସ୍ଆଇଓଏସ୍ ବୋଲିକରି ଆମର ଗୋଟେ ଅଛେ, ପ୍ରତ୍ୟେକ ବ୍ଲକ ଲଗେ ଅଛେ ଏସ୍ଆଇଓଏସ୍ ବୋଲିକରି, ହଁ ସି ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ଓପନିଂ ସ୍କୁଲ ବୋଲିକରି ସିଟି ଆଜ୍ଞା ଆଣିକରି ଆମେ ଜଏନ କରାଇଲୁ ଅଛୁ।
1: ଜଏନ କରାଇ ପାରୁ ନାଇଁ କି?
0: ହଁ ନାଇଁ ଜଏନ କରାଇଲୁ ଅଛୁ।
1: ଅଭିଭାବକ ମନର କାଇ କାମ ଅଛେ?
0: ହଁ ଅଭିଭାବକ ମାନଙ୍କର ବେଶୀ କାମ ଅଛି ଆଜ୍ଞା। କାଇଟା ବୋଲେ ଆମର ସେମାନଙ୍କର ଆମର ଗୋଟେ କମିଟି ଅଛି, ଅଭିଭାବକ କମିଟି ଅଛେ, ଆର ଆମର ସ୍କୁଲ ମାନଙ୍କରେ ଆଜ୍ଞା ଆମର କାଇସେ ଅଛେ କାଇଟା ବୋଲେ ଭାଇ ଆମର ଏସ୍ଏମ୍ସି କମିଟି ଅଛେ। ସି ଏସ୍ଏମ୍ସି କମିଟି ମାନଙ୍କେ ଆମେ ଗୋଟେ ମିଟିଂ କରିବୁ, ଦେଖା ଦେଖା ଏନ୍ତା ଏନ୍ତା ପିଲା ଟୋକି ମାନେ
1: ହେଲାନି ସେଠି। ଅଭିଭାବକ ମନର କାଇ କାମ ଅଛେ?
0: ହଁ ଅଭିଭାବକ ମାନଙ୍କେ ଆମକେ ମିଟିଂ ଡାକବୁ, ସେମାନେ କହିବୁ ତମର ପିଲା ଟୋକେ ମାନଙ୍କେ ଏନ୍ତା ଏନ୍ତା ହେଲା, ପିଲା ଛାଡି ଦେଲାଇନି, ତାଙ୍କର ପିଲା ଟୋକେ କୁହା, ସବୁ ପିଲା ଟୋକେ ତମମାନେ ଯଦି ଅଭିଭାବକ ମାନେ ଯଦି କହିସା ବୋଇଲେ ସେ ତାଙ୍କର ଜନ ବାବା ମନର ପିଲା ମାନେ ପାଠ ଛାଡ଼ିଲା ଅଛତ କି ମା ମନର ପାଠ ପିଲା ଛାଡ଼ିଲା ଅଛତ, ସେମାନଙ୍କର ଯାଇକରି କହିଲେ ସରି ସେମାନେ ଖଣ୍ଡେ ଶୁଣବାଇ ବୋଲିକରି ଅଭିଭାବକ ମାନଙ୍କେ ଆମେ ବୁଝାଇବୁ। ଯଦି ତମେ ଯଦି ବୁଝାଇ ନ ପାରିଲା ସେ ବୋଲେ ଆମକେ ମିଶା ଡାକା ବୋଲେ ଆମେ କହିବୁ, ଆମର ସଭାପତି ବନାଚତ ସ୍କୁଲ ସଭାପତି ତାଙ୍କେ ମିଶା କହିବୁ, ଆରେ ଆମର ସଭି ମନ ଅଛ ଆଜ୍ଞା ୱାର୍ଡ ମେମ୍ବର ମନ ମିଶା ଅଛତ, ପିଆର୍ଆଇ ମେମ୍ବର ମନ ଯେତିକି ଅଛ ଆମର ୱାର୍ଡ ମେମ୍ବର ହଉ କି ସରପଞ୍ଚ ହଉ, ଏଇଟା ମିଶା ଡାକାଇକରି ସେମାନଙ୍କେ ବୁଝାଇବାର ବୁଝାଇବୁ, ଆରେ ବୁଝାଇଲୁନି ମିଶା
1: ହେଲେ ଯେତିକି ଯେମିତି ମିଶା ହବ ପିଲାମାନେ ଆସିକରି ପାଠ ପଢ଼ବାର ଅଛି, ତାର ଉଦ୍ଦେଶ୍ୟ ହେଲାନି ଆଶା ଆମେ ସ୍କୁଲ ଯୁ
0: ହଁ ସ୍କୁଲ ଯୁ କାଇଁ ପାଇଁ ବୋଲେ ଏଇଟା ନ କଲେ ନାଇଁ କି ଆଜ୍ଞା ପିଲାମାନେ କାଇଁ ସେ ରହିଯିବା, ଆରେ ଆମର ପାଠଟା ଅଧା ରହିଯାଇଛି ଶିକ୍ଷିତ ନହତ ବୋଲିକରି ଆମର ସରକାର କାଇଁ କଲା ଅଛେ, ସବୁ ପିଲା ଯେମିତି ଏକ ଆମର ଛଅ କ୍ଲାସ ଠାନୁ ଛଅ କ୍ଲାସ ବୋଇଲେନି ଛଅ ବରଷ ଠାନୁ 18 ବରଷ ଯାକ କେଲ ସବୁ ଲୋକ ପିଲା ପାଠ ପଢ଼ବାର ଅଛେ, ଯେନ୍ତାର ପାଠ ପଢ଼ବାର ଅଛେ ବୋଲି।
1: ଆଲୋ ବାବୁ ତମେ ଏତିକି କଥା କହିଲା ସେ ଆମର ଭାଇ ଭଉଣୀ ମାନେ ଶୁଣିଲାଇନି, ସେମାନେ ମିଶା ଶୁଣ ଜାନ ତାଙ୍କର ପିଲାମାନଙ୍କୁ ମିଶା ଯେ ଯଦି ରହି ଗଲା ଅଛ ବୋଲେ ସ୍କୁଲ ପଠାଅ, ତାହେଲେ ଜବର ଜବର ଧନ୍ୟବାଦ, ଜୁହାର ଲାଗୁ।
0: ଜୁହାର ଲାଗୁ ଆଜ୍ଞା, ଜୁହାର ଲାଗୁ।
2: ହେଲେ ଆଶା ଆମେ ପାଠ ପଢୁ, ବାବୁ କହିଦେଲା କେଡେ
3: ବଢିଆ କଥା କହିଲା ବାବୁ,
2: ତାକେ ଗୀତ ଶୁଣେଇ ସାରଦା କଲେ ଡୁଲଲା।

0: ସବୁଲୋକ୍ତ ଶୁଣିଲୁ ଶାରଦା ହେଲୁ କଥାବାର୍ତ୍ତା ଶୁଣିଲୁ ମାତ୍ର ଗୋଟିଏ କଥା ମୁଁ ଯେଉଁ ଫର୍ତ୍ତୁ କହିଲି ଗାଗଡ଼କେ ଯତ୍ନ ଜାଗ୍ରତ ରୁହା ଯଦି ବେଶୀ ଝାଡ଼ା ବାନ୍ତି ହେଇଗଲାନି ଜବର ଯଦି ଜ୍ୱର ମୁଣ୍ଡ ଦୁଗା ହେଇକରି ଯଦି ସର୍ଦି ହେଇଗଲାନି ଆମକୁ ଯଦି ଲୋସୁନ କକଲି ହେଇଗଲାନି
1: ତାହେଲେ
0: ଜବର କଥାବାର୍ତ୍ତା ନ କରୁନି ବେଲ ହେଇଗଲା ଯୁବେ
1: ଜୁଆର ଲାଗ ପାଇବୁନି ମନ
0: ଆର ଜୁଆର ଲାଗ।

ସକାଳର ବର୍ଣ୍ଣବିବା ବର୍ଣ୍ଣାଳୀ କ୍ରମରେ ମହ୍ଲାର କାର୍ଯ୍ୟକ୍ରମ ଭେଟିଦେବୁ 7:25। ଏଥିରେ ଗାଁ କାହାଣୀରେ ଶୁଣିବେ ନବରଙ୍ଗପୁର ଜିଲ୍ଲାର ସେମଳା ଗାଁ ସମ୍ପର୍କରେ। ବିଶେଷ ପ୍ରସଙ୍ଗରେ ଶୁଣିବେ ବିଶ୍ୱ ଆଦିବାସୀ ଦିବସରେ ଆଦିବାସୀଙ୍କର ଭୂମିକା କ'ଣ ରହିଥିଲା। ସକାଳ 8:30 ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ ପ୍ରଚାର କରିବୁ 12:30। କେତୋଟି ଭକ୍ତିଗୀତ ଶୁଣିବେ ଦିନ 12:50। ଶିଳ୍ପୀମାନେ ହେଲେ ଭୀମସେନ ଯୋଶୀ, କବିତା କୃଷ୍ଣମୂର୍ତ୍ତି ଏବଂ ଚିତ୍ରା ସିଂ। ଦିନ 1:20 ଘର ଓ ଘରଣୀରେ ଶୁଣିବେ ସାକ୍ଷାତକାର ନାରୀମାନେ କାର୍ଯ୍ୟକ୍ଷେତ୍ରରେ ପୁରୁଷଙ୍କ ସମାନ କ୍ଷମତାଶୀଳ କି ଏବଂ ଅନ୍ୟ ଏକ କଥାବାର୍ତ୍ତାର ବିଷୟ ରହିଛି ଆଖି ଥିଲେ ସବୁ ସୁନ୍ଦର। ସକାଳ 9:30 ଶୁଣିବେ ବନମଲ୍ଲିକା କାର୍ଯ୍ୟକ୍ରମ, ଏଥିରେ ସ୍ଥାନ ପାଇଛି ନାଟଗୁରୁ ଚନ୍ଦ୍ରଶେଖର ମହାପାତ୍ରଙ୍କ ସହ କିଛି କଥାବାର୍ତ୍ତା। ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଚୟନ ଶୁଣିବେ 9:30। ଏଥିରେ କବି ସବ୍ୟସାଚୀ ବିଷୋଇଙ୍କ ସହିତ ଆଳାପ ଏବଂ କବିତା ଆବୃତ୍ତି ଶୁଣିବେ। ତାହା ସହିତ ସ୍ଥାନ ପାଇଛି ରାଧାମୋହନ ପାଣିଗ୍ରାହୀଙ୍କ କ୍ଷୁଦ୍ର ଗଳ୍ପ ଅଦୃଷ୍ଟ ବନ୍ଧନ। ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ 10:00। କିଷାନବାଣୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ 8:00। ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ପ୍ରଚାର କରିବୁ 8:15। ଏଥିରେ ଶୁଣିବେ ପରିବାର ଓ ସମାଜର ସ୍ୱଚ୍ଛତା ପ୍ରତି ଦାୟିତ୍ୱ କ'ଣ, ଏ ସମ୍ପର୍କରେ ଏକ ସାକ୍ଷାତକାର ଶୁଣିବେ। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 7:30। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ।

କୁଛ୍ କୁଛ୍ ହୋତା ହେ ଏହି କଥାଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପ୍ରଥମ ଗୀତଟି। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତିକାର ସମୀର। ସଙ୍ଗୀତରେ ସଜେଇଛନ୍ତି ଯତୀନ ଲଲିତ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ସଲାମି କଥାଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ ଆଶା ଭୋସଲେ ଏବଂ କୁମାର ସାନୁ। ମଦନ ପାଲଙ୍କ ଗୀତ, ସଙ୍ଗୀତ ନଦୀମ ଶ୍ରବଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର ବର୍ତ୍ତମାନ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 172ତମ ଭାଗ।

ଭଗବାନ ସ୍ୱୟଂ ବୃତ୍ରାସୁରକୁ ବିନାଶ କରିବାକୁ ଚାହିଁନାହାନ୍ତି। ସେ ଦେବଗଣଙ୍କୁ ଅଥର୍ପ ମୁନିଙ୍କ ପୁତ୍ର ଦଧିଚିଙ୍କ ଶରଣାପନ୍ନ ହେବାକୁ ପରାମର୍ଶ ଦେଇଛନ୍ତି। ଦଧିଚି ମୁନି ପ୍ରସନ୍ନ ହୋଇ ଯେବେ ତାଙ୍କ ଅସ୍ଥି ପ୍ରଦାନ କରିବେ, ତେବେ ସେହି ଅସ୍ଥି ନିର୍ମିତ ବଜ୍ର ଦ୍ୱାରା ବୃତ୍ରାସୁରକୁ ଇନ୍ଦ୍ର ନିହତ କରିବାକୁ ସମର୍ଥ ହେବେ ଏବଂ ଦେବଗଣ ନିଜ ନିଜ ତେଜ ଆଉ ଅସ୍ତ୍ରଶସ୍ତ୍ର ଫେରିପାଇବେ। ଏତିକି କହି ଭଗବାନ ବିଷ୍ଣୁ ଅନ୍ତର୍ହିତ ହୋଇଛନ୍ତି।

0: इति श्रीमद्भागवते महापुराणे पारमहंस्यं संहितायं षष्ठ स्कंधे वृत्रासुरयुद्ध वर्णनम नाम दशमोऽध्यायः।
1: ଶୁଣିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 182ତମ ଭାଗ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଯୁବଶକ୍ତି କାର୍ଯ୍ୟକ୍ରମ, କିଛି ବିଜ୍ଞାପନ ପରେ ଆଞ୍ଚଳିକ ସମ୍ବାଦ ପରେ ଆଜିର ପ୍ରସଙ୍ଗ ଶୁଣିବେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଲେଭେଲହୁଡ୍ ମିଶନ।

0: ଦେଶପ୍ରେମର ପରିଭାଷା କେବଳ ଯୁଦ୍ଧ କିମ୍ବା ନାରାବାଜି ମଧ୍ୟରେ ସୀମିତ ନୁହେଁ, ବରଂ ଦେଶର ବିକାଶ ଓ ସମାଜ ପ୍ରତି ନିଷ୍ଠାବାନ ହେବା ଜରୁରୀ। ନୂତନ ଚିନ୍ତାଧାରା ଓ ଆତ୍ମନିର୍ଭରଶୀଳତାକୁ ପାଥେୟ କରି ବଢ଼ିବା ଆବଶ୍ୟକ। ଷ୍ଟାର୍ଟଅପ୍, ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ ଏବଂ ନୂତନ ଅନୁସନ୍ଧାନ ମାଧ୍ୟମରେ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଆଜିର ସବୁଠାରୁ ବଡ଼ ରାଷ୍ଟ୍ରସେବା, ନାଗରିକଙ୍କ ଦାୟିତ୍ୱବୋଧ ଯେପରିକି ମତଦାନରେ ଅଂଶଗ୍ରହଣ କରିବା, ଟ୍ରାଫିକ୍ ନିୟମ ମାନିବା, ପରିବେଶର ସୁରକ୍ଷା ଏବଂ ନିଜ କର୍ତ୍ତବ୍ୟ ସଠିକ୍ ଭାବେ ପାଳନ କରିବା ହେଉଛି ଅସଲ ଦେଶପ୍ରେମ। ସୋସିଆଲ ମିଡିଆରେ କୌଣସି ଘୃଣା ଭାବ ପରିବର୍ତ୍ତେ ସକାରାତ୍ମକ ଚିନ୍ତାଧାରା ଏବଂ ଭାରତୀୟ ସଂସ୍କୃତିର ଗୌରବ ପ୍ରଚାର କରିବା, ଜାତି, ଧର୍ମ ଏବଂ ଭାଷାଗତ ଭେଦଭାବରୁ ଉର୍ଦ୍ଧ୍ୱକୁ ଯାଇ ଏକ ସମୃଦ୍ଧ ଏବଂ ଏକତାବଦ୍ଧ ସମାଜ ଗଠନରେ ସହଯୋଗ କରିବା, ଆମର ଐତିହ୍ୟ ଓ ସଂସ୍କୃତିକୁ ସମ୍ମାନ ଜଣାଇବା, ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଏବଂ ଆମର ସମୃଦ୍ଧ ଇତିହାସରୁ ପ୍ରେରଣା ନେଇ ଆଗକୁ ବଢ଼ିବା, ଦକ୍ଷତା ବିକାଶ ଯେପରିକି ଶିକ୍ଷା, କ୍ରୀଡ଼ା, କଳା ଏବଂ ଗବେଷଣା କ୍ଷେତ୍ରରେ ନିଜକୁ ଶ୍ରେଷ୍ଠ କରି ବିଶ୍ୱସ୍ତରରେ ଦେଶର ନାଁକୁ ଉଜ୍ଜଳ କରିବା, ସମାଜସେବା କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବା, ସ୍ଥାନୀୟ ସମସ୍ୟା ଯଥା ନିରକ୍ଷରତା, ଗରିବୀ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରିବା। ଯେତେବେଳେ ଜଣେ ଯୁବକ ନିଜର ବ୍ୟକ୍ତିଗତ ଉନ୍ନତି ସହିତ ରାଷ୍ଟ୍ରର ପ୍ରଗତିକୁ ଯୋଡ଼ି ଦିଏ, ସେତେବେଳେ ଦେଶପ୍ରେମ ଏକ ସକାରାତ୍ମକ ପରିବର୍ତ୍ତନର ରୂପ ନିଏ। ଏହି ଅବସରରେ ଆଜି ରହିଛି ଆଲୋଚନା ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରୀତିର ଭାବନା, ଏ ସମ୍ପର୍କରେ ଆଲୋଚନା କରୁଛନ୍ତି କର୍ଣ୍ଣେଲ ଦେବରାଜ ମଲ୍ଲିକ।
1: ଜୟ ହିନ୍ଦ, ଜୟ ଭାରତ। ଦେଶ ଦୁଇ ଦିନ ପୂର୍ବେ 80ତମ ସ୍ୱାଧୀନତା ଦିବସ ମନାଇଥିଲା। ପୁରା ଦେଶ ମନ ପ୍ରାଣ ଦେଇ ଛୋଟ ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ସମସ୍ତ ନାଗରିକ ହର ଘର ତ୍ରିରଙ୍ଗା ଏବଂ ସ୍ୱାଧୀନତା ଦିବସ ମନାଇଥିଲା। ଆଉ ସେହି ତ୍ରିରଙ୍ଗା ପାଇବା ପଛରେ ଅନେକ ପ୍ରଶ୍ନ ଆସେ କି ତ୍ରିରଙ୍ଗା ବା ସ୍ୱାଧୀନତା ଏତେ ସରଳରେ ଆମେ ପାଇଥିଲେ କି ସଂଘର୍ଷମୟ ଥିଲା। 800 ବର୍ଷ ଗୁଲାମରୁ ମୁକ୍ତି ପାଇବା ପାଇଁ ସେ ଯେଉଁ ସଂଘର୍ଷ ମନେ ପକାଇଲେ ମନୋଭାବ ଆହତ ହୋଇଆସେ। ସଂଘର୍ଷ ଥିଲା ବ୍ରିଟିଶ ରାଜର ଲାଠିମାଡ଼, ଜେଲର ଚାରିକାନ୍ଥର କରୁଣା, ବନ୍ଧୁକର ଗୁଳି, ଫାଶୀର ଫନ୍ଦା, ଆଣ୍ଡାମାନ ସେଲୁଲାର ଜେଲର କରୁଣ କାହାଣୀ, ପଞ୍ଜାବର ଜଲିଆନାବାଦ ବଳିଦାନ ଏବଂ କ୍ରାନ୍ତିକାରୀଙ୍କର ତ୍ୟାଗ। ଆଉ ତାହା ମଧ୍ୟରେ ଥିଲା ଅନେକ ଆକ୍ରୋଶ, ଯାହାକି ଅଙ୍ଗ୍ରେଜ ଶାସକଙ୍କର ଅହଙ୍କାର, ଯାତନା ଏବଂ ତାଡ଼ନା। ଏସବୁ ସଂଘର୍ଷ ପରେ ଆସିଲା 14th August, ଦେଶର ବିଭାଜନର ବିଭୀଷିକା, ଯାହାକୁ ପାର୍ଟିସନ ଡେ ବୋଲି ଆମେ କହେ। 1.5 କୋଟି ଲୋକଙ୍କର ବାସଶୂନ୍ୟ, ମାତୃଭୂମି ଛାଡ଼ିବାକୁ ପଡିଲା ଏବଂ ହଜାର ହଜାର ଲୋକଙ୍କର ଭୁଖମରୀରେ ପ୍ରାଣ ତ୍ୟାଗ କଲେ। ଆଉ ଦେଶ ଦୁଇ ଭାଗ ହେଲା। 17 ଅଗଷ୍ଟକୁ ବିଭାଜନର ରେଖାଙ୍କିତ ହେଲା। ଏହା ପାଇଁ କୌଣସି ପୂର୍ବ ପ୍ଲାନ ନଥିଲା ଏହି ବିଭୀଷିକାକୁ ସମ୍ମୁଖୀନ ହେବା ପାଇଁ। ଆଉ ଆମେ ପାଇଲେ ତ୍ରିରଙ୍ଗା। ଆଜିର ଯୁବପିଢ଼ିଙ୍କୁ ଏହି କରୁଣମୟ କାହାଣୀ ମନେ ପକେଇବା ଦିନ ପାଇଁ ଦରକାର ପଡୁଛି। ଆଜି ଯୁବପିଢ଼ିକୁ ମୋର ଅନୁରୋଧ, ଦେଶ ସେବାରେ ହାତକୁ ହାତ ବଢାଇ ବଢି ଉଠିବା ନୂତନ ଦେଶ, ଯେଉଁଠି ସମ୍ବିଧାନକୁ ସମ୍ମାନ, ନ୍ୟାସନାଲ ପ୍ରପର୍ଟିର ସୁରକ୍ଷା, ସରକାରୀ ଏବଂ ବେସରକାରୀ ସମ୍ପତ୍ତିକୁ ନଷ୍ଟ ନ କରିବା, ମାଦକ ଦ୍ରବ୍ୟ ତଥା ଡ୍ରଗ୍ସ ଠାରୁ ଦୂରେଇ ରହିବା ଆଜିର ଯୁବପିଢ଼ି ପାଇଁ ଆହ୍ୱାନ। କେବଳ ନିଜ ପାଇଁ ଚିନ୍ତା ନ କରି ଦେଶ ପାଇଁ ଏବଂ ଅନ୍ୟର ଭଲ ପାଇଁ ପ୍ରୟାସ କରିବା, କେବେ ହେଲେ ଅନ୍ୟଙ୍କୁ ଅସମ୍ମାନ ନ କରିବା ଆଜିର ଚିନ୍ତାଧାରା। ନିଜକୁ ଗଢି ଉଠିବା ଦେଶ ସେବା ପାଇଁ, ମାତୃଭୂମିକୁ ବାହ୍ୟ ଦେଶରୁ ରକ୍ଷା କରିବାକୁ ଏବଂ ଇଣ୍ଟରନାଲ ଡିଷ୍ଟର୍ବାନ୍ସରେ ସୁରକ୍ଷା ବଳ ତଥା ପୋଲିସ ଫୋର୍ସକୁ ସାହାଯ୍ୟ କରିବା। ଭଲ ସୁଯୋଗ ଆସିଛି ଅଗ୍ନିପଥ ସ୍କିମ, ଯେଉଁଥିରେ ଯୁବପିଢ଼ିଙ୍କୁ ସମ୍ପୂର୍ଣ୍ଣ ସୁଯୋଗ ମିଳେ ତିନୋ ସେନାରେ ଦେଶ ପାଇଁ ବହୁତ କିଛି କରିବା। ଇଣ୍ଡିଆନ ଡିଫେନ୍ସ ଫୋର୍ସ ୱିଲ୍ ଗେଟ୍ ମୋର ୟଙ୍ଗ ପିପୁଲ, ଆମେ ୟଙ୍ଗ ଆର୍ମି ଦେଖିବା। ତାହା ବ୍ୟତୀତ ସେନାରୁ ନିବୃତ୍ତ ପରେ ଅନେକ ସ୍କୋପ ଅଛି ସିଭିଲି ଏମ୍ପ୍ଲୟବିଲିଟି ପାଇଁ। ତେଣୁ ଚାଲ ଆମେ ସମସ୍ତେ ଶପଥ ନେବା, ଦେଶ ସର୍ବପ୍ରଥମ, ତ୍ୟାଗ ଓ ନିଷ୍ଠାର ସହ ଦେଶକୁ ବିକଶିତ କରି ଗଢି ଉଠିବା। ଆଉ ଅନ୍ତିମରେ ମନେ ପକାଇବା, ସାରେ ଯାହା ସେ ଅଛ ହିନ୍ଦୁ ସୀତା ଆମାରା। ଜୟ ହିନ୍ଦ, ଜୟ ଭାରତ।

0: ନିର୍ଦ୍ଦିଷ୍ଟ ସମୟରେ ପାଇଥାଉ,
1: ଆଜ୍ଞା
0: ଯେଉଁ ଜଳ ଆମର ବିଭିନ୍ନ ପ୍ରକାର ଜମି, କୂଅ ଇତ୍ୟାଦିକୁ ପରିପୃଷ୍ଟ କରିଥାଏ। ତେଣୁ ଏଇ ଯେଉଁ ଜଳ ସ୍ରୋତ ଗୁଡ଼ିକ ଯଦି ଭରପୁର ରହିଲା, ତାହେଲେ ଆମେ ଜଳ ସବୁବେଳେ ପାଇପାରିବା। ତେଣୁ
1: ଆଚ୍ଛା
0: ବର୍ତ୍ତମାନ ସଂରକ୍ଷଣ କଥା ଆସିଲା, ଜଳ ସଂରକ୍ଷଣ କଥା ମୁଁ ଚିନ୍ତା କରୁଛି କାହିଁକି ନା, ଆସ୍ତେ ଆସ୍ତେ ଆମର ଯେଉଁ ଭୂତଳ ଜଳ ସେଟା ଧୀରେ ଧୀରେ ଧୀରେ ନିମ୍ନଗାମୀ ହେଉଛି। ଯେଉଁଠି ଆପଣମାନେ ଦେଖୁଥିବେ ଯେ ପ୍ରଥମେ କମ୍ ଖୋଳିଦେଲେ ପାଣି ବାହାରୁଥିଲା, କୂଅମାନେ ଶୁଖୁନଥିଲା, କିନ୍ତୁ ବର୍ତ୍ତମାନ ସେ ଅବସ୍ଥା ନାହିଁ। ଏହାର ମୁଖ୍ୟ କାରଣ ହେଲା ଆମର ଯେଉଁ ଗଛପତ୍ର ଆମେ ଜଙ୍ଗଲକୁ ନଷ୍ଟ କରୁଛେ, ତେଣୁ ସେ ଗଛପତ୍ର ଯେଉଁ ଜଳକୁ ମାଟି ଭିତରେ ପ୍ରବେଶ କରିବା ପାଇଁ ସାହାଯ୍ୟ କରୁଥିଲା,
1: ଆଜ୍ଞା
0: ତାର ଅଭାବ ବା ବାଧା ଯୋଗୁଁ ଜଳସ୍ତର ମଧ୍ୟ କମି କମି ଯାଉଛି। ତେଣୁ ଆମର ଗୋଟେ ନିର୍ଦ୍ଦିଷ୍ଟ ସମୟରେ ବର୍ଷା ହେଲେ ଯେଉଁ ଉପର ଜଳସ୍ତର ସେଟା ନିଶ୍ଚିତ ଭାବେ ବଢ଼େ, ଏବଂ ଧୀରେ ଧୀରେ ଯେତେବେଳେ ବର୍ଷା ଛାଡ଼ିଯାଏ ସେ ଜଳସ୍ତର କମିଯାଏ। ଆପଣ ଲକ୍ଷ୍ୟ କରିଥିବେ କୂଅମାନଙ୍କରେ କେମିତି ପାଣି ସ୍ତର କମେ। ଆଉ ଗୋଟେ ଜଳସ୍ତର ହେଲା ଗଭୀର ଜଳସ୍ତର, ଯୋଉଟାକି 150-150-200 ଫୁଟ ତଳେ ଗୋଟେ ପେରିନିଆଲ ସ୍ରୋତ, ଚିରସ୍ରୋତା ଗୋଟେ ସ୍ରୋତ ବହୁଥାଏ ପଥର ଭିତରେ, ତାକୁ ଆମେ ନଳକୂପ ଇତ୍ୟାଦି ଦ୍ୱାରା ବାହାର କରିକି ବ୍ୟବହାର କରିଥାଉ। ତେଣୁ ଏଇ ଦୁଇ ପ୍ରକାର ଜିନିଷକୁ ଆମେ ସଂରକ୍ଷଣ କରିବାର ଯେତେବେଳେ କଥା ଆସିଲା,
1: ଆଚ୍ଛା
0: ଏଇ ଯେଉଁ ନଦୀ ବନ୍ଧ କୂପ ଏଇଟା ସବୁ ନିଶ୍ଚିତ ଭାବେ ବର୍ଷା ଜଳ ଉପରେ ନିର୍ଭର କରିଥାଏ,
1: ଆଜ୍ଞା
0: କିନ୍ତୁ ଯେଉଁ ଗଭୀର ସ୍ତର ଯୋଉଟା ଜଳ ରହିଛି ସେଟା ଗୋଟେ ଚିରନ୍ତନ ସବୁବେଳେ ବହୁଥାଏ। କିନ୍ତୁ ଉପର ଜଳରୁ ଯଦି ସେଟା ଠିକ ଭାବେ ରିଚାର୍ଜ ନ ହେଲା, ସେ ଜଳସ୍ତର ମଧ୍ୟ ଦିନେ ଧୀରେ ଧୀରେ କମି କମି ଯାଏ।
1: ଆଚ୍ଛା
0: ତେଣୁ ଦେଖିବେ ଯେଉଁ ଗଭୀର ଜଳ ନଳକୂପ ଗୁଡ଼ିକରେ ଆଗରୁ ଅଳ୍ପ ଖୋଳିଦେଲେ ପାଣି ଆସୁଥିଲା, ବର୍ତ୍ତମାନ ସେଟା ବହୁତ ଦୂର ପର୍ଯ୍ୟନ୍ତ ଖୋଳିବାକୁ ପଡୁଛି, ଯେହେତୁ ଜଳସ୍ତର ବହୁତ କମି କମି ଯାଇଛି। ତେଣୁ ଆମେ ସଂରକ୍ଷଣ କଥା ଆମ ମୁଣ୍ଡକୁ ଆସିଲା, ତେଣୁ ଜଳ ସଂରକ୍ଷଣ ବର୍ତ୍ତମାନ ଏକ ଅନିବାର୍ଯ୍ୟ ହୋଇପଡ଼ୁଛି। ପ୍ରତ୍ୟେକ ମଣିଷ ପାଇଁ, ପଶୁପକ୍ଷୀ ପାଇଁ, ଚାଷ ପାଇଁ ଏସବୁକୁ ସାଇତି ରଖିବା ନିହାତି ଆବଶ୍ୟକ।
1: ଏଥିରେ ରହିଲା ସାର୍ ସୂକ୍ଷ୍ମ ଜଳସେଚନ ପ୍ରଣାଳୀ, ଏହା କଣ ସାର୍?
0: ଦେଖନ୍ତୁ, ଜଳସେଚନ ସେଚନ ମାନେ ସିଞ୍ଚନ କରିବା ବା କୃଷି ପାଇଁ ଏଟା ଉଦ୍ଦିଷ୍ଟ। କୃତ୍ରିମ ଉପାୟରେ ଚାଷ ଜମିକୁ ଜଳ ଯୋଗାଇବାକୁ ଆମେ ଜଳସେଚନ ବୋଲି କହିଥାଉ, କୃତ୍ରିମ ଉପାୟରେ, ପ୍ରାକୃତିକ ଉପାୟ ନାହିଁ। ସେଥିରେ ଜଳସେଚନ ବିଭିନ୍ନ ପ୍ରକାରର ରହିଛି, ଫ୍ଲଡ ଇରିଗେସନ, କେନାଲ ଇରିଗେସନ, ଫ୍ୟୁରୋ ଇରିଗେସନ, ବେସିନ ଇରିଗେସନ, ବିଭିନ୍ନ ପ୍ରକାର ଗଛକୁ ଆମେ ପାଣି ଦେବାର ବ୍ୟବସ୍ଥା କରୁଛୁ। ଫ୍ଲଡ ଇରିଗେସନ ଆପଣ ଦେଖିବେ ପାଣିକୁ ଆମର ଯୋଉ ଚାଷ ଜମିରେ ଛାଡ଼ି ଦିଆଯାଏ, ଏହା ଭାସି ଭାସି ଯାଇକି ଜଳ ପ୍ଲାବିତ କରେ, ବହୁତ ସମୟ ପାଣି ନଷ୍ଟ ହୁଏ। ଆମେ ଚାଷ କରିବା ପୂର୍ବରୁ ଦେଖିଥିବେ ପାଣିକୁ ଆମେ ପୁରା ମଡେଇ ଦଉ ଜମି ଭିତରେ, ସେଟାକୁ ଫ୍ଲଡ ଇରିଗେସନ କୁହାଯାଏ। ଆଉ କିଛି କଣ କରାଯାଏ, କିଛି ନାଳି ବା କେନାଲ କରିକି ପାଣିକୁ ପହଞ୍ଚେଇ ଦିଅନ୍ତି କିଏରୀ ପର୍ଯ୍ୟନ୍ତ, ଆଉ କିଛି ମାଟି ତଳେ ପାଇପ ବିଛେଇ କିମ୍ବା ଅନ୍ୟ କୌଣସି ଉପାୟରେ ପାଣିକୁ ଛାଡ଼ିଥାନ୍ତି, ଆଉ କିଛି ନାଳ କରି ବେସିନ ଇରିଗେସନ କରୁଛେ। ଧରନ୍ତୁ ଆମେ କୌଣସି ଗୋଟେ ଅର୍ଚାର୍ଡ କରୁଛେ କି ଗଛ ଲଗାଉଛେ, ବଗିଚା ଲଗାଉଛେ, ଗଛ ମୂଳରେ ଗୋଟେ ବେସିନ କରାଯାଏ ଏବଂ ସେଠିକି ପାଣି ଛଡ଼ାଯାଏ ଗଛ ପାଇବ ବୋଲି। ତେଣୁ ଏଇପରି ବିଭିନ୍ନ ପ୍ରକାର ଜଳସେଚନ ପ୍ରଣାଳୀ ରହିଛି, କିନ୍ତୁ ତା ଭିତରେ ଯୋଉ ଆପଣ କହିଲେ ସୂକ୍ଷ୍ମ ଜଳସେଚନ, ସେଥିରେ କଣ କରାଯାଏ ନା, କମ୍ ପରିମାଣର ପାଣିରେ ଯେତିକି ଗଛ ପାଇଁ ଆବଶ୍ୟକ ସେତିକି ପାଣି କେମିତି ଗଛ ପାଖରେ ପହଞ୍ଚିବ ସେ ବ୍ୟବସ୍ଥା କରାଯାଇଥାଏ। ଏହାଦ୍ୱାରା ଆବଶ୍ୟକର ଅଧିକ ଜଳର ବ୍ୟବହାରକୁ ଆମେ ନିୟନ୍ତ୍ରଣ କରିଥାଉ। ଜମିରେ ଥିବା ଫସଲର ଯେତିକି ଆବଶ୍ୟକତା ଥାଏ ତାଠାରୁ ଅଧିକ ଜଳ ଆମେ ଦେଇନଥାଉ, ଅଧିକ ଜଳ ଦେଲେ ଜଳ ନଷ୍ଟ ହୁଏ। ତେଣୁ କମ୍ ପରିମାଣର ଜଳ ଫସଲକୁ ଯୋଗାଇବା ପାଇଁ ଆମେ ଏଇ ଯେଉଁ ସୂକ୍ଷ୍ମ ଜଳସେଚନ, ମୁଖ୍ୟତଃ ସ୍ପ୍ରିଙ୍କ୍ଲର ଇରିଗେସନ ବା ଛିଞ୍ଚା ଜଳସେଚନ, ଆଉ ଦ୍ୱିତୀୟ ହେଲା ଡ୍ରିପ୍ ବା ବୁନ୍ଦା ଜଳସେଚନକୁ ବ୍ୟବହାର କରିଥାଉ, ଏହାକୁ ସୂକ୍ଷ୍ମ ଜଳସେଚନ କୁହାଯାଏ।
1: ଆଚ୍ଛା ଆଚ୍ଛା, ଏ ଡ୍ରିପ୍ ଆଉ ସ୍ପ୍ରିଙ୍କ୍ଲର କହିଲେ ଯେ ସାର ଜଳସେଚନ, ଏ ମଧ୍ୟରେ ପାର୍ଥକ୍ୟ କ'ଣ?
0: ପାର୍ଥକ୍ୟ ସ୍ପ୍ରିଙ୍କ୍ଲର ଇରିଗେସନ ହେଲା ଆପଣଙ୍କର କିଛିଟା ପାଇପ ଦ୍ୱାରା ଚାପ ପ୍ରୟୋଗ କରି ଗୋଟେ ମୋଟରରେ ଲଗାଗଲା, ପାଣିର ସ୍ରୋତରୁ ମୋଟରରେ ଗୋଟେ ପ୍ରେସର ଦେଇକି ପାଣିଟାକୁ ବିଭିନ୍ନ ପାଇପରେ ଛଡ଼ାଗଲା ଯେଉଁ ଜାଗାରେ ଦରକାର, ଏବଂ ସେଇ ପାଇପରେ କିଛି ଇଏ ରେଜର ଥାଏ ଆଉ କିଛି ନୋଜଲ ଦେଇଥାଏ, ଯୋଉଟାକି ବର୍ଷା ଭଳି ପାଣିକୁ ସେ ଛିଞ୍ଚିକିରି ପୁରା ସେଇ ସମତଳ ଅଞ୍ଚଳକୁ ଓଦା କରିଥାଏ ନୋଜଲ ମାଧ୍ୟମରେ। ଏହା ପାଣିର ଫସଲ, ବଗିଚା, ଲନ୍ ଇତ୍ୟାଦି ପାଇଁ ପ୍ରୟୋଗ କରାଯାଏ। ଏଇଟା ବର୍ଷା ଜଳ ଭଳି ବୁନ୍ଦା ବୁନ୍ଦା ହେଇ ପାଣି ବିଛାଡ଼ିକି ପଡ଼ିଥାଏ ଏବଂ ସମାନ ପରିମାଣରେ ପଡ଼ିଥାଏ।
1: ସାର ଏ ଡ୍ରିପ୍ ଜଳସେଚନ କେଉଁ ଫସଲ ପାଇଁ ସବୁଠାରୁ ମାନେ ଭଲ?
0: ଏଇଟା ମୁଁ କହିଲି ସ୍ପ୍ରିଙ୍କ୍ଲର ଇରିଗେସନ କଥା। ଡ୍ରିପ୍ କହିଲେ କଣ କରାଯାଏ ନା, ପାଇପ ଦ୍ୱାରା ଆମେ ଯୋଉ ଚାଷ କରିଥାଉ, ଯୋଉ ଫସଲ ଚାଷ କରିଥାଉ, ତାର ମୂଳ ପର୍ଯ୍ୟନ୍ତ ପାଇପ ବିଛାଯାଏ ଏବଂ ସେଠି ଗୋଟେ ଡ୍ରିପର ଲାଗିଥାଏ, ସେଥିରୁ ବୁନ୍ଦା ବୁନ୍ଦା ହେଇ ଜଳ ସେ ଯୋଉ ଫସଲର ଚେର ଅଞ୍ଚଳ

0: ଯାହାକୁ ଆମେ ରାଇଜୋସ୍ଫିୟର ବୋଲି କହିଥାଉ, ଯେଉଁ ଫସଲର ଚେର ଯେତେ ବାଟ ଗଲା ସେଟାକୁ ରାଇଜୋସ୍ଫିୟର କୁହାଯାଏ। ସେ ରାଇଜୋସ୍ଫିୟରକୁ ବୁନ୍ଦା ବୁନ୍ଦା ଜଳ ଓଦା କରି ରଖିଥାଏ ମାଟି ମାଟିକୁ, ଫଳରେ ଗଛର ଚେର ମାଟିରୁ ସମସ୍ତ ପ୍ରକାର ଜଳ ସଂଗ୍ରହ କରିବାରେ ସହଜ ହୋଇଥାଏ। ଏଟା ହେଉଛି ଡ୍ରିପ୍ ଇରିଗେସନ୍।
1: ଆଚ୍ଛା, କେଉଁ ଫସଲ ପାଇଁ ଡ୍ରିପ୍ ଜଳସେଚନ ସବୁଠାରୁ ଉପଯୁକ୍ତ ସାର୍? କ'ଣ କ'ଣ ଫସଲ ଏହାର ଉପଯୁକ୍ତ?
0: ଯେଉଁ ଫସଲ ଗୁଡ଼ିକ ଆମେ ଧାଡ଼ିରେ ଲଗାଉ, କିଛିଟା ଦୂରତା ରଖି ଲଗାଉ, ବିଭିନ୍ନ ପ୍ରକାର ଫସଲ ପାଇଁ ମଧ୍ୟ ଏଟା ବ୍ୟବହାର କରାଯାଏ। ଯଥା ପନିପରିବା, ଫଳ ବଗିଚା, ଫୁଲ ଚାଷ, ସବୁଜ ଗୃହର ଫସଲ, ଏସବୁ ପାଇଁ ଡ୍ରିପ୍ ଇରିଗେସନ୍ ଉପଯୁକ୍ତ।
1: ସୂକ୍ଷ୍ମ ଜଳସେଚନ ଦ୍ୱାରା କେତେ ପରିମାଣରେ ପାଣି ସଞ୍ଚୟ ହୋଇପାରିବ ସାର୍?
0: ସାଧାରଣତଃ ଫ୍ଲଡ୍ ଇରିଗେସନ୍ ବା ଖୋଲା ଜମିରେ ଯେଉଁ ପାଣି ମଡ଼ାଇବା ବ୍ୟବସ୍ଥା, ତା ଅପେକ୍ଷା ସ୍ପ୍ରିଙ୍କ୍ଲରରେ ଯଦି ଆମେ ଜଳ ଦେବା 50% କମ୍ ଜଳ ବ୍ୟବହାର ହୋଇଥାଏ। ଏବଂ ବୁନ୍ଦା ଜଳସେଚନ ଯଦି ଆମେ କରିବା ବା ଡ୍ରିପ୍ ଇରିଗେସନ୍, ସେଥିରେ ଦେଖିବା 70% ଜଳ ସଞ୍ଚୟ ହୋଇଥାଏ। ତେଣୁ ମୋଟ ଫ୍ଲଡ୍ ଇରିଗେସନ୍ରେ ଯଦି ଆମେ 100 ୟୁନିଟ୍ ପାଣି ଖର୍ଚ୍ଚ କରୁ, ସେଥିରୁ 70 ୟୁନିଟ୍ ଆମର ବଞ୍ଚିଥାଏ, ମାନେ 30 ୟୁନିଟ୍ରେ ସେତିକି ଜାଗାକୁ ଆମେ ଓଦା କରିପାରିବା ବା ଜଳସେଚନ କରିପାରିବା ବୁନ୍ଦା ଜଳସେଚନରେ। ସ୍ପ୍ରିଙ୍କ୍ଲରରେ ପ୍ରାୟ 30ରୁ 50% ଆମେ ଜଳ ସଞ୍ଚୟ କରିପାରିଥାଉ।
1: ଧନ୍ୟବାଦ ସାର୍, ଆପଣଙ୍କର ବହୁତ ମୂଲ୍ୟ ଆମର ଆକାଶବାଣୀକୁ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ, ନମସ୍କାର।
1: ନମସ୍କାର ସାର୍।
2: ଦେଖିଲ ସମାନ ମୋର ସମସ୍ୟାକୁ ସମାଧାନ ବୋଇଲା ପ୍ରାକ ହେଲା।
3: ତମେ କହିଲ ନାଇଁ କି ତମର ପାଣି ମାନେ ଅଣ୍ଟୁ ନାହିଁ ତମକୁ ବୋଲି, କେମିତି ଦରକାର ହବ କଣ ନାଇଁ କହିଛନ୍ତି, ତମେ ଶୁଣିକିନା ସେଇ ପଦ୍ଧତିଟା ଆପଣେଇବ।
2: ନାଇଁ ନାଇଁ, ଯୋଉଟା ବି ହଉ ଆମର ସମସ୍ୟା ଯଦି ଅଛି ବୋଲେ ତାର ସମାଧାନର ବାଟ ମିଶାର ଅଛି। ଆମେ ଟିକେ ବିଭାଗୀୟ କର୍ମକର୍ତ୍ତା ସହିତ ଭେଟଘାଟ କରିବାର ଅଛି, ଆହୁରି ସବୁ ରକମର ତାଲିମ ଦିଆହଉଛି, ତାର ପାଇଁ ସବସିଡି ମିଶାର ଅଛି ହେଲା। ଆଉ ଇଏ ତମର ଜଳସେଚନ ପଦ୍ଧତି ମିଶାର, ଯେତିକି ଆମର ସ୍ପ୍ରିଙ୍କଲ ପଦ୍ଧତି ହଉ ବୁନ୍ଦା ଜଳସେଚନ ହଉ, ଯେତିକି ତମର ବୁଝିଲି ଆଜି ହେଲା, ସବୁ ବି ଯଦି ଆମେ ଉପଯୋଗ କରିବା ଚାଷୀ ଭାଇ ଭଉଣୀ ମାନେ ବୋଲେ ଆମେ ଟିକେ ଜଳ ମଧ୍ୟ ସଂରକ୍ଷଣ କରିପାରିବା ହେଲା, ବୋଲେ ଉଣ ପାଣିରେ ମିଶାର ଚାଷବାସ କରିପାରିବା ହେଲା। ଯେ କଥାବାର୍ତ୍ତା ହେଇ ହେଇ ତ ଚାରିଆଡେ ମନ କେମିତି ଲାଗିଲାଣି ବୋଲ, ତମର ପାଇଁ ଗୋଟେ ଗୀତ ବାଜଣ ବ୍ୟବସ୍ଥା କରିଛି, ଶୁଣବା କି ହେଲେ?
3: ଶୁଣବା ଦିଦି।

0: ଏମିତି ଫିଙ୍ଗି ଦେଲେ ବଞ୍ଚି ଯାଉଥିଲା, ମାନେ ଏବେ ଧାନ ମାଣ୍ଡିଆ ସବୁ କିଛି ପୁରା ନିଗାଡି କରି ଶୁକା ପକା କରି କରିବାର ଅଛି
1: ଏବେ
0: ଏବେ ଆଗର ଚାଷ ଗୋଟେ ଅଲଗା, ଏବର ଚାଷ ଗୋଟେ ଅଲଗା।
1: କୋଉ ଚାଷ ଭଲ ଥିଲା, ଆଗରଟା ଭଲ ଥିଲା କି ଏବରଟା ଭଲ ଅଛି?
0: ନାଇଁ ଆଗରଟା ଭଲ ଥିଲା, କାହିଁକି ବୋଲେ ସେତେବେଳେ ଜମି ଉର୍ବର ଥିଲା, ଆମେ ସାର ପକାଉ ନଥିଲୁ। ଏବେ ମାନେ ଧାନ ମାଣ୍ଡିଆରେ ଯେମିତି ହେଲେ ସାର ପକାଇବାକୁ ପଡ଼ବ।
1: ସାର ନଦେଲେ ହଉ ନାହିଁ,
0: ସାର ନଦେଲେ ତ ଟୋଟାଲ ସେ ଜମି ନଷ୍ଟ ହେଲା ପରେ ହଉଛି।
1: ହଉଛି ହେଲେ ଆଗରେ କୋଉ ରକମର ମାଟି ଥିଲା?
0: ନାଇଁ ଆଗରେ ତ ଭଲ ଭୂମି ଥିଲା, ଏ ଯୋଉ ଔଷଧ ପତ୍ର ନ ଦେଇକରି ଖାଲି ଗୋବର ପତ୍ର ମାନେ ଚାଷ କରୁଥିଲେ।
1: ହେଲେ ଆଗରେ ଦେଖ ମାଟିରେ କେଞ୍ଚୁଆ ଥିଲା, ଉପକାରୀ ସବୁ କୀଟ ସବୁ ଥିଲେ, ଏବେ ଆଉ ଅଛି କି ଭାଇ?
0: ଏବେ କିଛି ନାହିଁ,
1: ସବୁ ମରିଗଲେ।
0: ହଁ ସେ ପୁରୁଣା ପଦ୍ଧତିରେ ଆମେ ଚଲାଉଛୁ, ଆଉ ସେଇ ହିସାବରେ ହେଉ ନାହିଁ ଚାଷ।
1: ହେଲେ ସାର ଦେବା ପାଇଁ ପଡୁଛି,
0: ସାର ଦେବାକୁ ପଡିବାକୁ
1: ବାଧ୍ୟ ହଉଛି। ହେଲେ ଆଗରୁ ପୁରା ସେ ମାଟିର ଉର୍ବରତା ବଢେଇବା ପାଇଁ ବୋଇଲେ ଆମେ ଚାଷୀ ଭାଇ ଭଉଣୀକୁ କଣ କରିବାକୁ ପଡିବ ଭାଇ?
0: ଏବେ କରିବୁ ବୋଲେ ହେବ, ମାନେ ସେଇ ହିସାବରେ ଗୋବର ଖତ ଏଇ ଛେଳି ସବୁ ପକାଇ କରି ମାନେ ସେ ସାରକୁ ଟୋଟାଲ ଛାଡ଼ବାର ଅଛି, ତାହେଲେ ଯାଇକରି ସେ ଧାନ ମାଣ୍ଡିଆ ମିଶା ଭଲ ହବ।
1: କେବେ କେବେ ଚାଷ ଭଲ ହେଇଛି, କେବେ କେବେ ଖରାପ ମିଶା
0: ହେଲେ ତ ଚାଷ କରିବାଟା ଛାଡି ଦେଇଥାନ୍ତୁ। ଖରାପ ହେଉ କି ଭଲ ହେଉ ଆମେ ଚାଷ କରିବାଟା କରି ହଉଛି, ଆଉ
1: ବୋଲେ ଚାଷ କରିବାଟା ଆମର ଧର୍ମ, ଆମେ ତାକୁ କରିବାର ଅଛି,
0: କରିବାର ଅଛି
1: ନିକି। ଏବର ପିଲାମାନେ ଖାଲି ପାଠ ପଢ଼ବି ବୋଲୁଛନ୍ତି, ଚାଷବାସରେ ମନ ଦଉଛନ୍ତି କି ନାଇଁ ଭାଇ? ଏବର ଯେତିକି ମାନେ ପାଠ ପଢୁ ପିଲା ଯାକ ଆମର ଚାଷୀ ପରିବାରରେ ଥିଲେ ବି
0: ସେ ନଙ୍ଗଳ ତ ଧରି ପାରିବେ ନା,
1: ଜାଣିନାହାନ୍ତି କିଛି। ଧରିନିଅ ରୋଗ ପୋକ କିଛି ଦୁସିଲା କି ତାର ଲକ୍ଷଣ ଦେଖା ହେଲା, ତାପରେ କଣ କରୁଛ ଭାଇ?
0: ସେ ଆମର ଆଦିବାସୀ ମାନେ ସିନା ଡାଲ ବୋଲି ସେମିତିଟା ମାନେ ଆଣିକରି ଲଗେଇ ଦଉଛୁ, ସେଇଟା ମାନଙ୍କୁ ମାରିଲେ ବୋଲେ
1: ଔଷଧ ପତ୍ର ମାରୁଛ କି ନାଇଁ ସ୍ପ୍ରେ?
0: ହଁ ସ୍ପ୍ରେ ମିଶା ମଜୁର ମଜୁର
1: ମରା ହଉଛି। ହେଲେ କେତକୁ କେତେ ମିଶେଇବାର ସେ ବିଷୟରେ କିଏ ବୁଝେଇ ଦଉଛନ୍ତି?
0: ନାଇଁ ନାଇଁ ସେ ଦୁକାନ ବାଲା ଟିକେ ବୁଝିକରି ଯାଇକରି ଆମେ ଦେଖା ଶିଖା ହେଇକରି ମାରି ଦଉଛୁ।
1: ଘରେ ଗାଈ ଗୋରୁ ରଖିଛ କି ଭାଇ?
0: ଘରେ ଗାଈ ଗୋରୁ ରଖୁଛୁ।
1: କେତେଟା ପରା ଅଛି?
0: ସାତ ଆଠଟା
1: ଅଛି। ହେଲେ ଖାଲି ହଳ କରିବାକୁ ନା ନା କ୍ଷୀର ମିଶା ବିକ୍ରି ବଟା ଅଛି?
0: ମିଶା କରିବାଟା ଅଛି,
1: ବିକ୍ରି ବଟା କରୁଛ? ଛେଳି ଅଛି?
0: ହଁ ଛେଳି ଗୋଟେ ତିନି ଚାରିଟା ଅଛି।
1: କୁକୁଡ଼ା ବତକ?
0: ହଁ କୁକୁଡ଼ା ଅଛି, ବତକ ନାହିଁ,
1: ସବୁ ରଖିଛ। ସେଟା ମାନଙ୍କୁ ମିଶାର ଯତ୍ନ କିଏ ନଉଛି ଭାଇ ଘରର?
0: ଆମେ ନିଜେ ତ ନେବାକୁ ପଡୁଛି,
1: ନଉଛ? ହେଲେ ଚାଷବାସରେ ଖୁସିରେ ଅଛ ଭାଇ? ଧନ୍ୟବାଦ ଭାଇ, ନମସ୍କାର।
0: ନମସ୍କାର ଆଜ୍ଞା।
1: ତୁନି ପଡି ବସିକି ଶୁଣୁଛ କା, କିଛି କହିଲ ନାଇଁ, ମନକୁ ପାଇଲା କି ନାଇଁ? ହେଲେ
2: ମନକୁ ପାଇଲା ଦିଦି, ତମେ ଯେମିତି ଚାଷୀ ଭାଇଙ୍କର ସହିତ କଥା ହେଇଛ, ତାଙ୍କେ କେମିତି ଚାଷ କରୁଛନ୍ତି କଣ ନାଇଁ ସେ ବିଷୟରେ କହିଛନ୍ତି, ମୋର ମନକୁ ମାତ୍ର ପାଇଲା।
1: ନାଇଁ ସବୁ ଭିତରେ ଆମର ଗୋଟେ ଚେଷ୍ଟା ଥିବାର ଅଛି, ଆଉ ନୂଆ ଆଶା ରଖିଥିବାର ଅଛି, ଚାଷକୁ ନେଇକି ନୂଆ ଯୋଜନା କଣ କରିବି, ନୂଆ ନୂଆ ପ୍ରକାର ଚାଷ କେମିତି କରିବି, ଆଉ ଯାହା ବୁଝୁ ନାହିଁ ଆମକୁ ତ ବୈଷୟିକ ଜ୍ଞାନ ଦେବା ପାଇଁ ଆମର ବିଶେଷଜ୍ଞ ଆଜ୍ଞା ମାନେ ଅଛନ୍ତି କା, ଆମେ ଟିକେ ପରାମର୍ଶ କରିବାର ଅଛି, ଯାଇକି ମଝିରେ ମଝିରେ ଭେଟଘାଟ କରୁଥିବାର ଅଛି। ହେଲା ଯେ ମୁଇଁ ତ କହିଲି ଦେଖ ଦେହ ପା ଭଲ ନାହିଁ ବୋଲିକି ନା, ମନ ଟିକେ ସିଆଡେ କା ବୋଲ, ଘରେ ମା ଭଉଣୀ ଯେତେବେଳେ ହେଇଛି ବୋଲେ ଘରର ଚିନ୍ତା ଥିବ କା,
2: ଥିବ ତ
1: କେତେବେଳେ ବର୍ଷା ମିଶା ପଳେଇ ଆସିବ, ଦେଖ ମେଘ ଉଠେଇଲାଣି,
2: ଦେଖ ଅନ୍ଧାର କଳାହାଣ୍ଡିଆ ମେଘ କଲାଣି।
1: ହେଲେ କିସ ବୋଲଛ, ଯିବା କେଲେ?
2: ଯିବା ଦିଦି, ଯିବା ଯିବା ଯିବା ଯିବା ଯିବା।

ପ୍ରଚାର କଲୁ ଚାଷୀ ଭାଇଙ୍କ ଆପଣାର କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନା କଲେ ବି ପ୍ରତିଭା ପାତ୍ର ଏବଂ ସ୍ୱାଗତିକା ପାଣିଗ୍ରାହୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଗୋଲାପୀ ଗୋଲାପୀ କଥାଚିତ୍ରରୁ। ଏହି ଗୀତକୁ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ, ସଙ୍ଗୀତରେ ସଜେଇଛନ୍ତି ବିକାଶ ଦାସ। କଣ୍ଠଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ନିବେଦିତା।

ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଶେଷରେ ଶୁଣିବା ଆଖିରେ ଆଖିରେ କଥାଚିତ୍ରରୁ ଏହି ଗୀତଟି। କଣ୍ଠଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ।

0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଓଡ଼ିଆରେ ଆଲୋଚନା, କାନ୍ଦଣା ଏବଂ ପରମ୍ପରାରେ ପଲ୍ଲୀ ଗୀତ। ଏହି କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିଛନ୍ତି ଦମୟନ୍ତୀ ବୈକାର, ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ ଏବଂ ଉପସ୍ଥାପନା କରୁଛନ୍ତି ଜାହ୍ନବୀ ପଣ୍ଡା।
1: ପରିବର୍ତ୍ତନଶୀଳ ଦୁନିଆରେ ସମୟ ସହିତ ତାଳ ଦେଇ ସବୁକିଛି ପରିବର୍ତ୍ତନ ହେବାରେ ଲାଗିଥାଏ। ଆମ ରୀତି, ଆମ ନୀତି, ଆମ ପରମ୍ପରା, ଆମ ସଂସ୍କୃତି, ଆମ ପ୍ରକୃତି, ଆମ କଥା, ଭାଷା, ଆମ ଚାଲିଚଳନ, ଆମ ବେଶ ପୋଷାକ, ସବୁଥିରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୁଏ। ଅବଶ୍ୟ ଆମ ରୀତିନୀତି ପରମ୍ପରାକୁ ସମ୍ପୂର୍ଣ୍ଣ ଭାବରେ ଭୁଲିନଥିଲେ ମଧ୍ୟ ସେଥିରେ ଅନେକ ନୂତନ ବିଷୟକୁ ଆମେ ସଂଶ୍ଲିଷ୍ଟ କରିଛେ ଏବଂ କିଛିକାଂଶରେ ଆମେ ଭୁଲିଯିବି ଯାଇଛେ। ଆମ ପୁରାତନ ଗୀତ, ନାଚ, କଳା, ସଂସ୍କୃତିକୁ ଆମେ ପ୍ରାୟତଃ ଭୁଲିଗଲେଣି କହିଲେ ଚଳେ। ଆମ ସମାଜରୁ ଆଜି ଲୁପ୍ତ ହେବାକୁ ବସିଲାଣି ଆମ କାନ୍ଦଣା ଗୀତ, ଢଗଢମାଳି ପାରମ୍ପରିକ ପଲ୍ଲୀ ଗୀତ, ଯେମିତି ଘୋଡ଼ା ନାଚ ଗୀତ, ହଳିଆ ଗୀତ, ଡାଲଖାଇ ଗୀତ, ରସରକେଲି ସବର ସବରି କୁଆଁର ପୁନେଇ, ରଜଦୋଳି ଗୀତ, ଜହ୍ନିଓଷା ଗୀତ, କେନ୍ଦରା ବଜାଇ ଗାଉଥିବା ସୁଲଳିତ ଯୋଗୀ ଗୀତ, ଆଦିବାସୀ ସାଇଁଲଡ଼ି, ରିଞ୍ଜଡ଼ି, ପାନିଆ ଦୁନିଆ ଭଳି ଅନେକ ଗୀତ ଆଜି ଆଉ ଶୁଣିବାକୁ ମିଳୁନାହିଁ। ଆଗକାଳରେ ଝିଅ ବିବାହ ପୂର୍ବରୁ ମାସ ମାସ ଧରି କାନ୍ଦଣା ଗୀତ ଅଭ୍ୟାସ କରିବାକୁ ପଡ଼ୁଥିଲା। ସେହି ବାହୁନା ସୁମରା ଗୀତ ଶୁଣିଲେ ସ୍ୱତଃ ଝରି ପଡ଼ୁଥାଏ ଆଖିରୁ ଲୋତକ। ଯେତେ କୋଠର ହୃଦୟ ହେଉ ପଛକେ ସେ ଗୀତ ଶୁଣିଲେ ତରଳି ଯାଉଥାଏ ମନ ହୃଦୟ। ଝିଅଟିଏ ବାହା ହେବା ପରେ ତା ବୋଉକୁ ଧରି କାନ୍ଦିଥାଏ।

পর ঘরে মতে দেবে পঠাই মো বৌ, বার মাসরে তো তের পরব মো বৌ, চুনা হেলা।

ଏବେ ତୋ କୋଳରୁ ଦେଉ ଛଡ଼ାଇ ମୋ ବୋଉ। ଠିକ୍ ସେହିପରି ବାପାଙ୍କୁ ଧରି ମଧ୍ୟ ଝିଅଟିଏ କାନ୍ଦିଥାଏ। ଧରୁଛି ଚରଣ ପଡ଼ୁଛି ତଳେ ମୋ ବାପା, ଦୋଷ କରିଥିଲି ଅଜ୍ଞାନ ବେଳେ ମୋ ବାପା, ଦୋଷୀକି ଦଣ୍ଡ।

ଗେଲ ବସରରେ ଥିଲ ବଢ଼ାଇ ମୋ ବାପା, ପର କରିଦିଅ ମୋତେ କେମିତି ମୋ ବାପା। ଠିକ୍ ସେହିପରି ଭାଇଙ୍କୁ ଧରି ମଧ୍ୟ ଝିଅଟିଏ କାନ୍ଦିଥାଏ। ଦେବକୁଟ କଲେ

ସବୁ ଯେବେ ଜହି କପଟ କଲେ ମୋ ଭାଇ, ବୀର ରାମଚନ୍ଦ୍ର ବନକୁ ଗଲେ ମୋ ଭାଇ, ତୁମ କୁଟ ଯଦି

ସେଥିପାଇଁ କୁଟ କଲ ଏପରି ମୋ ଭାଇ, ରାକ୍ଷୀ ବାନ୍ଧୁଥିଲି ରକ୍ଷା ପାଇଁ କି ମୋ ଭାଇ, ଅରକ୍ଷ କରିଲ କୁହ କାହିଁକି ମୋ ଭାଇ, ଶରଣ।

ଖୁଡ଼ି ଏମିତି ନୂଆ ବୋହୂକୁ ଧରି ମଧ୍ୟ ଝିଅଟିଏ କାନ୍ଦିଥାଏ। ସାଙ୍ଗସାଥି ବଉଳ ସଙ୍ଗାତଙ୍କୁ ଧରି ମଧ୍ୟ ସେ କାନ୍ଦିଥାଏ। କଲିକତା ଲୁଗା ଶିଶୁ।

ଧନ ଖାଲି କେବଳ ଯେ ବିଦାୟ ନେଉଥିବା ଝିଅ ହିଁ କାନ୍ଦିଥାଏ ସେମିତି ନୁହଁ, ଝିଅର ମା ମଧ୍ୟ ଝିଅକୁ ଧରି ବିଦାୟ ସମୟରେ କାନ୍ଦିବାର ଜଣାପଡ଼ୁଥାଏ। ଲକ୍ଷେ ଚମ୍ପା।

ଧନ କେବଳ ଯେ ଝିଅ ବିଦାୟ ସମୟରେ ଖାଲି କାନ୍ଦଣା କାନ୍ଦିବାର ସୁବିଧା ସେମିତି ନୁହଁ, ଯଦି ଆପଣାର ଲୋକ ସ୍ୱଜନଙ୍କ ବିରହରେ ମୃତ୍ୟୁ ପରେ ସେମିତି କାନ୍ଦିବାର ମଧ୍ୟ ଶୁଣାଯାଇଥାଏ, ଯେମିତି ବାପାଙ୍କ ମୃତ୍ୟୁ ପରେ ଝିଅଟିର କାନ୍ଦଣା ଶୁଣିବା। ए हलदिया।

0: ଧନ।
1: ଶ୍ରୋତା ମଣ୍ଡଳୀ, ଆଜି ଏତିକିରେ ଏଇ ଆଲୋଚନାଟି ରଖିବା। ପୁଣି ଆର ପରବର୍ତ୍ତୀ ସମୟରେ ଆଉଥରେ ଆମେ ଶୁଣିବା ଆର ଦ୍ୱିତୀୟ ଭାଗ। ନମସ୍କାର।
2: ଶୁଣିଲେ ଓଡ଼ିଆରେ ଆଲୋଚନା, କାନ୍ଦଣା ଓ ପାରମ୍ପରିକ ପଲ୍ଲୀ ଗୀତ। ଏହି କାର୍ଯ୍ୟକ୍ରମକୁ ପ୍ରସ୍ତୁତି କରିଥିଲେ ଦମୟନ୍ତୀ ବୈକାର, ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଥିଲେ ଜାହ୍ନବୀ ପଣ୍ଡା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସନ୍ତୁର୍ବାଦନ ପରିବେଷଣ କରୁଛନ୍ତି ପଣ୍ଡିତ ଉଲ୍ଲାସ ପାପଟ୍।

0: ଏ ବାବୁ, ଏ ତୁମର କଣ ହେଇଛି କି? ତୁମେ ଏମିତି କଣ ହଉଛ?
1: କିଛି ନାହିଁ ତ, ମୁଁ ହସୁଛି। ହସୁଛି ବୁଝିପାରୁନ? ହସ ହସ
0: ହସ କଣ କିଓ?
1: ଆରେ ହସ କଣ ଜାଣିନୁ?
0: ନାଇଁ ତ, ମୁଁ ତ ହସ ଭାଇ କେବେ ଦେଖିନି। ତୁମେ ଆମ ମାଲିକ ପାଖକୁ ଚାଲ ଚାଲ, ସିଏ ଜାଣିବେ କାଳେ।
1: ହସ ଜାଣେ ନା? ଆଚ୍ଛା ଚାଲ।

0: ତାଙ୍କର ବ୍ୟବସାୟ।
1: ତମେ ନିଶ୍ଚୟ ସ୍ମଗଲର ଚୋରା ବେପାରୀ, ନିଷିଦ୍ଧ ବସ୍ତୁ ଉଚ୍ଚ ଦାମରେ ବିକ୍ରି କରିବାକୁ ଚାହୁଁଛ, ତୁମକୁ ପୋଲିସରେ ହ୍ୟାଣ୍ଡଓଭର କରାଯିବା ଉଚିତ।
2: ଧନ୍ୟ କବି, ଧନ୍ୟ ତୁମର ଚିନ୍ତା ଭାବନା କଳ୍ପନା।
1: ତୁମେ ମୋରି ବନ୍ଧୁ ଘରେ ବସି ମତେ ଅବମାନନା କରୁଛ।
2: କବି ଆପଣ ମୋଠୁ ହସ ନିଅନ୍ତୁ, ଦେଖିବେ ଆପଣଙ୍କ କବିତା କେମିତି ସରସ ସୁନ୍ଦର ହେଇ ଉଠିବ, ଆଦର ଲାଭ କରିବ।
1: ନା ନା, ଆମେ ସଭ୍ୟ ସମାଜର ସଭ୍ୟ ନାଗରିକ, ଆମେ ନିଜେ ନିୟମ ଗଢ଼ିଛୁ, ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବୁ। ତମେ ଯାଇପାର।
0: କବି ସାଧୁ ହୁଅ, ସେ ଯାଉଥିଲେ ମୁଁ ତାଙ୍କୁ ଅଟକେଇଛି।
1: ବନ୍ଧୁ
0: ଆଚ୍ଛା ହସବାଲା, କବିଙ୍କୁ ଯଦି ତୁମ ହସରୁ କିଛି ଦିଆଯାଏ ତାହେଲେ କିଭଳି ସରସ କବିତା ରଚନା କରିବେ?
2: ସେ ରଚନା କରିବେ ସୁରଭିତ ମଳୟର ମୃଦୁ ମୃଦୁ ସ୍ପର୍ଶେ, ଜୋଚ୍ନାର ରଙ୍ଗ ନେଇ ନବପଦ ହସେ।
1: ଛି ଛି ଛି ଛି ଛି ଛି, ବାଜେ ବାଜେ କବିତା। ସୁରଭି ମଳୟ ଜୋଚ୍ନା, ପୁରାତନ ପନ୍ଥୀ, ଅବାସ୍ତବ, ଏଗୁଡ଼ାକ କଣ କବିତା?
2: ଆପଣଙ୍କ କବିତାରୁ ପଦେ ଶୁଣାଇ ମତେ ଧନ୍ୟ କରିବେ କି କବି?
0: ଶୁଣାଓ ଶୁଣାଓ କବି, ମୋର ମଧ୍ୟ ଶୁଣିବାକୁ ଇଚ୍ଛା ହଉଛି।
1: ଶୁଣ ତେବେ, ମୁଁ ଆବୃତ୍ତି କରୁଛି ସେହି କବିତାଟି ଯେଉଁଠିକି ଆନ୍ତର୍ଜାତିକ କବି ସମ୍ମିଳନୀରେ ଶୀର୍ଷ ସ୍ଥାନ ଅଧିକାର କରିଥିଲା।
2: କି ଭାଗ୍ୟ ମୋର।
1: ଶୁଣ, ଡଂ ଜଂ ଣଂ ଟଡ଼ଖ ଧଠା ଠିମୁ ହୋଜୁ ଠିଉ କାଡ଼ୋ ଟିଂ ନୁ ଠୁ ଗ୍ରୀନ୍ ସଂ ୟୋଞ୍ଚୁ ୟାଉ।
0: ୱା ୱା ୱା ୱା ୱା ୱା, ଚମତ୍କାର ଚମତ୍କାର। ହସିଲେ ସମୟର ବାଜେ ଖର୍ଚ୍ଚ ହୁଏ ଆଉ ଶକ୍ତିର ଅପଚୟ ହୁଏ।
2: ଆପଣଙ୍କ ଶକ୍ତି କେଉଁଥିରେ ବିନିଯୋଗ କରୁଛନ୍ତି ଦୟାକରି କହିବେ କି ନାଗରିକ ମହାଶୟ?
0: ମୋ ଶକ୍ତି?
2: ହଁ
0: ଶୁଣ, ମୁଁ ଜଣେ ସାଧାରଣ ନାଗରିକ, ପରିବାର ନେଇ ଚଳେ। ମୋର ବଡ଼ ପୁଅକୁ ସାଇଣ୍ଟିଫିକ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଭର୍ତ୍ତି କରିବା ପାଇଁ 10 କୋଟି ଟଙ୍କା ଲାଞ୍ଚ ଦେଇଛି, ଏଇଟା ମୋର କର୍ତ୍ତବ୍ୟ, ମୁଁ କରିଛି। କିନ୍ତୁ ଗତ ଛୁଟିରେ ସେ ଆସି ମୋ ଘରେ ରହି 3 ମିଲ୍, 6 ଟିଫିନ୍, 9 ଡ୍ରିଙ୍କ୍ସର ପାଉଣା ବାକି ରଖିଛି, ଚାଲିଯାଇଛି। ଟେଲିଗ୍ରାମ କଲେ ଉତ୍ତର ଆସୁଛି, ଗାର୍ଲ ଫ୍ରେଣ୍ଡ ପାଇଁ ପଇସା ଅଣ୍ଟୁନି। ଆଉ ସାନ ପୁଅକୁ ନ୍ୟାସନାଲ କ୍ରିକେଟ ଟିମ୍ରେ ଭର୍ତ୍ତି କରିବା ପାଇଁ ଖେଳ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପିଏନ୍ଓ ପର୍ଯ୍ୟନ୍ତ ସମସ୍ତଙ୍କୁ ସନ୍ତୁଷ୍ଟ କରିଛି। ଅଥଚ ମୋ ବିନା ଅନୁମତିରେ ସେ ମୋର ଏୟାର ବେଗିନି ଆର୍ଜେଣ୍ଟିନା ଖେଳିବାକୁ ଚାଲିଯାଇଛି। ଆଉ ମୋର ମିସେସ୍ ମାନେ ମାଇ ୱାଇଫ୍, ଯାହାଙ୍କର ବୟସ 60 ହେବାକୁ ଯାଉଛି, ତାଙ୍କ ଡିମାଣ୍ଡ ଅନୁସାରେ ମୋର କର୍ତ୍ତବ୍ୟ ଦୃଷ୍ଟିରୁ ତାଙ୍କୁ ବଜାରର ସର୍ବଶ୍ରେଷ୍ଠ ଶାଢ଼ୀ କିଣିଦେଇଛି। ଅଥଚ ମୋର ହାର୍ଟ ଆଟାକ୍ ସମୟରେ ସେ ସ୍ତ୍ରୀର କର୍ତ୍ତବ୍ୟରେ ଅବହେଳା କରି କ୍ଲବରେ ଡ୍ୟାନ୍ସ ଆଟେଣ୍ଡ କରିବାକୁ ଚାଲିଗଲେ। ଏ 3 ଜଣଙ୍କ ନାମରେ ଆମ ରାଜ୍ୟର ଆଇନ ଅନୁସାରେ ଯଥାକ୍ରମେ 234, 567, 891 ଧାରାରେ କେସ୍ କରିବା ପାଇଁ ମୁଁ କଣ କମ୍ ଶକ୍ତି ବିନିଯୋଗ କରୁଛି?
2: ଅପୂର୍ବ ଅପୂର୍ବ ବିନିଯୋଗ।
3: ଓ ବଞ୍ଚିଗଲି ବଞ୍ଚିଗଲି। ଡ୍ରିଙ୍କ୍ସ ଡ୍ରିଙ୍କ୍ସ, ଶୀଘ୍ର ଦରଜା ବନ୍ଦ କର।
1: ବୟ
4: ଡ୍ରିଙ୍କ୍ସ କେତେ ଡୋଜ୍ ଆଜ୍ଞା?
0: 4 ଡୋଜ୍।
4: ଖାଲି ଶଙ୍ଖୁଆ ନା?
0: ତା ସହିତ ମୋହରା ମିଶେଇବୁ।
4: ଆଜ୍ଞା
0: ଶୁଣ ଶୁଣ ଏଠିକିଆ।
4: ଆଜ୍ଞା,
0: ଗୋଟିଏ ଡୋଜ୍କୁ ଶଙ୍ଖୁଆ 6 ଅଂଶ, ମୋହରା 4 ଅଂଶ।
4: ଆଜ୍ଞା,
0: ଆଉ ମହୀଶୂରରୁ ମଗାଯାଇଥିବା ନାଗବିଶୀରୁ 1 ଅଂଶ।
4: ଆଜ୍ଞା,
0: ଅଳ୍ପ ମାନେ ଆଉଁଶ କି 2 ଅଂଶ ମହୁଲ ରସ ମିଶେଇ ଆଣ। କ'ଣ କହୁଛନ୍ତି ବୈଜ୍ଞାନିକ ମହାଶୟ, ହବ ତ?
3: ହଁ ଠିକ୍ ଅଛି। ଏ ବୟ, ମୋ ଡୋଜ୍ରେ ନାଗବିଷ ଟିକେ ବଢ଼େଇ ଦେବୁ।
4: ଆଜ୍ଞା ଆଜ୍ଞା,
3: କ୍ୱିକ୍ କ୍ୱିକ୍।
1: ଏମିତି ଅଣନିଶ୍ୱାସ ହେଇ ଧାଇଁଲେ କାହିଁକି ବୈଜ୍ଞାନିକ ମହାଶୟ?
3: ରୁହନ୍ତୁ, କହୁଛି, ଡ୍ରିଙ୍କ୍ସ ପରେ ସବୁ କହିବି।
2: ନାଗରିକ ମହାଶୟ, ଯେଉଁ ଡୋଜ୍ 4 ବର୍ଣ୍ଣନା କଲେ ତାହା ବୈଜ୍ଞାନିକ ମହାଭାଗ, କବି ମହାନୁଭବ, ଆପଣ ସ୍ୱୟଂ, ଆଉ ଏ ଅକିଞ୍ଚନ ପାଇଁ ନିଶ୍ଚୟ।
1: କ୍ଷମା
2: କରିବେ ଆଜ୍ଞା, ମୁଁ ସମ୍ପୂର୍ଣ୍ଣ ନିରାମିଷାସୀ।
4: ଆଜ୍ଞା, 4 ଡୋଜ୍।
0: ହଁ ରଖ ରଖ, ନିଅନ୍ତୁ ବୈଜ୍ଞାନିକ। କବି ହସବାଲା,
2: ମୁଁ ନିରାମିଷାସୀ ଆଜ୍ଞା।
0: ଆରେ ଏଥିରେ ଆମିଷ ନାହିଁ, ସୁନ୍ଦର ପାନୀୟ,
2: ଦୟାକରି ମୋତେ ବଞ୍ଚିବାକୁ ଦିଅନ୍ତୁ ଆଜ୍ଞା। ଚା କଫି ସର୍ବତ ଇତ୍ୟାଦି।
0: ଛେ ଛେ ଛେ ଛେ ଛେ, ଦୂର ଦୂର ଦୂର, ସେଗୁଡ଼ା

0: କ'ଣ ଡ୍ରିଙ୍କସ୍? କୌଣସି ମାଦକତା ସେଥିରେ ଅଛି?
1: ଠିକ୍ ଅଛି, ତାଙ୍କୁ ମୁଁ ସାହାଯ୍ୟ କରୁଛି।
2: ଆଜ୍ଞା, ନାଗ ବିଷ ଡବଲ ଡୋଜ।
3: ହଁ, କ'ଣ ହେଲା କହନ୍ତୁ ବୈଜ୍ଞାନିକ।
1: ବଏ ଦେଖ ତ, ସେ ମୋ ପିଛା ଧରିଛି କି?
3: କିଏ?
1: ନ୍ୟୁରୋ।
4: ନା ଆଜ୍ଞା, କେହି ନାହିଁ।
1: ଓହୋ, ରକ୍ଷା।
3: ନ୍ୟୁରୋ ତ ଆପଣଙ୍କ ତିଆରି ରୋବର୍ଟ।
2: ରୋବର୍ଟ
3: ଯନ୍ତ୍ରମାନବ, ଯନ୍ତ୍ରମାନବ। ହଁ, ନ୍ୟୁରୋ ଆପଣଙ୍କୁ
1: ଆପଣ ତ ଜାଣନ୍ତି କବି, ଦୀର୍ଘ ଦିନ ଧରି

0: କିନ୍ତୁ ଶେଖ୍ ସର୍ମନର ଠିକ୍ ଡୋଜ୍ଟା ଦେବାକୁ ଭୁଲି ଯାଇଥିଲି। ଯେମିତି ଶେଖ୍ ସର୍ମନ ସୁଇଚ୍ ଟିପି ଦେଇଛି, ଓହ କ'ଣ କହିବି କବି।
1: କ'ଣ ହେଲା ସେଇଠୁ?
0: କେମିତି ଗୋଟେ ମୁହଁରେ ଭଙ୍ଗି କରି ସେ ବିଚଳିତ।
1: ନା ନା ନା, ବିଚଳିତା କହନ୍ତୁ।
0: ହଁ ହଁ, ବିଚଳିତ ହୋଇପଡ଼ିଲା। ସେତେବେଳକୁ ସେ ପୁରା ନାରୀ ହୋଇସାରିଥିଲା।
2: ତାହେଲେ ତା ମୁଖ ଭଙ୍ଗି ହେଉଛି ପ୍ରଣୟ ହସ।
0: ହସ? ହସ ମାନେ ସେ କେଉଁ ଉପାଦାନରେ ତିଆରି? ସେ ପ୍ରାଣୀ ନା ଜଡ଼ ବସ୍ତୁ?
2: ଆରେ କପାଳ, ବିଚରା ଆଜନ୍ମ ହସ ବଞ୍ଚିତ ଜୀବ।
1: ସେ କଥା ଛାଡ଼ନ୍ତୁ, ତାପରେ?
0: ତାପରେ ତାପରେ ସେ ଖୋଜିଲା ଖୋଜିଲା, ଆଖିରେ ରୁମ୍ ସାରା ଦେଖିଲା। ସେଠାରେ ମୋ ବ୍ୟତୀତ ଅନ୍ୟ କେହି ପୁରୁଷ ନଥିଲେ। ମୋର ଆସିଷ୍ଟାଣ୍ଟ ନାରୀ ଦୁହିଁକୁ ତାତ୍ସଲ୍ୟ ଭରା ଦୃଷ୍ଟିରେ ଚାହିଁ ଆସ୍ତେ ଆସ୍ତେ ମୋ ଆଡ଼କୁ ମାଡ଼ି ଆସିଲା। ତା ମାନସିକ ଅବସ୍ଥା ଷ୍ଟଡି ପାଇଁ ବୋର୍ଡ଼କୁ ଦେଖିବାରୁ ଜାଣିଲି ସେ କ'ଣ ପାଇଁ ମୋ ଆଡ଼କୁ ମାଡ଼ି ଆସୁଛି।
1: କ'ଣ ପାଇଁ?
0: ମୋତେ ନା ନା, ମୁଁ କହିପାରିବିନି କବି।
1: ଆଶ୍ଚର୍ଯ୍ୟ!
0: ତାର ଇସ୍ପାତ ହାତ ଆଉ କାଚ ଆଖି ଦେଖି ମୁଁ ଚିତ୍କାର କରି ଉଠିଲି ସୁଇଚ୍ ବନ୍ଦ କରିଦେବା ପାଇଁ। ଆଉ ଏକା ନିଶ୍ୱାସକେ ଏଠି ଆସି ପହଞ୍ଚିଲି। ମୋ ଆସିଷ୍ଟାଣ୍ଟ ପ୍ରାୟ ସୁଇଚ୍ ବନ୍ଦ କରିଦେଇଛି, ନହେଲେ ସେ ମୋ ପିଛା ଧରିଥିଲା।
1: ଓହ ରକ୍ଷା! କିନ୍ତୁ ଆପଣ ଯେ ସଫଳ ହେଲେ ବୈଜ୍ଞାନିକ।
0: ନା ନା, ସଫଳତା ବହୁ ଦୂରରେ। ଯେଉଁଦିନ ନ୍ୟୁରୋ ନିଜେ ଯନ୍ତ୍ରମାନବ ଶିଶୁ ଜନ୍ମ କରି ସ୍ତନ୍ୟପାନ କରାଇବ ସେଦିନ ଆସିବ ମୋର ସଫଳତା।
2: ତଥାପି ଆପଣ ଅସମ୍ପୂର୍ଣ୍ଣ ସଫଳତା ପାଇବେ ବୈଜ୍ଞାନିକ ମହାଶୟ।
0: କାରଣ
2: ସ୍ତନ୍ୟପାନ ସମୟରେ ମାତା ମୁଖରେ ନଥିବ ସେହି ପବିତ୍ର ଅନାବିଳ ସ୍ୱର୍ଗୀୟ ହସ।
0: ହସବାଲା!
2: ଆହୁରି ମଧ୍ୟ ଶିଶୁ ମୁଖରେ ଫୁଟି ଉଠୁନଥିବ ଅମୃତ ଭରା ତୃପ୍ତିର ହସ।
0: ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଠିକ୍ କଥା କହିଛ।
1: କିନ୍ତୁ ଆମ ରାଜ୍ୟରେ ଯେ ହସ ବ୍ୟାନ୍ ହେଇଯାଇଛି।
0: ବୈଜ୍ଞାନିକ ବ୍ୟାନ୍ ଫ୍ୟାନ୍ କିଛି ମାନେ ନା, ସେ ସତ୍ୟ ସତ୍ୟ ଚାହେଁ। ତା ନିକଟରେ କୌଣସି ଆଇନ କାନୁନ ଖାଟେ ନା। ତାର ଚିନ୍ତାର ବିଷୟ କେବଳ ତଥ୍ୟ ନୁହେଁ, ତତ୍ତ୍ୱ
3: ମଧ୍ୟ। ମୁଁ ତୁମକୁ ସେଠାରେ ଖୋଜୁଛି।
0: କ'ଣ ହେଲା ବନ୍ଧୁ, ତୁମର ଖାଦ୍ୟ ଆଉ କୁସ୍ଥିରତା କିଛି ଅସୁବିଧା ହୋଇନି?
3: ଏ ଜନ୍ତୁଟି କିଏ? ଏ ଜନ୍ତୁ ନୁହେଁ ଆଜ୍ଞା, ଜୀବ।
4: ଓହ ଏକା କଥା, ଜଙ୍ଗଲର କୁଟ୍ରା ସମ୍ର ବାରାହା ହରିଣ ଏସବୁ ହେଲେ ଜନ୍ତୁ, ଆଉ ଗୃହପାଳିତ ଛେଳି ମେଣ୍ଢା କୁକୁଡ଼ା ମାଛ ହେଲେ ଜୀବ। ଉଭୟ ଖାଦ୍ୟ ବଟିକା ପାଇଁ ନିହାତି ପ୍ରୟୋଜନ।
0: ହଁ, ମୋତେ ଖୋଜର ପ୍ରୟୋଜନ କ'ଣ?
4: କିଛି ବୁଝିପାରୁନ ବନ୍ଧୁ, ମୋତେ ଦେଖୁଛଟି?
0: ବେଶ ଅଛ ତ, ସଳଖ ସୁନ୍ଦର ଚେହେରା ତ ଅଛି।
4: ତୁମେ ହଜାରେ କୁକୁଡ଼ା ଅଣ୍ଡା ଶକ୍ତି ବିଶିଷ୍ଟ 10 ମିଲିଗ୍ରାମର ଯୋଉ ବଟିକା ଖାଇବାକୁ ଦେଇଥିଲ, ତାକୁ ଖାଇବା ପରେ ମୋର କ'ଣ ହେଲା ଜାଣ?
0: କ'ଣ ହେଲା?
4: ଖାଲି କକରେ କ ଡାକିବା ପାଇଁ ମୋ ବେକଟା ସବୁବେଳେ ଉପରକୁ ଟେକି ଯାଉଥିଲା।
0: ସେଇଥିପାଇଁ ତ ଅଜଗର ସିରପରେ ମିଶାଇ ଖାଇବାକୁ ଦେଇଥିଲି।
4: ଖାଇଲି, କିନ୍ତୁ ଖାଇସାରିବା ପରେ କେବଳ ଶୋଇ ଶୋଇ ଗଳିବାକୁ ଇଚ୍ଛା ହେଲା, ଭାରି ଅଳସ ଲାଗିଲା।
0: ଠିକ୍ ଅଛି, ତୁମକୁ ତାଜା କରିବା ପାଇଁ ଘର ଚଟିଆ ସେରି କଲମରେ ତିଆରି ଗୋଟିଏ ଏଲେକ୍ଜିର ଦେବି।
4: କିନ୍ତୁ ବନ୍ଧୁ, ବର୍ତ୍ତମାନର ସମସ୍ୟାଟା ସମାଧାନ କରାଯାଉ।
0: ବର୍ତ୍ତମାନର?
4: ହଁ, ଦେଖୁଚ ମୋ ପେଟକୁ, ସେ ବିନ୍ଧ୍ୟ ପର୍ବତ ଭଳି ଏମିତି ବଢି ବଢି ଚାଲିଛି ଯେ ମୋ ପାଦ ମତେ ଦିଶୁନି।
3: ଆରେ ଆପଣ ପରା କୁସ୍ତି ବିଷାର।
4: ଆମ ରାଜ୍ୟର ହସ ବ୍ୟାନ୍?
3: ଆଜ୍ଞା, ଆପଣଙ୍କ ରାଜ୍ୟରେ ପ୍ରତ୍ୟେକ ଗୋଟିଏ ଗୋଟିଏ ହସର ଖଣି।
4: ଛାଡ଼ ସେ କଥା। ଆଚ୍ଛା ବୈଜ୍ଞାନିକ ବନ୍ଧୁ, କୁହତ ଏ ପେଟ କମେଇବା ପାଇଁ କିଛି ବ୍ୟବସ୍ଥା କରୁଛ କି ନାହିଁ?
0: ହଁ କରୁଛି, ବଗ ମାଂସର ଗୋଟିଏ ବଟିକା ଏବେ ବାହାରିବାକୁ ଯାଉଛି, ତାରି ବ୍ୟବସ୍ଥା କରିବା।
4: ତାରି ବ୍ୟବସ୍ଥା କରିବ
5: ନିକାଲ ଗୁରୁ ନିକାଲ।
4: ଆରେ ବାବୁ ଟିକେ ଥୟ ଧର।
5: କଣ କହିଲା ଗୁରୁ, ଥୟ ଧରିବେ? ସକାଳୁ ସକାଳୁ 400 ଗ୍ରାମ ଖାଣ୍ଟି ସୋରିଷ ତେଲ ମାଲିସ କରି 600 ଠେଙ୍ଗଣି ପାର ଦେଇଛି, ଥୟ ଧରିବି କେମିତି ଧରି? ଦୋଷଟା କମି ଆସିଲାଣି ପୁରା।
4: ଓ ମଣିଷ, ଆଚ୍ଛା ମାତାଲ ହାବୁଡ଼ରେ ପଡିଲା।
3: ବାବାରେ ବାବା, ଠିକ ଲୋକ ଏତିକି ବେଳେ ମିଳିଗଲେ। ଟିକେ ହସନା ବାବୁ, ଏଇ ମାତାଲ ହସ।
5: ଆମ ରାଜ୍ୟରେ ହସ ବନ୍ଦ।
3: ଆରେ କପାଳ,
5: ବୁଝିଲ ଗୁରୁ, ହସ ବ୍ୟାନ ହେବା ଦିନଠୁ ମଦର ନିଶା ପରସେଣ୍ଟେଜ ମଧ୍ୟ କମେ।

0: ଯେତିକି ଥିଲା ହସ ବାରନ୍ଦା ତାଠୁ କମ ମିଶ ଦିଆଯାଉଛି ପୁରା, ଏଥିରେ କଣ ମଜା ଥାଏ ଗୁରୁ?
1: ଆରେ ବାବୁ, ହସ ବ୍ୟାନ ହେବା ଦିନଠୁ ମୋ ପେଟଟା ବି ବଢି ବଢି ଚାଲିଛି।
0: ନିଗାଲ ଗୁରୁ ନିଗାଲ, ମୋର ସମୟ ନାହିଁ, ମୁଁ ଯାଏ। ଆଜିକା ପଇସା ଛିଣ୍ଡାଇ ଦେଇ ଆସନ୍ତା କାଲରୁ କିଛି ଆଡଭାନ୍ସ ଦିଅ ଗୁରୁ।
1: ଆରେ ଆରେ ରହ ବାବୁ, ଦେବି, ସବୁ ଦେବି। ଆଚ୍ଛା ନାଗରିକ ବନ୍ଧୁ, ଏଇ ନାଗ ବିଷ ଅଛି?
2: ଅଛି ଅଛି।
1: ଏ ଅଧମକୁ ଗୋଟେ ଡୋଜ ଦିଅନ୍ତୁ ନା।
0: ଅତି କମରେ ଛ ଅଂଶ ବୁଝିଲେ
2: ଆଜ୍ଞା, ନାଗ ବିଷରୁ ଛ ଅଂଶ।
0: ଗୁରୁଙ୍କର ଜୟ, ସମସ୍ତଙ୍କର ଜୟ, ମୋର ବି ଜୟ।
1: ତଥାପି ହସ ନାହିଁ
2: ଆଜ୍ଞା, ନାଗ ବିଷ।
3: ତମେମାନେ ସବୁ ମଣିଷ ନୁହ, ଯନ୍ତ୍ର। ତୁମମାନଙ୍କର ମନ ପ୍ରାଣ ହୃଦୟ ଜୀବନ ବୋଲି କିଛି ନାହିଁ। ତୁମମାନେ ଶୁଷ୍କ ନିରସ।
4: ହସବାଲା,
3: ଚିତ୍କାର କର ନା। ତୁମେ ସବୁ ବିଷପାନ କରୁଛ। ବିଷପାନ ଯୋଗୁଁ ସବୁ ସୁକୁମାର ପ୍ରବୃତ୍ତି ତମର ନଷ୍ଟ ହୋଇଯାଇଛି। ତୁମ ଭିତରେ ସାହାରାର ଧୁ ଧୁ ଶୁଷ୍କ ପାଲି। ତୁମେମାନେ ଯନ୍ତ୍ର ଭିତରୁ ଚାହୁଁଛ କବିତା, ନିୟମରେ ଖୋଜୁଛ ଶାନ୍ତି, ସ୍ରଷ୍ଟାର ସୃଷ୍ଟିକୁ ବଦଳାଇ ଦେବାରେ ଚାହୁଁଛ ଗୌରବ। ତୁମେମାନେ ଏଡ଼େ ମୂର୍ଖ ଯେ।
4: ହସବାଲା, ସୀମା ଟପି ଯାଉଛ।
3: ସୀମା କାହାକୁ ତୁମେ ସୀମା କହୁଛ କବି? ତୁମେ ଏଇନା ସୀମାହୀନ ସାଗର ଦିଗ ହଜା ଆକାଶରେ ଉଡ଼ି ବୁଲିବା ଲୋକ, କିନ୍ତୁ ତୁମେ ସୀମିତ ଲୁହା ମାଙ୍ଗାନିଜ ମେସିନ କବିତାକୁ ନିଜର କବିତା ବୋଲି କହିବା ପାଇଁ
2: ତୁମେ ବର୍ତ୍ତମାନ ଯାଇପାର। ହସବାଲା,
3: ନା ଯିବିନି, ମୁଁ ଯିବାକୁ ଆସିନି। ମୁଁ ମଣିଷ, ତମେ ମଣିଷ, ସେ ମଣିଷ, ଆମେ ସମସ୍ତେ ମଣିଷ। ମଣିଷର ସୀମିତ ମନ ନିଜ ଆବର୍ତ୍ତରେ ଘୁରି ଘୁରି ଉଚ୍ଚରେ କୌଣସି ସଦ୍ବସ୍ତୁ ନ ପାଇ ତୁମମାନଙ୍କୁ ଆଜି ଅମଣିଷ କରିଦେଇଛି। ତୁମେ ନାଗରିକ, ବୈଜ୍ଞାନିକ, କବି, କୁସ୍ତି ବିଶାରଦ ସତ, କିନ୍ତୁ କିନ୍ତୁ ଆଜି ସମସ୍ତେ ବିକୃତ। ମୁଁ ଆଜି ଦେବି ତୁମକୁ ଅମୃତର ସନ୍ଧାନ। ମୁଁ ତୁମକୁ ଫେରେଇ ଆଣିବି ମଣିଷ ସ୍ତରକୁ। ନା ନା, ମଣିଷର ଉପର ସ୍ତରକୁ, ଯେଉଁଠାରେ ମାନବିକ ଦୁର୍ବଳତା ନଥିବ, ହିଂସା, ଦ୍ୱେଷ, ଅହଙ୍କାର, ଭୟ, କ୍ରୋଧ, ଛଳ କପଟ କିଛି ନଥିବ। ସେଇଠାରେ ଥିବ ଅନାବିଳ ସ୍ନେହ, ପ୍ରୀତି, ପ୍ରେମ, କରୁଣା ଆଉ ସଦ୍ଭାବ। ଆମେମାନେ ହେବା ଦେବ ମାନବ, ସ୍ରଷ୍ଟାର ସୃଷ୍ଟିକୁ ସାର୍ଥକ କରିବା, ପୂର୍ଣ୍ଣ କରିବା।
5: ହସବାଲା, ଆପଣ କହିପାରିବେ ସେ ଅମୃତ କ'ଣ?
3: ଆପଣ ହଠାତ୍ ଆପଣ ସମ୍ବୋଧନ।
4: ହଁ, ଆମେମାନେ ଏଣିକି ତୁମେ ଏବଂ ତୁମେ ଏଣିକି ଆପଣ।
5: କୁହନ୍ତୁ କୁହନ୍ତୁ ହସବାଲା, ଆମେ ସେଇ ଅମୃତ ଚାହୁଁ।
3: କହିବି କହିବି ସେ ଅମୃତ କ'ଣ?
0: କୁହନ୍ତୁ ନା ଗୁରୁ, କହି ଦେଉନାହାନ୍ତି।
3: ସେ ଅମୃତ ହେଉଛି ହସ।
4: ହସ ମାନେ ଯାହା ବ୍ୟାନ ହେଇଛି।
5: ବନ୍ଧୁଗଣ, ଆମରି ଦ୍ୱାରା ଆମକୁ ନେଇ ଆମର ପାଇଁ ଏ ସମାଜ, ଏ ସମାଜକୁ ଆମେ ବଦଳେଇ ଦେବା। ଆମେ ହସିବା, ଆମେ ବିପ୍ଳବ କରିବା, ଆମେ ହସିବା, ହଁ ହଁ ଆମେ ହସିବା।
3: ସାବାସ ସାବାସ ସୁନାଗରିକ।
5: ବେଶ, ଖୋଲନ୍ତୁ ଆପଣ ହସ ପେଡ଼ି, ଦିଅନ୍ତୁ ଆମକୁ ହସ, ଦିଅନ୍ତୁ ଯେତେ ମୋଟା ଅଙ୍କର ଅର୍ଥ ଚାହାନ୍ତି ନିଅନ୍ତୁ, କିନ୍ତୁ କିନ୍ତୁ ଆମକୁ ହସ ଦିଅନ୍ତୁ।
3: ମୋର ହସ।
5: ଆରେ ଏଗୁଡ଼ା କଥା କ୍ୟାସେଟ?
3: ହଁ କ୍ୟାସେଟ, ସବୁ ରକମର ହସ ଏଥିରେ ରହିଛି। ଟେପ୍ ରେକର୍ଡ଼ଟା ଆଣନ୍ତୁ ନା।

Eh,

0: ଦାମ ତ କହିଲେନି?
1: ଦାମ ଯିଏ ଯେଉଁ ହସ ନବ ସେ ସେମିତି ହସିବ, ଏଇଟା ହଉଛି ମୋର ଦାମ।
0: ତାହେଲେ ଦାମ ଦେବା?
1: ହଁ ହଁ ଦାମ ଦେବା,
0: ଏ ବୟ ତୁମ ଧିଟିକିଆ, ଏବେ ଆମେ ଦାମ ଦେବା।

0: ବାସ୍ ଠିକ ଅଛି, ମୁଁ ମୋ ଦାମ ପାଇଗଲି। ଆଉ ଗୋଟିଏ କଥା, ମୋର ମାଲିକଙ୍କର ନିର୍ଦ୍ଦେଶ, ଯିଏ ହସନ ହେଲା ତା ନାଁ ତାଙ୍କ ନିକଟରେ ପେଶ କରିବାକୁ ହବ।
1: କାରଣ
0: କାରଣ ମୋ ମାଲିକ ହେଉଛନ୍ତି ସୁପ୍ରିମ, ହସ ତାଙ୍କରିଠାରୁ ଉତ୍ପତ୍ତି, ଆନନ୍ଦରୁ ହସ, ହସରୁ ଆନନ୍ଦର ସୃଷ୍ଟି, ହସ ଆନନ୍ଦ ଏକ। ଯେଉଁମାନେ ହସନ୍ତି ସେଇମାନେ ଆନନ୍ଦର ସନ୍ତାନ, ପରମଙ୍କ ସନ୍ତାନ। ଏବେ ତେଣୁ ଆପଣମାନେ ଜଣ ଜଣ କରି ନାଁ କୁହନ୍ତୁ।
2: ଆରେ ରେ ରେ, ମୁସ୍କିଲ ହେଲା ତ, ନାଁ ତ ପ୍ରାୟ ସମସ୍ତେ ଭୁଲି ଯାଇଛୁ, ଆଉ ଏଇ ହସିବାରୁ ଟିକେ ଟିକେ ମନେ ପଡ଼ୁଛି, କିନ୍ତୁ କିନ୍ତୁ ପୁରା ତ ମନେ ପଡ଼ୁନି କବି।
3: ତାହେଲେ ପୁଣିଥରେ ହସିବା, ପୁରା ମନେ ପଡ଼ିଯିବ।
1: ହଁ ଠିକ କଥା, ଆମେ ସମସ୍ତେ ପୁଣି ଥରେ ହସିବା।
0: ଆଚ୍ଛା ଆଚ୍ଛା ଶୁଣନ୍ତୁ, ଏଥର ମନେ ପଡ଼ିଲା ତ?
2: ହଁ ମନେ ପଡ଼ିଲା।
0: ତେବେ ଆପଣଙ୍କ ଶୁଭ ନାମଟି ନାଗରିକ ମହାଶୟ?
2: ମୋ ନା,
0: କୁହନ୍ତୁ।
2: ହଁ ମୋ ନା ଗୋବିନ୍ଦ ଚନ୍ଦ୍ର ସାହୁ।
0: କବି ମହାନୁଭବ?
1: ମୁଁ ହଉଛି କବି କ୍ଷେତ୍ରମୋହନ ମହାନ୍ତି।
0: ଏଥର ବୈଜ୍ଞାନିକ ମହାଭାଗ?
3: ମୁଁ ହେଉଛି ଶାଶ୍ୱତ ଅନ୍ତର୍ଯ୍ୟାମୀ ମହାନ୍ତି।
0: ଆଉ ମହାମାନ୍ୟ କୁସ୍ତି ବିଶାରଦ?
4: ମୁଁ ଲକ୍ଷ୍ମୀଧର ସାହୁ।
0: ଆଚ୍ଛା, ମହାମତି ସୋମରସ ପାନକାରୀ?
5: ମୋ ନା ପଚାରିଲେ, ମୋ ନା ହେଉଛି ପଞ୍ଚାନନ ମିଶ୍ର।
0: ଆଉ ସହକର୍ମୀ ବୟ?
6: ଆଜ୍ଞା, ମୁଁ ହେଲି ନରସିଂହ ଦାସ।
0: ବାସ୍ ବାସ୍, ଏଥର ମୁଁ ଏ ନାଁ ଗୁଡ଼ିକୁ ମୋ ମାଲିକଙ୍କ ନିକଟରେ ପେଶ କରିବି।
2: କିନ୍ତୁ ଆପଣଙ୍କ ଶୁଭ ନାମଟି ତ କହିଲେନି।
0: ମୋ ନା, ମୁଁ ହେଉଛି ଗୋପାଳ କୃଷ୍ଣ ପଟ୍ଟନାୟକ।
5: ତାହେଲେ ଗୁରୁ, ଇଏ କଣ ହେଲା? ହସ ହସ ହସ।

ଶୁଣୁଥିଲେ ନାଟକ ହସ। ଏହି ନାଟକକୁ ରଚନା କରିଥିଲେ ଦୀନବନ୍ଧୁ ନାୟକ, ପ୍ରଯୋଜନା କରିଥିଲେ ଶଶିଭୂଷଣ ଦାସ, ସହଯୋଗିତା କରିଥିଲେ ଲକ୍ଷ୍ମୀଧର ସାହୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ର 103.6 ମେଗା ହର୍ଜରେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ସୁଗମ ସଙ୍ଗୀତଟି ଶୁଣିବା କଣ୍ଠଶିଳ୍ପୀ ବିଭୁ କିଶୋର ଏବଂ ଶୈଳଭାମାଙ୍କ କଣ୍ଠରେ। ଗୀତିକାର ନରେନ୍ଦ୍ର ବେହେରା ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ରା।

ଶୁଣୁଥିଲେ କଣ୍ଠଶିଳ୍ପୀ ପମେଲା ଚେନ୍ଙ୍କ କଣ୍ଠରେ ଏହି ସୁଗମ ସଙ୍ଗୀତ। ଗୀତିକାର ଥିଲେ ପଞ୍ଚାନନ ନାୟକ। ସଙ୍ଗୀତରେ ସଜେଇଥିଲେ ଗଗନ ବିହାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା କଣ୍ଠଶିଳ୍ପୀ କୁମାର ପାପିଙ୍କ କଣ୍ଠରେ ଏହି ଗୀତଟି। ଗୀତିକାର ପଞ୍ଚାନନ ନାୟକ। ସଙ୍ଗୀତରେ ସଜେଇଛନ୍ତି ଗଗନ ବିହାରୀ।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ହେଉଛନ୍ତି ଶକ୍ତି ମିଶ୍ର। ଗୀତିକାର ଅଲେଖ ବିଶ୍ୱାଳ, ସଙ୍ଗୀତରେ ସଜେଇଛନ୍ତି ସୁବାସ ଦାସ।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କଣ୍ଠଶିଳ୍ପୀ ପୂର୍ଣ୍ଣିମାଙ୍କ କଣ୍ଠରେ ଶୁଣିବା ଏହି ସୁଗମ ସଙ୍ଗୀତ। ଗୀତିକାର ସ୍ୱରୂପ ନାୟକ ସଙ୍ଗୀତରେ ସଜେଇଛନ୍ତି ସରୋଜ ନନ୍ଦ।

ଶୁଣୁଥିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ଚାନ୍ଦିନୀ କଥାଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପ୍ରଥମ ଗୀତଟି। କଣ୍ଠଶିଳ୍ପୀ ହେଲେ ଲତା ମଙ୍ଗେସ୍କର, ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସିଫାରୀ।

ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଶୁଣିବା ଆଗ୍ସେ ଖେଲେଙ୍ଗେ, ଏହି କଥାଚିତ୍ରରୁ। କଣ୍ଠଶିଳ୍ପୀ ଆଶା ଭୋସଲେ ଏବଂ ଅମିତ କୁମାର, ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଛନ୍ତି ଆର୍ଟି ବର୍ମନ। କଥାଚିତ୍ର ଆଗ୍ସେ ଖେଲେଙ୍ଗେ।

0: ବର୍ତ୍ତମାନ ଶୁଣିବା ଆଖିରି ରାସ୍ତା କଥାଚିତ୍ରରୁ ଗୀତଟିଏ। କଣ୍ଠଶିଳ୍ପୀ ହେଲେ ଏସ୍ ଜାନକୀ ଏବଂ ମହମ୍ମଦ ଅଜିଜ ଏବଂ ସାଥୀ। ଏ ଗୀତକୁ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।
1: ୱାନ୍ ଟୁ ୱାନ୍ ଟୁ ଥ୍ରୀ ଫୋର।

ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କରଙ୍କ କଣ୍ଠରେ ଶୁଣିବା ଆପ୍କି ସାଥ୍ ଏହି କଥା ଚିତ୍ରରୁ ଗୀତଟିଏ। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଲକ୍ଷ୍ମୀକାନ୍ତ ପେରିଲାଲ।

ବଡ଼େ ଦିଲୱାଲା ଏହି କଥାଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ଶେଷ ଗୀତଟି। ମଜରୁ ସୁଲତାନପୁରୀଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଆର୍ଟି ବର୍ମନ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ।

ଶୁଣିଲେ ପ୍ରଥମେ ହିନ୍ଦୀରେ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶ୍ରୋତାବନ୍ଧୁ, ଆଜିର ଅଧିବେଶନକୁ ଏଇଠି ଶେଷ କରିବା ପୂର୍ବରୁ ଜାଣିବା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ବନ୍ଦନା ପ୍ରଚାର କରିବୁ 6:05। ଶିଳ୍ପୀମାନେ ହେଲେ ବିନୋଦ ଶର୍ମା, ସାଧନା ଦାସ, ମହମ୍ମଦ ସିକନ୍ଦର ଆଲାମ ଏବଂ ଇତିଶ୍ରୀ ବେହେରା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 111ତମ ଭାଗ ଶୁଣିବେ 6:25। ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଇଞ୍ଜଡ଼ି ଶୁଣିବେ 6:45। ଏଥିରେ ବଣ୍ଡା ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ସନିଆ ମାନ୍ଧ୍ର ଏବଂ ସାଥୀ। 7:25 ପ୍ରଚାର କରିବୁ ବର୍ଣ୍ଣାଳୀ କ୍ରମରେ ମହ୍ଲାର କାର୍ଯ୍ୟକ୍ରମ। ଏଥିରେ ଗାଁ କାହାଣୀରେ ଶୁଣିବେ ନବରଙ୍ଗପୁର ଜିଲ୍ଲାର ସେମଳା ଗାଁ ସମ୍ପର୍କରେ। ବିଶେଷ ପ୍ରସଙ୍ଗରେ ଶୁଣିବେ ବିଶ୍ୱ ଆଦିବାସୀ ଦିବସରେ ଆଦିବାସୀଙ୍କର ଭୂମିକା କ'ଣ ରହିଥିଲା। 8:30 ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ, ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସୁଗମ ସଙ୍ଗୀତ ଶୁଣିବେ 8:45। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। ମଧ୍ୟାହ୍ନ 12:30 ଶୁଣିବେ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ସାକ୍ଷାତକାରରେ ଶୁଣିବେ ନାରୀମାନେ କାର୍ଯ୍ୟକ୍ଷେତ୍ରରେ ପୁରୁଷଙ୍କ ସମାନ କ୍ଷମତାଶୀଳ କି ଏବଂ ଅନ୍ୟ ଏକ କଥାବାର୍ତ୍ତାର ବିଷୟ ରହିଛି, ଆଖି ଥିଲେ ସବୁ ସୁନ୍ଦର। ଅପରାହ୍ନ 5:00 ଯୁବବାଣୀରେ ଶୁଣିବେ କ୍ୟାରିୟର ଗାଇଡେନ୍ସ ସମ୍ପର୍କରେ। ବିଜ୍ଞାନ ବିଚିତ୍ରାରେ ରହିଛି ଆଇଜାକ୍ ନ୍ୟୁଟନ୍ଙ୍କର ଉଦ୍ଭାବନ ଏବଂ ନିଯୁକ୍ତି ସୂଚନା। ହ୍ୟାଲୋ ଚୈତିଚାନ୍ଦ ଶୁଣିବେ ଅପରାହ୍ନ 5:30। ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ଶୁଣିବେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ।

ଆକାଶବାଣୀ ଦିଲ୍ଲୀରୁ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ଶୁଣିବେ ରାତି 8:15। ଏଥିରେ ଶୁଣିବେ ପରିବାର ଓ ସମାଜର ସ୍ୱଚ୍ଛତା ପ୍ରତି ଦାୟିତ୍ୱ କ'ଣ, ଏ ସମ୍ପର୍କରେ ଏକ ସାକ୍ଷାତକାର। ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଚୟନ ଶୁଣିବେ ରାତି 9:30। ଏଥିରେ କବି ସବ୍ୟସାଚୀ ବିଷୋଇଙ୍କ ସହିତ ଆଳାପ ଏବଂ କବିତା ଆବୃତ୍ତି ଶୁଣିବେ। ତା ସହିତ ସ୍ଥାନ ପାଇଛି ରାଧାମୋହନ ପାଣିଗ୍ରାହୀଙ୍କର କ୍ଷୁଦ୍ର ଗଳ୍ପ ଅଦୃଷ୍ଟ ବନ୍ଧନ। ସଂସଦ ସମୀକ୍ଷା ଶୁଣିବେ, ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ ରାତି 10:00। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11:13। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ଆପଣମାନଙ୍କୁ ପୁଣି ଥରେ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆସନ୍ତାକାଲିର ଅଧିବେଶନ ପ୍ରାତଃ 5:53। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ଆମକୁ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ, ଜୟ ହିନ୍ଦ୍।